ଆକାଶବାଣୀ ଜୟପୁର, ଆଜି ସୋମବାର 1948 ଶତାବ୍ଦ ଆଷାଢ଼ 31 ଦିନ 2026 ମସିହା ଜୁଲାଇ ମାସର 13 ତାରିଖ। ଆପଣମାନଙ୍କୁ ଅନେକ ଅନେକ ସଦିଚ୍ଛା, ଶୁଭେଚ୍ଛା ତଥା ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜରେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ପ୍ରାତଃ 5:57 ମାଙ୍ଗଳିକ।

ସଂସ୍କୃତରେ ବନ୍ଦନା ଶୁଣିଲେ। ପୁରାତନ ରଚନାରୁ ଶିଳ୍ପୀ ଥିଲେ ବିନୋଦ ଶର୍ମା। ଏଥର ଶିଳ୍ପୀ ସାଧନା ଦାସ, କଣ୍ଠରେ ଲକ୍ଷ୍ମୀଧର ସାହୁଙ୍କ ରଚନା। ସେହି ଅପୂର୍ବ ଦିବ୍ୟଜ୍ୟୋତି କିଏ ଦେଖିଛି ନା ପାଇଛି, ଥରେ ଡାକିଦେଲେ ଯିଏ ଓ କହିଥାନ୍ତି, ଅତି ଦୁଃଖରେ କାନ୍ଦି ପକାଇଲେ ଯିଏ ଲୁହ ପୋଛି ଦିଅନ୍ତି, ପାଖକୁ ଆସି ଆଶୀର୍ବାଦର ହାତ ମୁଣ୍ଡ ଉପରେ ଥୋଇଦିଅନ୍ତି। ସେ ସ୍ପର୍ଶ ଯିଏ ପାଇଛି, ସେ ସଂସ୍ପର୍ଶ ଯିଏ ପାଇଛି, ସେହି ସଂସ୍ପର୍ଶରେ ଯେଉଁ ଆନନ୍ଦ ମିଳେ, ସେହି ଆନନ୍ଦମୟୀ ମା ଠାକୁରାଣୀଙ୍କୁ ମୋର କୋଟି କୋଟି ପ୍ରଣାମ।

ଏଥର ଶିଳ୍ପୀ ବେଣୁଧର ସୁବୁଧି, କଣ୍ଠରେ ସୌଦାମିନୀ ରାଉଳଙ୍କ ରଚନା। ଫେରିଯିବି ଦିନେ ଖାଲି ହାତ ନେଇ, ତଥାପି ପାତୁଛି ହାତ, ଲୋଭ ମୋହ ମାୟା ପାରୁନାହିଁ ଛାଡ଼ି, କୁହ କାହିଁ ଜଗନ୍ନାଥ। ଅନାଥର ନାଥ ତୁମେ ପତିତ ପାବନ, ଅନ୍ଧର ଲଉଡ଼ି ପ୍ରଭୁ ଭକତର ଆନ, ଶୁଣ ମୋ ଗୁହାରୀ, ଦିଅ ମୋତେ ଦିବ୍ୟ ଜ୍ଞାନ।

ଏଥର ଶିଳ୍ପୀ ଉପେନ୍ଦ୍ର କୁମାର ମିଶ୍ର, କଣ୍ଠରେ ଡକ୍ଟର ହୃଷିକେଶ ପଣ୍ଡାଙ୍କ ରଚନା। ମୁଁ ନିଶ୍ୱ ମୁଁ ଅଭାଗିନୀ, ମାଟି ଦୀପଟିଏ ପାଇଁ ବି ସୌଭାଗ୍ୟ ନାହିଁ ମୋର। କିଦେଇ ପୂଜିବି ପ୍ରଭୁ, ହେ ବିଶ୍ୱବିଧାତା, ହେ ଜନ୍ମଦାତା। ଧନ ନାହିଁ, ଜନ ନାହିଁ, ପାଖରେ ଶରଥା ବାଲି ବି ନାହିଁ। କିଦେଇ ପୂଜିବି ପ୍ରଭୁ ଶ୍ରୀଚରଣେ ତୁମ। ତଥାପି ଚାଲୁଛି ପ୍ରଭୁ ଜୀବନର ଚଲାପଥେ, ବଢ଼ାଉଛି ପାଦ ଆଗକୁ ଆଗକୁ। ଏତିକି ଗୁହାରୀ ପ୍ରଭୁ, କେବେ ଦିନେ ଛୁଣ୍ଟି ପଡ଼ିଲେ କୂଳେଇ ନେବ ତୁମେ, ଅସହାୟ ହେଲେ ସାହା ହେବ ତୁମେ।

ଶେଷରେ ଶିଳ୍ପୀ କେଶବ ଚନ୍ଦ୍ର ସାହୁ, କଣ୍ଠରେ ଶଶିଭୂଷଣ ବେହେରାଙ୍କ ରଚନା। ଅଙ୍କା ବଙ୍କା ଏଇ ଜୀବନର ପଥ, କାଳିଆ ତୋ ବିନୁ ସାହାକେ ନାହିଁ। ଭକତ ମଣିକି ପାରିକର ମୋତେ ଅଲଙ୍କ୍ୟ ଜେଣୁଏ ଜୀବନ ନଈ। ଦୀପଟିଏ ହେବାର ଭାଗ୍ୟ ମୋର ନାହିଁ, ଜଳି ଜଳି ମୋ ଜୀବନ ସଳିତା ସରିଥାନ୍ତା। କାଳିଆରେ ତୋ ଶ୍ରୀମୁଖକୁ ଚାହିଁ ଚାହିଁ।

ଶୁଣିଲେ ଆଜି ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 76ତମ ଭାଗ।

ଶୁଣିଲେ ରାମଚରିତ ମାନସ, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା

0: ଭୂମି ଉପରେ ପଡ଼ି ସେତିକି ଉପରକୁ ଉଠିବ। କିନ୍ତୁ ଲୋକ ଦେଖାଣିଆ ମାନ ମର୍ଯ୍ୟାଦା ଗୋଟିଏ ଅଣ୍ଡା ଭଳି, ଏହାକୁ ଉପରକୁ ଫୋପାଡ଼ିଲେ ତଳେ ପଡ଼ି ନଷ୍ଟ ହୋଇଯାଏ। ଆମେ କଥା ପ୍ରସଙ୍ଗରେ କହୁ, ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର। ଏହି ଚରିତ୍ର ଶବ୍ଦଟି ପ୍ରାଚୀନ ଶବ୍ଦ ସଦାଚାର ହିଁ ଅଟେ। ସତ୍ ଶବ୍ଦର ଅର୍ଥ ହେଲା ସଜ୍ଜନ ବା ସାଧୁ। ଏହି ସଜ୍ଜନମାନଙ୍କର ଆଚରଣ ହିଁ ସଦାଚାର। ଯେଉଁ ବ୍ୟକ୍ତି ସମସ୍ତ ଦୋଷ ତ୍ରୁଟିଠାରୁ ନିଜକୁ ଦୂରେଇ ରଖି ଭଲମନ୍ଦକୁ ବିବେଚନା କରି ସତ୍ କାର୍ଯ୍ୟ କରନ୍ତି, ସେ ହେଲେ ସଜ୍ଜନ ବା ସାଧୁ ପୁରୁଷ। ଆଚାର ଶବ୍ଦର ଅର୍ଥ ହେଲା ବ୍ୟବହାର, ଚରିତ୍ର, ଶୀଳ, ବିଚାର ଇତ୍ୟାଦି। ସୁଧୀବୃନ୍ଦ, ପୂର୍ବକାଳରେ ଆମର ଏହି ପବିତ୍ର ଭାରତବର୍ଷରେ ବିଭିନ୍ନ ଗୁରୁକୁଳ ତଥା ଆଶ୍ରମମାନଙ୍କରେ ଯେଉଁ ଶିକ୍ଷା ପଦ୍ଧତି ତଥା ଧର୍ମଶାସ୍ତ୍ର ଥିଲା, ସେଥିରେ ଜୀବନ ଦର୍ଶନ ତଥା ଅନେକ ନୀତି ଉପଦେଶ ଭରପୁର ରହିଥିଲା। ସୁନ୍ଦର ବାତାବରଣ ମଧ୍ୟରେ ଗୁରୁକୁଳରେ ଶିକ୍ଷା ଲାଭ କରିବା ଦ୍ୱାରା ଶିଷ୍ୟମାନଙ୍କୁ ସଚ୍ଚିନ୍ତା ସଜ୍ଞାନ ଲାଭ କରିବା ସହିତ ସମସ୍ତ ଶାସ୍ତ୍ରର ଅଧିକାରୀ ହେବାର ସୁଯୋଗ ମିଳୁଥିଲା। କିନ୍ତୁ ବର୍ତ୍ତମାନର ଏହି ଯେଉଁ ବିବର୍ତ୍ତନ ଧାରାରେ ଯୁଗ ପରିବର୍ତ୍ତନ ହେବା ସହିତ ପରିବେଶ ଏବଂ ପରିସ୍ଥିତିରେ ମଧ୍ୟ ପରିବର୍ତ୍ତନ ଘଟିଛି। ଆଜିର ଏହି ଜଡ଼ବାଦୀ ବିଜ୍ଞାନ ଯୁଗରେ ଆମର ଦିନଚର୍ଯ୍ୟା ମଧ୍ୟରେ ଶାସ୍ତ୍ର, ପୁରାଣ, ହିତୋପଦେଶ ଆଦିର ତ ସ୍ଥାନ ନାହିଁ। ପାଶ୍ଚାତ୍ୟ ସଂସ୍କୃତି, ପାଶ୍ଚାତ୍ୟ ଆଚାର ବିଚାରକୁ ଆପଣେଇ ନେଇ ଆମର ସନାତନ ଧର୍ମ, ପରମ୍ପରା, ଇତିହାସ ସବୁ ତ ଭୁଲିଗଲୁଣି। ସଂସ୍କାରିତ ପରିବାର, ଉନ୍ନତ ସମାଜର ଗଠନ କିପରି ସମ୍ଭବ ହୋଇପାରିବ ଆପଣ ହିଁ ବିଚାର କରନ୍ତୁ। ଜଣେ ଚିନ୍ତାଶୀଳ ବ୍ୟକ୍ତି କହିଥିଲେ ଯେ ଯଦି ଧନ ନଷ୍ଟ ହୋଇଗଲା ତାହେଲେ ଭାବିନିଅ ଯେ କିଛି ନଷ୍ଟ ହୋଇନାହିଁ, ଯଦି ସ୍ୱାସ୍ଥ୍ୟ ନଷ୍ଟ ହୋଇଗଲା ବୁଝିନିଅ ଯେ କିଛିଟା ନଷ୍ଟ ହୋଇଗଲା, କିନ୍ତୁ ଯଦି ଚରିତ୍ର ନଷ୍ଟ ହୋଇଗଲା ତାହେଲେ ବୁଝିନିଅ ଯେ ସବୁକିଛି ନଷ୍ଟ ହୋଇଗଲା। ସୁଧୀବୃନ୍ଦ, ଆଜି ଆମ ଦେଶ କାହିଁକି ସାରା ବିଶ୍ୱରେ ମାନବ ଚରିତ୍ରର ଘୋର ଅବନତି ଘଟିଛି? ଏହାରି ଫଳରେ ଛଳ, କପଟ, ଚୋରି, ଅନାଚାର, ବ୍ୟଭିଚାର, ହତ୍ୟା, ଦୁଃଖ, ଯନ୍ତ୍ରଣା, ନିର୍ଯାତନା, ଦାରିଦ୍ର୍ୟ ଆଦି ନାନା ସଙ୍କଟରେ ପଡ଼ି ସଚରାଚର ପ୍ରାଣୀ ଭୟଭୀତ ହୋଇ ପଡ଼ିଛନ୍ତି। ଏହି ରସାତଳଗାମୀ ସମାଜକୁ ସୁଧାରିବାକୁ ହେଲେ ଆମର ସନାତନ ଧର୍ମର ରୀତି ନୀତି ସଂସ୍କାରକୁ ଜୀବନରେ ବ୍ରତ ରୂପେ ଗ୍ରହଣ କରିବା ସହିତ ଧର୍ମପଥକୁ ଅନୁସରଣ କରିବାର ଆବଶ୍ୟକତା ବର୍ତ୍ତମାନ ଆସିଯାଇଛି। ସୁଧୀବୃନ୍ଦ, ବାଲ୍ମୀକି ରାମାୟଣରେ ଉଲ୍ଲେଖ ଅଛି ଯେ ଧର୍ମ ଦ୍ୱାରା ସମ୍ପତ୍ତିର ଉଦ୍ଭବ ହୋଇଥାଏ, ଧର୍ମ ଦ୍ୱାରା ସୁଖ ଆନନ୍ଦ ପ୍ରାପ୍ତ ହୋଇଥାଏ ଏବଂ ସଦାଚାର ଦ୍ୱାରା ମନୁଷ୍ୟକୁ ସବୁକିଛି ପ୍ରାପ୍ତ ହୋଇଯାଏ। ଋଷିମୁନିମାନେ କହିଛନ୍ତି ଯେ ଶୌଚ, ତପସ୍ୟା, ସତ୍ୟ ଆଉ ଦାନ ହେଉଛି ଧର୍ମର ଚାରୋଟି ସ୍ତମ୍ଭ। ଯଦି ଭଗବତ ଆରାଧନା, ଆତ୍ମସଂଯମ, ପରୋପକାର ଏବଂ ସେବା ଏହା ସହିତ ଯୋଡ଼ି ହୋଇଯାଏ ତାହେଲେ ଜୀବନ ଧନ୍ୟ ହୋଇଯାଏ। ମୁଖ୍ୟତଃ ଚରିତ୍ର ହିଁ ଧର୍ମର ପ୍ରାଣ ଅଟେ। ସଦାଚାର ତଥା ଅନ୍ୟ ସବୁ ସଦ୍ଗୁଣଗୁଡ଼ିକୁ ଆଶ୍ରୟ କରିବା ଦ୍ୱାରା ହିଁ ଉତ୍ତମ ଚରିତ୍ର ନିର୍ମାଣ ହୋଇଥାଏ। ଅହିଂସା, ଦୟା, ମୈତ୍ରୀ, ସମତା, ନିଃସ୍ୱାର୍ଥପରତା, ନିରପେକ୍ଷତା ଇତ୍ୟାଦି ସଦ୍ଗୁଣ ହେଉଛି ଚରିତ୍ର ନିର୍ମାଣର ଚାବିକାଠି। କାରଣ ଗୋଟିଏ ଜାତି, ସମାଜ, ଦେଶ ବା ରାଷ୍ଟ୍ରର ଉନ୍ନତି ସେହି ଦେଶର ଚରିତ୍ରବାନ ନାଗରିକମାନଙ୍କ ଉପରେ ହିଁ ନିର୍ଭର କରିଥାଏ। ଆମର ଜୀବନଯାତ୍ରାକୁ ସୁଗମ କରିବା ସହିତ ପ୍ରକୃତ ମାର୍ଗଦର୍ଶନ ପ୍ରଦାନ ପାଇଁ ବେଦ, ଉପନିଷଦ, ପୁରାଣ, ଧର୍ମଶାସ୍ତ୍ର, ନୀତିଶାସ୍ତ୍ର, ଦର୍ଶନଶାସ୍ତ୍ର ଆଦି ଅନେକ ଗ୍ରନ୍ଥ ଗନ୍ତାଘରେ ପଡ଼ି ରହିଛି। କର୍ମମୟ ଜୀବନରୁ କିଛି ସମୟ ବାହାର କରନ୍ତୁ, ଏସବୁ ପଢ଼ନ୍ତୁ, ବୁଝନ୍ତୁ। ଏଥିରେ ନିହିତ ଥିବା ଦିବ୍ୟ ସନ୍ଦେଶଗୁଡ଼ିକୁ ନିଜ ଜୀବନର ଆଦର୍ଶ ରୂପେ ଗ୍ରହଣ କରିବା ନିମନ୍ତେ ପ୍ରୟାସ କରନ୍ତୁ। ଏହାଦ୍ୱାରା ଚିର ସୁଖ, ଅସୀମ ଶାନ୍ତି ତଥା ବସୁଧୈବ କୁଟୁମ୍ବକମର ଯଥାର୍ଥ ଅନୁଭବ ହେବା ସହିତ ଆଦର୍ଶ ଜୀବନ ଗଢ଼ିବାରେ ଏହା ସହାୟକ ହେବ।
1: ଶୁଣିଲେ ଆଜିର ଅନୁଚିନ୍ତା। ଉପସ୍ଥାପନା କଲେ ଲକ୍ଷ୍ମୀଧର ସାହୁ, ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ଚାଷବାସ କଥା।
2: ଆଜି ଚାଷବାସ କଥାରେ କଲରା ଚାଷ ବିଷୟରେ ଆମେ କିଛି ଆଲୋଚନା କରିବା। ଆମ ରାଜ୍ୟ ଓଡ଼ିଶାରେ ପରିବା ମଧ୍ୟରେ କଲରା ପ୍ରତି ଲୋକଙ୍କର ବିଶେଷ ଆଦର ଥାଏ। ସେଥିଯୋଗୁଁ ଆମ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପ୍ରାୟତଃ କଲରା ଚାଷ କରିବା ଲାଗି ଚାଷୀମାନଙ୍କର ବିଶେଷ ଆଗ୍ରହ ଦେଖାଦେଇଥାଏ।

0: ଆମ ରାଜ୍ୟର ସମସ୍ତ ପ୍ରକାର ମାଟିରେ କଲରା ଚାଷ ହୋଇପାରୁଥିବାରୁ ଚାଷୀମାନେ କଲରା ଚାଷ କରିବାକୁ ପଛାନ୍ତି ନାହିଁ। ଜମି ଯଦି ଉର୍ବର ହୋଇନଥାଏ ତାହେଲେ ପ୍ରତ୍ୟେକ କଲରା ମଳାରେ ପ୍ରଚୁର ଖତ ଦେଇ କଲରା ଲଗାଇବାକୁ ହୋଇଥାଏ। ଜମି ଯଦି ନିଗିଡ଼ା ହୋଇଥାଏ ତାହେଲେ ସେପରି ଜମିରେ କଲରା ପ୍ରଚୁର ପରିମାଣରେ ଅମଳ ହୋଇଥାଏ। ବିହନ ପ୍ରସ୍ତୁତି କଥା ଯଦି କହିବା, ପ୍ରତି ଏକର ପିଛା ପ୍ରାୟ 2.5 କିଲୋଗ୍ରାମ ଭଲ କଲରା ମଞ୍ଜିର ଆବଶ୍ୟକ ପଡ଼ିଥାଏ। ଲଗାଇବା ଆଗରୁ 1 କିଲୋଗ୍ରାମ ପ୍ରତି 4 ଗ୍ରାମ ହିସାବରେ ଥିରାମ ବା କ୍ୟାପ୍ଟାନର ମଞ୍ଜିକୁ ବିଶୋଧନ କରିସାରି ମଞ୍ଜି ଲଗାଇବାକୁ ପଡ଼େ। କ୍ଷେତ ପ୍ରସ୍ତୁତି କଥା ଯଦି କହିବା, କଲରା ଲଗାଇବା ଲାଗି 1.5 ଫୁଟରୁ 2 ଫୁଟ ଗୋଲେଇର ଗୋଟିଏ ଗୋଟିଏ ମଳା ପ୍ରସ୍ତୁତ କରିବାକୁ ପଡ଼ିଥାଏ। ବର୍ଷାଦିନିଆ କଲରା ଲଗାଇଲେ 5 ଫୁଟ ବ୍ୟବଧାନରେ ଗୋଟିଏ ଗୋଟିଏ ମଳା ଖୋଳିବାକୁ ପଡ଼ିଥାଏ। ମଳାଠାରୁ ମଳାର ଦୂରତା 3-4 ଫୁଟ ବ୍ୟବଧାନ ରଖିବାକୁ ହେବ। ମଳା ଖୋଳା ସରିଲେ ମଳାରେ ସଢ଼ା ଗୋବର ଖତ ସହିତ ମାଟି ମିଶାଇ ପୂରଣ କରିବାକୁ ପଡ଼ିଥାଏ। ପ୍ରତି ମଳାରେ 5-7 ଗୋଟିଏ ଯାଏଁ ମଞ୍ଜି ଲଗାଇବାକୁ ହେବ। ମଞ୍ଜି ଲଗାଇବା ପୂର୍ବରୁ ପ୍ରତି ଏକର ପିଛା ସୁପର ଫସ୍ଫେଟ୍ 100 କିଲୋଗ୍ରାମ, ପଟାସ ଏକର ପିଛା 20 କିଲୋଗ୍ରାମ, CAN ସାର 40 କିଲୋଗ୍ରାମ ଦେଇ ମାଟିରେ ମିଶାଇବାକୁ ପଡ଼ିଥାଏ। ଗଛ ହେବା ପରେ ସର୍ବାଧିକ 3 ସପ୍ତାହ ପରେ ମଳାଗୁଡ଼ିକୁ କୋଡ଼ାଖୁସା କରିଦେବେ। କୋଡ଼ାଖୁସା କରିବା ସମୟରେ ମଳାରେ ଥିବା ଅନାବନା ଘାସ ସବୁକୁ ବାଛିଦେବେ। ଘାସ ବାଛି ସାରିବା ପରେ ଜମିରେ CN ଆମୋନିୟମ ନାଇଟ୍ରେଟ୍ ମଳାରେ ପ୍ରୟୋଗ କରିବାକୁ ହୋଇଥାଏ। ଯଦି ଜଳସେଚନ କଥା ଚିନ୍ତା କରିବା, ମଞ୍ଜି ଲଗାଯିବା ପରେ 3 ସପ୍ତାହ ବ୍ୟବଧାନରେ ମଳା ସବୁକୁ 2 ଥର କୋଡ଼ାଖୁସା କରିଦେବାକୁ ପଡ଼ିଥାଏ। ଜମିର ବତର ଦେଖି ଜଳସେଚନ କରିବେ। କଲରା ଚାଷକୁ ପୋକମାନଙ୍କ ଦାଉରୁ ରକ୍ଷା କରିବାକୁ ହେଲେ ସେଭିନ୍ ପାଣିରେ ଗୋଳାଇ ସ୍ପ୍ରେ କରିବେ। ଏହାପରେ କଲରା ଚାଷରେ ସାଧାରଣତଃ ଅନ୍ୟ କୌଣସି ରୋଗ ହୋଇନଥାଏ। କଲରା ଚାଷକୁ ଯତ୍ନ ସହକାରେ କରାଯାଉଥିଲେ ପ୍ରତି ଏକର ପିଛା ସର୍ବାଧିକ 30 କ୍ୱିଣ୍ଟାଲ କଲରା ଅମଳ ହୋଇଥାଏ।
1: ଶୁଣିଲେ ଚାଷବାସ କଥା। ଆଜି ଏଥିରେ ପ୍ରଚାର କଲୁ କଲରା ଚାଷ ସମ୍ପର୍କରେ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜରେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଏଠି ଆପଣଙ୍କୁ କହି ରଖୁଛୁ ଯେ ଆଜି ସକାଳ 8:30ରେ ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟବସ୍ତୁ ରଥ ଉପରେ ଗଜପତିଙ୍କ ଛେରା ପହଁରା ସେବା। ଏ କାର୍ଯ୍ୟକ୍ରମ ଆମେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ି। ଏଥିରେ ଆଜି ଶୁଣନ୍ତୁ ଅମାନାତ୍ୟ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଶିବରାମ ଅମାନାତ୍ୟ ଏବଂ ସାଥୀ।
2: ଆଜି ଆପଣମାନେ ଶିବରାମ ଅମାନାତ୍ୟ ଏବଂ ତାଙ୍କ ସାଥୀ ଗାଇଥିବା ଅମାନାତ୍ୟ ସମ୍ପ୍ରଦାୟର ଗୀତ ଶୁଣିବେ। ପ୍ରଥମେ ପହିଲି ଉଆଁସ ପର୍ବ ସମୟର ଗୀତଟିଏ ଶୁଣନ୍ତୁ। ଏହି ପର୍ବ ଦିନ ପୁଅ ଝିଅ ମିଶି ମାଛ ଧରା ଗୀତ ଗାଆନ୍ତି ଏବଂ ଗାଁ ଦାଣ୍ଡରେ ନାଚନ୍ତି।

0: ଶିବରାମ ଅମାନାତ୍ୟ ଏବଂ ସାଥୀମାନେ ପରିବେଷଣ କରିଥିବା ଅମାନାତ୍ୟ ସମ୍ପ୍ରଦାୟର ଗୀତ ଶୁଣିଲେ ରିଞ୍ଜୁଡ଼ି କାର୍ଯ୍ୟକ୍ରମରେ ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: प्रवाचिका निधि झा। अथ वार्ताः। भारतीय अंतरिक्ष अनुसंधान संघटनेना उद्घोषितं यत् तेन गगनयान अभियानस्य क्रू मॉड्यूल तंत्राणां त्रयाणां प्रमुख परीक्षणानां सफलं निष्पादनं विहितम्। प्रथम परीक्षण समुद्रे अवतरणानन्तरं क्रू मॉड्यूल इत्यस्य स्थितिं सुनिश्चेतुं संबद्धम् आसीत्, यत् अंतरिक्ष यात्रिणां सुरक्षायाः दृष्ट्या अत्यन्तं महत्वपूर्णं मानदण्डं मन्यते। द्वितीय

ସକାଳ 7:25ରେ ପ୍ରଚାର କରିବ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ସୁରଭି କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ହାସ୍ୟ କଳାକାର ପ୍ରଭାକର ମିଶ୍ରଙ୍କ ସହ କଥାବାର୍ତ୍ତା। ସକାଳ 8:30ରେ ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ, ଏଥିରେ

ଆଜିର ବିଷୟବସ୍ତୁ ରଥ ଉପରେ ଗଜପତିଙ୍କ ଛେରାପହଁରା ସେବା ସମ୍ପର୍କରେ ଡକ୍ଟର ଭାସ୍କର ମିଶ୍ରଙ୍କ ସହ ଶୁଣିବେ ସାକ୍ଷାତକାର। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45ରେ। ସକାଳେ 9ଟାରେ ଗୀତିଧାରା ଏବଂ 9:30ରେ ପ୍ରଚାର କରିବୁ ସପ୍ତଧାରା କାର୍ଯ୍ୟକ୍ରମ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05ରେ ଏବଂ ଦିନ 2:15ରେ। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30ରେ। ପୂର୍ବାହ୍ନ 11ଟାରେ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ। ଦିନ 12ଟାରେ ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଯନ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ ପ୍ରଚାର କରିବୁ ଦିନ 2:05ରେ। ଏଥିରେ ମେଣ୍ଡୋଲିନ୍ ଏବଂ ବେହେଲାରେ ଧୁନ୍ ପରିବେଷଣ କରିଛନ୍ତି ଈଶ୍ୱର ସରାଫ ଏବଂ ସତ୍ୟକାମ ବେହେରା। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ ଶୁଣିବେ ଦିନ 2:20ରେ। ଏଥିରେ ଅନନ୍ୟାରେ ଆମ ଅଞ୍ଚଳର ପ୍ରତିଭା କ୍ରମରେ ଶୁଣିବେ ଡକ୍ଟର ପ୍ରମୋଦିନୀ ହୋତାଙ୍କ ସହ ସାକ୍ଷାତକାର। ଅପରାହ୍ନ 5ଟାରେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସୃଜନୀରେ ଶୁଣିବେ ସାହିତ୍ୟ ବିନା ସମାଜ ଅସମ୍ଭବ। ଶୁଣିଲେ କାର୍ଯ୍ୟକ୍ରମ ସୂଚନା ଆକାଶବାଣୀ ଜୟପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଅଣବସର ତ୍ରୟୋଦଶୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ଘଣାଲାଗି ନୀତି ଅନୁଷ୍ଠିତ ହେବ। ସୁନାକୁଅରୁ ତିନିଗରା ଜଳ ଗତକାଲିଠାରୁ ଶୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ସହ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି। ଘଣାଲାଗି ପରେ ସେହି ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଶୋଭାଯାତ୍ରାରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡ଼ିବ। ଏଥିସହ ଦୈତାପତି ସେବକ ଶ୍ରୀଜୀଉଙ୍କର ଶ୍ରୀପୟର ମୁଦାନୀତି ସମ୍ପନ୍ନ କରିବେ। ଆଜି ମଧ୍ୟ ଭୋଗମଣ୍ଡପ ନୀତି ପରେ ଠାକୁରଙ୍କର

0: ହୋଇଯାଏ, ଶରୀର ଆଖି ତଳ ହଳଦିଆ ପଡିଯାଏ। ପିଲାଙ୍କ କ୍ଷେତ୍ରରେ ହେପାଟାଇଟିସ୍ ଏ ସଂକ୍ରମଣ ଦ୍ୱାରା ସେମାନଙ୍କର ଜଣ୍ଡିସ୍ ରୋଗ ଦେଖାଦିଏ, ଏବଂ ବଡ ଲୋକଙ୍କ କ୍ଷେତ୍ରରେ ହେପାଟାଇଟିସ୍ ହିଁ ପ୍ରମୁଖ ଜଣ୍ଡିସ୍ ହେବାର କାରଣ ହୋଇଥାଏ। ହେପାଟାଇଟିସ୍ ଏ ଏବଂ ଇ ସାଧାରଣତଃ ଖାଦ୍ୟ ଏବଂ ପାନୀୟ ଦ୍ୱାରା ସଂକ୍ରମଣ ବ୍ୟାପିଥାଏ। ଏହି ରୋଗରେ ସାଧାରଣତଃ ରୋଗୀର ଜଣ୍ଡିସ୍ ହୋଇଥାଏ, ଜ୍ୱର ହୋଇଥାଏ, ବାନ୍ତି ହୋଇଥାଏ, ପେଟ ବ୍ୟଥା ହୋଇଥାଏ। ତେଣୁ ହେପାଟାଇଟିସ୍ ଏ ଏବଂ ଇ ଏହାଠାରୁ ରକ୍ଷା ପାଇବା ପାଇଁ ଆମେ ଖାଦ୍ୟ ଏବଂ ପାନୀୟ ପ୍ରତି ଧ୍ୟାନ ଦେବା ଦରକାର। ଆମର ଯୋଉ ପିଇବା ପାଣି ସେଇଟା ଯେମିତି ମଇଳା ଆବର୍ଜନା ମୁକ୍ତ ରହିବ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ, ଏବଂ ଗର୍ଭବତୀ ମହିଳାମାନେ ନିଜର ପାନୀୟ ପ୍ରତି ଅତ୍ୟନ୍ତ ଗୁରୁତର ଭାବରେ ଯତ୍ନ ନେବା ଉଚିତ। ତା ଛଡ଼ା ହେପାଟାଇଟିସ୍ ବି ଏବଂ ସି ମଧ୍ୟ ଯକୃତର ବହୁତ ସଂକ୍ରମଣ କରିଥାଏ। ଏଇ ଯୋଉ ସଂକ୍ରମଣ ହୁଏ ଏହା ସାଧାରଣତଃ ରକ୍ତ କିମ୍ବା ଆମର ଅସୁରକ୍ଷିତ ଯୌନ ପ୍ରକ୍ରିୟା ଦ୍ୱାରା ହୋଇଥାଏ। ରକ୍ତରେ ଯଦି ଏହି ସଂକ୍ରମଣ ଥିବ ଏବଂ ରୋଗୀକୁ ଯଦି ଏହି ସଂକ୍ରମିତ ରକ୍ତ ଦିଆଯାଏ ତାହେଲେ ଏହି ରୋଗ ବ୍ୟାପିଥାଏ। ହେପାଟାଇଟିସ୍ ବି ଏବଂ ସି ଜଣ୍ଡିସ୍ କରିଥାଏ, କିନ୍ତୁ କଥା ହେଲା ହେପାଟାଇଟିସ୍ ବି ଏବଂ ସି ରୋଗଟି ସାଧାରଣତଃ ରୋଗୀଙ୍କ କ୍ଷେତ୍ରରେ କ୍ରନିକ ହୋଇ ତାହା ଲିଭରର ସିରୋସିସ୍ କରିଥାଏ। ଲିଭର ସିରୋସିସ୍ ମାନେ ଜଳୋଦରୀ ରୋଗ, ଯେଉଁଥିରେ ପେଟ ଫୁଲିଯାଏ, ଜଣ୍ଡିସ୍ ହୁଏ, ଗୋଡ ଫୁଲିଯାଏ ଏବଂ ରୋଗୀଙ୍କୁ ରକ୍ତ ବାନ୍ତି, କଳାଝାଡା ହୁଏ ଏବଂ ଶେଷରେ ରୋଗୀଟି ମୃତ୍ୟୁ ମୁଖରେ ପଡେ। ହେପାଟାଇଟିସ୍ ବି ଏବଂ ସି ରୁ ରକ୍ଷା ପାଇବା ପାଇଁ ଆମ୍ଭେମାନେ ଦରକାର ନ ପଡିଲେ ସାଧାରଣତଃ ରକ୍ତ ନବା ଉଚିତ ନୁହଁ, ଏବଂ ହେପାଟାଇଟିସ୍ ବି ର ଯୋଉ ଟୀକା ବାହାରିଛି ଏବଂ ଏଇ ଟୀକାଟି ଆମକୁ ବହୁତ ସୁରକ୍ଷା ଦେଇପାରିବ, କିନ୍ତୁ ହେପାଟାଇଟିସ୍ ସି ର ଟୀକା ଏଯାବତ୍ ବାହାରି ପାରୁନାହିଁ। ହେପାଟାଇଟିସ୍ ବି ଏବଂ ସି ସାଧାରଣତଃ ଆମର ଯକୃତର କ୍ୟାନ୍ସର ମଧ୍ୟ କରିଥାଏ, ତେଣୁ ଏଇ ହେପାଟାଇଟିସ୍ ବି ଏବଂ ସି ରୁ ନିଜକୁ ରକ୍ଷା କରିବା ଉଚିତ। ଯେଉଁମାନେ ନିଶା ଇଞ୍ଜେକ୍ସନ ନିଅନ୍ତି ତାଙ୍କ ଭିତରେ ହେପାଟାଇଟିସ୍ ସି ମଧ୍ୟ ଦେଖାଯାଏ, କାରଣ ଛୁଞ୍ଚି ଦ୍ୱାରା ଏହି ହେପାଟାଇଟିସ୍ ସି ସଂକ୍ରମଣ ହୋଇଥାଏ। ଅଧିକାଂଶ କ୍ଷେତ୍ରରେ ଯକୃତ ରୋଗର କାରଣ ହେଉଛି ମଦ୍ୟପାନ, ଏହାଫଳରେ ଜଣ୍ଡିସ୍ ହୋଇ ଲିଭର ସିରୋସିସ୍ ହୋଇ ଲିଭର କ୍ୟାନ୍ସର ମଧ୍ୟ ହେଉଛି। ଅତ୍ୟଧିକ ମଦ୍ୟପାନଠୁ ସମସ୍ତେ ଦୂରେଇ ରହିବା ଉଚିତ। ତା ଛଡ଼ା ଆଉ ଏକ ମୁଖ୍ୟ କାରଣ ଯକୃତ ରୋଗର ହେଉଛି ଆମର ଯେମିତି ମଦ ପିଇଲେ ଯକୃତ ଖରାପ ହୋଇଯାଏ ସେହିପରି ମୋଟାପଣ, ଡାଇବେଟିସ୍ ଏବଂ ଅନ୍ୟ କେତେ ଗୁଡ଼ା ଔଷଧ ମଧ୍ୟ ଯକୃତ ଖରାପ କରୁଛି। ତେଣୁ ଦରକାର ନଥିଲେ ଆମେ ଏପଟ ସେପଟ ଔଷଧ ନେବା ଆବଶ୍ୟକ ନାହିଁ। ମୋଟାପଣରୁ ଦୂରେଇ ରହିବା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ। ତେଣୁ ଆମର ମୋଟାପଣ ପ୍ରତି ସାବଧାନ ରହିବା ଉଚିତ, ଚର୍ବି ଜାତୀୟ ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ, ଏବଂ ଆମର ଯଦି ଡାଇବେଟିସ୍ କିମ୍ବା ବ୍ଲଡ ପ୍ରେସର କିମ୍ବା ଅନ୍ୟାନ୍ୟ ରୋଗ ଅଛି ଯେଉଁଥିରେ ଆମର ଯକୃତର ଯତ୍ନ ନେବା ଆବଶ୍ୟକ, ସେ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ କରି ଉଚିତ ଚିକିତ୍ସା କରାଯିବା ନିହାତି ଆବଶ୍ୟକ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଯକୃତର ଯତ୍ନ ଓ ସୁରକ୍ଷା, ଡାକ୍ତର ହରିଭକ୍ତି ସେବା ଦାସ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଗଗନଯାନ କ୍ରୁ ମଡ୍ୟୁଲର 3 ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଥିବା ଇସ୍ରୋର ସୂଚନା। ଦେଶରେ ସମାବେଶୀ ବିକାଶକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଇରାନ ଉପରେ ପୁଣିଥରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ। କତାରର ପୂର୍ବତନ ଅମୀର ଶେଖଙ୍କ ପରଲୋକରେ ଭାରତରେ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ। ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଖେଳାଯିବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ।

0: ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ପରଲୋକରେ ଆଜି ଭାରତ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରୁଛି। ଗତକାଲି ଅଲ୍ ଥାନିଙ୍କ ପରଲୋକ ହୋଇଥିଲା। ରାଷ୍ଟ୍ରୀୟ ଶୋକ ପାଳନ ଅବସରରେ ସାରା ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଆଜି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। ପୂର୍ବତନ ଅମୀର ଶେଖ୍ ହମଦ୍ ବିନ୍ ଖଲିଫାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଅଲ୍ ଥାନି ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ଥିଲେ ଯିଏ କତ୍ତାର ବିକାଶ ଓ ସମୃଦ୍ଧିକୁ ନୂତନ ଶିଖରରେ ପହଞ୍ଚାଇ ପାରିଥିଲେ। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଭାରତ ସରକାରଙ୍କ ପକ୍ଷରୁ ଶୋକବାର୍ତ୍ତା ନେଇ କତ୍ତାର ଗସ୍ତ କରିବେ। ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍ର ଏକ ବାର୍ରେ ଅଗ୍ନିକାଣ୍ଡ ଘଟି 27 ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ 18 ଜଣ ମହିଳା ଅଛନ୍ତି। ଏହି ଦୁର୍ଘଟଣାରେ 60ରୁ ଅଧିକ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ମଧ୍ୟରାତ୍ରିରେ ଘଟିଥିବା ଏହି ଘଟଣାରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ମାଇ ଭାରତ ଅଧୀନରେ ଦେଶବ୍ୟାପୀ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଏହି ଅଭିଯାନ ଅଧୀନରେ ଦେଶବ୍ୟାପୀ 3 ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ। ପ୍ରତିଯୋଗିତା ଜିଲ୍ଲାସ୍ତରରୁ ରାଜ୍ୟସ୍ତର ଓ ଜାତୀୟ ସ୍ତର ପର୍ଯ୍ୟନ୍ତ ଚାଲିବ। ଚଳିତ ମାସ 24-27 ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତାଗୁଡ଼ିକ ପାଇଁ ଆଜିଠାରୁ ମାଇ ଭାରତ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ ହେବ। ଏହି ପ୍ରତିଯୋଗିତାଗୁଡ଼ିକର ଫାଇନାଲ୍ ଆସନ୍ତା ମାସ 12 ନୂଆଦିଲ୍ଲୀରେ ହେବ। ନୃତ୍ୟ ସଙ୍ଗୀତ ରିଲ୍ସ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ନୁକ୍କଡ଼ ନାଟକ ଓ କବିତା ଆଦି ପର୍ଯ୍ୟାୟରେ 15-29 ବର୍ଷ ବୟସର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ। କଲମ୍ବିଆର ବୁକାରାମାଙ୍ଗାଠାରେ ଚଳିତ ମାସ 4-12 ପର୍ଯ୍ୟନ୍ତ ଅନୁଷ୍ଠିତ 56ତମ ଆନ୍ତର୍ଜାତିକ ଫିଜିକ୍ସ ଅଲିମ୍ପିଆଡ୍ରେ ଭାରତର 5 ଛାତ୍ରଛାତ୍ରୀ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ଯୁବ ପଦାର୍ଥବିଜ୍ଞାନୀମାନେ ଅଲିମ୍ପିଆଡ୍ରେ ଉନ୍ନତ ପ୍ରଦର୍ଶନ କରିଥିଲେ। ଏହି ଅଲିମ୍ପିଆଡ୍ରେ 87 ଦେଶରୁ 381 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ଭାରତ ମିଳିତ ଭାବେ ରୁଷ ଚୀନ କାଜାଖସ୍ତାନ ଦକ୍ଷିଣ କୋରିଆ ଓ ତାଇୱାନ ସହ ପ୍ରଥମ ସ୍ଥାନ ଅଧିକାର କରିଛି। ମଧ୍ୟପ୍ରଦେଶର ଭୋପାଳରେ ଆଜିଠାରୁ ଏମ୍ପି ଟେକ୍ ଗ୍ରୋଥ୍ ସମ୍ମିଳନୀର ତୃତୀୟ ସଂସ୍କରଣ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏହି ସମ୍ମିଳନୀକୁ ଉଦ୍ଘାଟନ କରିବେ। ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ବିଶ୍ୱ ସାମର୍ଥ୍ୟ କେନ୍ଦ୍ର ଡାଟା କେନ୍ଦ୍ର ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା। ସମ୍ମିଳନୀରେ ପ୍ରମୁଖ ପ୍ରଯୁକ୍ତି ବିଦ୍ୟା କମ୍ପାନୀ ନିବେଶକ ଷ୍ଟାର୍ଟଅପ୍ ଭାରତ ମଧ୍ୟରୁ ଓ ବିଦେଶରୁ ଶିଳ୍ପ ଓ ଶିକ୍ଷା ପ୍ରତିଷ୍ଠାନ ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଭାରତୀୟ ସମୟ ରାତି 12:30 ପ୍ରଥମ ସେମିଫାଇନାଲ ଅନୁଷ୍ଠିତ ହେବ। ଏଥିରେ ଫ୍ରାନ୍ସ ଏବଂ ସ୍ପେନ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମୋରକୋକୁ କ୍ୱାର୍ଟର ଫାଇନାଲରେ 2-0 ପରାସ୍ତ କରି ଫ୍ରାନ୍ସ ଏବଂ ବେଲ୍ଜିୟମ୍କୁ 2-1 ପରାସ୍ତ କରି ସ୍ପେନ୍ ସେମିଫାଇନାଲରେ ପହଞ୍ଚିଛନ୍ତି। ସେହିଭଳି ଦ୍ୱିତୀୟ ସେମିଫାଇନାଲ ଆସନ୍ତା ଗୁରୁବାର ଦିନ ଖେଳାଯିବ। ଇଂଲଣ୍ଡ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଇଂଲଣ୍ଡ 2-1 ନରୱେକୁ ଏବଂ ଆର୍ଜେଣ୍ଟିନା 3-1 ସ୍ୱିଜରଲ୍ୟାଣ୍ଡକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଆସନ୍ତା 20 ନ୍ୟୁଜର୍ସି ଷ୍ଟାଡିୟମରେ 2 ସେମିଫାଇନାଲ ଫାଇନାଲ ବିଜେତାଙ୍କ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ। 19 ମିଆମିଠାରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍ ଅନୁଷ୍ଠିତ ହେବ। ଇଟାଲୀର ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ଖେଳାଳି ଜାନିକ୍ ସିନର ପୁରୁଷ ଏକକ ପ୍ରତିଯୋଗିତାରେ ଜର୍ମାନୀର ଆଲେକ୍ଜାଣ୍ଡର ଜେଭରମ୍ଙ୍କୁ 6-7, 7-6, 6-3 ଓ 6-4 ସେଟ୍ରେ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି। ଏଥିସହିତ ସିନର କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ୱିମ୍ବିଲଡନ୍ ପୁରୁଷ ଏକକ ଟାଇଟଲ ହାସଲ କରିଛନ୍ତି। ଆସନ୍ତା 2-3 ପର୍ଯ୍ୟନ୍ତ ଉତ୍ତର ପୂର୍ବ ଭାରତ ସମେତ ପଶ୍ଚିମବଙ୍ଗ ବିହାରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ବିଭାଗୀୟ ସୂଚନା ଅନୁଯାୟୀ ଆସନ୍ତା 4-5 ପର୍ଯ୍ୟନ୍ତ ପୂର୍ବ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ଗଗନଯାନ କ୍ରୁ ମଡ୍ୟୁଲର 3 ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଥିବା ଇସ୍ରୋର ସୂଚନା। ଦେଶରେ ସମାବେଶୀ ବିକାଶକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ବାଣିଜ୍ୟ ଶିଳ୍ପ ମନ୍ତ୍ରୀ। ଇରାନ ଉପରେ ପୁଣିଥରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ। କତ୍ତାର ପୂର୍ବତନ ଅମୀର ଶେଖ ପରଲୋକରେ ଭାରତରେ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଖେଳାଯିବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଶୁଣନ୍ତୁ କାର୍ଯ୍ୟକ୍ରମ ସୁରଭି। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ଦମୟନ୍ତୀ ବୈକାର। ତାହେଲେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସୁରଭି।

0: ନମସ୍କାର। ସୁରଭିର ଆଉ ଏକ ସୁନ୍ଦର ଅଧ୍ୟାୟକୁ ମୁଁ ଦମୟନ୍ତୀ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆପଣ ସମସ୍ତଙ୍କ ପାଇଁ ଢେର ସାରା ଶୁଭେଚ୍ଛା ଆଉ ସୁମନାସ। କହିଲେ କେମିତି ଅଛନ୍ତି ଆପଣ ସମସ୍ତେ? ଯଦି ଆପଣ ଭଲ ନାହାନ୍ତି, ଆପଣଙ୍କର ମନ ଭଲ ନାହିଁ, ତାହେଲେ ସୁରଭିର ଆଜିର ଏପିସୋଡ ଶୁଣିବା ପରେ ଏକଦମ ଫିଟ୍ ଆଣ୍ଡ ଫାଇନ୍ ହୋଇଯିବେ, ଆଇ ସ୍ୱିୟର। କାହିଁକିନା ଆଜି ଆମ ସୁରଭିର ଅତିଥି ଅଛନ୍ତି ଜଣେ ମସ୍ୟୁର କମେଡିଆନ୍ ପ୍ରଭାକର ମିଶ୍ର, ଯାହାଙ୍କର କମେଡି ଆପଣ ସୋସିଆଲ ମିଡିଆରେ ଦେଖିଛନ୍ତି ଆଉ ଶୁଣିଛନ୍ତି, ଆଉ ଆପଣମାନଙ୍କ ଭିତରୁ ଅଧିକାଂଶ ତାଙ୍କର ୟୁଟ୍ୟୁବ୍ ଚ୍ୟାନେଲର ସବସ୍କ୍ରାଇବର ନିଶ୍ଚିତ ଭାବରେ ଥିବେ। ତ ଚାଲନ୍ତୁ ବର୍ତ୍ତମାନ ଯିବା କଥାବାର୍ତ୍ତା ଆରମ୍ଭ କରିବା ଜଣେ ଜଣାଶୁଣା କମେଡିଆନ୍ ପ୍ରଭାକର ମିଶ୍ର ଓରଫ ଟୁନା ଟଣ୍ଟନଙ୍କ ସହ। ସାର୍ ନମସ୍କାର।
1: ନମସ୍କାର।
0: ତ ଆପଣ ହେଉଛନ୍ତି ପ୍ରଭାକର ମିଶ୍ର, ଜଣେ କମେଡିଆନ୍, ଲୋକଙ୍କୁ ହସାନ୍ତି, ଆପଣଙ୍କ ପରିଚୟ ଆପଣଙ୍କ ମୁହଁରୁ ଆମ ଶ୍ରୋତାମାନଙ୍କୁ ଦିଅନ୍ତୁ।
1: ପରିଚୟ ବୋଲି ସାର୍, ଗୋଟେ କଳାକାରର ପରିଚୟ ହେଉଛି ତାର କଳା। କଳା ତ କେତେ ପ୍ରକାର ଅଛି, ତାର ମୁଁ ହେଉଛି ଗୋଟେ କମେଡିଆନ୍। ଯୋଉ କି ପ୍ରଭାକର ମିଶ୍ର ଯୋଉ କହିଲେ, ଅଧିକାଂଶ ବିଶ୍ୱାସ କରିବେ ମୋ ପଡ଼ିଶାର ଲୋକ ଜାଣିନାହାନ୍ତି ମୋ ନାଁ ପ୍ରଭାକର ମିଶ୍ର ବୋଲି, ମତେ ଟୁନା ଟନ୍ଟନ୍ ନାମ ଜାଣନ୍ତି।
0: ଆଚ୍ଛା, ସୋସିଆଲ ମିଡିଆରେ ଆପଣ ଏଇ ନାଁରେ ଭାଇରାଲ ହେଇଛି?
1: ଭାଇରାଲ ହେଇଛି, ନାଁଟି ବି ଦେଇଥିଲେ ଆମର ପୁପିନ୍ଦର ଯେ ହିରୋ, ସେ ନାଁଟି ଦେଇଥିଲେ।
0: ଯେମିତି ପପୁ ପମ୍ପମ୍, ଆପଣ ସେମିତି ଟୁନା ଟନ୍ଟନ୍।
1: ଟୁନା ଟନ୍ଟନ୍
0: ବୋଧେ ଟୁନା ଆପଣଙ୍କର ନିକ୍ନେମ୍?
1: ନିକ୍ନେମ୍ ଟୁନା।
0: ଆଚ୍ଛା,
1: ହଁ, ନିକ୍ନେମ୍ ଟୁନାରୁ ବର୍ତ୍ତମାନ ଟୁନା ଟନ୍ଟନ୍ କରିଦେଇଛ, ହେଲେ ତ୍ରିବୁଲ ଟି ଥିଲା, ଟି ଟୁନା ଟନ୍ଟନ୍ କରିକି ତାଙ୍କ କମେଡିଆନ୍ ହିସାବରେ।
0: ଏଇ ନାଁ ଆପଣଙ୍କୁ ଭଲ ଲାଗୁଥିବ?
1: ଭଲ ମାନେ ଦେଖନ୍ତୁ, ପ୍ରଭାକର ମିଶ୍ର ଗୋଟେ ସିମ୍ପଲ ପାରିବାରିକ ନାଁ, କିନ୍ତୁ ଯେତେବେଳେ କମେଡିଆନ୍ ବର୍ଗ ଆସିବେ ବ୍ୟଙ୍ଗାତ୍ମକ ନାଁ ଟିକେ ଲୋକଙ୍କ ମୁହଁକୁ ଧରିଦିଏ, ତେଣୁ ମୁଁ ଦେଇଦେଇଛି ଟୁନା ଟନ୍ଟନ୍।
0: ଲୋକେ ପ୍ରଥମେ ଟୁନା ଟନ୍ଟନ୍ ନାଁରେ ହସିବେ,
1: ହସିବେ,
0: ତାପରେ ଆପଣଙ୍କର କମେଡିକୁ
1: ଠିକ୍ ଠିକ୍ ଠିକ୍ ଯେମିତି ଦାନ୍ତୁରା, ପେଟା, ଡେଙ୍ଗା, ଲମ୍ବା ଏମିତି କହନ୍ତି, ଲୋକ ହସନ୍ତି, ସେମିତି ଟୁନା ଟନ୍ଟନ୍ କଲେ ଗୋଟେ କମେଡି ଲାଗେ ଆଉ।
0: ତ ଟୁନା ଟନ୍ଟନ୍ ସାର୍, ଆମେ ବି ଆପଣଙ୍କୁ ଟୁନା ଟନ୍ଟନ୍ ହିଁ ଡାକିବୁ ଏଠି।
1: ଧନ୍ୟବାଦ
0: ଏଇ କଥାବାର୍ତ୍ତାରେ। ତ ପ୍ରଥମେ କୁହନ୍ତୁ ଆପଣଙ୍କର ଗାଁର ସହରର ନାଁ କ'ଣ, ଆପଣ କୋଉଠି ରୁହନ୍ତି, ତା ଛଡା ନିଶା ଆପଣଙ୍କର ଏଇ କମେଡି କରିବା, କିନ୍ତୁ ପେସାରେ ଆପଣ କ'ଣ କରନ୍ତି, ଏଇସବୁ କଥା ପ୍ରଥମେ କୁହନ୍ତୁ।
1: ମୋ ପ୍ରକୃତରେ ମୋ ଘର ହେଉଛି ରାୟଗଡ଼ା, ରାୟଗଡ଼ାରେ ମୁଁ ରହେ। ମୁଁ ହେଉଛି ଗୋଟେ ଗଭର୍ଣ୍ଣମେଣ୍ଟ ହାଇସ୍କୁଲର ହେଡ୍ମାଷ୍ଟର ଅଛି, ଆଉ ହେଡ୍ମାଷ୍ଟର ଇନ୍ଚାର୍ଜ ହେଡ୍ମାଷ୍ଟର ଅଛି ହଲୁଆ ଆଲୁଡ଼ ଗାଁରେ। କିନ୍ତୁ ମୋର ପରିଚୟ ଉପରେ ଦେଖିବାକୁ ଗଲେ କମେଡିଆନ୍ ଟୁନା ଟଣ୍ଡନରେ ମୁଁ ମାଷ୍ଟରଠୁ ଟୁନା ଟଣ୍ଡନରେ ଭାରି ପ୍ରସିଦ୍ଧ। ଆଉ ନିଶା ଓ ପେଶା ଯୋଉ କହିଲେ, ପେଶା ନିଶା ଦୁଇଟା ଭିନ୍ନ। ପେଶା ଯଦି କହିବା ଚାକିରି, ନିଶା କହିବା କଳା। ଯଦି ମୋ ମତରେ ପେଶା ଯଦି କଳା, ନିଶା ମୋର ଚାକିରି, ଏମିତି ବି ଓଲ୍ଡେଲ ବି ହବ। ତେଣୁ ଦୁଇଟା ମାନେ ପରସ୍ପର ଗୋଟାଏ ବୃତ୍ତର ଦୁଇଟା ଫୁଲ ଭଳି ମତେ କାମ କରେ।
0: ଆଜ୍ଞା, ତ ଏଇ ଦୁଇଟାକୁ ଆପଣ ବାଲାନ୍ସ କେମିତି କରନ୍ତି? ଦେଖନ୍ତୁ ଆପଣ ଟିଚରସିପ୍ କରନ୍ତି, ପିଲାଙ୍କୁ ପାଠ ପଢାନ୍ତି, ପିଲାଙ୍କର ଭବିଷ୍ୟତ ଗଠନ କରନ୍ତି, ଆପଣ ପିଲାଙ୍କ ଫ୍ୟୁଚର କେମିତି ବ୍ରାଇଟ୍ ହେବ ଏଇ କଥା ଆପଣ ଚିନ୍ତା କରନ୍ତି, ଅନ୍ୟପଟେ ଆପଣ କମେଡି କରି ଲୋକଙ୍କୁ ହସାନ୍ତି, ଦୁଇଟା ବାଲାନ୍ସ କେମିତି ହୁଏ? ଟିକେ ଆପଣଙ୍କୁ ଏମିତି ଡିଫିକଲ୍ଟ ହଉଥିବ କି, କଠିନ ଲାଗୁଥିବ?
1: କଠିନ ସରଳ କଥା ଏଠି ପଡ଼ିନି ମ୍ୟାଡମ୍। ପ୍ରକୃତ କଥା କହିବାକୁ ଗଲେ ଏଭ୍ରି ଟିଚର, ପ୍ରତ୍ୟେକ ମାଷ୍ଟର ଗୋଟେ କଳାକାର ନିହାତି ହବାକୁ ଆବଶ୍ୟକ ଆବଶ୍ୟକ। ଅଭିନୟ ନାହିଁ ମାନେ ଶିକ୍ଷକ ନାହିଁ ମୋ ମତରେ। କାହିଁକି ପଢେଇଲା ବେଳକୁ ଯୋଉ ପିଲାଙ୍କୁ ଗୋଟେ ଜିନିଷ ପଢଉଛେ, ଉପସ୍ଥାପନା କରୁଛୁ, ସେ ପିଲା କେମିତି କ୍ୟାଚ୍ କରିବ ଆମର ନାଟକୀୟ ଭଙ୍ଗୀରେ, ଆମର କହିବାର ଶୈଳୀରେ। ଲୋକ ଭାବନ୍ତି ଗୀତରେ ସାରେ ଗାମା ପାଦା ନିଶା, ନା, ଡାଇଲଗ୍ରେ ବି ସାରେ ଗାମା ପାଦା ନିଶା ଅଛି, କହିବାର ଶୈଳୀ ଉପରେ ମଧ୍ୟ ଆମେ

0: ଉଚ୍ଚ କୋଟି ନିଚ କୋଟି ପିଲା କେମିତି ଧରିବେ, ତେଣୁ ପ୍ରତ୍ୟେକ ମାଷ୍ଟର କଳାକାର ହେବାକୁ ପଡ଼ିବ। ଆପଣ ଯେଉଁ ଅସୁବିଧା କଥା କହିଲେ, ଦେଖନ୍ତୁ ସରକାରୀ ଚାକିରି ଆମେ ତ ଚାକିରି କ୍ଷେତ୍ରରେ 10ଟାରୁ ଯେଉଁ 4ଟା ପୁରା ମୁଁ ଅଫିସିଆଲି ରହେ ସେ ଭିତରେ କୌଣସି ନାହିଁ। ସ୍କୁଲରେ ମୋତେ କଳା ଡେଭଲପ୍ ହେଇଯାଉଛି, କାହିଁକି ପିଲାଙ୍କୁ ପଢ଼ାଇ ପଡ଼େ ମୋତେ ଜଣା ପଡ଼େନି। ସ୍କୁଲ ସରିଗଲା ପରେ 4ଟା ଅଧେ ଯେତେବେଳେ ଘରେ ପହଞ୍ଚିବି ଆଉ ଘରେ ରହିବିନି, ମାଇକ୍ଟେ ଧରିଲି ମୋବାଇଲ୍ଟେ ଧରିଲି ବାହାରିଲି ସୁଟିଂ ପାଇଁ। ତେଣୁ ଅସୁବିଧା ବି ହଉଛି, ବାହାରକୁ ଗଲେ ଟିକେ ଅସୁବିଧା ହଉଛି, ଛୁଟି କାଢ଼ି ଯିବାକୁ ପଡୁଛି, କେତେବେଳେ ଗଭର୍ଣ୍ଣମେଣ୍ଟ ପରମିସନରେ ବି ଯାଉଛି।
1: ଟୁନା ଟଣ୍ଡନ ସାର୍, ଆପଣ ପିଲାବେଳଠୁ ଅଭିନୟ କରୁଛନ୍ତି, ଆପଣ ଅଭିନୟ ପ୍ରତି ଇନ୍ସପାୟର ହେଲେ କେମିତି, କିଏ ଆପଣଙ୍କ ପ୍ରେରଣା, ଘରେ କିଏ ଥିଲେ କି ଆର୍ଟିଷ୍ଟ?
0: ମୋର ପ୍ରେରଣାରେ ମ୍ୟାଡମ୍ 2-3 ଜଣ ଅଛନ୍ତି। ପ୍ରଥମେ ମୋ ମା ଗୋଟେ ଆର୍ଟିଷ୍ଟ, ଏବେ ବି ଜେଜେମା ନାଁରେ ପ୍ରସିଦ୍ଧ ସିଏ ମା, ତାର ବେଷ୍ଟ କମେଡି ଏବେ ବି ଚାଲିଛି ତାର, ତାଙ୍କୁ 96 ଇୟର୍ସ ହେଲାଣି। ମା ଗୋଟେ ଆର୍ଟିଷ୍ଟ, ତାର ତ ପ୍ରଭାବଟା ପଡିଛି। ମୁଁ ପ୍ରକୃତରେ ଯେତେ ପାଠ ପଢୁଥିଲି ସେତେ ମୁଁ ନାଟକ ଦେଖିବାକୁ ଜୟପୁର ଆସେ। ଆପଣ ଜାଣିନାହାନ୍ତି ଜୟପୁର ଗୋପାଳ ସାମନ୍ତରାୟଙ୍କର ନାଟକ ହେଇଥିବ, ମଞ୍ଚ ନାଟକ ଦେଖିବାକୁ ଆମେ ରାୟଗଡ଼ାରୁ ଆସୁ ନାଟକ। ସେତେବେଳେ ମୁଁ ଗୋଟେ 2-3 ନାଟକ ଲେଖିଥିଲି, ଏବଂ ନରେନ୍ଦ୍ର ମିଶ୍ର ଜୀ ଆମର ଜଣେ ଅଛନ୍ତି ରାୟଗଡ଼ାର, ତାଙ୍କ ପାଖରେ ଅଜିତ ଦାସ ଆମର, ଏଇମାନେ ହେଉଛନ୍ତି ମୋର ଗୋଟେ ଗୋଟେ ମାନେ
1: ପ୍ରେରଣା।
0: ସେଇଠୁ ମୁଁ ପାଠ ପଢିଲା ବେଳକୁ ବୋଧେ 6ଷ୍ଠ ନା 7ମ ପଢୁଥିଲି, ସେତେବେଳେ ମୁଁ ଆରମ୍ଭ କରିଥିଲି। ଗୋଟେ ଉଦୟ ପଣ୍ଡାର ମାଷ୍ଟର ଥିଲେ ଆମ ସ୍କୁଲରେ, ତାଙ୍କେ ଗୋଟେ କମେଡ଼ି ବସି ଖେଇଥିଲେ, ତାକୁ ନେଇକି ମୁଁ ଡେଭଲପ୍ କରିକରୁ ସେଟା ବହୁତ ଷ୍ଟେଟ୍ ଲେଭେଲ୍ ଯାଇଥିଲି। ମୁଁ କମେଡ଼ି ନା 7th ପଢୁଥିଲି, ବେଷ୍ଟ ଆକ୍ଟର ଅଫ୍ ଓଡ଼ିଶା ପାଇଲି, 7th କ୍ଲାସ୍ ପଢୁଥିଲି ସ୍କୁଲ ଲେଭେଲ। ସେଇଠୁ ମୋ ନିଶାଟା ଧରିଲା, ତାପରେ ଧୀରେ ଧୀରେ ମୁଁ ସ୍କୁଲରେ ବେଶୀ ବଦମାସି କରେ, କମେଡ଼ି ବଦମାସି ମାନେ ବଦମାସ ତ ମରାପିଟା ନୁହଁ, ମଜା ମାଷ୍ଟର କଣ ପଢଉଥ, ମାଷ୍ଟର ଆସିକ ପିଲାମାନେ ଶୁଣ ବୋଲେ ମୁଁ କହି ଶୁଣିବା କଥା ଆସୁଛୁ ସାର୍, ଏମିତି ଉଲ୍ଟା ଜବାବ ମୋର। ମିଟିଂରେ କହୁଥିଲେ ବନ୍ଧୁଗଣ ବୋଲେ କିଏ ଗୋଟେ ଶତ୍ରୁ କିଏ, ମୁଁ ପଚାରୁଥିଲି ଏମିତି ମଜା କରିକି ପିଲାବେଳେ ମୋର କହିବାର ଗୋଟେ ମାନେ ବ୍ୟଙ୍ଗାତ୍ମକ ରହିଯାଇଛି।
1: ବହୁତ ବଢିଆ କଥା, ଆମେ ଆଗକୁ ଆହୁରି କଥା ହବା, କିନ୍ତୁ ଶ୍ରୋତା ବର୍ତ୍ତମାନ ଜଗିଥିବେ ଆପଣଙ୍କ ମୁହଁରୁ କିଛି ଶୁଣିବା ପାଇଁ ଆଉ ହସିବା ପାଇଁ। ସକାଳ ସମୟ ସମସ୍ତେ ଫ୍ରେଶ ଥିବେ, କିନ୍ତୁ ଆପଣଙ୍କର କମେଡ଼ି ଶୁଣିବା ପରେ ଆଉ ଟିକେ ଫ୍ରେଶ ହେଇଯିବେ, ଦିନ ତମାମ ହସିବେ।
0: ହେଲେ କମେଡ଼ି ଡାଲିଟା ହଉଛି, ମୁଁ ଶବ୍ଦ ବି କରେ, କାର୍ଟୁନ ବି କରେ, କମେଡ଼ି ବି କରେ। ପ୍ରଥମେ ମୁଁ ପିଲାଙ୍କ ପାଇଁ ଗୋଟେ ସାନା କହିଦେଉଛି, କାର୍ଟୁନ ଯେତେ ଆପଣ ଡକ୍ ଆଣ୍ଡ ଡୋନାଲ୍ଡ ଦେଖୁଛୁ, ହଠାତ୍ କଣ ପିଲାମାନେ ବସିଥିବେ, ମୁଁ ଯାଇକି ଡକ୍ ଆଣ୍ଡ ଡୋନାଲ୍ଡ ଦେଖନ୍ତୁ ଆପଣ ଲାଗିବ, ଏମିତି ଶବ୍ଦ ବି କରେ, ତୁରି ଶବ୍ଦ ମାନେ ବିଭିନ୍ନ ପ୍ରକାର ସାଉଣ୍ଡ ବି ମୁଁ କରୁଛି। ଏଗୁଡ଼ିକ ମୋର କଳାରେ ଧୀରେ ଧୀରେ ଦୁଇ ପ୍ରକାର କରୁଛି, ମିମିକ୍ରି କରେ ଏଡେ କମେଡି।
1: ତ ଆପଣ ଜଣେ କଳାପ୍ରିୟ ମଣିଷ, କେମିତି ଅଭିନୟ ଆପଣ କରନ୍ତି? ସୋସିଆଲ ମିଡିଆରେ ଆପଣଙ୍କର ପ୍ରାୟ କଥାରେ ଲୋକଙ୍କୁ ହସାନ୍ତି, ଅଭିନୟ ବି ଆପଣ ସିନେମାରେ କରିଛନ୍ତି, ତ ପ୍ରଥମେ ଆମେ କଥା ହେବା ଆପଣଙ୍କର ସୋସିଆଲ ମିଡିଆର ଜର୍ଣ୍ଣି ସମ୍ପର୍କରେ। କେମିତି ଏ ଜର୍ଣ୍ଣି ଆପଣ ଆରମ୍ଭ କଲେ, କାହାଠୁ ଇନ୍ସପାୟାର ହେଲେ, କେମିତି କଣ କଲେ ସେ କଥା କୁହନ୍ତୁ।
0: ପିଲାବେଳେ ତ ନାଟକ କରିକି ଆସିଥିଲେ, ସୋସିଆଲ ମିଡ଼ିଆ ମାନେ 2017 ଅଛି ମୁଁ 17, କିନ୍ତୁ 21 ଲକ୍ଡାଉନ୍ ହେଇଗଲା ସେତେବେଳେ ଗୋଟେ ଭିଡିଓଟା ଭାଇରାଲ ହେଇଗଲା, ପୁରା ଓଡ଼ିଶା ଲେଭେଲ କଣ ଇଣ୍ଡିଆ ଲେଭେଲ ଭାଇରାଲ ହେଲା।
1: ସେ ଯୋଉ ଭିଡିଓଟା କଣ ଆପଣଙ୍କ,
0: ସେ ଯୋଉ ମାଡ଼ ଖାଇବାଟା ପୋଲିସ ହାତରୁ, ମାନେ ଘରକୁ ଆସୁଛି ମୁଁ, ଝିଅ ମୋର ପଚାରୁଛି ବାବା କୁଆଡେ ଯାଇଥିଲ, ଏଠି ମାର୍କେଟ ଆଡ଼େ ବୁଲିବା ଯାଇଥିଲା, ହେଲେ ବାବା ପୋଲିସ ହଉଛି ପୁରା ପୋଲିସ ଦେଖିଲେ ବହୁତ ରେସ୍ପେକ୍ଟ ଦେଲେ ବୋଲେ କହିକି ପଳେଇଲା ବେଳକୁ ମୋ ପିଠିର ସାର୍ଟ ଚିରି ଯାଇଛି, ପୋଲିସର ମାଡ଼ ଯାକ ପଡୁଛି, ବାବା ଏ ପିଠିରେ କଣ, ନା ନା ପୋଲିସ ରେସ୍ପେକ୍ଟ ଦେଲେ ତ ଲକଡାଉନରେ ବାହାରେ ବାହାରି ଥିଲି ମାନେ ମାଡ଼ ଖାଇକି ଆସିଛି। ଏଇ ଯୋଉ କମେଡ଼ି କରିକି ସୋସିଆଲ ମିଡିଆରେ ସେତେବେଳେ ବହୁତ ଭାଇରାଲ ହେଇଥିଲା, ଏଇଗୁଡ଼ିକ ଧୀରେ ଧୀରେ ତାପରେ ଚାଲିଲା।
2: ଟିକେ ୱିକନେସ୍ ଲାଗୁଥିଲା ତ ଡକ୍ଟର ପାଖକୁ ଗଲାରୁ ସେ କହିଲା 2 କେଜି କାଜୁ ଖାଇଲେ ଭଲ ହେଇଯିବ କହିଲା, 2 କେଜି କାଜୁ କିଣିଲି, କାଜୁ ଖାଇଲେ କଣ ହବ ରେ?
0: ତତେ ଡାକ୍ତର କହିଲା କାଜୁ ଖା ବୋଲି, ଯିବା ପୂର୍ବରୁ ମତେ ପଚାରିଲୁନି, ତୁ ଡାଇରେକ୍ଟ ଡାକ୍ତର ପାଖକୁ କିଛି ପଳେଇଲ, ଡାକ୍ତର ନେଲା ନା ଫିଜ୍
2: 400 ନେଲା
0: ନା? ହଁ 400 ଜଡ଼ା ଲଗେଇ କାହିଁକି ମତେ ପଚାରୁଛୁ କି କାଜୁ ଖାଇଲେ କି ସବୁ, ମତେ ଡାଇରେକ୍ଟ ପଚାରିଲେ ମୁଁ କହିନଥାନ୍ତି ତତେ ସାଙ୍ଗ ହିସାବରେ, ମତେ ଏତିକି ହେଲ୍ପ କରିବି ନାଇଁ ରେ?
2: ଶୁଣ ପଳେଇଲି ପୁରା
0: ସିଧା ଭୁଲ କହିଲ, ଶୁଣେ କାଜୁ ଖାଇଲେ କିଛି ହବ ନା ରେ? କାଜୁ ଦିଗି ଲାଣୁ ନା ଦିଓଳି ଖାଇବୁ ନା? ଖାଇଲେ କିଛି ନାହିଁ, କାଜୁ ଖାଉ ଖାଉ ଖାଉ ନାଇ କି କାଜୁ କା ସରିଯିବ ଆଉ କିସ। ଦି ପ୍ରକାର ଅଛି ସୋସିଆଲ ମିଡିଆରେ ଯୋଉ କମେଡ଼ି ଆମେ କ୍ରିଏଟ୍ କରୁଛୁ, କମେଡ଼ିଟା କ୍ରିଏଟ୍ କିଛି ନାହିଁ, ସୋସିଆଲ ମାନେ ସମାଜରେ ଘଟୁଥିବା ଘଟଣା ତାକୁ କା ଆମର କମେଡି।
1: ଆଚ୍ଛା।
0: ହେଲେ

ଘଟଣାକୁ ଆମେ କଣ ଆମେ ଦେଖିକି ଅଣଦେଖା କରି ପଳେଇ ଯାଉଛୁ, କିନ୍ତୁ କମେଡିଆନ କଣ କରୁଥିବ, ସବୁବେଳେ କମେଡି ଖୋଜୁଥିବ, ଅବଜର୍ଭ କରୁଥିବ ସମାଜରେ ଘଟୁଥିବା ଇଏଟା। ମାନେ ଧରାଯାଏ ମୁଁ ରାସ୍ତାରେ ଯାଉଛି, ଗୋଟେ ଲୋକଟା ଆସିଲା ମତେ କହିଲା ଇଏ ଚୁଡ଼ାଉ, ମୁଁ ଦେଖିଲି 3 ମିନିଟ ଲାଗିବ। ମୁଁ ସେ ନ କହିବା ପୂର୍ବରୁ ତା ପାଟିର ଭଙ୍ଗି ଦେଖି ହଁ ଟୁନା କୁଆଡେ ଯାଉଛନ୍ତି ପଚାରୁଛ ନା, ସେ ନ କଣ ମୁଁ କହିଦିଏ କିଛି କହନ୍ତି, ମୁଁ କହି ମୁଁ ବଜାର ଯାଉଛି ମାର୍କେଟିଂ କରିକି ଆସିବି, ବର୍ତ୍ତମାନ ମୁଁ ଘରକୁ ଯିବି, ସବୁ ଷ୍ଟୋରି କହିଦିଏ। ମାନେ ଏଇଟା ମଜା ଲାଗେ ସେ ଖନାର କଥାରୁ, ସେ ପୁରା କହେନି, ସେ କଣ କହିବାକୁ ଚାହୁଁଛି ମୁଁ ଜାଣିଦିଏ।

0: ୟୁଟ୍ୟୁବରେ ଭଲ ଚାଲିଛି।
1: ଆପଣ 15-20 ହଜାର ଭିଡ଼ିଓ ବନେଇ ସାରିଲେଣି,
0: ନାଇଁ
1: କମେଡି ଭିଡ଼ିଓ। ତାରି ଭିତରୁ ଆପଣଙ୍କ ହୃଦୟ ପାଖ ଯୋଉଟା ଆପଣଙ୍କୁ ଟଚ୍ କରିଛି, ଆରେ ଏଇଟା ମୁଁ କରିପାରିଛି, ଲୋକଙ୍କୁ ହସେଇ ପାରିଛି, ସେଇଟା କୁହନ୍ତୁ ଆଜ୍ଞା।
0: ମେନ୍ ହେଲା ଗୋପାଳ ସାମନ୍ତରାଜ ଆମ ଘରକୁ ଆସିଥିଲେ, ମୋ ମା ଗୋଟେ କମ୍ପ୍ଲେନ୍ କହିଛି
1: ଆଜ୍ଞା।
0: ମା ପଚାରିଲା ଗୋପାଳ ଭାଇନାଙ୍କୁ, ତୋ ନାଁ କଣ ରେ ବାବୁ? ଇଏ କହିଲେ ଗୋପାଳ, ମୋ ନାଁ ଗୋପାଳ। ଓ ଗୋପାଳ କି, ତୁ କୋଉଠୁ ଗାଈ ଚରଉଛୁ ବୋଇଲା ଅମ୍ମା। ନାଇଁ ମୁଁ ଗାଈ ଚରିବ ଗୋପାଳ ନାଇଁ ବୋ, ମୋ ନାଁ ଗୋପାଳ। ଏଇଟା କି ନାଁ ରେ? ରାମ ଦେଇଥାନ୍ତୁ, କୃଷ୍ଣ ଦେଇଥାନ୍ତୁ, ଏମିତି ଯୋଉ ମଜା ମା କହିଲେ। ମୁଁ ଦେଖିକି ତାକୁ ଭିଡିଓ କରିଥିଲି, ତାକୁ ପୋଷ୍ଟ କରିଛି, ମୁଁ ଭାଇରାଲ ହେଇଯାଇଥିଲା ସେ ଭିଡିଓଟା।
1: ବହୁତ ବଢିଆ। ତ ଟୁନା ଟଣ୍ଡନ ସାର୍, ବର୍ତ୍ତମାନ ଯିବା ଆମେ ଆଲୋଚନା କରିବା ଆପଣଙ୍କର ଅଭିନୀତ ଓଡ଼ିଆ ସିନେମା ସମ୍ପର୍କରେ।
0: ସୁଯୋଗ ମାନେ ଆନନ୍ଦ କୁମାର ଜଣେ ଡାଇରେକ୍ଟର ଅଛନ୍ତି, ଯାହାର ଘର ହଉଛି ରାୟଗଡ଼ା ଜିଲ୍ଲାରେ, ସେ ସିଂହପୁର ପାଖରେ ରହନ୍ତି। ଦିନେ ଏମିତି ଗୋଟେ ପ୍ରୋଗ୍ରାମ ଚାଲିଥିଲା ଫିଲ୍ମ ଷ୍ଟାରଙ୍କର ଭୁବନେଶ୍ୱରରେ, ସେ ଆନନ୍ଦ ଡାଇରେକ୍ଟର ସହିତ ମୁଁ ଯାଇଥିଲି। ମତେ ହଠାତ୍ ଜଣେ ଅଡିଏନ୍ସ ପଟେ ଜଣେ ଚିହ୍ନିଥିଲେ, ସେ କହିଲେ ଭାଇ ଆପଣ ଟୁନା ଟଣ୍ଡନ ଷ୍ଟେଜକୁ ଆସନ୍ତୁ, ଗୋଟେ କମିଟି କହିବେ। ସେ ଯେ କଲା ପରେ ଆନନ୍ଦ କୁମାରଙ୍କ ରିକମେଣ୍ଡରେ ଗୋଟେ ଫିଲ୍ମଟେ ପାଇଥିଲି, ତାପରେ ନିମାଇ ହଜା ଯେ ନିର୍ଦ୍ଦେଶକ, ଆଉ ଗୋଟେ ନିର୍ଦ୍ଦେଶକ, ତାଙ୍କର ଫିଲ୍ମଟେ ସୁଟିଂ ଚାଲିଥିଲା। ଆନନ୍ଦ କୁମାର ରିକମେଣ୍ଡରେ ମୁଁ ପ୍ରଥମେ ଯାଇଥିଲି, ମନ ଖାଲି ତତେ ଚାହେଁ, ସମ୍ବିତ ହିରୋ ଥିଲେ, ସେ ଫିଲ୍ମଟେ କରିଥିଲି, ତାପରେ ଲଗାତାର ଗୋଟେ 8-10ଟା ଖଣ୍ଡେ।
1: ସେ ପିକ୍ଚର ଆକ୍ଚୁଆଲି ଆପଣ କଣ କମେଡି କରିଥିଲେ, କଣ ଡାଇଲଗ କହିଥିଲେ ଜାଣିବା ପାଇଁ ଇଚ୍ଛା ହଉଛି?
0: ତାର ପ୍ରକୃତରେ ଭିଲେନିଂ କମେଡି ଥିଲା।
1: ଆଚ୍ଛା, ଭିଲେନିଂ କମେଡି,
0: ଭିଲେନିଂ କମେଡି। ତାଙ୍କୁ ଡାଇଲଗ କହିଦଉଛି, ଇଲୋ ମା, ତୁ ଗାଁର ହଉଛୁ ଶ୍ରେଷ୍ଠ ନାରୀ, ହେଲେ ତୋ ଝିଅଟା ପରା ଟିକେ ଚଙ୍ଗ ଚଙ୍ଗ ହଉଛି, 12 ଟଙ୍କାଙ୍କୁ ଧରି ବୁଲୁଛି, ହେଲୋ ଆମେ କଣ ବୁଢା ହେଲେ କଣ ଆମ ମନ ଭିତରେ ମନ ନାହିଁ, ହେଇଟି ତୋ ଝିଅଟାକୁ ଟିକେ କହିଦେ ଆମ ସାଙ୍ଗେ ଟିକେ ବୁଲୁ, ଖାଲି ହିରୋ ଟା ବୁଲିବ କି ହେଲା ମାଉସୀ ଆସୁଛି ନମସ୍କାର, କିନ୍ତୁ ଗୋଟେ କହିକି ବ୍ୟଙ୍ଗାତ୍ମକ କରିକି କମେଡି ଯାକ ଥିଲା।
1: ଆଜ୍ଞା, କେତେ ସମୟ ଆପଣ ଗୋଟେ ସିନେମାରେ କମେଡି କରନ୍ତି? ମନେକର ସିନେମା ଆମର 3 ଆୱାର୍ସ ରହୁଛି, ତାରି ଭିତରେ କେତେ ସମୟ ଦିଆଯାଉଛି କମେଡି ପାଇଁ?
0: ଆଗରେ ମ୍ୟାଡମ ଫିଲ୍ମ ଭିନ୍ନ, କମେଡି ଭିନ୍ନ ଥିଲା। ଫିଲ୍ମ ହିରୋ ହିରୋଇନ ଭିଲେନ ଥିବେ, ଗୋଟେ ଭିନ୍ନ ଟ୍ରାକରେ କମେଡିକି ଦଉଥିଲେ। ଏବେ ନାହିଁ, ଏବେ ହିରୋ ହିରୋଇନ ଭିଲେନ ବି କମେଡି କଲେଣି, କାରଣ ଲୋକ ଜାଣିଦେଲେଣି କମେଡି ଥିଲେ ଫିଲ୍ମ ଚାଲେ। ତେଣୁ ଆଜିକାଲି ହିରୋ ବି କମେଡି କଲେଣି, କମେଡିଆନ ବି ବର୍ତ୍ତମାନ ହିରୋ ହେଇଗଲେଣି, ଦେଖୁନାହାନ୍ତି ପପୁ ପଙ୍ଗ ପଙ୍ଗ ହିରୋ ହେଇଗଲାଣି, କମେଡିଆନ ବି ହିରୋ ହେଲେଣି। ଏବେ ସେମିତି କମେଡିର ସ୍ପେଶାଲ କିଛି ନାହିଁ, ଟୋଟାଲି ଫିଲ୍ମଟା ହିରୋ ହିରୋଇନ କମେଡିଆନ ସମସ୍ତ ଭିତରେ ବ୍ୟଙ୍ଗାତ୍ମକ ମାନେ ଚାଲିଛି,
1: ରହୁନି। ଆଜ୍ଞା, ଟୁନା ଟଣ୍ଡନ ସାର୍, ବର୍ତ୍ତମାନ ଆପଣ ଲକ୍ଷ୍ୟ କରୁଥିବେ ଯେ ଓଡ଼ିଆ ସିନେମା ହେଲା, ସିରିଏଲ ହେଲା, କିମ୍ବା ୟୁଟ୍ୟୁବ ଚ୍ୟାନେଲର କୌଣସି ଶୋ ହେଲା, ଯୋଉ କମେଡିଆନ ମାନେ କମେଡି କରୁଛନ୍ତି ସେଥିରେ ସବୁ ଶସ୍ତା ଶସ୍ତା ଲାଗୁନି? ଶସ୍ତା କମେଡି, ତା ଛଡା ଅଶ୍ଳୀଳ ଡାଇଲଗ ତା ଭିତରେ ପୁରଉଛନ୍ତି। ସରଳ ଦର୍ଶକଟିଏ ଯେତେବେଳେ ଦେଖିକି ହସିବା ପାଇଁ ଚେଷ୍ଟା କରୁଛି, ପର ମୁହୂର୍ତ୍ତରେ ତା ମନ ବିଚଳିତ ହେଇଯାଉଛି ଏସବୁ ଶୁଣିଲା ପରେ।
0: ଏଇଟା ଗୋଟେ ବିରାଟ ବଡ ପ୍ରଶ୍ନ ମ୍ୟାଡମ ହେଇଗଲା, ଏଇଟା ପ୍ରକୃତରେ ଓଡ଼ିଶାର କଳା ଜଗତରେ ଆପଣ ଠିକ ହୃଦୟଙ୍ଗମ କରିଛନ୍ତି, କମେଡ଼ିଟା ବର୍ତ୍ତମାନ ସେମିତି ଗୋଟେ ଶସ୍ତା ହେଇଯାଇଛି, କିନ୍ତୁ ପ୍ରକୃତରେ ଏ ଯୋଉ ପପୁ ପଙ୍ଗ ପଙ୍ଗ କୁହନ୍ତୁ, ହରି ମହାପାତ୍ର କୁହନ୍ତୁ, ଏମାନେ ଗୋଟେ ଗୋଟେ ବ୍ରାଣ୍ଡ, ଏମାନେ କମେଡିଆନ, ଏମାନଙ୍କ ହାତରେ କିଛି ନାହିଁ ମ୍ୟାଡମ, ନିର୍ଦ୍ଦେଶକ ଏବଂ ରାଇଟର ଉପରେ ଡିପେଣ୍ଡ, କିନ୍ତୁ ଆମ କଳାକାର ଉପରେ ବି ଅଛି, ଆମେ ସ୍କ୍ରିପ୍ଟ ପଢିକି ରୋଲ କରିବା କଥା। ଆଜିକାଲି ରୋଲ ମିଳୁନାହିଁ, ଜଗିକି ଅଛନ୍ତି, କିଛି ମିଳିଗଲା, ଯଦି ଭଲଗାର ଥିଲେ ମଧ୍ୟ କରିବାକୁ ବାଧ୍ୟ ହେଉଛନ୍ତି କଳାକାର। ଏଇଟା ପ୍ରକୃତରେ ମୋ ମତରେ ନିର୍ଦ୍ଦେଶକ ଆଉ ରାଇଟର ଏଇମାନେ ଯଦି ଟିକେ ପରିବର୍ତ୍ତନ ହେଇଯିବେ, ତାହେଲେ ଆହୁରି ଭଲ କମେଡି ଆସିବ। କିନ୍ତୁ କଳାକାରକୁ ମନେ କରନ୍ତୁ, ମତେ ଜଣେ କହିଲା ଭାଇ ରୋଲଟା କରିବି, ମୁଁ ପଡିଲି ଏଇଟା ଭଲଗାର ଅଛି, ଭାଷା ଅଛି, ମୁଁ କରିବିନି, ମୋ ହାତରୁ ଗଲା ଗୋଟେ ଫିଲ୍ମଟେ, ଆଉ ଗୋଟେ ଫିଲ୍ମ ମିଳିବା ପାଇଁ ଅପେକ୍ଷା କରିବାକୁ ପଡିବ। ମୁଁ ବି ଚାହୁଁଛି ଏ ଭଲଗାର ହେଲେ ହେଲା, କରିଦେବା ଯଦି ଏ ଫିଲ୍ମ ଛାଡ଼ିଲି ମତେ ଆଉ ମିଳିବନି। ଏଇ ଯୋଉ କଳାକାର ମାନଙ୍କ ଭିତରେ ଯୋଉ ଭୟ ରହିଯାଇଛି, ଆଉ ଗୋଟେ ଆଗାମୀ ଦିନ ମୋତେ କିଏ ଡାକିବ, ତେଣୁ କଳାକାର ବାଧ୍ୟ ହେଇକି ଗୋଟେ କରିଦେଉଛି, କିନ୍ତୁ ଉଚିତ ନୁହଁ।
1: ଆଜ୍ଞା, ଦେଖନ୍ତୁ ପୂର୍ବେ ଯୋଉମାନେ କମେଡି କରୁଥିଲେ ପୁରୁଣା ସିନେମାରେ, ଜୟରାମ ସାମଲ ହେଲେ, ରାଧା ପଣ୍ଡା, ଦେବୁ ବ୍ରହ୍ମା, ଶ୍ୟାମଳେନ୍ଦୁ, ତାପରେ ଅନେକ ଫିମେଲ କମେଡିଆନ ବି ଥିଲେ, ସେମାନଙ୍କ କମେଡିରେ ଯଥେଷ୍ଟ ହସର ଖୋରାକ ଥିଲା, ଯାହା ଲୋକେ ହସୁଥିଲେ, ଦର୍ଶକ ହସୁଥିଲେ, ତା ଭିତରେ ଗୋଟେ ପବିତ୍ରତା ବି ଥିଲା, ଏତେ ଅଶ୍ଳୀଳତା ନଥିଲା, ଶସ୍ତା ଶସ୍ତା ଲାଗୁନଥିଲା। ସେଇଭଳି କମେଡି ବର୍ତ୍ତମାନ ଓଡ଼ିଆ ସିନେମାକୁ ଫେରିଆସୁ, ଏଇ ଚେଷ୍ଟା, ଏଇ ଆଶା ଆପଣଙ୍କ ଭିତରେ କେବେ ଆସିନି? ଆପଣ ବି ୟୁଟ୍ୟୁବରେ ହଜାର ହଜାର କମେଡି ଭିଡ଼ିଓ ବନେଇଲେଣି, କେବେ ଏଇ ବିଷୟ ନେଇକି ଆପଣଙ୍କ ମନକୁ ଆସିଛି ଯେ ଆଗ ଭଳିଆ କମେଡି ହଉ?
0: ମନକୁ ଆସିବା ଆଉ କରିବା ଭିତରେ ଡିଫରେନ୍ସ ଅଛି ମ୍ୟାଡ଼ାମ୍। ଦେଖନ୍ତୁ ମନ କାହିଁକି ଆସୁନି, ଆମେ ମଧ୍ୟ ଚାହୁଁଛୁ ଯେ କିଛି

0: ମାନେ ପୂର୍ବର ସେ କମଳି ପୁଣି ଫେରିଆସୁ। ଦେଖ ସେତେବେଳେ ଆପଣ ଯୋଉ କହିଲେ ଯୋଉ ଜନି ଲିଭର କଥା କୁହନ୍ତୁ କି ଯୋଉ ପୁରୁଣା କଥା, ସେ ଲୋକ ହସୁଥିଲେ ଗଡୁଥିଲେ, ସେତେବେଳେ ଯୁଗ ଗୋଟେ ଭିନ୍ନ ଥିଲା, ଏବେର ଯୁଗଟା ଭିନ୍ନ। ବର୍ତ୍ତମାନ ହଉଛି ଭଲଗାର ଯୁଗ ପଳେଇ ଆସିଛି କଳା ଜଗତରେ। ଆଗରେ ପୁରା ପୋଷାକ ପିନ୍ଧୁଥିଲେ, ଏବେ ଝିଅ ତ ଚିରା ଡ୍ରେସ୍ ପିନ୍ଧିବାକୁ ପସନ୍ଦ କରୁଛନ୍ତି, ଆଣ୍ଠୁ ଖୋଲା ପେଟ ଖୋଲା କରି ଲୋକ ବୁଲିଲେଣି। ଧୀରେ ଧୀରେ ଅଶ୍ଳୀଳତା ସମାଜ ଭିତରେ, ଆଉ ଯୋଉ ପୂର୍ବରୁ ଯୋଉ ଆଧ୍ୟାତ୍ମିକର ଯୋଉ କମେଡ଼ି ବି ଥିଲା, ଆପଣ ଦେଖନ୍ତୁ ଗୋଟେ କମେଡ଼ି ଭିତରେ ଆଧ୍ୟାତ୍ମିକତା ଥିଲା, ସରଳତା ଥିଲା, ଭାଷା ଥିଲା, ପଙ୍କ୍ତି ଥିଲା, ଟାଇମିଂ ବି ଥିଲା କମେଡ଼ିର। ଏବେ ଯୁଗ ନେଇକି ପରିବର୍ତ୍ତନ ହେବାକୁ ପଡୁଛି, ସେଗୁଡ଼ିକ ନାହିଁ ନାହିଁ। ଲୋକ ବି ଦେଖନ୍ତୁ ଚାହୁଁଛନ୍ତି ଭଲଗାର। ଏବେ ମୁଁ ଗୋଟେ କମେଣ୍ଟ କରିଥିଲି ସରଳ, ଜଣେ ମତେ କହିଲା ବଢିଆ ହେଇଛି କମେଡି, ଟିକେ ଭଲଗାର ମାଡିଲା ଲୋକ ବେଶୀ ଦେଖିବେ। ମାନେ ଲୋକ ଇଣ୍ଟରେଷ୍ଟ ମତେ ଆସି କହୁଛନ୍ତି। ମୁଁ କିନ୍ତୁ ଏବେ ପର୍ଯ୍ୟନ୍ତ ମୋର ଭିଡିଓ କାଢ଼ନ୍ତୁ, ହଜାର ହଜାର ଭିଡିଓ ଛାଡ଼ିଛି, ମୋର କୌଣସି ଭଲଗାର ନଥିବ, ମୁଁ ବଞ୍ଚାଇ ରଖିଛି ମ୍ୟାଡମ୍, ମୁଁ ଭଲଗାର ଭିତରେ ଏବେ ପର୍ଯ୍ୟନ୍ତ ପଶିନାହିଁ। କିନ୍ତୁ ଲୋକଙ୍କର ମନ ମୁଁ ଚିହ୍ନିଛି, ତାଙ୍କୁ ଭଲଗାର ଦୁନିଆ ହେଇଗଲା, ଧୀରେ ଧୀରେ ଲୋକ ଇଣ୍ଟରେଷ୍ଟ ରହୁଛନ୍ତି ଭଲଗାର ଆଡ଼କୁ। ତେଣୁ ଏ କମେଡିଆନ ମାନେ କ'ଣ କରିବେ, ଟିକେ ହସେଇବା ପାଇଁ ଭଲଗାର ଭିତରେ ପଶି ଯାଉଛନ୍ତି, ଆଉ ସେ ପୂର୍ବ କଥା ଭୁଲି ଯାଉଛି।
1: ଆଉ ଗୋଟେ ଡାଇଲଗ ବର୍ତ୍ତମାନ ଶୁଣିବୁ ଆପଣଙ୍କ ମୁହଁରୁ, ଟିକେ ସିରିୟସ୍ କଥା ଆମେ ହେଲେ ତ ବର୍ତ୍ତମାନ ହସିବା ହାଲକା ହେଇଯିବା।
0: ଗୋଟେ ପେଥସ୍ ରୋଲ ବି ମୁଁ କରିଥିଲି, ତାର ଗୋଟେ ପେଥସ୍ ଡାଇଲଗ କହୁଛି,
2: ବୁଝିଲୁ ବୋହୂମା, ପୁଅଟା ସିନା ମୁଁ ଜନ୍ମ କରିଥିଲି, ହେଲେ ତୁ ଗୋଟେ ପରଘର ଝିଅଟା ମୋ ବୋହୂ ହେଇକି ଆସିଛୁ, ଗୋଟେ କଥା ମନେ ରଖ, ଆଜି ପୁଅ କହୁଛି ବାପା ପାଖେ ରହିବ ନାହିଁ, ତୁ ଗୋଟେ ପରଘର ଝିଅଟା କହୁଛୁ ମୋ ପାଖେ ରହିବୁ, କିନ୍ତୁ ତୋ ସ୍ୱାମୀ ତୋ ପାଇଁ ଦେବତା, ଯା ମୋ ପୁଅ ସହିତ ଏ ଘରୁ ତୁ ସୁଖ ଶାନ୍ତି ରହିବା ପାଇଁ ଚାଲିଯା। ହେଲେ ମା, ମୋ ଗୋଟେ ଭଙ୍ଗା ନୌକାଟିଏ, ଯେତେବେଳେ ନୌକାରେ ଲୋକ ଚଢ଼ନ୍ତିଲେ ମା, ନୌକାଟିକୁ ଜାବୁଡ଼ି ଧରନ୍ତି, ଜାଗ୍ରତରେ ଚଢ଼ିଯାଆନ୍ତି, ଆଉ ନଦୀ ପାରି ହେଇଗଲା ପରେ ସେଇ ନୌକାଟାକୁ ଧକ୍କା ଦେଇ ଆର ପାରିକି ଡେଇଁ ଚାଲିଯାଆନ୍ତି, ପଛକୁ ଆଉ ଫେରି ଚାହାନ୍ତିନି ସେ ନାଉରିଆ କିମ୍ବା ସେ ନୌକାକୁ। ମା, ମୁଁ ହେଲି ସେଇ ଭଙ୍ଗା ନୌକା, ଆଜି ପୁଅ ମୋର ଆର ପାରିକୁ ଚାଲିଯାଇଛି, ସେ ବାପାଠୁ ଦୂରେଇ ଗୋଟେ ସମାଜକୁ, ସେ କାହିଁକି ମୋ ବାପାକୁ ଫେରି ପଳେଇବ, ତେଣୁ ତୁ ମା, ତୁ ତା ସାଙ୍ଗେ ଚାଲିଯା, ତୋର ଏ କାଳ ପରକାଳର ଦେବତା ହଉଛି ତୋ ସ୍ୱାମୀ, ଯା ଏ ବୁଢ଼ାଟା ଏମିତି ବଞ୍ଚିଯିବ, ଏମିତି ବଞ୍ଚିଥିଲା, ବଞ୍ଚି ରହିବ ଲୋ ମା, ତୁ ଚାଲିଯା, ଯା ଲୋ ମା।
1: ପାଞ୍ଚଟି
0: ରିଲିଜ ହେଇଯାଇଛି, ଆଉ ଚାରିଟା ରିଲିଜ ହବ। ଏବେ ରିସେଣ୍ଟ ଗୋଟେ ରିଲିଜ ହେଇଛି ମେହର ମୁଣ୍ଡା, ମାନେ ଓଡ଼ିଶାର ପୁରପଲ୍ଲୀରେ ପ୍ରସିଦ୍ଧ ହେଇଗଲା ଫିଲ୍ମଟା, ଯୋଉଟାକି ମୁଖ୍ୟମନ୍ତ୍ରୀ ଏବେ ପାଞ୍ଚ ଦିନ ତଳେ ଟ୍ୟାକ୍ସ ଫ୍ରି କରିଦେଲେ, ଏବେ ଟ୍ୟାକ୍ସ ଫ୍ରି। ତେଣୁ ମେହର ମୁଣ୍ଡା ଫିଲ୍ମଟା ଏତେ ମାନେ ଗୋଟେ ତନ୍ତୀ ପରିବାର ଉପରେ ହେଇଛି, ତାହେଲେ ମୁଁ ରୋଲ୍ କରିଛି ମୁରଳୀ ମଉସା ରୋଲ୍ଟା, ମାନେ ଗାଉଁଳି ଗାଁ ରୋଲ୍ରେ ଆଉ ତନ୍ତୀ ରୋଲ୍ରେ କରିଛି, ବହୁତ ସୁନ୍ଦର।

0: ଆଉ ଗୋଟେ ରିଲିଜ୍ ହେବ ଲଙ୍କାଗଡ଼ ଆଉ ମାସେ ପରେ, ଆଉ ଗୋଟେ ହଉଛି କେମିତି ପ୍ରେମ ଲଭ୍ ପ୍ରମିସ୍ ଆଉ ଲଭ୍ ୟୁ ଫ୍ରିୟା ଆଉ ପଡ଼ିଗଲି ତ ପ୍ରେମରେ ଏମିତି ମନ ଖାଲି ତୋତେ ଚାହେଁ ଏମିତି 8-9 ଖଣ୍ଡ ଫିଲ୍ମ ଏବେ କରିସାରିଲେଣି।
1: ଏତେ ଗୁଡ଼େ ପିକ୍ଚର ଆପଣ କଲେଣି ଟୁନା ଟନ୍ଟନ୍ ସାର୍, ଏ ଯୋଉ ପିକ୍ଚରରେ ନା ଆପଣଙ୍କର ୟୁଟ୍ୟୁବ ଭିଡିଓରେ କୋଉଥିରେ ବେଶୀ ପବ୍ଲିସିଟି ପାଇଛନ୍ତି? ୟୁଟ୍ୟୁବ ଭିଡିଓରେ ବୋଧେ।
0: ହଁ ଆପଣ ତ ଠିକ କହିଲେ, ଆଜିକାଲି ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ହଲ୍କୁ କିଏ ଯାଆନ୍ତିନି। ମୁଁ ତ ଯୋଉଠି ଇଣ୍ଟରଭ୍ୟୁ ଦିଏ କିନ୍ତୁ ଯୋଉଠି ଯାଏ ଗୋଟେ କଥା ପ୍ରଥମେ କହିଦିଏ, ଓଡ଼ିଆ ଭାଇମାନେ ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ହଲ୍କୁ ଯାଆନ୍ତି, ରିକ୍ୱେଷ୍ଟ କରିବାକୁ ପଡୁଛି। କିନ୍ତୁ ମୋବାଇଲରେ ରିକ୍ୱେଷ୍ଟ ନାହିଁ, ଆମେ ଛାଡ଼ିଲେ ଖୋଜି ଖୋଜି ଦେଖୁଛନ୍ତି। ତେଣୁ ମିଡିଆଟା ସୋସିଆଲ ମିଡିଆଟା ହାଇଲାଇଟ୍ କରୁଛି, ହାଇଲାଇଟ୍ ହେଉଛୁ, କିନ୍ତୁ ଫିଲ୍ମରେ ଲୋକ ଯାଉନାହାନ୍ତି ମ୍ୟାଡମ୍, ଓଡ଼ିଆ ଲୋକ ଓଡ଼ିଆ ଦେଖିବା ପସନ୍ଦ କରୁନାହାନ୍ତି, ଭାରି ଦୁଃଖର କଥା।
1: ତ ଆପଣ ଯେତେବେଳେ ଓଡ଼ିଆ ସିନେମାର କ୍ୟାମେରା ଫେସ୍ କଲେ, ଆପଣ ନିଜେ ନିଜେ ଯାଉଥିଲେ ମୋବାଇଲରେ କିମ୍ବା ଆପଣଙ୍କର କ୍ୟାମେରାରେ ସୁଟିଂ କରୁଥିଲେ ସୋସିଆଲ ମିଡିଆ ପାଇଁ?
0: ହଁ,
1: କିନ୍ତୁ ସିନେମା ସୁଟିଂ ଅନ୍ୟର ଡାଇରେକ୍ସନ, ଅନ୍ୟ ଜଣଙ୍କର ଇଙ୍ଗିତରେ ଆପଣ

0: କରିବା, ଏଇସବୁ ଆପଣଙ୍କୁ ନର୍ଭସ ଲାଗେ?
1: ନାଇଁ ନାଇଁ ନାଇଁ, ମୁଁ କଳାକାର ହିସାବରେ କୋଉଠି ମଧ୍ୟ ଅଭିନୟ କରିନି। ମୋତେ ଗୋଟେ କ୍ୟାରେକ୍ଟର ଦେବେ, ସ୍କ୍ରିପ୍ଟ ପଢ଼ିବି, ସେ ସ୍କ୍ରିପ୍ଟର କ୍ୟାରେକ୍ଟର ଭିତରେ ମୁଁ ପଶିଯିବି, ତାପରେ ମୋତେ କିଏ କଥା ହେବେ ନା ସେଇ କ୍ୟାରେକ୍ଟର ଅନୁସାରେ ମୁଁ କଥା ହୁଏ। ମୁଁ ସ୍ପଟ ପଳେଇଲି ସୁଟିଂ, ସେ କ୍ୟାରେକ୍ଟର ବସିଗଲି, କ୍ୟାମେରା ଅନ୍ ହେଲା, କଣ ହେଲା ମୋ ସେପଟେ ନାହିଁ, ସେଇ ଯୋଉ ମୁଁ କ୍ୟାରେକ୍ଟର ବସିଛି ମୋ ରୋଲକୁ ମୁଁ ଧୀରେ ଧୀରେ ଉପସ୍ଥାପନ କରେ, ମୋତେ କିଛି ଫରକ ପଡ଼ିନି।
0: ବହୁତ ବଢିଆ। ଆପଣ କମେଡି କରନ୍ତି, କମେଡି ମାନେ ଆପଣଙ୍କର ଆଖିଠୁ ଗୋଡ଼ ହାତ ସବୁ ଚାଲିବ ସେଇ ପ୍ରକାର, ଆପଣଙ୍କର ଡାଇଲଗ ହଉଛି ମେନ୍, ଡାଇଲଗ କୋଉ ପ୍ରକାର ଡେଲିଭରି କରିବେ ଏଇଟାକୁ ମାନେ ଅଭିନୟର ବ୍ୟାକରଣ ବୋଲି କୁହନ୍ତି, ତାକୁ କେତେ ଆପଣ ହୃଦୟଙ୍ଗମ କରିଛନ୍ତି, କେତେ ଫିଲ୍ କରିଛନ୍ତି? ଏଇ ଯୋଉ କଥାଟି ବର୍ତ୍ତମାନ ଆପଣ କହିଲେ ଯେ ମୁଁ କ୍ୟାରେକ୍ଟର ଭିତରେ ପଶିଯାଏ,
1: ଯୋଉଠି ଅଭିନୟର ବ୍ୟାକରଣ ଯାହା ପାଖେ ନାହିଁ ପ୍ରକୃତ ସେ କଳାକାର କେବେ ମାନେ 100% ବୋଲି କହିପାରିବ ନାହିଁ, ଏଇଟା ସତ କଥା ମ୍ୟାଡମ୍। ବ୍ୟାକରଣ ନିହାତି ଆବଶ୍ୟକ, ଡାଇଲଗ ଡେଲିଭରିଟା ସମସ୍ତେ କ'ଣ ଗୋଟେ ଡାଇଲଗକୁ କହି ଚାଲିଯାଆନ୍ତି, କିନ୍ତୁ ନା ଡାଇଲଗ ଭିତରେ କୋଉଠି ଅପ୍ ଅଛି, କୋଉଠି ଡାଉନ୍ ଅଛି, କୋଉଠି ଆରୋହଣ ଅଛି, କୋଉଠି ଅବରୋହଣ ଅଛି, ଏଗୁଡ଼ିକ ମଧ୍ୟ ଗୋଟେ ବ୍ୟାକରଣ।
0: ନାଇଁ, ଜଣେ କମେଡିଆନ୍ ଅଲଗା ଭାବରେ ଡାଇଲଗ ଡେଲିଭରି କରନ୍ତି, ତାଙ୍କର ନିଜ ଭଏସ୍ ନଥିବ, ସେ ଅଲଗା ଭଏସ୍ ବାହାର କରନ୍ତି, ଯେମିତି ଆମର ଜୟରାମ ସାମଲ ହସନ୍ତି ଅଲଗା ଅଲଗା ଭଏସ୍ରେ କଥା ହୁଅନ୍ତି, ଅଲଗା ଭଏସ୍ରେ କମେଡି କରନ୍ତି,
1: ଏଗୁଡ଼ିକ କୁହନ୍ତି ମାନିଆ। ମାନେ ପ୍ରତ୍ୟେକ କଳାକାର ଗୋଟେ କ୍ଲିକ୍ କରିବା ପାଇଁ ଗୋଟେ ଶବ୍ଦକୁ ସେମାନେ ଧରିଦିଅନ୍ତି, ମୋର ହଉଛି ବଡ ଜାଟିର ଯା ପଞ୍ଚୁଆଟ ଧରନ୍ତି। ଜୟରାମ ସାମଲ କଣ କଲେ, ପ୍ରଥମେ ଏଇ ଯୋଉ ହସିଲେ ସେଇଟା ଯୋଉ ଲୋକ କ୍ୟାଚ୍ କରିଗଲେ ତାକୁ ସେ ତାକୁ କଣ କଲେ ମାର୍କେଟ ବେଲ ଧରିଦେଲେ, ସେଇଟାକୁ ନେଇକି ସେ ଆରମ୍ଭ କରିଦେଲେ। ପ୍ରତ୍ୟେକ ମଣିଷର ଗୋଟେ ଗୋଟେ ପଞ୍ଚ ଥାଏ ଡାଇଲଗ, ତାକୁ ନେଇ ମୋର ଯେମିତି ଏବେ ଚାଲିଛି ଯୋଉଟା କହୁଛି ମୋର ପ୍ରତିଟା କି ଜାଟିରଟା ମଣିଷ କି ଜାଟିରଟା ଥିବ, ଏବେ ମଧ୍ୟ ରାସ୍ତାରେ ଲୋକ କହୁଛନ୍ତି ଜାଟିର ମଣିଷ ଆସିଲା, ସେମିତି ପ୍ରତ୍ୟେକ ମଣିଷ। ଆପଣ ଯୋଉ କହିଲେ ହିରୋଟେ ଖାଲି ପାଟିର ଡାଇଲଗ କହେ, ଆଖିରେ କଥା କହେ ସେତିକି, ଆଉ କିଛି ଦରକାର ନାହିଁ। ହିରୋ ଯେତେବେଳେ ଫାଇଟିଂ କରେ ତା ହାତ ଗୋଡ ଚାଲେ, ମୁହଁ ତାର ଚାଲେନି। କମେଡିଆନ କେତେ କଷ୍ଟ ଜାଣିଛନ୍ତି, କମେଡିଆନ ଯଦି କମେଡି କରୁଛି ତାର ଆଖି ତାର ଗାଲ ତା ପାଟି ତାର ମୁହଁ ତାର ଭାଷା କହିବାର ଷ୍ଟାଇଲ ତାର ପନ୍ତି ହାତ ଗୋଡ଼ ଇଭେନ ତାର ବେକ ମୁଣ୍ଡ ମଧ୍ୟ ସେ ଅନୁସାରେ ହଲେଇବାକୁ ପଡ଼ିଥାଏ, ଯୋଉ ଗୁଡ଼ିକ ନେଇକି ଲୋକ ତାକୁ କ୍ୟାଚ୍ କରିବେ ବା ହସିବେ। ହସିବାଟା ସହଜ ନୁହେଁ ମ୍ୟାଡମ୍, ପ୍ରକୃତରେ ସହଜ ନୁହଁ। ଲୋକ ଭାବନ୍ତି ହେ କମେଡି ହେ, ନା ସେ ହେ ହସିବା ଭିତରେ ସେ ଲୋକ ହସିବା ପାଇଁ କେତେ କଷ୍ଟ କରିଛି, ଭାରି କଷ୍ଟ ଲାଗେ। କମେଡିଆନ ହିରୋ ତ ଡାଇଲଗ ମାରି ପଳେଇଲା, କିନ୍ତୁ କମେଡିଆନ ହସିବା ପାଇଁ ବହୁତ କଷ୍ଟ କରେ ମ୍ୟାଡମ୍।
0: ଏମିତି ବି ହୁଏ ନା, ଯୋଉମାନେ କମେଡି କରନ୍ତି ତାଙ୍କୁ ଦେଖିବା ମାତ୍ରେ ହିଁ ଲୋକ ହସନ୍ତି,
1: ହସନ୍ତି
0: ତାଙ୍କ ଭିତରେ ଏତେ ମାତ୍ରାରେ ହାସ୍ୟ ରସାତ୍ମକ କଳା ଥାଏ, ତାଙ୍କ ଚେହେରା ଦେଖିଲେ ହିଁ ହସ ମାଡ଼େ, ଡାଇଲଗ ର କିଛି ଦରକାର ନାହିଁ।
1: ସେଇଟା କଣ ସାର, ରାସ୍ତାରେ କଥା ହେଲେ ମଧ୍ୟ ହସି ଦିଅନ୍ତି, କମେଡିଆନ ଦେଖିଲେ ମଜା ଲାଗେ। ମଧ୍ୟ ଆଜି ସକାଳେ ମାସ ଜଣ ପଚାରିଲା ଭାଇନା ଆଜି ବଡ ସ୍ମାର୍ଟ ଦୁଶ୍ଚ, ବୋଲେ କାହିଁକି ଗାଳି କରୁଛୁ, ଗାଳି କଣ ଭାଇନା ସ୍ମାର୍ଟ ଦୁଶ୍ଚ, ଆଜି ସ୍ମାର୍ଟ ଦୁଶ୍ଚର ଅର୍ଥ କଣ, କାଲି ଦରିଦ୍ର ଦୁଶୁଥିଲି ପରଦିନ ଖରାପ ଦୁଶୁଥିଲି, ସେ ହସିଲା ବାବୁ ତୁ ପଚାରଟା ଦୋଷ କହିଲା, ଏମିତି ମାନେ କଥା କଥା ମଧ୍ୟ
0: ଆମ ଶ୍ରୋତା ଯୋଉମାନେ ଶୁଣୁଛନ୍ତି ବର୍ତ୍ତମାନ ଆପଣଙ୍କୁ ଏଇ ସୁରଭି କାର୍ଯ୍ୟକ୍ରମରେ, ତାଙ୍କୁ କଣ କହିକି ହସେଇବେ ଆପଣ?
1: ହସେଇବେ ମୁଁ ଆମ ଘରକୁ ଗଲି, ମାଙ୍କୁ କହିଲି ମା ବୋଲ କଣ ରେ ଇଏ ମା ଗୋଟେ କୁକୁର ପାଳିବା ଘରେ, ସମସ୍ତେ କୁକୁର ପାଳୁଛନ୍ତି, ମତେ ଗୋଟେ ଇଚ୍ଛା ଲାଗୁଛି ଏ 8-9 ହଜାର ଟଙ୍କା ପଡୁଛି କୁକୁର ଆଣିବା। ମା କଣ କହିଲେ ଜାଣିଛ, ମା କହିଲେ ହରେ ବାବୁ ଦିଟା କୁକୁର ଘରେ ଭଲ ଲାଗିବନି ରେ। ମୁଁ କହିଲି ଦିଟା କଣ, ଗୋଟେ କୁକୁର ମା ଆଣିବା ଆଉ ଗୋଟେ କାଇଁ, କି ତୁ ଗୋଟେ କୁକୁର ଅଛୁ ଘରେ ସରି ନେଇକି ତୁ କଣ ଘର ଛାଡି ପଳେଇବୁ କି? ତାର ମା ମତେ କହୁଛି ତୁ ଗୋଟେ କୁକୁର ଥାଉନୁ ଆଉ ଗୋଟେ କୁକୁର କାହିଁକି ଆଣିବୁ, ଇଏ ହଉଛି ମଜା କମେଡି ମ୍ୟାଡମ।
0: ଯେଉଁମାନେ ଶୁଣୁଥିବେ ହସୁଥିବେ ନିହାତି ଆପଣଙ୍କ ଡାଇଲଗ ଶୁଣିକି। ତ ଏଇସବୁ ସତ୍ୟ ବି ଆପଣଙ୍କର ଆଉ କିଛି ଲକ୍ଷ୍ୟ ଥିବ, କିଛି ସ୍ୱପ୍ନ ଥିବ, କିଛି ଆଶା ଥିବ, କଣ ସେଇଟା?
1: ଗୋଟେ କମେଡିଆନ ହଉ କି ଗୋଟେ କଳାକାରଟେ ହଉ, ଯୋଉ କଳା ମାଧ୍ୟମରେ ଯୋଉ ଉପସ୍ଥାପନା କରୁଛି, ଯୋଉଟା ଅନ୍ୟମାନେ ଘରେ ବସିକି ପାରିବାରିକ ବା ପରିବାର ଭିତରେ ଦେଖିପାରିବା ଭଳି କମେଡି କରନ୍ତୁ, ପରିବାର ଗୋଟେ ଜାଗାରେ ବସିକି ଯୋଉଟା ଭଲଗାର ଥିଲେ ଦେଖିପାରିବେନି, ବାପା ଝିଅ ସ୍ତ୍ରୀ ପୁଅ ଝିଅ ଦେଖିପାରିବେନି। ମୁଁ ଏମିତି ଚାହୁଁଛି ସମସ୍ତେ କଳାକୁ ଆଗ୍ରହ କରନ୍ତୁ, ଦେଖନ୍ତୁ, ହସନ୍ତୁ, ସୁସ୍ଥ ରୁହନ୍ତୁ। ଡକ୍ଟର ବି କହୁଛନ୍ତି ହସନ୍ତୁ, ଏବେ ଦେଖନ୍ତୁ କୃତ୍ରିମ ହସ ହସୁଛନ୍ତି ଲୋକ,
0: ଲଫିଙ୍ଗ କ୍ଲବ
1: ହସ ନଥିବ ହା ହା ହା, ଆରେ ଆମେ ତ ହସିବା ପାଇଁ କମେଡି ନଚୁ, କମେଡି ଦେଖିକି ଗଲେ ହସନ୍ତୁ ଆମେ। ସେଥିପାଇଁ ମୁଁ କହିଲି ମୋର ଲକ୍ଷ୍ୟ ହେଲା ଲୋକ କମେଡି ଦେଖନ୍ତୁ, ହସନ୍ତୁ, ସୁସ୍ଥ ରୁହନ୍ତୁ, ସୁସ୍ଥ ସମାଜ ଗଠନ।

0: ତ ଆପଣଙ୍କ ପ୍ରଫେସନାଲ ଲାଇଫ ଉପରେ ବହୁତ କଥା ଆମ ଶ୍ରୋତା ଶୁଣିଲେ, ଆପଣଙ୍କ ପର୍ସନାଲ ଲାଇଫ, ଆପଣଙ୍କ ଫ୍ୟାମିଲି?
1: ମା ଅଛନ୍ତି 96 ଇୟର୍ସ ହେଲାଣି ମାଙ୍କୁ, ଏବେ ବି ସେ କମେଡ଼ି ଫମେଡ଼ି କରନ୍ତି, ଭିଡ଼ିଓରେ ପୁରା ଭାଇରାଲ ଜେଜେମା। ଆଉ ମୋ ଅଛନ୍ତି ବାପା ତ ଏକ୍ସପାର୍ଡ ହେଲେ, ଆମେ ଚାରି ଭାଇ, ଗୋଟେ ଭାଇ ଏକ୍ସପାର୍ଡ ହେଇଛି, ତିନି ଭାଇ ଅଛୁ, ମିସେସ୍ ବି ଟିଚର ଅଛି, ମୁଁ ବି ଟିଚର। ମୋର ଦୁଇଟା ଝିଅ, ବଡ ଝିଅ ମୋନାଲିସା ସେ ବି କମେଡ଼ିଆନ ଫିଲ୍ମ କରିଛି, ମୋ ବଡ ଝିଅ ବି
0: ପରିବାର।
1: ହଁ, ସାନ ଝିଅ ନାହିଁ, ସାନ ଝିଅ ଖାଲି ପାଠ, ସେ କାହାକୁ ଚିହ୍ନିନି। ବଡ ଝିଅ ପରିବାର ଭିତରେ ଆମେ ଦୁଇ ଝିଅ।
0: ସୁଟିଂ ପାଇଁ ଯାଆନ୍ତି ବାହାରକୁ, ପରିବାରରେ କିଛି ଡିଷ୍ଟର୍ବାନ୍ସ ହୁଏ?
1: କିଛି ନାହିଁ ମ୍ୟାଡମ, କଳାକାର ପରିବାର ଆଉ ପରିବାରର କଳାକାର ଭିନ୍ନ,
0: ଜାଣିଛନ୍ତି।
1: କଳାକାର ପରିବାର, ପରିବାର ଭିତରେ ଗୋଟେ କଳାକାର ଭିନ୍ନ, ଗୋଟେ ପରିବାର କେହି କଳାକାର ନଥିବେ, ଗୋଟେ କଳାକାର ବାହାରିଲା ତାକୁ ଟିକେ ପଛୁଟ ଆଣୁଥିବେ, କାହିଁକି ଧନ୍ଦାରେ ପଡ଼ୁଛୁ, କାହିଁକି ବାହାରକୁ ଯାଉଛୁ, କାହିଁକି ରାତିରେ ଯାଇ ସମୟ ନଷ୍ଟ, କାହିଁକି ମେଲୋଡ଼ି ଯାଉଛୁ, କାହିଁକି ଷ୍ଟେଜରେ ବସୁଛୁ, ଏମିତି କହିବେ। ମୁଁ ସେଇ ପରିବାର ନୁହେଁ, ମୁଁ କଳାକାର ପରିବାରର କଳାକାର, ତେଣୁ ମୁଁ ଯଦି ବ୍ୟାଗ୍ ଦେଇପାରିବି କହିବି ହେଠି ଗୋଟେ କମେଡି ଅଛି, ଯଜ ଫିକି ଯୋ ଲେଟ୍ ହେଲା ମତେ ବ୍ୟାଗ୍ ଆଣିକି ବାହାରେ ଛାଡି ଦିଅନ୍ତି, ମୋ ମିସେସ୍ ବି ଇଣ୍ଟରେଷ୍ଟେଡ୍।
0: ସହଜ ହେଇଛି ବୋଧେ। ଆପଣ ଆହୁରି କମେଡି କହିବା ପାଇଁ ଇଚ୍ଛା କରୁଛନ୍ତି
1: ମ୍ୟାଡମ? ଆଚ୍ଛା, କମେଡ଼ିଟା ହଉଛି ଯେ ହସିବାଟା ହଉଛି ଗୋଟେ କଳା। ମୁଁ ବର୍ତ୍ତମାନ ଆପଣଙ୍କୁ ଶୁଣଉଛି ଗୋଟେ ମଜା କଥାଟେ କମେଡ଼ିରେ। ଗୋଟେ ଥର କଣ ହେଇଛି, ଗୋଟେ ମାଷ୍ଟରଟେ ତେଲୁଗୁ ଟିଚରରେ ପଲ୍ଲିଗାଙ୍କୁ ଯାଇଛି, ସେ ଗୋଟେ ପଲ୍ଲିଗାଙ୍କ ଲୋକକୁ ଡାକିଛି, ମେରସିଙ୍ଗା ପତ୍ର ଜାଣିଛୁ ନା, ବାସନା ପତ୍ର, ମେରସିଙ୍ଗା ପତ୍ର ଦରକାର, ସେ ଗୋଟେ ଗାଁକୁ ଯାଇଛି, ତାର ଷ୍ଟୋରିଟା ମୁଁ କହୁଛି। ମୁଁ ହଉଛି ତେଲୁଗୁ ମାଷ୍ଟର, ଓରେ ଗପଲା ଟିକେ ଶୁଣିଲ, କଣ ହେଲା ଆଜ୍ଞା? ଇଆଡ଼େ ଗପଲା, ତମର ଗାଁରେ ମେରସିଙ୍ଗ ପତ୍ର ଅଛି କିରେ? ଇଏ ଦେଖିବେ ଆଜ୍ଞା, ମୁଁ ଯାଇକି ପଚାରୁଛି। ସିଏ ପଳେଇଲା ଗୋପାଳ, ସନ୍ଧ୍ୟାବେଳେ ଫେରିଲା, ଇଏ ମାଷ୍ଟର ଟେନସନ୍, ଓରେ ଗୋପାଳ ମ୍ୟାସିଙ୍ଗ ପତ୍ର ଗାଁରେ ଅଛି କି ବୋଇଲେ, 4 ଘଣ୍ଟା ବୁଲି ବୁଲି କୋନରେ ଆସିଲେ ତୁ ମ୍ୟାସିଙ୍ଗ ପତ୍ର ପେଲେ କିରେ? ସେ ଆଦିବାସୀ ପିଲା କହୁଛି, ଆଜ୍ଞା ଆମର ଗାଁରେ ପଚାରିଲି ଘର ଘର ବୁଲିକିରି, ନରସିଂହ ପାତ୍ର କିଏ ନାହିଁ। ଓରେ ନରସିଂହ ପାତ୍ର ନାହିଁ ରେ, ମ୍ୟାସିଙ୍ଗ ପାତ୍ର। ହଇ ଆଜ୍ଞା, ଆମର ଗାଁରେ ଗୋପାଳ ପାତ୍ର ଅଛି, ହରି ପାତ୍ର ଅଛି, ରଘୁ ପାତ୍ର ଅଛି, ଗୋବିନ୍ଦ ପାତ୍ର ଅଛି, ହେଲେ ଗୋପାଳ ପାତ୍ର କିଏ ନାହିଁ। ଆବା ସେଟା ନାହିଁ ରେ, ମାରସିଂହ ପାତ୍ର, ନାରସିଂହ ପାତ୍ର ନାହିଁ, ମାରସିଂହା ପାତ୍ର, ତତେ ବୁଝେଇ ପାରିବେ ନା ତୁ ଯା। ଏମିତି ଗୋଟେ ମଜା, ନରସିଂହ ପତ୍ର, ନରସିଂହ ପାତ୍ର।
0: ହସଟା ଗୋଟେ ଏମିତି ଜିନିଷ, ସମସ୍ତେ ଖୋଲିକି ହସନ୍ତି, କିନ୍ତୁ ଲୁହ ଝରେଇଲା ବେଳକୁ ଲୁଚେଇ ଲୁଚେଇକି ଝରେଇବାକୁ ହୁଏ।
1: ମ୍ୟାଡମ ଜାଣିଛନ୍ତି 36 ପ୍ରକାର ହସ ଅଛି ମ୍ୟାଡମ, ଯୋଉଟା କି ହସ ହଉଛି 36 ପ୍ରକାର, ତାର ମାନେ ଲୋକଙ୍କୁ କୋଉ ହସଟା କାହାକୁ କେତେବେଳେ କ୍ଲିକ୍ କରେ, ଗାଡି ଚାଲେ ପଛେ, ଆମେ ନାଁ ଦେଇଦେଇଛୁ, ଗାଡି ଚାଲେ ଆଗେଇ, ଗାଡି ଚାଲେ ପଛେ, ବୋଲେ ହସଟା ଝିକୁଥିବେ, ଗାଡି ଚାଲେ ଆଗେ, ଏମିତି ହସ ବି ବିଭିନ୍ନ ପ୍ରକାର। ଦେଖନ୍ତୁ ମୋତେ ଜଣେ ପଚାରିଲା ବେଶୀ କୋଉମାନେ ହସନ୍ତି, ମୁଁ ବୋଲି ରାକ୍ଷୀ ହସ, ଭିଲିଏନ ହେ, ହସିବା ଲୋକ ସରଳ ଭାଇ ନା ନା। ଦେଖନ୍ତୁ କଂସ ଦେଖନ୍ତୁ, ରାବଣ ଦେଖନ୍ତୁ, ଯୋଉ ଆପଣ ପୁରାଣରେ ଦେଖି ଆସନ୍ତି ଆଜି ପର୍ଯ୍ୟନ୍ତ, କୋଉମାନେ ହସୁଥିଲେ, ଯୋଉମାନେ ଭିଲିଏନ ରାଗ ରସ ସେମାନେ ହସୁଥିଲେ, ମାନେ ତା ଅର୍ଥ ନୁହେଁ ଯେ ସେମାନେ ସେମାନେ ଚେଷ୍ଟା କରୁଥିଲେ ଆମେ ହସିବା ପାଇଁ, ହସିକି ଆମେ ଜୀବନଟାକୁ ନବୁ, ଯୋଉ ବେଶୀ ଦୁଃଖ ଥାଏ ସେଠୁ ଆମେ ଦେଖିକି ଆସିଛୁ। କଂସ ବୋଲି ମଧ୍ୟ ଗୋଟେ ମାନେ ମହିଷାସୁର ଗୋଟେ କହୁଛି, ନିର୍ବୋଧ ଦେବଗଣ ତାହେଲେ ମହିଷାସୁର ମରଣ ରୂପ ଚିନ୍ତା କରିବାକୁ ଏମାନେ ସାହସ କରନ୍ତି, ଦେଖ ଦେଖରେ ହୀନମତି ହୀନ ବୀର୍ଯ୍ୟ ଦେବଗଣ, ତୁମେ ଯେଉଁ ମୋର ଶିଖର ପର୍ବତରେ ବସି ମହିଷାସୁର ମରଣ ରୂପ ଚିନ୍ତା କରୁଛ, ମୋର ଏଇ ବଜ୍ରାଘାତରେ କିପରି ସେଇ ମେରୁ ପର୍ବତର ମୂଳ ଉତ୍ପାଟନ କରୁଛି। ଏଠି ହସିବାର କିଛି ଆବଶ୍ୟକ, କିନ୍ତୁ ରାକ୍ଷସ ଡାଇଲେ କହିକି ସେମାନେ ହସିକି ଲୋକ ଉପସ୍ଥାପନ କରୁଥିଲେ। ହସଟା ଏବେ ନାହିଁ ମ୍ୟାଡମ, ସୃଷ୍ଟିରୁ ମାନେ ପୌରାଣିକରୁ ଆସିଛି ହସ, ହସିବା ନିହାତି ଆବଶ୍ୟକ, ରାବଣ ହଉ କି କଂସ ହଉ ହସିବାର ଅଛି,
0: ହସିବାର ଅଛି ଆଜ୍ଞା। ତ ଜଣେ ରାକ୍ଷସର ହସ ହଉ କି ଜଣେ ସୁନ୍ଦରୀ ରାଜକୁମାରୀର ହସ ହଉ, ହସର ସବୁଠି ଆବଶ୍ୟକ
1: ମ୍ୟାଡମ।
0: ତ ପ୍ରଭାକର ସାର, ଆପଣ ଏମିତି ଲୋକଙ୍କୁ ହସେଇ ଚାଲିଥାନ୍ତୁ, ଆପଣଙ୍କ କଥାରେ, ଆପଣଙ୍କ ଚାହାଣିରେ, ଆପଣଙ୍କ ଅଭିନୟରେ ଏମିତି ହସର ଖୋରାକ ଲୋକଙ୍କୁ ଯୋଗାଉଥାଉ, ଲୋକେ ହସୁଥାନ୍ତୁ, ମନ ଖୋଲିକି, ହୃଦୟ ଖୋଲିକି ଆଉ ସୁସ୍ଥ ରୁହନ୍ତୁ। ଆପଣଙ୍କର ଏଇ ଯୋଉ ଯାତ୍ରା, ଆପଣ ପ୍ରଥମେ ସୋସିଆଲ ମିଡିଆରେ ଅଭିନୟ କଲେ, ବର୍ତ୍ତମାନ ଓଡ଼ିଆ ସିନେମାରେ ଆପଣ ଅଭିନୟ କରୁଛନ୍ତି, ଆଉ ଟିକେ ଆପଣ ସଫଳତା ସାଉଁଟାନ୍ତୁ ଆଉ ଲୋକଙ୍କୁ ଏମିତି ହସଉଥାନ୍ତୁ, ଲୋକଙ୍କୁ ସୁସ୍ଥ ରଖୁଥାନ୍ତୁ। ହସ ଗୋଟେ ମେଡିସିନ, ଆମେ ଆଗରୁ କଥା ହେଇଛେ, ଏଇ ହସ ମେଡିସିନ ସମସ୍ତଙ୍କୁ ବାଣ୍ଟୁଥାନ୍ତୁ।

0: ବହୁତ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
1: ନମସ୍କାର, ଧନ୍ୟବାଦ। ସମସ୍ତ ଶ୍ରୋତାଙ୍କୁ ମୋର ଖାଲି ଏତିକି ଅନୁରୋଧ, ମୋର କମେଡ଼ି ବୋଲି ମୁଁ କହୁନାହିଁ, ପ୍ରତ୍ୟେକ ମଣିଷ ମାନେ କଳାକାରଙ୍କ କମେଡ଼ି ଦେଖନ୍ତୁ, ହସନ୍ତୁ, ଲୋକକୁ ହସେଇବାକୁ ଚେଷ୍ଟା କରନ୍ତୁ, ମୁଖରେ ହସକୁ ଗାଇବ କରନ୍ତୁ ନାହିଁ, ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁ। ଧନ୍ୟବାଦ ସମସ୍ତଙ୍କୁ। ଟୁନା ଟଣ୍ଟନର ପୁଣି ପ୍ରଣିପାତ ଓ ନମସ୍କାର।

ବର୍ଣ୍ଣାଳୀ କ୍ରମରେ ଶୁଣିଲେ କାର୍ଯ୍ୟକ୍ରମ ସୁରଭି। ପ୍ରଯୋଜନାରେ ଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ଦମୟନ୍ତୀ ବୈକାର। ଆକାଶବାଣୀ ଜୟପୁର। ଆମର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆସନ୍ତୁ ଜାଣିବା। ରାତି 8ଟାରେ ଶୁଣିବେ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଆରକ୍ଷୀ ଅଧୀକ୍ଷକ ପୁରୀଙ୍କ ସହିତ ସାକ୍ଷାତକାର। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:30ରେ ରାଗ ସଙ୍ଗୀତରେ ଶୁଣିବେ ସିଂବନ୍ଧୁଙ୍କ ଖୟାଲ। ନାଟକ ସିଂହାସନ ପ୍ରଚାର କରିବୁ ରାତି 9:30ରେ। ରଚନା ଆନନ୍ଦଚନ୍ଦ୍ର ପହି, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ। ପଲ୍ଲୀଗୀତ ଶୁଣିବେ ରାତି 8:15ରେ। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30ରେ। ଏଥିରେ ଚାଷୀଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ ମାଣ୍ଡିଆ ଚାଷରୁ ଲାଭ। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20ରେ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ସନ୍ଧ୍ୟା 6:10ରେ ଏବଂ ରାତି 10:30ରେ। ଅପରାହ୍ନ 5:30ରେ ପ୍ରଚାର କରିବୁ ଚୈତିଜନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ ବର୍ଷାଦିନେ ସତର୍କତା, ଭେଟ୍ଘାଟରେ ରହିଛି ବିଜୁଳି ଘଡ଼ଘଡ଼ି ତାନୁ କେନ୍ତା ରକ୍ଷା ମିଳିଛି, ଏ ସମ୍ପର୍କରେ ଏକ ସାକ୍ଷାତକାର। ଶେଷରେ ଶୁଣିବେ ଜିଉନା ଖାଉନା। ଶୁଣିଲେ ଆମର ଆଗାମୀ କାର୍ଯ୍ୟକ୍ରମର ସୂଚନାରୁ କିଛି। ଆକାଶବାଣୀ ଜୟପୁର, ସମୟ ସକାଳ 8 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମାଚାର।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ପ୍ରତ୍ୟେକ ଜୀବର ହୃଦୟତନ୍ତ୍ରୀରେ ବିରାଜିତ। ତାଙ୍କର ଅସଂଖ୍ୟ ସୃଷ୍ଟିମାନଙ୍କ ମଧ୍ୟରେ ସେ ଅଭିବ୍ୟକ୍ତ। ସେ ହିଁ ମୁକ୍ତ ମାନବ ଆତ୍ମାକୁ ଭଗବତ କର୍ମ ନିମିତ୍ତ ଆଦେଶ ଦିଅନ୍ତି। ସେ ଏକ ପରମ ନିଗୁଢ଼ ସର୍ବ, ସଂସାରରେ ଥିବା ସମଗ୍ର ବସ୍ତୁର ଏକ ପରମ ଧ୍ରୁବ, କ୍ଷର ମଧ୍ୟରେ ସେ ପ୍ରଭୁ। କେବଳ ସେଇଥିରେ ହିଁ ଯେ ସେ ପୁରୁଷୋତ୍ତମ ତାହା ନୁହେଁ, ପ୍ରତ୍ୟେକ ଜୀବର ହୃଦୟ ମଧ୍ୟରେ ସେ ହିଁ ପରମ ଈଶ୍ୱର। ତେଣୁ ଯୁଗ ଯୁଗ ଧରି ବହୁ ସାଧୁ ସନ୍ଥ ସନ୍ନ୍ୟାସୀ ତଥା ମହାତ୍ମାଗଣ ଶ୍ରୀଜଗନ୍ନାଥଙ୍କ ଏହି ସ୍ୱରୂପକୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି।

ସେଇ ପୁରୁଷୋତ୍ତମ ପତିତପାବନ ଠାକୁରଙ୍କ ଅନେକ ଲୀଳା ମଧ୍ୟରୁ ରଥାରୂଢ଼ ହୋଇ ଭକ୍ତଜନଙ୍କ ସହିତ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବା ହେଉଛି ଏକ ବିଶେଷ ଲୀଳା। ତେବେ ଏହି ରଥଯାତ୍ରା ମହୋତ୍ସବ ସହିତ ଯେତେଗୁଡ଼ିଏ ରୀତି ନୀତି ଓ ସେବାର ପରମ୍ପରା ପ୍ରଚଳିତ, ସେଥିମଧ୍ୟରେ ରଥ ଉପରେ

0: ଠାକୁରମାନେ ବିଜେ ହେଲା ପରେ ଗଜପତି ମହାରାଜାଙ୍କ ଛେରାପହଁରା ସେବା ଅନ୍ୟତମ ସର୍ବଶ୍ରେଷ୍ଠ ଆଉ ସ୍ୱତନ୍ତ୍ର ସେବା। ଏହା ରଥଯାତ୍ରାର ଏକ ବିଶେଷ ପରମ୍ପରା। ଘୋଷଯାତ୍ରାରେ ତିନି ରଥ ଉପରେ ଗଜପତିଙ୍କ ଛେରାପହଁରା ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ସୂଚନା ପ୍ରଦାନ କରିବାକୁ ଆମ ସହିତ ଉପସ୍ଥିତ ଗବେଷକ ଡକ୍ଟର ଭାସ୍କର ମିଶ୍ର।
1: ପରମ ପବିତ୍ର ଶ୍ରୀକ୍ଷେତ୍ରରେ ଅତ୍ୟନ୍ତ ପ୍ରାଚୀନ କାଳରୁ ପାଳିତ ହୋଇ ଆସୁଥିବା ଦ୍ୱାଦଶ ଯାତ୍ରା ଓ ଅନେକ ଉପଯାତ୍ରା ମଧ୍ୟରେ ରଥଯାତ୍ରା ସର୍ବଶ୍ରେଷ୍ଠ। ଏହି ରଥଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ତିନି ରଥ ଉପରେ ଛେରାପହଁରା ସେବା। ଛେରାପହଁରା ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିରଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କର ସମାଗମ ହୋଇଥାଏ। ଛେରା ଓ ପହଁରା ଦୁଇଟି ଶବ୍ଦ ସମିଶ୍ରଣରେ ଛେରାପହଁରା ଶବ୍ଦର ସୃଷ୍ଟି। ଛେରା ଶବ୍ଦର ଅର୍ଥ ତରଳତା, ଯାହାକି ବହଳିଆ ଘୋରା ଚନ୍ଦନକୁ ବୁଝାଏ। ପହଁରା ଶବ୍ଦର ଅର୍ଥ ଓଳାଇବା। ଗବେଷକମାନଙ୍କର ମତାନୁଯାୟୀ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଏହି ଛେରାପହଁରା ନୀତି ଆରମ୍ଭ ହୋଇଥିଲା। ସେହିପରି ଗଜପତି ପୁରୁଷୋତ୍ତମ ଦେବ ନିୟମିତ ଭାବେ ରଥଯାତ୍ରା ସମୟରେ ଛେରାପହଁରା ସେବା କରିଆସୁଥିଲେ। ଆଜିକି ପ୍ରାୟ 500 ବର୍ଷ ପୂର୍ବେ ଗଜପତି ମହାରାଜା ପ୍ରତାପ ରୁଦ୍ରଦେବଙ୍କ ରାଜତ୍ୱ କାଳରେ ପୁରୀ ଗଣାମଲ ସାହି ନିବାସୀ ତତ୍କାଳୀନ ଦେଉଳକରଣ ସେବକ ଗୋବିନ୍ଦ ପଟ୍ଟନାୟକ କୁଞ୍ଜମଠରେ ଦୀକ୍ଷା ଗ୍ରହଣ କରି ଗୋବିନ୍ଦ ଦାସ ବାବାଜୀ ନାମରେ ପରିଚିତ ହେବା ସଙ୍ଗେ ସଙ୍ଗେ 1456 ଖ୍ରୀଷ୍ଟାବ୍ଦରେ ଶ୍ରୀ ଚୈତନ୍ୟ ଚକଡ଼ା ପୋଥି ରଚନା ଶେଷ କରି ତାହା ପ୍ରତାପ ରୁଦ୍ରଦେବଙ୍କୁ ଅର୍ପଣ କରିଥିଲେ। ସେଥିରେ ରଥଯାତ୍ରା ସମୟରେ ଛେରାପହଁରା ନୀତି ଅନୁଷ୍ଠିତ ହେଉଥିବାର ପ୍ରମାଣ ମିଳୁଅଛି, ଯାହାକି ଚୈତନ୍ୟ ଚକଡ଼ାରେ ବର୍ଣ୍ଣନା କରାଯାଇଛି ଯେ ପ୍ରତାପ ରୁଦ୍ର ନୁର୍ମଣି ମାର୍ଜନୀ ଧରିଣ ଛତା ତଳୁ ପହଁରିଲେ ପଥ ନୃପ ନାଣ ତାର ଭାବ ଦେଖି ଗୋରା ବୋଲେ ଆଣ୍ଟ କରି ଯେ ନ ହେ ରାଜନ କୃଷ୍ଣ ପାର୍ଶ୍ୱଦ କିଶୋରୀ ଧନ୍ୟ ରାଜା ମାର୍ଜନୀର କରେ ସେବା କରେ ଯେ ଜଗତେ ନାହିଁ କାହିଁ ଅଛି ନୀଳାଚଳେ। ସେହିପରି ଚୈତନ୍ୟ ମହାପ୍ରଭୁଙ୍କ ତିରୋଧାନର 80 ବର୍ଷ ପରେ କୃଷ୍ଣଦାସ କବିରାଜ ଗୋସ୍ୱାମୀଙ୍କ ପ୍ରଣୀତ ଶ୍ରୀ ଚୈତନ୍ୟ ଚରିତ୍ରାମୃତ ଗ୍ରନ୍ଥରେ ଛେରାପହଁରା ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି।

0: ରଥଯାତ୍ରା ଦିନ ଶ୍ରୀମନ୍ଦିର ମଧ୍ୟରେ ସକାଳର ସବୁ ନୀତି ସମ୍ପନ୍ନ ହେଲା ପରେ ଠାକୁରମାନେ ଧାଡ଼ି ପହଣ୍ଡିରେ ଆସି ରଥରେ ବିଜେ ହୁଅନ୍ତି। ତାପରେ ମନ୍ଦିର ଭିତରୁ ଦୁଇ ଗୋଟି ବଡ଼ ସିନ୍ଧୁକ ଅଣାଯାଇ ଶ୍ରୀଜଗନ୍ନାଥଙ୍କର ପଛପଟେ ରଖାଯାଏ। ସେଥିରୁ ଗୋଟିକରେ ନବଦିନ ନିମନ୍ତେ ଠାକୁରମାନଙ୍କ ବସନ ଆଉ ଅନ୍ୟଟିରେ ଭୂଷଣ ରଖାଯାଏ। ଏତତ୍ ଭିନ୍ନ ପୂଜା ଠା ସାମଗ୍ରୀ ଥାଳି ଘଣ୍ଟ ଗଡ଼ୁ ଇତ୍ୟାଦି ଭାଗ ଭାଗ ହୋଇ ତିନି ରଥରେ ଯଥାସ୍ଥାନରେ ରଖାଯାଏ। ବଣିଆମାନଙ୍କ ଘରୁ ତିନି ବାଡ଼ର ଚିତା ଆସେ। ତିନି ବାଡ଼ର ଏହି ଚିତା ଲାଗି ହେବା ପରେ ମୈଲମ ଆଉ ମାଠଫୁଲ ଲାଗି କାର୍ଯ୍ୟ ସମାପନ ହୁଏ। ଚିତା ଲାଗି ସମ୍ପନ୍ନ ହେଲା ପରେ ଶ୍ରୀମନ୍ଦିରରୁ ଦେଉଳକରଣ କୋଠକରଣ ଚଢ଼ାଉକରଣ ଚାଙ୍ଗଡ଼ାକରଣଙ୍କ ସହିତ ରାଜନଗରକୁ ଯାଇଥାନ୍ତି। ତାପରେ ମହାରାଜା କନକଦୁର୍ଗାଙ୍କୁ ଦର୍ଶନ କରି ଛେରାପହଁରା ପାଇଁ ଶ୍ରୀନଗରରୁ ବାହାରିଥାନ୍ତି।
1: ସାଧାରଣତଃ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ, ରାଜନୀତି, ବନ୍ଦାପନା, କର୍ପୂର ବର୍ତ୍ତକ, ଚାମର ଆଲଟ ସେବା, ପୟମାଳା ଗ୍ରହଣ ଆଦି ଅନ୍ତର୍ଭୁକ୍ତ। ଏଇ ଗୁଣ୍ଡିଚା ଦିନ ତିନି ରଥ ଉପରେ ଶ୍ରୀବିଗ୍ରହମାନେ ଯେତେବେଳେ ପହଣ୍ଡି ବିଜେରେ ରଥାରୂଢ଼ ହୋଇଥାନ୍ତି ଏବଂ ଅନ୍ୟାନ୍ୟ ନୀତି ମଧ୍ୟରେ ଯଥା ମଦନମୋହନ ରାମକୃଷ୍ଣ ରଥ ଉପରକୁ ବିଜେ ସୋଲ ଚିତା ଲାଗି ରୁନ୍ଧା ଇତ୍ୟାଦି ଅନୁଷ୍ଠିତ ହୋଇଥାଏ। ଏହାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜନୈକ ପଦାଧିକାରୀଙ୍କ ନେତୃତ୍ୱରେ ଶ୍ରୀମନ୍ଦିର କମାଣ୍ଡର, ଆବଶ୍ୟକୀୟ ସଂଖ୍ୟକ ବରକନ୍ଦାଜ ମନ୍ଦିର ପୋଲିସ ଏବଂ ସରକାରୀ ପୋଲିସ, ମନ୍ଦିରର ଏହି ଗଜପତିଙ୍କର ଯେଉଁ ଛେରାପହଁରା ନୀତି ସମ୍ପୃକ୍ତ କେତେକ ସେବକ ନହରକୁ ଯାଇଥାନ୍ତି ଏବଂ ନହରରେ ଗଜପତିଙ୍କୁ ଛେରାପହଁରା ସେବା ପାଇଁ ନିମନ୍ତ୍ରଣ ଜଣାଇଥାନ୍ତି। ତତ୍ପରେ ଗଜପତି ମହାରାଜା ଛେରାପହଁରା ସେବା କରିବା ପାଇଁ ପ୍ରସ୍ତୁତ ହୋଇଥାନ୍ତି। ସେଥିରେ ସେ ଶୁକ୍ଳ ରଙ୍ଗର ଚୁଡ଼ିଦାର, କୁର୍ତ୍ତା, ଲାଲ ରଙ୍ଗର ଉତ୍ତରୀୟ ପଗଡ଼ି, ଶିରସ୍ତ୍ରାଣ, ଗଳାରେ କୌସ୍ତବ ହାର, ଖଣ୍ଡା ଇତ୍ୟାଦି ପରିଧାନ କରିଥାନ୍ତି।

ଥାନ୍ତି ଏବଂ ଏହା ସମ୍ପୂର୍ଣ୍ଣ ରାଜକୀୟ ଭେଷରେ ସେ ଆସିଥାନ୍ତି। ଏହିଦିନ ଛେରାପହଁରା ନୀତି ନ ସରିବା ଯାଏଁ ଗଜପତି ମହାରାଜା ଉପବାସରେ ରହିଥାନ୍ତି। ନହରରେ ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗା ଠାକୁରାଣୀଙ୍କୁ ପ୍ରଣାମ କରି ହାତୀଦାନ୍ତ ଓ ରୌପ୍ୟ ନିର୍ମିତ ମେହେନା ଯାହାକି ତାମଜାନ କୁହାଯାଏ ସେଥିରେ ଉପବେଶନ କରି ପଟୁଆରରେ ବିଜେ କରିଥାନ୍ତି।

ଯେତେବେଳେ ଛେରାପହଁରା କରିବା ପାଇଁ ଗଜପତି ମହାରାଜା ଶ୍ରୀନଗରରୁ ବିଜେ କରନ୍ତି, ସେତେବେଳେ ଗୋଟେ ପଟୁଆର ଶୋଭାଯାତ୍ରାରେ ଗଜପତି ମହାରାଜା ରଥ ଆଡ଼କୁ ଆସୁଥିବା ବେଳେ ବଡ଼ଦାଣ୍ଡରେ ଅସଂଖ୍ୟ ଭକ୍ତ ହରିବୋଲ ହୁଳହୁଳ ଦେଇ ଚଳନ୍ତି ବିଷ୍ଣୁ ଗଜପତି ମହାରାଜାଙ୍କ ଜୟ ଜୟକାର କରିଥାନ୍ତି। ପରମ୍ପରା ଅନୁଯାୟୀ ସର୍ବପ୍ରଥମେ ଶ୍ରୀ ବଳଭଦ୍ରଙ୍କ ରଥ ସମ୍ମୁଖରେ ତାମଜାନ ରହିଥାଏ। ଗଜପତି ମହାରାଜା ରଥ ଉପରକୁ ଉଠିଥାନ୍ତି, ତାଙ୍କ ସାଙ୍ଗରେ ରାଜପରିବାରର ପୁରୁଷ ସଦସ୍ୟ, ରାଜଗୁରୁ, ଲେଙ୍କା, ଦେଉଳକର୍ଣ୍ଣ, ବେହେରାଖୁଣ୍ଟିଆ, କାହାଳିଆ, ମେକାପ, ଗରାବଡ଼ୁ, ମୁଦୁଲି ଇତ୍ୟାଦି ସେବକମାନେ ମଧ୍ୟ ରହିଥାନ୍ତି। ପ୍ରାରମ୍ଭରେ ଗରାବଡ଼ୁ ସେବକଠାରୁ ହାତୁଆଣି ଅର୍ଥାତ୍ ରାଜାଙ୍କ ହସ୍ତକୁ ସେହି ସେବକ ପାଣି ଯୋଗାଇ ଦେଇଥାନ୍ତି। ତତ୍ପରେ ଗଜପତି ମହାରାଜା ପୁଷ୍ପାଞ୍ଜଳି ପ୍ରଦାନ କରନ୍ତି, ସୁନା କର୍ପୂର ଆଳତିରେ କର୍ପୂର ବସାଇ ଭଣ୍ଡାର ମେକାପ ରାଜାଙ୍କ ହସ୍ତକୁ ବଢ଼ାଇଥାନ୍ତି। ଗଜପତି ଠାକୁରଙ୍କ ସମ୍ମୁଖରେ ଆରତୀ କରି ସୁନା ଚାମର ଆଲଟ ସେବା ମଧ୍ୟ କରନ୍ତି। ତତ୍ପରେ ରଥ ଉପରେ ସିଂହାସନ ଉପରୁ ତଳକୁ ଓହ୍ଲାଇଥାନ୍ତି। ଏହି ସମୟରେ ଶୁକ୍ଳ ଫୁଲ ଭଣ୍ଡାର ମେକାପ ପିଙ୍ଗଣରେ ଧରିଥାଏ। ରାଜଗୁରୁ ମୁଦୁଲି ସେବକଙ୍କଠାରୁ ସୁନା ଖଡ଼ିକା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢ଼ାଇଥାନ୍ତି। ଭଣ୍ଡାର ମେକାପ ରଥର ଚାରିପାଖରେ ଆଗେ ଶୁକ୍ଳ ଫୁଲ ପକାଉଥିବେ ଏବଂ ଗଜପତି ମହାରାଜା ସୁନା ଖଡ଼ିକା ଧରି ରଥ ଚାରିପଟେ ପହଁରିଥାନ୍ତି। ଏହାପରେ ଘଟୁଆରୀ ସେବକଙ୍କର ପ୍ରଦତ୍ତ ରୂପା ପିଙ୍ଗଣରେ ଥିବା ଚନ୍ଦନ ଜଳକୁ ରାଜଗୁରୁ ସଂସ୍କାର କରିବା ପରେ ଭଣ୍ଡାର ମେକାପ ଗଜପତି ହସ୍ତଙ୍କୁ ତାହା ବଢ଼ାଇଥାନ୍ତି। ଏହାପରେ ଗଜପତି ସୁବାସିତ ଚନ୍ଦନ ଜଳ ରଥ ଉପର ଚାରିପଟେ ଛିଞ୍ଚିଥାନ୍ତି। ଏହି କ୍ରମରେ ବଳଭଦ୍ର, ଶ୍ରୀ ଜଗନ୍ନାଥ ଓ ଶ୍ରୀ ସୁଭଦ୍ରାଙ୍କ ରଥ ଉପରେ ଛେରାପରା ନୀତି ଅନୁଷ୍ଠିତ ହୋଇଥାଏ। ଯେତେବେଳେ ଗଜପତି ପୁଷ୍ପାଞ୍ଜଳି ଅନ୍ୟାନ୍ୟ ସ୍ୱର୍ଣ୍ଣର ଚାମର ଆଲଟ ସେବା କରିପାରନ୍ତି, ତାପରେ ଯେତେବେଳେ ସ୍ୱର୍ଣ୍ଣ ଖଡ଼ିକା ସଂସ୍କାରିତ ହୋଇକରି ଯେତେବେଳେ ତାଙ୍କ ହାତକୁ ବଢ଼ାଯାଇଥାଏ, ସେ ଯେତେବେଳେ ରଥ ଚାରିପଟେ ଓଳଉଥାନ୍ତି, ସେହି ସମୟରେ ଲକ୍ଷ ଲକ୍ଷ ଜନତା, ଭକ୍ତ ଶ୍ରଦ୍ଧାଳୁ ଜନତା ସେ ଦୃଶ୍ୟ ଦେଖି ଆତ୍ମବିଭୋର ହୋଇଯାଆନ୍ତି। ଭକ୍ତିଭାବରେ ହରିବୋଲ ଇତ୍ୟାଦି ଶବ୍ଦରେ ପ୍ରକମ୍ପିତ ହୋଇଥାଏ ଏବଂ ସେ ଦୃଶ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ।

0: ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ତାଙ୍କର ପ୍ରତିନିଧି ମୁଦିରସ୍ଥ ସେବକ ଏହି ସେବା କରିଥାନ୍ତି। ଯେତେବେଳେ ଅତୀତରେ ଗଜପତି ମହାରାଜା ଶ୍ରୀକ୍ଷେତ୍ରରେ ଉପସ୍ଥିତ ହୋଇନାହାନ୍ତି ସେ ସମୟରେ ଏହି ମୁଦିରସ୍ଥ ସେବକ କରିବାର ଅନେକ ପ୍ରମାଣ ରହିଛି।
1: ଲକ୍ଷେ ରାଜାର ମୌଡ଼ମଣି ଗଜପତି ମହାରାଜାଙ୍କର ଏହି ଛେରାପହଁରା କାର୍ଯ୍ୟ ସାରା ବିଶ୍ୱରେ ଏକ ଅନୁପମ ବିରଳ ତଥା ଅନନ୍ୟ କାର୍ଯ୍ୟ। ଗଜପତି ମହାରାଜ ସେବକର ସେବା କାର୍ଯ୍ୟ ନିର୍ବାହ କରି ସେବାର ଗୁରୁତ୍ୱ ସୂଚାଇ ଦେଇଛନ୍ତି କାଳେ କାଳେ।
2: ଦେବୋତ୍ଥାପନ ଯାତ୍ରା କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ହରି ଉତ୍ଥାପନ ଯାତ୍ରା ପାଳନ କରାଯାଏ ଏବଂ ଶୟନ ଏକାଦଶୀ ବିଧିରେ ମହାସ୍ନାନ ପୂଜା ବଢ଼େ। ସେବକମାନେ ଶୟନ ଘର ଓ ଶୟନ ପିଢ଼ି ମୁଦ ଭାଙ୍ଗି ତିନି ଠାକୁରଙ୍କୁ ବିଜେ କରାଇ ମହାସ୍ନାନ ବଢ଼ାନ୍ତି। ଏହାପରେ ତିନି ଠାକୁରଙ୍କୁ ସିଂହାସନ ଉପରେ ତିନି ବାଡ଼ରେ ବିଜେ କରାଯାଏ। କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ଗରୁଡ଼ ଉତ୍ଥାପନ ପାଳିତ ହୁଏ ଶ୍ରୀମନ୍ଦିରରେ। ଦ୍ୱାଦଶୀ ଓ ତ୍ରୟୋଦଶୀ ଦୁଇ ଦିନ ସନ୍ଧ୍ୟାଧୂପ ବଢ଼ିବା ପରେ ମଦନ ମୋହନ ଆଜ୍ଞାମାଳ ପାଇ ଶରତ ରାସ ପାଇଁ ଜଗମୋହନ ଖଟ ଉପରେ ବିଜେ ହୁଅନ୍ତି। ମୁଖ୍ୟ ଦେବତାଙ୍କ ସହିତ ତାହାଙ୍କର ବାହନ ବା ସେବକ ଗରୁଡ଼ଙ୍କର ପୂଜା ହେବା ଶ୍ରୀମନ୍ଦିରର ବିଶେଷତ୍ୱ। ଶ୍ରୀଜୀଉଙ୍କର ଅନ୍ୟତମ ଯାତ୍ରା ହେଉଛି ପ୍ରାବରଣ ଷଷ୍ଠୀ ଯାତ୍ରା। ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ ଠାକୁରଙ୍କର ଘୋଡ଼ ବା ଶୀତ ଲୁଗା ଲାଗି ହୁଏ। ପଞ୍ଚମୀ ଦିନ ରାତିରେ

ଚନ୍ଦନ ଲାଗି ବଢିବା ପରେ ଭୋଗ ମଣ୍ଡପ ଘରେ ପତନୀ ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନ ମୋହନଙ୍କ କବରୀ, ବିମଳା, ଲକ୍ଷ୍ମୀ ଓ ସରସ୍ୱତୀଙ୍କ ଘୋଡ଼ ଅଧିବାସ ହୋଇ ରହିଥାଏ। ଠାକୁରଙ୍କର ଶୀତଲୁଗା ବିଭିନ୍ନ ରଙ୍ଗରେ ଏବଂ ବିଭିନ୍ନ ବାରରେ ହୋଇଥାଏ। ରବିବାର ଲାଲ, ସୋମବାର କଳା ଛିଟମିଶା ଶୁକ୍ଳ, ମଙ୍ଗଳବାର ବାରପଟିଆ ପାଞ୍ଚ ରଙ୍ଗମିଶା, ବୁଧବାର ନୀଳ, ଗୁରୁବାର ବସନ୍ତ, ଶୁକ୍ରବାର ଶୁକ୍ଳ ଏବଂ ଶନିବାର କଳା ରଙ୍ଗର ଘୋଡ଼ ଲାଗି ହୋଇଥାନ୍ତି। ବସନ୍ତ ପଞ୍ଚମୀଠାରୁ ଫଗୁ ଦଶମୀ ଯାଏ ଠାକୁରମାନେ ଠିଆ ଘୋଡ଼ ଲାଗି ହୁଅନ୍ତି। ଏହି ଓଢ଼ଣ ଷଷ୍ଠୀକୁ ପ୍ରାବରଣ ଷଷ୍ଠୀ ବୋଲି କୁହାଯାଏ। ଆଉ ଏକ ବିଧି ହେଉଛି ପୁଷ୍ୟ ପୂଜା। ଧନୁ ସଂକ୍ରାନ୍ତିଠାରୁ ମାସକ ଯାଏ ଶ୍ରୀମନ୍ଦିରରେ ଜଗନ୍ନାଥ ବଲ୍ଲଭ ସହ ପହିଲି ଭୋଗ ଲାଗି ହୁଏ। ତାପରେ ବେଶ ହୋଇ ଘୋଡ଼ ଓ ଅଳଙ୍କାର ଲାଗି ହୁଅନ୍ତି। ଧନୁ ମାସରେ ଧନୁମୁଆ ଭୋଗ ଏବଂ ମକର ସଂକ୍ରାନ୍ତି ଦିନ ମକର ଚାଉଳ ଭୋଗ ହୁଏ। ପୌଷ ଅମାବାସ୍ୟାକୁ ବକୁଳ ଅମାବାସ୍ୟା ବୋଲି କହନ୍ତି। ଶ୍ରୀଜଗନ୍ନାଥଙ୍କର ବକୁଳ ଲାଗି ଅନୁସାରେ ଓଡ଼ିଆ ଘରମାନଙ୍କରେ ମଣ୍ଡା ପିଠା ଓ ଗଇଁଠା ପିଠା ଭୋଗ ହେବାର ବିଧି ଅଛି ଓ ଆମ୍ବ ଗଛ ମୂଳେ ମଧ୍ୟ ଭୋଗ ହୁଏ। ଗଇଁଠା, ନାଡ଼ି ବଉଳ, ଫେଣି ବଉଳ, ଚୁନା ବଉଳ ପ୍ରଭୃତି ଭୋଗ ବକୁଳ ଅମାବାସ୍ୟାରେ ଲାଗି ହୁଏ। ପୌଷ ପୂର୍ଣ୍ଣିମାରେ ପୁଷ୍ୟାଭିଷେକ ହୁଏ। ଏହି ଦିନ ମାଜଣା ସୁନା ଲାଗି ବେଶ ହୁଅନ୍ତି। ରଘୁନାଥେ ଭିତର ସିଂହାସନକୁ ବିଜେ ହୋଇ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇଲା ପରେ ଲକ୍ଷ୍ମୀଙ୍କ ମନ୍ଦିରକୁ ବାହାର ଅଭିଷେକ ପାଇଁ ବିଜେ ହୁଅନ୍ତି।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ବିଷୟ ଥିଲା ରଥ ଉପରେ ଗଜପତିଙ୍କର ଛେରା ପହଁରା ସେବା। ଆଲୋଚକ ଥିଲେ ଡକ୍ଟର ଭାସ୍କର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହଯୋଗିତା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଆକାଶବାଣୀ ଜୟପୁର। କାତାରର ପୂର୍ବତନ ଅମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ଥାନୀଙ୍କ ପରଲୋକରେ ଆଜି ସାରା ଦେଶରେ ଦିନିକିଆ ଶୋକ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆମେ ତାଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ।

ଆକାଶବାଣୀ ଜୟପୁର। କାତାରର ପୂର୍ବତନ ଅମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ଥାନୀଙ୍କ ପରଲୋକରେ ଆଜି ସାରା ଦେଶରେ ଦିନିକିଆ ଶୋକ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆମେ ତାଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ।

ଚିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିଲେ ଆକାଶବାଣୀ ଜୟପୁର। କାତାରର ପୂର୍ବତନ ଅମୀର ଶେଖ ଅହମ୍ମଦ ବିନ୍ ଖଲିଫା ଅଲ୍ ଥାନିଙ୍କ ପରଲୋକରେ ଆଜି ସାରା ଦେଶରେ ଦିନିକିଆ ଶୋକ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆମେ ତାଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ।

ଆକାଶବାଣୀ ଜୟପୁର। କାତାରର ପୂର୍ବତନ ଅମୀର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ପରଲୋକରେ ଆଜି ସାରା ଦେଶରେ ଦିନିକିଆ ଶୋକ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆମେ ତାଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ।

0: ଆକାଶବାଣୀ ଜୟପୁର ଶୁଣନ୍ତୁ ଚାଷବାସ କଥା।
1: ଆଜି ଚାଷବାସ କଥାରେ ରହିଛି ଲଙ୍କା ମରିଚ ଚାଷ ବିଷୟରେ। ଆମ ରାଜ୍ୟରେ ଲଙ୍କା ଏକ ଲାଭକାରୀ ଫସଲ। ପ୍ରତ୍ୟେକ ଘର ଲାଗି ଲଙ୍କାର ପ୍ରଚୁର ଆବଶ୍ୟକତା ଥିବାରୁ ଆମ ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାରେ ଲଙ୍କା ମରିଚ ଚାଷ କରାଯାଇଥାଏ। ଲଙ୍କା ଗଛ ସାଧାରଣତଃ ସମସ୍ତ ପ୍ରକାର ମାଟିରେ ଚାଷ କରାଯାଇଥାଏ। ଏଥିଲାଗି ଉର୍ବର, ଦୋରସା ଓ ନିଗିଡ଼ା ମାଟିରେ ଲଙ୍କା ଚାଷ କଲେ ଅଧିକ ଅମଳ ହୋଇଥାଏ। ପାଣିର ସୁବିଧା ଥିଲେ ଲଙ୍କା ମରିଚ ବର୍ଷ ସାରା ଚାଷ କରାଯାଇଥାଏ। ସେଥିପାଇଁ ଲଙ୍କାର ତଳି ପ୍ରସ୍ତୁତି କେମିତି କରିବା? ଗୋଟିଏ ଏକର ଜମି ନିମନ୍ତେ ସର୍ବାଧିକ 300 ଗ୍ରାମ ମଞ୍ଜିର ଆବଶ୍ୟକ ହୋଇଥାଏ।

0: ମଞ୍ଜି ଲଗାଇବା ଆଗରୁ ମଞ୍ଜିକୁ ଥିରାମ ଅଥବା କ୍ୟାପ୍ଟେନ୍ ଦ୍ୱାରା ବିଶୋଧିତ କରିନେବାକୁ ପଡ଼ିଥାଏ। ତଳି ଘେରାରେ ଭଲ ଭାବରେ ସଢ଼ା ଗୁଣ୍ଡ ଗୋବର ଖତ ଦେଇ ମଞ୍ଜି ବୁଣା ଯାଇଥାଏ। ମଞ୍ଜି ବୁଣିବାର ମାସେ ଦେଢ଼ ମାସ ପରେ ଚାରାଗୁଡ଼ିକ ଜମିରେ ଲଗାଇବା ଲାଗି ଉପଯୁକ୍ତ ହୋଇଥାଏ। ଏକ ଡେସିମିଲ୍ ଜମିରେ ଚାରା ପକାଇଲେ ତାହା ଗୋଟିଏ ଏକର ଜମିରେ ଲଗାଯାଇପାରିବ। କ୍ଷେତ ପ୍ରସ୍ତୁତି କଥା ଯଦି କହିବା, ଜମିକୁ ସର୍ବପ୍ରଥମ ଚାରି ପାଞ୍ଚ ଓଡ଼ ଚାଷ କରି ଗୁଣ୍ଡ କରିଦେବାକୁ ହେବ। ଶେଷ ଓଡ଼ ଚାଷ ସମୟରେ ସର୍ବାଧିକ ବାର ଶଗଡ଼ ଖତ ଏକର ପ୍ରତି ପ୍ରୟୋଗ କରି ମାଟିରେ ମିଶାଇ ଜମିରେ ମଇ ଦେଇ ସମାନ କରିଦେବାକୁ ପଡ଼ିବ। ଲଙ୍କା ଲଗାଇବା ଲାଗି ପଟାଳିମାନ ସୃଷ୍ଟି କରିବାକୁ ପଡ଼ିବ। ପ୍ରତି ପଟାଳିରେ ଯେପରି ଜଳସେଚନର ସୁବିଧା ହୋଇପାରିବ ସେହିପରି ସିଆର୍ ମାନ କରିବାକୁ ପଡ଼ିଥାଏ। ଧାଡ଼ିକୁ ଧାଡ଼ି ଦୁଇ ଫୁଟ ଓ ଗଛକୁ ଗଛ ଦୁଇ ଫୁଟ ବ୍ୟବଧାନ ରଖି ଗଛ ଲଗାଇବ। କ୍ୟାପ୍ସିକମ୍ ଲଙ୍କା ଅଳ୍ପ ଉଚ୍ଚ ହୋଇ ଝଙ୍କାଳିଆ ହେଉଥିବାରୁ ତାହାକୁ କମ୍ ବ୍ୟବଧାନ ମଧ୍ୟରେ ଲଗାଇପାରିବେ। ବିହନ କଥା ଯଦି କହିବା, ସାଧାରଣତଃ ଆମ ରାଜ୍ୟରେ ଛଅ ପ୍ରକାର ଜାତିର ଲଙ୍କା ଚାଷ କରାଯାଇଥାଏ। ତାହା ହେଲା G1, G2, G5, SCP 46, ସୂର୍ଯ୍ୟମୁଖୀ ଓ ଜ୍ୱାଳା। କ୍ଷେତକୁ କେମିତି ଜଳସେଚନ କରିବା, ଲଙ୍କା ଚାରା ଲଗାଇବାର ତିନି ସପ୍ତାହ ପରେ ଓ ତା ପର ତିନି ସପ୍ତାହ ପରେ ଏହିପରି ଦୁଇଥର କୋଡ଼ା ଖୋସା କରାଯାଇଥାଏ। ଏହି ସମୟରେ କ୍ଷେତର ଘାସ ସବୁକୁ ବାଛି ପରିଷ୍କାର କରିଦେବାକୁ ହେବ। ଆଉ ମଧ୍ୟ ଆବଶ୍ୟକ ପରିମାଣରେ ପୁଣି ଥରେ ଖତ ସାର ପ୍ରୟୋଗ କରାଯିବାକୁ ପଡ଼ିବ। ଯତ୍ନ ସହକାରେ ଥରକୁ ଥର ଜମିର ବତର ଦେଖି ଗଛକୁ ଜଳସେଚନ କରିବାକୁ ପଡ଼ିଥାଏ। ଜଳସେଚନ ଆବଶ୍ୟକ ପରିମାଣରେ କରା ନ ଗଲେ ଫଳ ଫଳିବା କମିଯାଇଥାଏ। ଲଙ୍କା ଗଛରେ ସାଧାରଣତଃ ହଳଦୀ ଗୁଣ୍ଡ ପୋକ ଲାଗିଥାଏ। ଏହା ବାଦ ଯୋଉ ପୋକ ଓ ଫଳକଟା ପୋକ ଲଙ୍କା ମରିଚ ଫସଲର ବିଶେଷ କ୍ଷତି କରିଥାନ୍ତି। ଏପରି ପୋକ ଆକ୍ରମଣରୁ ଗଛକୁ ରକ୍ଷା କରିବାକୁ ହେଲେ ସେଭିନ୍ ମେଟାସିଷ୍ଟକସ୍ ଆବଶ୍ୟକ ପାଣିରେ ମିଶାଇ କ୍ଷେତରେ ସ୍ପ୍ରେ କରିବାକୁ ପଡ଼ିଥାଏ। ଲଙ୍କା ଚାଷରେ ଝାଉଁଳା ରୋଗ ମଧ୍ୟ ହୋଇଥାଏ। ଏଥିସହିତ ଲଙ୍କା ଗଛକୁ ଭାଇରସ୍ ରୋଗ ମଧ୍ୟ ସଂକ୍ରମିତ ହୋଇଥାଏ। ଏହା ବ୍ୟତୀତ ଯେଉଁ କ୍ଷେତରେ ବାଇଗଣ କିମ୍ବା ବିଲାତି ବାଇଗଣ ଲଗାଇଥିବେ ସେହିସବୁ ଜମିରେ ଲଙ୍କା ଚାଷ କରିବେ ନାହିଁ। ପ୍ରତ୍ୟେକର ପିଛା କଞ୍ଚା ଲଙ୍କା ସର୍ବାଧିକ 30-35 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ ହୋଇଥାଏ। କଞ୍ଚା ଲଙ୍କା ବିକ୍ରୟ କରିବାର ବିଶେଷ ସୁବିଧା ନଥିଲେ ମଧ୍ୟ କଞ୍ଚା ଲଙ୍କାକୁ ଶୁଖେଇକିରି ବିକ୍ରୟ ମଧ୍ୟ କରିପାରିବେ।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର। ଶୁଣନ୍ତୁ ଘର ଓ ଘରଣୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଛନ୍ତି ସ୍ୱାଗତିକା ପଟ୍ଟନାୟକ ଏବଂ ମୈତ୍ରୀ ପ୍ରହରାଜ।
2: କଠିନ ପରିଶ୍ରମ ଏବଂ ନିରନ୍ତର ଚେଷ୍ଟା ଜରିଆରେ ଜଣେ ବ୍ୟକ୍ତି ନିଜର ଲକ୍ଷ୍ୟ ହାସଲ କରିପାରିବ। ଏହି ବିଚାରକୁ ଆଧାର କରି ମନୁଷ୍ୟ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିଥାଏ।
3: ପ୍ରଥମେ ନିଜ ପାଇଁ ଏକ ସ୍ପଷ୍ଟ ଏବଂ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରନ୍ତୁ ଏବଂ ପରେ ଲକ୍ଷ୍ୟ ହାସଲ କରିବା ପାଇଁ ଏକ ସଠିକ୍ ଯୋଜନା କରନ୍ତୁ। ତାପରେ ପ୍ରତିଦିନ ନିଷ୍ଠାର ସହିତ ସେହି ଦିଗରେ କାର୍ଯ୍ୟ କରନ୍ତୁ।
2: ସଫଳତା ସବୁବେଳେ ତତ୍କ୍ଷଣାତ୍ ମିଳେ ନାହିଁ, ତେଣୁ ଧୈର୍ଯ୍ୟର ସହିତ ନିଜର ପ୍ରଚେଷ୍ଟା ଜାରି ରଖନ୍ତୁ।
3: ଏହି ସୁନ୍ଦର ବିଚାର ସହିତ ଆରମ୍ଭ କରିବା ଆଜିର ଘର ଘରଣୀ କାର୍ଯ୍ୟକ୍ରମ। ଆଜିର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ମୈତ୍ରୀ ପ୍ରହରାଜ,
2: ମୁଁ ସ୍ୱାଗତିକା ପଟ୍ଟନାୟକ।
4: ନମସ୍କାର।

0: କିଛି ସମୟ ପୂର୍ବରୁ ଆମେ କଥା ହେଉଥିଲେ ଚେଷ୍ଟା ହିଁ ସଫଳତା ଆଣିଦିଏ। ଏହି କ୍ରମରେ ଆଜିର ନାରୀ ସମସ୍ତ ଚେଷ୍ଟାରେ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ଜଳ, ସ୍ଥଳ, ଆକାଶ ସବୁ ସ୍ଥାନରେ ନିଜର ଦକ୍ଷତାକୁ ପ୍ରତିପାଦନ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।
1: ସମୟ ନାରୀ ମଧ୍ୟରେ ଏକ ଅପୂର୍ବ ଜାଗରଣ ସୃଷ୍ଟି କରି ତାକୁ ସମାଜର ମହାସ୍ରୋତରେ ଅଗ୍ରଗଣ୍ୟ କରିବାରେ ସହାୟକ ହୋଇଛି। ଦିନ ଥିଲା ନାରୀ ଚାରିକାନ୍ଥରେ ନିଜର ଗୁଣକୁ ଧରି ଚୁଲି ମୁଣ୍ଡରେ ଦିନ କାଟୁଥିଲା, ସ୍ୱାଧୀନ ଭାବରେ ନିଜର ମତ ରଖିବାର ଅଧିକାର ମଧ୍ୟ ନଥିଲା।
0: ଏକ ଯନ୍ତ୍ର ମାନବ ରୂପେ ତାକୁ ବ୍ୟବହାର କରାଯାଉଥିଲା। ସମାଜର ବର୍ବରତା ଶିକୁଳି ମଧ୍ୟରୁ ମୁକ୍ତ ହୋଇ ଆଜିର ନାରୀ କେବଳ ଇତିହାସ ରଚି ନାହିଁ, ବରଂ ସେହି ନାରୀ ସାଜିଛି ଅନନ୍ୟ ଉଦାହରଣ।

0: ବ୍ୟକ୍ତିତ୍ୱରେ ଏକାକାର ହୁଏ ବା ସମନ୍ୱୟ ହୁଏ, ସେତେବେଳେ ସେ ସମାଜ ପାଇଁ ଜଣେ ପ୍ରେରଣାର ଉତ୍ସ ପାଲଟି ଯାଆନ୍ତି। ଯେତେବେଳେ ଏହି ଦୁଇଟି ଗୁଣ ଏକ ବ୍ୟକ୍ତିତ୍ୱରେ ଏକାକାର ହୁଏ ବା ସମନ୍ୱୟ ହୁଏ, ସେତେବେଳେ ସେ ସମାଜ ପାଇଁ ଜଣେ ଦିଗ୍ଦର୍ଶକ ଭାବେ ସାଜିଥାନ୍ତି। ଆହୁରି ପୁଣି ଜଣେ ମହିଳାଙ୍କ କ୍ଷେତ୍ରରେ ଯଦି ଏହା ଘଟେ ତାହା ସମ୍ପୂର୍ଣ୍ଣ ନିଆରା, ଯେଉଁଥିପାଇଁ ସମାଜରେ ସେ ଜଣେ ଅନନ୍ୟ ଭାବରେ ପରିଚିତ ହୁଅନ୍ତି। ତେବେ ଆଜି ଆମ କାର୍ଯ୍ୟକ୍ରମରେ ଏପରି ଜଣେ ବ୍ୟକ୍ତିତ୍ୱଙ୍କ ସହିତ କଥା ହେବା ଯିଏକି ଜଣେ କବୟିତ୍ରୀ ଏବଂ ସଫଳ ରିଟାୟାର୍ଡ ପ୍ରଫେସର। ତାଙ୍କ କବିତାରେ ଜୀବନର ଅନୁଭବ, ସମାଜର ସ୍ପନ୍ଦନ ଓ ମାନବିକତାର ସୁଗନ୍ଧ ଝଲସି ଉଠେ। ତାଙ୍କ ଜ୍ଞାନ, ଅନୁଭବ ଓ ମୂଲ୍ୟବୋଧ ଅନେକ ଛାତ୍ରଛାତ୍ରୀଙ୍କ ଜୀବନକୁ ସମୃଦ୍ଧ କରିଆସିଛି। ତାଙ୍କର ସୃଜନଶୀଳତା, ଜ୍ଞାନ ଗାରିମା ଓ ସମାଜ ପ୍ରତି ନିଷ୍ଠା ତାଙ୍କୁ ଏକ ସମ୍ମାନନୀୟ ବ୍ୟକ୍ତିତ୍ୱରେ ପରିଣତ କରିଛି। ତେବେ ଆଜି ଆମେ ତାଙ୍କ ସହିତ କଥା ହେବା ଆଉ ଜାଣିବା ତାଙ୍କର ଲେଖନୀ, ଶିକ୍ଷାଦାନର ଅନୁଭୂତି, ଜୀବନର ସଂଘର୍ଷ, ସଫଳତା ଏସବୁ ବିଷୟରେ। ମ୍ୟାଡାମ ନମସ୍କାର, ଆମର ଘର ଅଘରଣୀ କାର୍ଯ୍ୟକ୍ରମରେ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ ଏବଂ ଅଭିନନ୍ଦନ। ପ୍ରଥମେ ଆପଣଙ୍କ ପରିଚୟ ଦିଅନ୍ତୁ।
1: ନମସ୍କାର, ମୁଁ ଡକ୍ଟର ପ୍ରମୋଦିନୀ ଘୋତା, ମୁଁ ଖଲିକଟ ଅଟୋନମସ୍ କଲେଜର ରିଚାର୍ଡ ଏଚ୍ଓଡି ଅଫ୍ ଏଜୁକେସନ ଏବଂ ଡିନ୍ ଅଫ୍ ଏଜୁକେସନ ବରହମପୁର ୟୁନିଭର୍ସିଟିର ଥିଲି। ମୁଁ ଖଲିକଟ କଲେଜର ସ୍କାଉଟ ଗାଇଡ୍ରେ ରେଞ୍ଜର ଥିଲି, ଏନ୍ଏସ୍ଏସ୍ ଅଫିସର ଥିଲି, ରେଡ୍ କ୍ରସ୍ରେ ମୋର ଲାଇଫ୍ ମେମ୍ବର ବି ଅଛି ବର୍ତ୍ତମାନ ସୁଦ୍ଧା। ସେକେଣ୍ଡେରୀ ଏଜୁକେସନରେ ମୁଁ ୟୁନିଭର୍ସିଟି ତରଫରୁ ସିଲେକ୍ସନ ହୋଇଥିଲି ମେମ୍ବର ହିସାବରେ। ମୋର ଗାଇଡେନ୍ସରେ 5 ଜଣ ସ୍କଲାର ପିଏଚ୍ଡି ପାଇଛନ୍ତି। ବର୍ତ୍ତମାନ ମୁଁ ଲେଖିକା ସଂସଦ ଜୟପୁରର ପ୍ରେସିଡେଣ୍ଟ ଅଛି। ଧରୱାଡ ୟୁନିଭର୍ସିଟିରେ ମୁଁ ଏଜ୍ ଏ ଗୁଡ୍ ଏନ୍ଏସ୍ଏସ୍ ଅଫିସର ଭାବରେ 1987 ରିପ୍ରେଜେଣ୍ଟ କରିଥିଲି ବରହମପୁର ୟୁନିଭର୍ସିଟିକୁ। ମୁଁ ମଧ୍ୟ ଥିଲି ଚେୟାରମ୍ୟାନ ସିଲାବସ୍ କମିଟି ଅଫ୍ ଏଜୁକେସନରେ ଆଉ ସିଏଚ୍ଏସ୍ସିରେ ଥିଲି। ଆସ୍କାରେ ଗଭର୍ଣ୍ଣମେଣ୍ଟ ଓମେନ୍ସ କଲେଜ ଅଛି, ମୁଁ ସେଠି ପ୍ରିନ୍ସିପାଲ ବି ଥିଲି। ମୁଁ ଅର୍ଗାନାଇଜ କରିଛି ଅନେକ ୱାର୍କସପ, ସେମିନାର୍ସ ଏବଂ ଅଲ୍ ଇଣ୍ଡିଆ ରେଡିଓ ଜୟପୁର ଷ୍ଟେସନରେ ମୁଁ ପ୍ରଥମେ ଆର୍ଟିଷ୍ଟ ଡ୍ରାମା ଭାବରେ ସିଲେକ୍ଟ ହୋଇଥିଲି। 1978 କୁଞ୍ଜ ନନ୍ଦଙ୍କ ସହିତ ମୋର ଫାର୍ଷ୍ଟ ଫିଚର ସୁନାବେଡ଼ା ରେକର୍ଡିଂ ହୋଇଥିଲା ଏବଂ ମୋର ପ୍ରକାଶିତ ବହିଗୁଡ଼ିକ ହେଲା ସପ୍ତପର୍ଣ୍ଣା, ଆଜିର ନାରୀ, ଚକ୍ରବ୍ୟୁହ, ନାରୀ ତୁ ନାରାୟଣୀ ଏବଂ ମୁଁ ଆଦିବାସୀ ରାଇଟର ହିସାବରେ ଓଡ଼ିଶାରେ ବିଖ୍ୟାତ ହୋଇଛି। ଏହି ଆଦିବାସୀ ବହିଗୁଡ଼ିକ ହେଲା ମୋର ଆଦିବାସୀଙ୍କ ପର୍ବପର୍ବାଣୀ, ସାଂସ୍କୃତିକ ଦୃଶ୍ୟପଟରେ ଜନଜାତି, ଆଦିବାସୀଙ୍କ ବାଦ୍ୟ, ବଣ୍ଡା, ସିନ୍ଧେବରର ଅକୁହା କଥା ପ୍ରଭୃତି ବହୁତ ଗୁଡ଼ିଏ ବହି ମୋର ପ୍ରକାଶିତ ହୋଇଛି।
0: ଆପଣ ଜଣେ କବୟିତ୍ରୀ ଏବଂ ବିଶ୍ୱବିଦ୍ୟାଳୟର ରିଟାୟାର୍ଡ ପ୍ରଫେସର, ଯେତେବେଳେ ଆପଣ କାର୍ଯ୍ୟରତ ଥିଲେ ପ୍ରଫେସର ହିସାବରେ ସେତେବେଳେ ଏହି ଲେଖାଲେଖି ଆଉ ଶିକ୍ଷାଦାନ ଏ ସମସ୍ତ କ୍ଷେତ୍ରରେ ଆପଣ କେମିତି ମ୍ୟାନେଜ କରୁଥିଲେ?
1: ଦେଖନ୍ତୁ, ଶିକ୍ଷାଦାନ ହେଉଛି ଗୋଟିଏ ଦିଗ, ଅନ୍ୟଟା ହେଉଛି ଲେଖାଲେଖି। ଏ ଦିଟା କେବେ ବି ସମାନ ହେଇପାରିବନି। କାରଣ କଣ ହଉଛି ନା, ମୁଁ ଯେତେବେଳେ ପାଠ ପଢଉଥିଲି ସେତେବେଳେ ମୋର ସମୟଟା ଅଲଗା ଥିଲା। ଯେତେବେଳେ ମୁଁ ଲେଖାଲେଖି ଆରମ୍ଭ କଲି ସେତେବେଳେ ବି ମୁଁ ଲେଖାଲେଖି କରୁଥିଲି ଏବଂ ବିଭିନ୍ନ ପ୍ରକାର କବିତା ସବୁ ଲେଖାଲେଖି କରୁଥିଲି। ଏ ଦିଟା ଭିତରେ ମୋର ସାମଞ୍ଜସ୍ୟ ସମାନ ଭାବରେ, ଦି ଜଣଙ୍କୁ ସମାନ ଭାବରେ ମୁଁ ସମୟ ଦେଉଥିଲି।
0: ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି?
1: ଆମ ପରିବାରରେ ଆମେ 7 ଭଉଣୀ, 2 ଭାଇ। ଭାଇମାନେ ମଧ୍ୟ ୱେଲ୍ ଏଷ୍ଟାବ୍ଲିସ୍ ଆଉ ଭଉଣୀମାନେ ମଧ୍ୟ ୱେଲ୍ ଏଷ୍ଟାବ୍ଲିସ୍। ଆମ ପରିବାରରେ ବହୁ ନନା ଏବେ ନାହାନ୍ତି, ବହୁ ନନା ସେତେବେଳେ ଥିଲେ ଏବେ ନାହାନ୍ତି। ଏସବୁ ମୋତେ ପରିବାର ସହିତ ମଧ୍ୟ, ମୁଁ ହଉଛି ସବୁଠୁ ବଡ ଝିଅ, ଘରର ବଡ ଝିଅ, ଯେହେତୁ ମୋତେ ଘର ସହିତ କଲେଜର ଲେଖାଲେଖି ସମସ୍ତଙ୍କ ସହିତ ସମାନ ଭାବରେ ମୋତେ ସମୟ ଦେବାକୁ ପଡୁଥିଲା।
0: ଆମେ ଜାଣିବାକୁ ଚାହିଁବୁ, ଆପଣ ପ୍ରଥମେ କବିତା ଲେଖିବା ଆରମ୍ଭ କରିଥିଲେ ନା ଶିକ୍ଷାଦାନ କରିବା ଆରମ୍ଭ କରିଥିଲେ?
1: ମୁଁ ପ୍ରଥମେ କବିତା ଲେଖା ଆରମ୍ଭ କରିଥିଲି 1971। ମୁଁ ଯେତେବେଳେ ସ୍କୁଲରେ ପଢୁଥିଲି ସେହି ସମୟରେ ମୋର ପ୍ରଥମ କବିତାଟା ପ୍ରକାଶିତ ହୋଇଥିଲା ପ୍ରଜାତନ୍ତ୍ରରେ। ସେ କବିତାଟା ଯଦି ଆପଣମାନେ ଚାହିଁବେ ମୁଁ ଅଳ୍ପ କିଛି ପଢିଦେବି। ମୋର କବିତାର ଶୀର୍ଷକ ହେଲା ବୈଶାଖୀ। ମୋ ଜୀବନ ସାହାରାରେ ରାଶି ରାଶି ବାଲି, ବରଷା ବିନ୍ଦୁଏ ନାହିଁ,

0: ବୈଶାଖୀ ଧୂଳି ଅତୀତ ଯେ ଗଲା ଲୁଚି ଝଡ଼ର ସଂଘାତେ ଦେଇଗଲା ମୃଗ ତୃଷ୍ଣା ଫସଲ ମୋ ହାତେ ତୃପ୍ତିର ମାୟଞ୍ଜନ ଭରି ମୋ ଚକ୍ଷୁରେ ସ୍ମୃତି କିନ୍ତୁ ବଞ୍ଚିଛି ମୋ ମନ ଇଲାକାରେ ଅସଂଲଗ୍ନ ମୋ ମନର ଭାବନାର କ୍ଷୀୟ ଗୁଡ଼େଇ ତୁଡ଼େଇ ହୁଏ ଅହରହ ସ୍ମୃତିର ଦିଗ୍ବଳେ ସ୍ଥିତି କାହିଁ ମୋର ପୋଛି ଦେଇପାରେ ନାହିଁ ଅନ୍ତର ଅନ୍ଧାର ଉତ୍ତୀର୍ଣ୍ଣ ଆଲୋକ ସନ୍ଧ୍ୟା ବର୍ଣ୍ଣିଳ ଗରୁଡ଼ି ମୋ ଜୀବନ ଧୂସରତା ଖେଳିଲାଣି ଧୂଳି ଯନ୍ତ୍ରଣା ଜର୍ଜର ପ୍ରାଣୀ କ୍ଷତ ଦୁଃଖ ଭୁଲି ବଞ୍ଚିବାକୁ ହେବ ଜଳି କାମନା ଦୀପାଳି ଏହା ହେଉଛି ମୋ କବିତାର କିଛିଟା ଅଂଶ।
1: ତେବେ ଏହି କବିତା ଲେଖିବା ପାଇଁ ଆପଣ କାହାଠୁ ପ୍ରେରଣା ପାଇଥିଲେ?
0: ମୋ ନନାଙ୍କଠୁ ମୁଁ ପ୍ରେରଣା ପାଇଥିଲି। ପ୍ରଥମେ ମୁଁ ଯେତେବେଳେ ଛୋଟ ଥିଲି ସେଭେନ୍ କ୍ଲାସ ବୋଧେ ପଢୁଥିଲି ନା କଣ, ସେତେବେଳେ ନନା କଣ କରିଥିଲେ ଗୋଟେ ବହିଟେ ମତେ ଦେଇଥିଲେ। ମତେ କହିଲେ କି ତୁ ଏଇଟା ପଢିବୁ ଆଉ କିଛିଟା ଲେଖାଲେଖି ଆରମ୍ଭ କରିବୁ। ମୁଁ ସେଦିନଠୁ ଲେଖାଲେଖି ଆରମ୍ଭ କଲି।
1: ଆପଣ କେଉଁ ଟାଇପ୍ର କବିତା ଲେଖିବାକୁ ପସନ୍ଦ କରନ୍ତି?
0: ମତେ ଦୁଃଖ ନିର୍ଯାତନା ଏମିତି କବିତା ଲେଖିବାକୁ ମତେ ଭାରି ଭଲ ଲାଗେ।
1: ତେବେ ଆପଣ ଅବସର ସମୟକୁ ଉପଯୋଗ କରିବା ପାଇଁ କବିତା ଲେଖନ୍ତି କି କବିତା ଆଶ୍ରମ ମାନଙ୍କରେ ମଧ୍ୟ ଯୋଗ ଦିଅନ୍ତି?
0: ମୁଁ କବିତା ଆଶ୍ରମରେ ଯୋଗ ଦିଏ, କାରଣ ମୁଁ ବର୍ତ୍ତମାନ ତ ଅଛି, ଆପଣମାନେ ଜାଣିଥିବେ, ଜୟପୁରରେ ଲେଖିକା ସଂସଦର ପ୍ରେସିଡେଣ୍ଟ ଅଛି। ମତେ ଲେଖିବାକୁ ଭଲ ଲାଗେ, କାରଣ ୟା ଦ୍ଵାରା ମୋର ମୁଁ ଭାବୁଛି ମୋ ଜୀବନର ଅନେକ କିଛି କରିପାରିବି ବୋଲି ଭାବୁଛି। କାରଣ ଆଜିକାଲି ଝିଅମାନେ ତ କିଛି ଲେଖାଲେଖି କରୁନାହାନ୍ତି, ସେଥିପାଇଁ ତାଙ୍କୁ ମୁଁ ପ୍ରେରଣା ଦଉଛି, ଯେ ମୁଁ ପ୍ରେରଣାଦାୟୀ ସାଜିଛି ଏବଂ ସେମାନଙ୍କୁ ମୁଁ କହୁଛି ଯେ କିଛି ତମେ ଲେଖାଲେଖି କର, ଲେଖାଲେଖି କଲେ ଦିନେ ନା ଦିନେ ତମ ନାଁ ନିଶ୍ଚୟ ଓଡ଼ିଶାରେ ବା ଭାରତରେ ବିଖ୍ୟାତ ହେଇପାରିବ।

0: ମୁଁ ସେତେବେଳେ ତ ୟୁନିଭର୍ସିଟି ନଥିଲା, ସେତେବେଳେ କଲିକତା ଅଟୋନମସ୍ କଲେଜ ଥିଲା। ସେଇ ସମୟରେ ମୁଁ କଣ ମୁଁ ଯେତେବେଳେ ରିଟାୟାର କଲି ତାପରେ ପରେ ୟୁନିଭର୍ସିଟି ହେଲା। ଏଇ ଯୋଉ କଲିକଟ କଲେଜ ବା ଅଟୋନମସ୍ କଲେଜରେ ଏକ୍ଚୁଆଲି ହଉଛି ମୁଁ ସେତେବେଳେ ପିଲାମାନଙ୍କୁ ମୁଁ ବହୁତ ଭଲ ପାଉଥିଲି, ଆଉ ପିଲାମାନେ ବି ମତେ ଏତେ ଭଲ ପାଉଥିଲେ ବୋଧେ ଆଉ କିଏ ବିଶ୍ୱାସ ବି କରିପାରିବନି। ପ୍ରତ୍ୟେକ ପିଲା ଯଦି ପିଲାମାନେ କିଛି ମନେ କରନ୍ତୁ କୌଣସି ତାରେ ପଇସା ଦେଇପାରୁନାହାନ୍ତି, ସେମାନେ ପରୀକ୍ଷା ଦେବାକୁ ମଧ୍ୟ ଟଙ୍କା ନାହିଁ ତାଙ୍କ ପାଖରେ ବୋଲି ମୁଁ ନିଜେ ହିଁ ସେମାନଙ୍କୁ ଟଙ୍କା ବି ଦେଉଥିଲି, ଏବଂ ସେଇ ପିଲାମାନେ କଣ କରୁଥିଲେ ନା ପରୀକ୍ଷା ଦଉଥିଲେ ଏବଂ ମତେ ବହୁତ ପ୍ରଶଂସା ଆସୁଥିଲା। ଯେହେତୁ ମୁଁ ଯୋ ପିଲାମାନଙ୍କୁ ଯୋ ହେଲ୍ପ କରିଥିଲି ଏବଂ ପିଲାମାନଙ୍କୁ ଭଲ ପଢ଼ୁଥିଲି, ଏଜ ଏ ଟିଚର ମୁଁ ଭଲ ପଢ଼ୁଥିଲି, ପିଲାମାନେ ବି ମତେ ବହୁତ ଲାଇକ୍ କରୁଥିଲେ।
1: ତେବେ ଛାତ୍ରଛାତ୍ରୀଙ୍କ ସହ ସୁସମ୍ପର୍କ ଗଢିବାରେ କେଉଁ ମୂଲ୍ୟବୋଧକୁ ଆପଣ ସବୁଠୁ ଅଧିକ ଗୁରୁତ୍ୱ ଦେଉଥିଲେ?
0: ଦେଖନ୍ତୁ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁସମ୍ପର୍କ କରିବାକୁ ହେଲେ ଆମକୁ ଛାତ୍ରମାନଙ୍କ ଭିତରେ ପଶିବାକୁ ପଡିବ। ସେମାନେ କଣ ଚାହୁଁଛନ୍ତି, କେମିତି ଭାବରେ ସେମାନେ ପଢିବାକୁ ଚାହୁଁଛନ୍ତି ଏବଂ ଆମେ କେମିତି ଭାବରେ ପଢିବା, ମାନେ ମେଥଡ୍ସ ଅଫ୍ ଟିଚିଂ ଟା ବହୁତ ଇମ୍ପୋର୍ଟାଣ୍ଟ। ମେଥଡ୍ସ ଅଫ୍ ଟିଚିଂ ଯଦି ତମର ଭଲ ନଥିବ ତମେ ଗୁଡ୍ ଟିଚର ହେଇପାରିବ ନାହିଁ, ତେଣୁ ମେଥଡ୍ସ ଅଫ୍ ଟିଚିଂ ଇଜ୍ ଭେରି ଇମ୍ପୋର୍ଟାଣ୍ଟ। ଏବଂ ସେତେବେଳେ ପିଲାମାନେ ଏତେ ଭଲ ଥିଲେ, ଆଜିର ପିଲାମାନେ ନାହାନ୍ତି, ଆଗର ପିଲାମାନେ ବହୁତ ଭଲ ଥିଲେ, କାହିଁକିନା ସେମାନେ ଆମେ ଯାହା ପଢଉଥିଲୁ ମନ ଦେଇ ଶୁଣୁଥିଲେ ଏବଂ ତାକୁ ତାଙ୍କ ଜୀବନରେ ପ୍ରୟୋଗ କରୁଥିଲେ।
1: ଆଜ୍ଞା,
0: ଆଜିର ଯୁବପିଢି ଖରାପ ନୁହନ୍ତି, ବହୁତ ଭଲ ବ୍ରିଲିଏଣ୍ଟ ପିଲାମାନେ, କିନ୍ତୁ ସେମାନେ ମନୋଯୋଗ ସହକାରେ ପଢୁନାହାନ୍ତି। ମନୋଯୋଗରେ ଯଦି ଦେଇଥାନ୍ତେ, ମନୋଯୋଗ ସହକାରେ ଯଦି ପାଠ ପଢିଥାନ୍ତେ, ଆଜି ହୁଏତ ଆମେ ଭାବିନଥାନ୍ତୁ ଯେ ଏମିତି ବିଭିନ୍ନ ପିଲାମାନେ ଏମିତି ହଇରାଣ ହଉଛନ୍ତି, ଏମିତି କରୁଛନ୍ତି, ସେମିତି କରୁଛନ୍ତି, ଆମେ ଯୋଉ କହୁଛୁ ସେଇଟା ହେଇନଥାନ୍ତା। ଆମ ଭିତରେ ତ ଚାରି ପ୍ରକାର ପିଲା ଅଛନ୍ତି, ସେଇ ଚାରି ପ୍ରକାର ପିଲାରେ ବହୁତ ବ୍ରିଲିଏଣ୍ଟ ଗୋଟେ ପିଲା, ଆଉ ଗୋଟେ ହଉଛି ମାନେ ଟିକେ ମନେ ରଖିବେ ଟିକେ ଛାଡିଦେବେ, ଆଉ ଗୋଟେ ପ୍ରକାର ପିଲା ଯୋଉମାନେ କି ଖୁସି ଖୁସି ମନେ ରଖିବେ, କେତେଟା ପିଲା ଅଛନ୍ତି, ଆଉ କେତେଟା ପିଲା ମୋଟେ ପଢିବାକୁ ଇଣ୍ଟରେଷ୍ଟ ନେବେନି। ଏଇ ଯୋଉ ଚାରି ପ୍ରକାର ପିଲା ଅଛନ୍ତି, ସେଇ ଚାରି ପ୍ରକାର ପିଲା ସାଧାରଣତଃ ଆମେ ଦେଖିବାକୁ ପାଉ।
1: ଏବେର ଡିଜିଟାଲ ଯୁଗରେ ସବୁ କ୍ଷେତ୍ରରେ ଭଲ ବି ଅଛି ମନ୍ଦ ବି ଅଛି, ଭଲ ହେଉଛି ଗୁଗୁଲ ସର୍ଚ୍ଚ କଲେ ସବୁ ଜିନିଷ ମିଳିଯାଉଛି, ଆଉ ଖରାପ ହେଉଛି ଏବେକାର ଯୁବପିଢି ସମ୍ପୂର୍ଣ୍ଣ ରୂପେ ସୋସିଆଲ ମିଡିଆ ଉପରେ ନିର୍ଭର କରୁଛନ୍ତି, ଆଉ ସେମାନଙ୍କର ବହି ପଢିବା ଅଭ୍ୟାସ ମଧ୍ୟ କମିଯାଉଛି, ଯାହାଫଳରେ କି ସେମାନଙ୍କର ଭୌତିକ ଜ୍ଞାନ ଠିକ ଭାବରେ ବିକଶିତ ହୋଇପାରୁନି। ଏ ସମ୍ପର୍କରେ ଆପଣ କଣ କହିବେ?
0: ଦେଖନ୍ତୁ, ଆଜି ହଉଛି A1, AI ଯୋଉଟା କହୁଛି A1 ଯୁଗ। A1 ଯୁଗରେ ଆଜିର ପିଲା ଆଉ ପଢିବାକୁ ଇଚ୍ଛା କରୁନାହାନ୍ତି। ଆମର ଯୋ AI ଯୋଉ କହୁଛି, AI ଟା ହଉଛି ପ୍ରକୃତ ଆମେ ତିଆରି କରୁଛୁ, ମଣିଷ ହିଁ ତିଆରି କରୁଛି, କିନ୍ତୁ ତାକୁ କମ୍ପ୍ୟୁଟରରେ ଛାଡି ଦିଆଯାଉଛି, ସିଏ ତା ପାଇଁ ସେ ତିଆରି କରୁଛି। ଆଜିକାଲି ପିଲାମାନେ ତ AI ଯୁଗର ପିଲାମାନେ, ଆଉ ଏଇ ପିଲାମାନେ କଣ କରୁଛନ୍ତି ନା କବିତା ଯଦି ଲେଖିବାକୁ ହଉଛି AI କୁ ପଚାରୁଛନ୍ତି, ସିଏ ତାର କବିତା ଦେଇ ଦଉଛି, କିନ୍ତୁ ତାହା କଣ ସମ୍ଭବପର କି? ସେଟା ସମ୍ଭବପର ନୁହଁ, ଆମକୁ ଭାବିବାକୁ ପଡିବ, ଚିନ୍ତା କରିବାକୁ ପଡିବ, ତାପରେ ଯାଇକି ଆମେ କବିତା ଲେଖିପାରିବା। ଠିକ ସେମିତି ଆମେମାନେ ପାଠ ପଢେଇଲା ବେଳକୁ କମ୍ପ୍ୟୁଟର ନଥିଲା, ସେତେବେଳେ ବି ପିଲା ପଢୁଥିଲେ ନୋ ଡାଉଟ, କିନ୍ତୁ ସେଇ ପିଲାମାନେ କଣ କରୁଥିଲେ ନା ଚିନ୍ତା କରିକି ସେ ଲେଖିବାକୁ ଆରମ୍ଭ କରୁଥିଲେ, ଚିନ୍ତା କରୁଥିଲେ ଲେଖୁଥିଲେ, କିନ୍ତୁ ଆଜିର ପିଲାମାନେ ଚିନ୍ତା କରିପାରୁନାହାନ୍ତି, ତାର ସତ୍ତ୍ୱେ ଧୀରେ ଧୀରେ କମିଗଲାଣି ବୋଲି ଆମେ ଭାବୁଛୁ। କାରଣ ଚିନ୍ତା କରିଥିଲେ ପିଲା କେବେ ବି AI ର ଯୋଉ ଯୁଗ, AI ର ଯୁଗରେ ସେ ନିଜେ ନିଜେ କବିତା ଲେଖନ୍ତା, ନିଜେ ନିଜେ ପାଠ ପଢନ୍ତା, ନିଜେ ନିଜେ ସେ ବିଭିନ୍ନ ପ୍ରକାର ସାହାଯ୍ୟ କରିପାରିଥାନ୍ତା, କିମ୍ବା ସେ ନିଜେ ତିଆରି ବି କରିପାରିଥାନ୍ତା। ଆଜି ଆଉ ଚିନ୍ତାଗ୍ରସ୍ତ ପିଲା ନାହାନ୍ତି, ଯୋଉମାନେ କି ଚିନ୍ତା କରୁନାହାନ୍ତି, ଆଉ ସେମାନେ କଣ କରୁଛନ୍ତି ନା AI କୁ ପଚାରି ଦଉଛନ୍ତି, କିମ୍ବା ତାର ଗ୍ଲୋବାଲ ଏଜୁକେସନ ସିଷ୍ଟମ ପଚାରୁଛନ୍ତି। ଏସବୁ ପଚାରିବା ଦ୍ଵାରା ସେମାନଙ୍କର କଣ ହଉଛି, ଡିଜିଟାଲ ପିଲାମାନେ ଚାହୁଁଛନ୍ତି, ଡିଜିଟାଲ ହିସାବରେ ବି କରୁଛନ୍ତି, କିନ୍ତୁ ନିଜେ ଚିନ୍ତା କରିବା ସତ୍ତ୍ୱେ ସେମାନେ ହରେଇ ଦେଉଛନ୍ତି।
1: ତା ଅର୍ଥ ଆପଣଙ୍କ ମତରେ ସବୁବେଳେ ବହି ପଢିବା ଅଭ୍ୟାସ କରିବା ଦରକାର?
0: ବହି ପଢିବା ଅଭ୍ୟାସ କରିବା ଦରକାର, ବହି ଯଦି ନ ପଢିବ ତେବେ କଣ ହବ, ତମେ ଚିନ୍ତା କରିପାରିବନି। ବହି ପଢିଲେ ତ କିଛିଟା ଚିନ୍ତା କରିପାରିବ, ଆଜିକାଲି ତ କୌଣସି ପିଲା ଚିନ୍ତା ବି କରୁନାହାନ୍ତି କି ବହି ବି ପଢୁନାହାନ୍ତି।
1: ଚିନ୍ତା କଲେ ନିଶ୍ଚୟ ଭାବରେ ସେମାନଙ୍କର ଭୌତିକ ଜ୍ଞାନ ମଧ୍ୟ ବଢିପାରିବ ନୁହେଁ? ତେବେ ଗବେଷଣା, ଶିକ୍ଷାଦାନ ଓ ସାହିତ୍ୟ ସୃଷ୍ଟି ଏସବୁ ମଧ୍ୟରୁ କେଉଁଟି ଆପଣଙ୍କୁ ଅଧିକ ଆତ୍ମସନ୍ତୋଷ ଦେଇଥାଏ?
0: ମତେ ପ୍ରକୃତରେ କବିତା ଲେଖିବା, କିମ୍ବା ମୁଁ ବି ଜଣେ ଆଦିବାସୀ ରାଇଟର ନା,

ବର୍ତ୍ତମାନ ମୁଁ ଜଣେ ଆଦିବାସୀ ରାଇଟର, ମୁଁ ଆଦିବାସୀର ତ କେତେ ଗୁଡ଼େ ବହି ବି ବାହାର କରିଛି, ଯୋଉ ବହିଟା କି ଆପଣମାନେ ଶୁଣିଥିବେ, ଆଦିବାସୀଙ୍କ ପର୍ବପର୍ବାଣି, ସାଂସ୍କୃତିକ ଦୃଶ୍ୟପଟରେ ଜନଜାତି, ଆଦିବାସୀମାନଙ୍କ ବାଦ୍ୟ, ବଣ୍ଡା, ସିନ୍ଧେ ଘରର ଅକୁଆ କଥା, ଏସବୁ ଯାକ ମୋ ବହି ବର୍ତ୍ତମାନ ବାହାରିଛି। ତାପରେ ମୋର କହିବାର ଉଦ୍ଦେଶ୍ୟ ହଉଛି, ମୁଁ ଆଦିବାସୀମାନଙ୍କ ଗାଁକୁ ଯାଉଛି, ସେମାନଙ୍କ ସହିତ ମିଶୁଛି, ମିଶିକି ସେମାନଙ୍କ ସହିତ କଥାବାର୍ତ୍ତା ହଉଛି ଏବଂ ସେମାନଙ୍କ ସହିତ ଇନଭଲ୍ଭମେଣ୍ଟ ରହୁଛି। ଯଦି ଇନଭଲ୍ଭମେଣ୍ଟ ନଥିଲା ଆମେ ତ କିଛି ଲେଖିପାରିବାନି ନା ସେମାନଙ୍କ ବିଷୟରେ, ଯେହେତୁ ମୁଁ ଏସବୁ ଯାକ ବର୍ତ୍ତମାନ

0: ଆପଣଙ୍କ ମତରେ ଶିକ୍ଷା ଓ ସାହିତ୍ୟ ମିଶି ଏକ ସୁନ୍ଦର ସମାଜ ଗଢିବାରେ କିପରି ସହାୟକ ହୋଇଥାଏ?
1: ଶିକ୍ଷା ସାହିତ୍ୟ ପରସ୍ପର ପରିପୂରକ, କାରଣ ସାହିତ୍ୟ ବିନା ଶିକ୍ଷା ବି ରହିପାରିବନି ଆଉ ଶିକ୍ଷା ବିନା ସାହିତ୍ୟ ବି ରହିପାରିବନି, ପରସ୍ପରକ ଡିପେଣ୍ଡ କରୁଛି, ଇଏ ତା ଉପରେ ଡିପେଣ୍ଡ କରିବ, ସିଏ ୟା ଉପରେ ଡିପେଣ୍ଡ କରିବ, ଯେହେତୁ ଡିପେଣ୍ଡ କରିବା ଦ୍ୱାରା ସାହିତ୍ୟ ସଂସ୍କୃତି ପରମ୍ପରାର ବେଶୀ ଉନ୍ନତି ହେଇପାରୁଛି।
0: ଆଜ୍ଞା, ଶେଷରେ ଆମ ଶ୍ରୋତା ଭଉଣୀ ମାନଙ୍କ ପାଇଁ ଆପଣଙ୍କ ପ୍ରେରଣାଦାୟକ ବାର୍ତ୍ତା କଣ ରହିବ?
1: ଦେଖନ୍ତୁ, ମୁଁ ଅନ୍ୟମାନଙ୍କୁ ଏତିକି କହିବି, ମୁଁ ଜଣେ ରିଟାୟାର୍ଡ ପର୍ସନ, ଆଉ ହଉଛି ମୁଁ ଯେତେବେଳେ ମାନେ ମୁଁ ସାହିତ୍ୟ ବି କରୁଛି ଆଉ ସଂସ୍କୃତି କରୁଛି, ମୋର କହିବା ଉଦ୍ଦେଶ୍ୟ ହଉଛି ଭଉଣୀମାନେ ତମେ ନିଜକୁ କେବେ ଏକଲା ବୋଲି ଭାବିବ ନାହିଁ, କାରଣ ତମେମାନେ ହଉଛ ପୃଥିବୀର ଜଣେ ଜଣେ ହୀରା। ହୀରା ଯେମିତି ଚାରିଆଡେ ରିଫ୍ଲେକ୍ଟ ହୁଏ, ମାନେ ଆପଣମାନେ ଯଦି ଟେବୁଲରେ ରଖିଦେବେ, ହୀରା ଚାରିଆଡେ ରିଫ୍ଲେକ୍ଟ କରେ। ଯେହେତୁ ଆପଣ ଜଣେ ଜଣେ ହୀରା, ଆପଣ ସବୁ କାମ ନିଜେ କରିପାରିବେ, ଆପଣ କୌଣସି କାମ ଆପଣଙ୍କର ଅନୁମତି ବିନା ହେଇପାରିବନି, କାରଣ ଆପଣମାନେ ହିଁ ଆଜିର ନାଗରିକ ଏବଂ ଆଗାମୀ ଦିନର ବାର୍ତ୍ତାବହ। ସେଇ ବାର୍ତ୍ତାବହ ହିଁ ଆପଣ ଆଗେଇ ଚାଲନ୍ତୁ ଏବଂ ଆପଣମାନେ ସୃଷ୍ଟି କରନ୍ତୁ, ପୃଥିବୀରେ ଗୋଟିଏ ଗୋଟିଏ ମଶାଲ ହେଇକି ଆଗେଇ ଚାଲନ୍ତୁ। ଏତିକି ହିଁ ଆପଣମାନଙ୍କୁ ମୋର ଅନୁରୋଧ।
0: ଧନ୍ୟବାଦ ମ୍ୟାଡମ, ଆଜିର କାର୍ଯ୍ୟକ୍ରମରେ ଆପଣ ସାମିଲ ହେଲେ, କିଛି ସମୟ ଆମକୁ ଦେଲେ, ସାହିତ୍ୟ ସାଧନା, ଶିକ୍ଷକତାର ଅନୁଭବ, ଜୀବନ ଦର୍ଶନ ଏସବୁ ବିଷୟରେ କିଛି ଅନୁଭୂତି ବାଣ୍ଟିଲେ। ଆଗାମୀ ଦିନମାନଙ୍କରେ ଆପଣଙ୍କ ସାହିତ୍ୟ ସାଧନା ଏବଂ ଜ୍ଞାନର ଆଲୋକ ସମାଜ ପାଇଁ ଅଧିକରୁ ଅଧିକ ପ୍ରେରଣାଦାୟକ ସାଜୁ, ଏହି ଶୁଭକାମନା ଆମ ଘରଘରଣୀ କାର୍ଯ୍ୟକ୍ରମ ତରଫରୁ ତଥା ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ।
1: ଧନ୍ୟବାଦ, ନମସ୍କାର।

0: ତେବେ ଶ୍ରୋତା ଭଉଣୀ, ଆଜି ତ ସମୟ ହେଲାଣି କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ, କିନ୍ତୁ ବିଦାୟ ନେବା ପୂର୍ବରୁ ଜାଣି ରଖନ୍ତୁ ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ କ'ଣ ଅଛି।
1: ଆସନ୍ତାକାଲିର କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ଆଲୋଚନା, ବର୍ଷା ଦିନେ ଦେଖାଯାଉଥିବା ବିଭିନ୍ନ ରୋଗ ଓ ତାର ପ୍ରତିକାର, ତା ସହିତ ICDS ର କାମ କ'ଣ, ଏ ସମ୍ପର୍କରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର।
0: ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଆପଣମାନଙ୍କ ସୁଚିନ୍ତିତ ମତାମତ ଆମ ପାଖକୁ ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇ ପାରିବେ। ସେଥିପାଇଁ ଆମ ନମ୍ବରଟି ହେଲା 9438268568।
1: ପୁଣି ଥରେ ନମ୍ବରଟିକୁ କହି ରଖୁଛୁ 9438268568। ଏହି ନମ୍ବରରେ ଆମ ସହିତ ଆପଣ ଯୋଗାଯୋଗ କରିପାରିବେ, ତା ସହିତ ଆପଣ ଭଏସ୍ ମେସେଜ୍ ମଧ୍ୟ ଦେଇପାରିବେ।
0: ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ, ମୁଁ ସ୍ୱାଗତିକା ପଟ୍ଟନାୟକ,
1: ମୁଁ ମୈତ୍ରୀ ପ୍ରହରାଜ, ନମସ୍କାର।
2: ଏତେବେଳେ ଯାଏଁ ଶୁଣୁଥିଲେ ଘର ଓ ଘରଣୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ସ୍ୱାଗତିକା ପଟ୍ଟନାୟକ ଏବଂ ମୈତ୍ରୀ ପ୍ରହରାଜ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1487 kHz ଯୋଗେ, ଏବଂ ଏଫ୍ଏମ୍ରେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 MHz ଯୋଗେ। ସମୟ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ଭାଦ, ରେଲିକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍, ରେଲିକରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।
3: ସତ୍ୟବ୍ରତ ବେହୁରା। ଆତ୍ମନିର୍ଭର ଭାରତ ଯୋଜନାରେ ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମକୁ ସୁଦୃଢ଼ କରୁଛନ୍ତି ସରକାର। ଗତ ଏକ ମାସରେ ନୌସେନାରେ ସାମିଲ ହୋଇଛି ସ୍ୱଦେଶୀ ନିର୍ମିତ 4 ନୂତନ ପିଢ଼ିର ଯୁଦ୍ଧପୋତ। ନାଗରିକତା ନିର୍ଦ୍ଧାରଣ ସମୟରେ ସ୍ୱଚ୍ଛ ଏବଂ ନିୟମସମ୍ମତ ପ୍ରକ୍ରିୟା ଆପଣେଇବା ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ ପ୍ରଦାନ। ଭିଏତନାମ ନୌକାବୁଡ଼ି ଘଟଣାରେ ଆଜି ମୁମ୍ବାଇରେ ପହଞ୍ଚିବ 15 ଭାରତୀୟଙ୍କ ମୃତଦେହ। ଜୋର୍ଡାନ, ବାହାରିନ୍ ଓ କୁଏତରେ ଆମେରିକୀୟ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିବା ସ୍ୱଷ୍ଟ କଲା ଇରାନ୍। ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ୱେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍। ଦେଶର ନୌସେନାକୁ ଦୃଢ଼ କରିବା ଲାଗି ଗତ ଏକ ମାସ ମଧ୍ୟରେ 4 ନୂତନ ପିଢ଼ିର ସ୍ୱଦେଶୀ ନୌସେନା ପ୍ଲାଟଫର୍ମ ସାମିଲ କରାଯାଇଛି। ସେହି 4 ଯୁଦ୍ଧପୋତ ମଧ୍ୟରେ ଆଇଏନ୍ଏସ୍ ମହେନ୍ଦ୍ରଗିରି ହେଉଛି ସବୁଠାରୁ ଅତ୍ୟାଧୁନିକ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଜାହାଜ। ନୀଳଗିରି ଶ୍ରେଣୀର ଷଷ୍ଠ ଷ୍ଟିଲ୍ଥ ଫ୍ରିଗେଟ୍ ଭାବେ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ବିବେଚନା କରାଯାଉଛି। ଗତ 11 ଏହି ଯୁଦ୍ଧପୋତକୁ ନୌସେନାରେ ସାମିଲ କରାଯାଇଥିଲା। ଗତ ମାସ 21 ଭାରତୀୟ ନୌସେନାରେ 3 ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧପୋତକୁ ସାମିଲ କରାଯାଇଥିଲା। ସେଗୁଡ଼ିକ ହେଉଛି ଆଇଏନ୍ଏସ୍ ଦୁନାଗିରି, ସଂଶୋଧକ ଓ ଆଗ୍ରେୟ। 17A ପ୍ରକଳ୍ପ ଅଧୀନରେ ଏହି ଯୁଦ୍ଧପୋତଗୁଡ଼ିକ ବିଭିନ୍ନ ପ୍ରକାରର ଭୂମିକାରେ ଅବତୀର୍ଣ୍ଣ ହେବାର କ୍ଷମତା ରଖିଛନ୍ତି। ଏହିସବୁ ଜାହାଜଗୁଡ଼ିକ ବାୟୁ ନିରୋଧୀ ହୋଇଥିବାବେଳେ

ସମୁଦ୍ର ପଥରେ ମଧ୍ୟ ଏହାକୁ ଠାବ କରିବା କଷ୍ଟକର। 17 ଏ ପ୍ରକଳ୍ପ ଅଧୀନରେ ଦେଶରେ 7ଟି ଆଧୁନିକ ପିଢ଼ିର କ୍ଷେପଣାସ୍ତ୍ର ଉତ୍କ୍ଷେପଣ ବ୍ୟବସ୍ଥା ଥିବା ଯୁଦ୍ଧ ଜାହାଜ ନିର୍ମାଣ ପାଇଁ ଯୋଜନା ରହିଥିବା ବେଳେ ଏହିସବୁ ଜାହାଜରେ ଏଭଳି ବ୍ୟବସ୍ଥା କରାଯାଇଛି ଯାହା ଅନ୍ୟ କୌଣସି ଜାହାଜର ରାଡାର ମଧ୍ୟରେ ସହଜରେ ଦୃଶ୍ୟମାନ ହେବ ନାହିଁ। ଆତ୍ମନିର୍ଭର ଭାରତ ଯୋଜନା ଅଧୀନରେ ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମକୁ ସୁଦୃଢ଼ କରିବା ଲାଗି ବିବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ସମ୍ପୃକ୍ତ ଯୁଦ୍ଧ ଜାହାଜଗୁଡ଼ିକ ସାମୁଦ୍ରିକ ସୁରକ୍ଷା ବୃଦ୍ଧି ସମେତ ନୀଳ ଅର୍ଥନୀତିକୁ ସମର୍ଥନ କରିବା କ୍ଷେତ୍ରରେ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ନାଗରିକତା ନିର୍ଦ୍ଧାରଣ ସମୟରେ କୌଣସି ବ୍ୟକ୍ତିଙ୍କୁ ବିଦେଶୀ ଘୋଷଣା କରିବା ପୂର୍ବରୁ ସ୍ୱଚ୍ଛ ଏବଂ ନିୟମସମ୍ମତ ପ୍ରକ୍ରିୟା ଆପଣାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଆସାମର ଫରେନ୍ ଟ୍ରିବ୍ୟୁନାଲ୍ ଦ୍ୱାରା ବିଦେଶୀ ଘୋଷିତ 27 ଜଣ ବ୍ୟକ୍ତି ସୁପ୍ରିମକୋର୍ଟରେ ଆବେଦନ କରିବା ପରେ ଏହାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ନାଗରିକତା ସ୍ଥିର କରିବା ବିଷୟରେ ନିରପେକ୍ଷ ନୀତି ଆପଣାଇବାର ଆବଶ୍ୟକତା ରହିଛି। ବିଚାରପତି ଜଷ୍ଟିସ୍ ବିକ୍ରମନାଥ ଓ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାଗୁଡ଼ିକର ଶୁଣାଣି କରି ଗୁଆହାଟୀ ଉଚ୍ଚ ନ୍ୟାୟାଳୟ ଏବଂ ଆସାମ ବିଦେଶୀ ନ୍ୟାୟାଧିକରଣଙ୍କ ଆଦେଶକୁ ରଦ୍ଦ କରିଛନ୍ତି। କଲମ୍ବିଆର ବୁକାରାମାଙ୍ଗାଠାରେ ଚଳିତ ମାସ 4-12 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ 56ତମ ଆନ୍ତର୍ଜାତିକ ଫିଜିକ୍ସ ଅଲମ୍ପିଆଡ୍ରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଦେଶର 5 ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସ୍ୱର୍ଣ୍ଣପଦକ ହାସଲ କରିଥିବା ଏହି ଯୁବ ପଦାର୍ଥ ବିଜ୍ଞାନୀମାନେ ହେଉଛନ୍ତି ପୁଣେର କନିଷ୍କ ଜୈନ, ଇନ୍ଦୋରର ରିଧେଶ ଅନନ୍ତ ବେଣ୍ଡାଲେ, ନୂଆଦିଲ୍ଲୀର ରିଷିତ ଗର୍ଗ, ମୁମ୍ବାଇର ଶ୍ରେଷ୍ଠ ସୁରେୟା ଏବଂ ଅହମ୍ମଦାବାଦର ସବରିତ ଯୋଶୀ। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିଜୟ ଦେଶର ଯୁବଶକ୍ତିର ଅଦମ୍ୟ ଶକ୍ତି ଓ ବିଜ୍ଞାନ ଏବଂ ଗବେଷଣା ପ୍ରତି ଆଗ୍ରହ ପ୍ରତିପାଦିତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଗତ ଦଶନ୍ଧିରେ ବିଭିନ୍ନ ବିଶ୍ୱସ୍ତରୀୟ ମଞ୍ଚରେ ଭାରତୀୟ ଛାତ୍ରଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଭିଏତନାମରେ ନୌକାବୁଡ଼ି ଘଟଣାରେ 15 ଭାରତୀୟଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ମରଶରୀରକୁ ଆଜି ହୋଚିମିନ୍ ସହରରୁ ଭିଏତନାମର ଏକ ସ୍ୱତନ୍ତ୍ର ବିମାନରେ ଭାରତ ଅଣାଯିବ। ଭିଏତନାମସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ମରଶରୀର ବହନ କରି ଆସୁଥିବା ବିମାନଟି ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ଆଜି ରାତି 9:35 ପହଞ୍ଚବ। ମୃତଦେହଗୁଡ଼ିକୁ ସେମାନଙ୍କ ପରିବାରବର୍ଗଙ୍କ ନିକଟରେ ପହଞ୍ଚାଇବା ଲାଗି ରାଜ୍ୟ ସରକାରଗୁଡ଼ିକୁ ବ୍ୟବସ୍ଥା କରିବା ଲାଗି ଦୂତାବାସ ପକ୍ଷରୁ କୁହାଯାଇଛି। ନ୍ୟୁଜିଲାଣ୍ଡର ଲୋକପ୍ରିୟ ଅଭିନେତା ସାମ୍ ନିଲ୍ଙ୍କ 78 ବର୍ଷ ବୟସରେ ପରଲୋକ ଘଟିଛି। ଜୁରାସିକ୍ ପାର୍କ ଏବଂ ଦ ପିଆନୋ ଭଳି ପ୍ରସିଦ୍ଧ ଚଳଚ୍ଚିତ୍ରରେ ସେ ତାଙ୍କର ଅଭିନୟର ଛାପ ଛାଡ଼ିଯାଇଛନ୍ତି। 2023 ମସିହାରେ ଅଭିନେତା ସାମ୍ ନିଲ୍ ଟି ସେଲ୍ ଲିମ୍ଫୋମା ରୋଗରେ ପୀଡ଼ିତ ହୋଇଥିଲେ। ଗତ 5 ଦଶନ୍ଧି ଧରି ପ୍ରମୁଖ ହଲିଉଡ୍ ଚଳଚ୍ଚିତ୍ରଗୁଡ଼ିକରେ ତାଙ୍କ ଅଭିନୟ ବିଶ୍ୱବାସୀଙ୍କୁ ଆକର୍ଷିତ କରିଥିଲା। ପ୍ରତି ଆକ୍ରମଣ ସ୍ୱରୂପ ଜୋର୍ଡାନ୍, ବାହାରିନ୍ ଏବଂ କୁଏତସ୍ଥିତ ଆମେରିକୀୟ ସାମରିକ ଘାଟିଗୁଡ଼ିକ ଉପରେ ମିସାଇଲ୍ ଓ ଡ୍ରୋନ୍ ମାଡ଼ କରିଥିବା ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି କହିଛି। ଇରାନ୍ର ସାମରିକ ଘାଟିଗୁଡ଼ିକ ଉପରେ ଆମେରିକାର ଆକ୍ରମଣ ପରେ ଇରାନ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଇରାନ୍ର ସମ୍ଭାଦ ସରବରାହ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଇଆର୍ଜିସି ପକ୍ଷରୁ ଜୋର୍ଡାନ୍ସ୍ଥିତ ପ୍ରିନ୍ସ ହସନ୍ ବାୟୁସେନା ଘାଟି, ବାହାରିନ୍ସ୍ଥିତ ଶେଖ୍ ଇସା ବାୟୁସେନା ଘାଟି ଏବଂ କୁଏତସ୍ଥିତ ଅଲି ଅଲ୍ ସାଲେମ୍ ଏବଂ ଅହମ୍ମଦ ଅଲ୍ ଜାଭେଦ ବାୟୁସେନା ଘାଟି ଉପରେ ଆକ୍ରମଣ କରାଯାଇଥିବା ସ୍ୱଷ୍ଟ କରାଯାଇଛି। ଏହି ଆକ୍ରମଣରେ ତୈଳ ଡିପୋ, ଅସ୍ତ୍ରଶସ୍ତ ଭଣ୍ଡାର, ବାୟୁ ପ୍ରତିରୋଧୀ ବ୍ୟବସ୍ଥା ଏବଂ ରାଡାର ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ଇରାନ୍ ଦାବି କରିଛି। ହରମୁଜ ପ୍ରଣାଳୀରେ ଆମେରିକା ସେନାର କାର୍ଯ୍ୟକଳାପ ନେଇ ଇରାନ୍ ଚେତାବନୀ ଦେଇଛି। ଗତକାଲି ଇରାନ୍ର ଅନେକଗୁଡ଼ିଏ ସ୍ଥାନରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଇ ତେହେରାନ୍ର ସାମରିକ ସାମର୍ଥ୍ୟ ଓ ସାମୁଦ୍ରିକ କାର୍ଯ୍ୟକଳାପ ନଷ୍ଟ କରିବା ଲାଗି ଉଦ୍ୟମ କରିଥିଲା। ତେବେ ହରମୁଜ ପ୍ରଣାଳୀକୁ ସୁରକ୍ଷା ଦେବା ଲାଗି ଆକ୍ରମଣ କରାଯାଇଥିଲା ବୋଲି ଆମେରିକା କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କର ମତାମତ ଦେଇପାରିବେ। ଏହାବ୍ୟତୀତ 1800117800 ଡାଏଲ କରି ସେମାନଙ୍କ ମତାମତ ରେକର୍ଡ କରାଇପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ

0: ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ଦେଇପାରିବେ। ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ନୀତି ପ୍ରସ୍ତାବ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମତାମତ ଆହ୍ୱାନ କରାଯାଇଛି। ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ରଣନୈତିକ ଢାଞ୍ଚା ଓ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ଲାଗି ଏହି ନୀତି ଉଦ୍ଦିଷ୍ଟ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବିଭିନ୍ନ ଅଂଶୀଦାରମାନଙ୍କ ପ୍ରସ୍ତାବ ଓ ମତାମତ ଆଧାରରେ ଏହି ନୀତି ପ୍ରସ୍ତୁତ କରାଯାଇଛି। ଚଳିତ ମାସ 27 ତାରିଖ ସୁଦ୍ଧା ମତାମତ ଦେବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି। ତାମିଲନାଡୁରେ ଆମୋନିଆ ଗ୍ୟାସ୍ ନିର୍ଗତ ଘଟଣାରେ ଝାଡ଼ଖଣ୍ଡର ଶ୍ରମିକମାନେ ପ୍ରଭାବିତ ହୋଇଥିବା ଘଟଣାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଝାଡ଼ଖଣ୍ଡ ରାମଗଡ଼ ଜିଲ୍ଲାର ସଞ୍ଜୀବ କୁମାର ଅମ୍ବାସ୍ତାଙ୍କ ଦ୍ୱାରା ଆଗତ ଏକ ଆବେଦନକୁ ବିଚାରକୁ ନେଇ ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ନିୟୋଜନ ଓ ଶ୍ରମ ସଚିବାଳୟକୁ ଏ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦିଆଯିବା ସହ ରିପୋର୍ଟ ଦାଖଲ ନିମନ୍ତେ କୁହାଯାଇଛି। ଆବେଦନରେ ଝାଡ଼ଖଣ୍ଡ ଶ୍ରମିକମାନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ସହ ଆର୍ଥିକ ସହାୟତା, କ୍ଷତିପୂରଣ ଓ ପୁନଃଥଇଥାନ ବ୍ୟବସ୍ଥା କରିବା ଲାଗି କୁହାଯାଇଛି। ସାମୁହିକ ଉଦ୍ୟମ ଦ୍ୱାରା ଦେଶରେ ଜଳ ପରିଚାଳନା ବ୍ୟବସ୍ଥାକୁ ଆତ୍ମନିର୍ଭର କରାଯିବା ଉପରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ କହିଛନ୍ତି। ନୂଆଦିଲ୍ଲୀରେ ଗ୍ରାମ ପଞ୍ଚାୟତ ଦ୍ୱାରା ଜଳ ସୁରକ୍ଷା ଯୋଜନା ଅନ୍ତର୍ଗତ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଶ୍ରୀ ଭରଦ୍ୱାଜ କହିଛନ୍ତି, ଏକ ସାଧାରଣ ଉଦ୍ଦେଶ୍ୟ ପୂରଣ ଦିଗରେ ଯଦି ସମସ୍ତେ ଉଦ୍ୟମ କରିବେ ତାହା ସଫଳ ହୋଇପାରିବ। ସେ କହିଛନ୍ତି, ମନ୍ତ୍ରଣାଳୟ ଗତ 1.5 ବର୍ଷ ହେବ ଜଳ ପରିଚାଳନା ବ୍ୟବସ୍ଥାକୁ ସୁସଂହତ କରିବା ଲାଗି ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। କେରଳମର ଜଣେ 21 ବର୍ଷିଆ ମେଡିକାଲ ଛାତ୍ରୀଙ୍କୁ ଉଜ୍ବେକିସ୍ତାନରେ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ଘଟଣାକୁ ଜାତୀୟ ମହିଳା କମିଶନ ନିଜ ଆଡୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ଘଟଣାରେ ସମ୍ପୃକ୍ତ ଛାତ୍ରୀଙ୍କୁ ମୃତ୍ୟୁ ପୂର୍ବରୁ ଶାରୀରିକ ନିର୍ଯାତନା ଦିଆଯିବା ସହ ଧର୍ମ ପରିବର୍ତ୍ତନ ଲାଗି ବଳ ପ୍ରୟୋଗ କରାଯାଇଥିଲା। ଜାତୀୟ ମହିଳା କମିଶନ ଘଟଣାରେ ଚିନ୍ତା ବ୍ୟକ୍ତ କରିବା ସହ କେରଳମ୍ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ତାସ୍କେଣ୍ଟସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ ରକ୍ଷା କରି ତଦନ୍ତ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ତଥା ଆମେରିକୀୟ ସାଂସଦ ଲିଣ୍ଡସେ ଗ୍ରାହମ୍ଙ୍କର 71 ବର୍ଷ ବୟସରେ ପରଲୋକ ଘଟିଛି। ଶ୍ରୀ ଗ୍ରାହମ୍ ଡୋନାଲ୍ଡ ଟ୍ରମ୍ପଙ୍କ ବୈଦେଶିକ ନୀତିର ସମର୍ଥନ କରି ବିଶ୍ୱର ଅନେକ ଦେଶ ଯାତ୍ରା କରିଥିଲେ। ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଭାରତୀୟ ସମୟ ରାତି 12:30ରେ ପ୍ରଥମ ସେମିଫାଇନାଲ୍ ଅନୁଷ୍ଠିତ ହେବ। ଏଥିରେ ଫ୍ରାନ୍ସ ଏବଂ ସ୍ୱେନ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମୋରକୋକୁ କ୍ୱାର୍ଟର ଫାଇନାଲ୍ରେ 2-0 ଗୋଲ୍ରେ ପରାସ୍ତ କରି ଫ୍ରାନ୍ସ ଏବଂ ବେଲ୍ଜିୟମ୍କୁ 2-1ରେ ପରାସ୍ତ କରି ସ୍ୱେନ୍ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ମୁଖ୍ୟ ସମ୍ଭାଦ ପୁଣିଥରେ। ଆତ୍ମନିର୍ଭର ଭାରତ ଯୋଜନାରେ ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମ୍କୁ ସୁଦୃଢ଼ କରୁଛନ୍ତି ସରକାର। ନାଗରିକତା ନିର୍ଦ୍ଧାରଣ ସମୟରେ ସ୍ୱଚ୍ଛ ଏବଂ ନିୟମସମ୍ମତ ପ୍ରକ୍ରିୟା ଆପଣାଇବା ଉପରେ ସୁପ୍ରିମ୍କୋର୍ଟଙ୍କ ଗୁରୁତ୍ୱ ପ୍ରଦାନ। ଭିଏତନାମ ନୌକାବୁଡ଼ି ଘଟଣାରେ ଆଜି ମୁମ୍ବାଇରେ ପହଞ୍ଚିବ 15 ଜଣ ଭାରତୀୟଙ୍କ ମୃତଦେହ। ଜୋର୍ଡାନ୍, ବାହାରିନ୍ ଓ କୁଏତରେ ଆମେରିକୀୟ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିବା ସ୍ୱଷ୍ଟ କଲା ଇରାନ୍। ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ୱେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Supreme Court says determination of citizenship and foreigner status must be carried out through a fair, lawful and reasonable process. Sets aside Guwahati High Court's decision declaring 27 appellants as foreigners. Apex Court seeks status report from the SIT probing alleged misappropriation of donations in Ram Janmabhoomi Temple. President Draupadi Murmu takes cognizance of matter regarding Jharkhand workers affected by ammonia gas leak in Tamil Nadu, directs immediate action. Mortal remains of 15 Indians who died in Vietnam boat tragedy to be brought back home tonight by a Vietnam Airlines flight. Iran strikes U.S. military bases in Jordan, Bahrain and Kuwait in retaliation to U.S. attacks on its military targets. And in women's cricket, hosts England to resume their second innings at 130-6 against India in historic one-off test at the Lord's. The news details. The Supreme Court today ruled that the process of determining citizenship or declaring an individual a foreigner must be carried out through a fair, lawful and reasonable process. The Apex Court was hearing a batch of petitions filed by 27 people who had been declared foreigners by the foreigners' tribunals in Assam. The Supreme Court set aside the judgments of the Guwahati High Court that had upheld declarations of 27 appellants as foreigners. A bench of Justice Vikram Nath and Justice Sandeep Mehta acknowledged that the state has a legitimate and compelling interest in

ଆକାଶବାଣୀ ଜୟପୁର ସମୟ ଦିନ 2:30 ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କଠାରୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800117800 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ଦେଇପାରିବେ। ଆଗାମୀ ରଥଯାତ୍ରାର ପ୍ରସ୍ତୁତି ନେଇ ପୁଲିସ୍ ତଥା ଅନ୍ୟାନ୍ୟ ବିଭାଗ ପକ୍ଷରୁ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ତତ୍ତ୍ୱାବଧାନରେ ପୁଲିସ୍ ଲାଇନ୍ ପଡ଼ିଆଠାରେ ଏହି ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଛି। ରଥଟଣା ପ୍ରକ୍ରିୟା ଏବଂ ଏନେଇ ରହିଥିବା ସତର୍କତାମୂଳକ ପଦକ୍ଷେପକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ମକ୍ଡ୍ରିଲ୍ କରାଯାଇଥିଲା। ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭିଡ଼ ଭିତରେ ଅଣନିଶ୍ୱାସୀ ହେଉଥିବା ଭକ୍ତଙ୍କୁ ଶୃଙ୍ଖଳିତ ଭାବେ ବାହାରକୁ ଆଣିବା ସହିତ ଚିକିତ୍ସା ସେବା ଯୋଗାଇବା ନେଇ ପ୍ରସ୍ତୁତିମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ଅବସରରେ ବିଭିନ୍ନ ପୋଖରୀ ତଥା ସମୁଦ୍ରରେ ସୁରକ୍ଷିତ ସ୍ନାନ ଉପରେ ମଧ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି। ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ମକ୍ଡ୍ରିଲ୍ରେ ଅଂଶଗ୍ରହଣ କରିଥିଲେ। ଅଣବସର ତ୍ରୟୋଦଶୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ଘଣାଲାଗି ନୀତି ଅନୁଷ୍ଠିତ ହେବ। ସୁନାକୂଅରୁ ତିନିଗରା ଜଳ ଗତକାଲିଠାରୁ ଶୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ସହ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି। ଘଣାଲାଗି ପରେ ସେହି ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଶୋଭାଯାତ୍ରାରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡ଼ିବ। ଏଥିସହ ଦୈତାପତି ସେବକ ଶ୍ରୀଜୀଉଙ୍କର ଶ୍ରୀପୟର ମୁଦାନୀତି ସମ୍ପନ୍ନ କରିବେ। ବିଳମ୍ବିତ ରାତିରେ ଗତକାଲି ମହାପ୍ରଭୁଙ୍କ ଘଣାକଟା କାର୍ଯ୍ୟନୀତି ଶେଷ ହୋଇଛି। ଦତ୍ତ ମହାପାତ୍ରଙ୍କ ଘରୁ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଖଡ଼ି ଆସିବା ସହ ଠାକୁରଙ୍କଠାରେ ଖଡ଼ି ଲାଗି ନୀତି କରାଯିବ। ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଏହି ଦର୍ଶନ ସୀମିତ ସମୟ ପାଇଁ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅପରାହ୍ନ 2ଟାଠାରୁ ସାହାଣ ମେଳା ଦର୍ଶନ ଆରମ୍ଭ ହେବ। ବୁଧବାର ଦିନ ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ କେତେକ ସ୍ୱତନ୍ତ୍ର ନୀତିକାନ୍ତି ରହିଥିବାରୁ ଚଳିତ ବର୍ଷ ନବଯୌବନ ଦର୍ଶନକୁ ସୀମିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବୌଦ୍ଧ ଜିଲ୍ଲାରେ ବାଓଫ୍ଲକ୍ ମତ୍ସ୍ୟ ଚାଷ ତଥା ଆଧୁନିକ ଚାଷ ପଦ୍ଧତିକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଛି। ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଆର୍ଏମ୍ସି ସମ୍ମିଳନୀ କକ୍ଷଠାରେ ଆୟୋଜିତ ସମାରୋହରେ ମତ୍ସ୍ୟଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ଆଧୁନିକ ମତ୍ସ୍ୟଚାଷ ସରକାରୀ ସହାୟତା ଏବଂ ରୋଜଗାର ସୃଷ୍ଟି ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀ ନିଶା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମତ୍ସ୍ୟଚାଷ କ୍ଷେତ୍ରରେ ରହିଥିବା ସରକାରୀ ଯୋଜନା ଏବଂ ଏହାର ସୁଫଳ ଉପରେ ଆଲୋଚନା ହୋଇଛି। ସମ୍ବଲପୁର ଏବଂ ଅନୁଗୁଳ ଜିଲ୍ଲାକୋର୍ଟକୁ ଆଜି ବୋମା ଧମକ ମିଳିବା ପରେ କୋର୍ଟ ପରିସରରେ ଯାଞ୍ଚ ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। କୋର୍ଟକୁ ବୋମାରେ ଉଡ଼ାଇଦେବା ନେଇ ଏକ ଧମକପତ୍ର ଇମେଲ୍ ମାଧ୍ୟମରେ ଆସିଥିଲା। ଏହି ଧମକ ଆଧାରରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଲାସୀ ଆରମ୍ଭ କରିଥିଲେ। ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର ଏବଂ ବହୁସଂଖ୍ୟାରେ ପୁଲିସ୍ ଫୋର୍ସ ଏହି ତଲାସୀ ଅଭିଯାନରେ ସାମିଲ ହୋଇଥିଲେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂତନ ଚିଡ଼ିଆଖାନା ରାଷ୍ଟ୍ରଦୂତଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 11ଟି ଜିଲ୍ଲାର 41ଟି ସ୍କୁଲ୍ର ନୂତନ ଭାବେ ମନୋନୀତ ଚିଡ଼ିଆଖାନା ରାଷ୍ଟ୍ରଦୂତଗଣ ଯୋଗ ଦେଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣର ଗୁରୁତ୍ୱ ଏବଂ ସେମାନଙ୍କର ଦାୟିତ୍ୱ ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ 2023 ମସିହାରେ ଚିଡ଼ିଆଖାନା ରାଷ୍ଟ୍ରଦୂତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। 2025 ମସିହା ଡିସେମ୍ବର ମାସରେ ଏଥିପାଇଁ ମନୋନୟନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। 110 ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଶିକ୍ଷଣ ଅବସରରେ ଚିଡ଼ିଆଖାନା ରାଷ୍ଟ୍ରଦୂତଙ୍କୁ ସେମାନଙ୍କର ଦାୟିତ୍ୱ, ବନ୍ୟପ୍ରାଣୀ ସୁରକ୍ଷା, ପର୍ଯ୍ୟଟନ ପରିଚାଳନା ଆଦି ପ୍ରସଙ୍ଗଗୁଡ଼ିକ ଉପରେ ତାଲିମ ପ୍ରଦାନ କରାଯାଇଛି। ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ସକ୍ରିୟ ରହିଛି। ଗତ 24 ଘଣ୍ଟା ମଧ୍ୟରେ ଜଗତସିଂହପୁରଠାରେ ସର୍ବାଧିକ 60 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାଣିପାଗ କେନ୍ଦ୍ର ଦେଇଥିବା ସୂଚନା ଅନୁଯାୟୀ ଗତ ମାସ ପହିଲାରୁ ଏପର୍ଯ୍ୟନ୍ତ ରାଜ୍ୟରେ 348.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକଠାରୁ 4% ଅଧିକ। ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ପ୍ରତିକୂଳ ପାଗ ଯୋଗୁଁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି। ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସ୍ୱାସ୍ଥ୍ୟ ଗବେଷଣା ପରିସରକୁ ବ୍ୟାପକ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଚିଠା ନୀତି ଉପରେ ଜନସାଧାରଣଙ୍କଠାରୁ ମତାମତ

ବାର୍ତ୍ତା ଆହ୍ୱାନ ଆନ୍ଧ୍ରପ୍ରଦେଶରେ ଦେଖାଦେଇଥିବା କୋଭିଡ୍ 19 ପ୍ରଭାବ ପରିପ୍ରେକ୍ଷୀରେ ସୀମାନ୍ତ ଅଞ୍ଚଳଗୁଡ଼ିକରେ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ମନ୍ କି ବାତ୍ର 136ତମ ସଂସ୍କରଣ ପାଇଁ ଦେଶବାସୀଙ୍କଠାରୁ ଆହ୍ୱାନ କରାଯାଉଛି ମତାମତ ଏବଂ ରଥଯାତ୍ରା ପୂର୍ବରୁ ସୁରକ୍ଷା ସମ୍ଭନ୍ଧିତ ମକ୍ଡ୍ରିଲ୍ ପୁରୀଠାରେ ଅନୁଷ୍ଠିତ ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆଞ୍ଚଳିକ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଆମର ପ୍ରଥମ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସୃଜନୀରେ ସମ୍ପାଦକୀୟରେ ଶୁଣିବେ ସାହିତ୍ୟ ବିନା ସମାଜ ଅସମ୍ଭବ। ଅପରାହ୍ନ 5:30ରେ ପ୍ରଚାର କରିବୁ ଚୈତିଜହ୍ନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ ବର୍ଷାଦିନେ ସତର୍କତା। ଭେଟଘାଟରେ ଶୁଣିବେ ବିଜୁଳି ଘଡ଼ଘଡ଼ି ତାନୁ କେନ୍ତା ରକ୍ଷା ମିଳିଛି ଏ ସମ୍ପର୍କରେ ଏକ ସାକ୍ଷାତକାର। ପରେ ଶୁଣିବେ ଜିଉନା ଖାଉନା କ୍ରମରେ ଅନ୍ୟ ଏକ ସାକ୍ଷାତକାର। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30ରେ ଶୁଣିବେ ଯୁବଶକ୍ତି କାର୍ଯ୍ୟକ୍ରମ। ଆଜିର ପ୍ରସଙ୍ଗ ଶୁଣିବେ ସନ୍ଧ୍ୟା 6:55 ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ। ଏହିସବୁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ଏଥିରେ ଚାଷୀଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ ମାଣ୍ଡିଆ ଚାଷରୁ ଲାଭ ସମ୍ପର୍କରେ ପ୍ରଶାନ୍ତ କୁମାର ପରିଡ଼ାଙ୍କ ସହ ସାକ୍ଷାତକାର। ରାତି 8:00 ଶୁଣିବେ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ ସହିତ ସାକ୍ଷାତକାର। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ଦିନ 2:48। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଆମର ସାନ୍ଧ୍ୟ ଅଧିବେଶନ ଶୁଣିପାରିବେ ଆଜି ଅପରାହ୍ନ 5:00। ତେବେ ବର୍ତ୍ତମାନଠାରୁ ଅପରାହ୍ନ 5:00 ଯାଏ ଆପଣମାନେ ଶୁଣିପାରିବେ ବିବିଧ ଭାରତୀର ପ୍ରସାରଣ କାର୍ଯ୍ୟକ୍ରମ ଏଫ୍ଏମ୍ରେ 103.6 MHz ଯୋଗେ। ସେତେବେଳେ ଯାଏ ବିଦାୟ ଦିଅନ୍ତୁ। ନମସ୍କାର।

0: ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ଅପରାହ୍ନ 5:00। ସ୍ୱାଗତ କରୁଛୁ ଆପଣମାନଙ୍କୁ ଆଜିକାର ସାନ୍ଧ୍ୟ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1470 କିଲୋ ହର୍ଟ ଯୋଗେ ଏବଂ ଏଫ୍ଏମ୍ରେ 103.6 megahertz ଯୋଗେ। ଆପଣ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରିବେ। ଅଧିବେଶନ ପ୍ରାରମ୍ଭରେ ଭେଟି ଦେଉଛୁ ଯୁବ ଶ୍ରୋତାଙ୍କ ମନପସନ୍ଦର କାର୍ଯ୍ୟକ୍ରମ ଯୁବବାଣୀ।
1: ଖୋଜେ ମୁଁ ତୁମକୁ ସମୁଦ୍ରର ଗଭୀରତା ଭିତରେ, ଖୋଜେ ପୁଣି ଚନ୍ଦ୍ରମା ଭାବେ ଅମାବାସ୍ୟା ରାତିରେ, କାଳେ ତୁମେ ମିଳିଯିବ ଗୋଲାପର ସେହି ମୁଦ୍ରିତ ପାଖୁଡ଼ାରେ। ଚାହିଁ ରହେ ମୁଁ ତୁମ ବାଟ ଲୁହ ବିଜା ନୟନରେ, କାଳେ ତୁମେ ଆସି ମୋତେ ଜାବୁଡ଼ି ଧରିବ ତୁମ ବାହୁରେ। ମୁଁ ଦେଖୁଥିବି ତୁମକୁ, ତୁମେ ଦେଖୁଥିବ ମୋତେ, ଆମରି ସ୍ୱପ୍ନ ଦୁନିଆରେ।
2: ବା ସୁଶୀଲ, କବିତାଟି ତ ତମର ବହୁତ ସୁନ୍ଦର ଥିଲା।
1: ଆରେ ନା ଦିଦି, ଏ କବିତାଟି ମୋର ନୁହେଁ।
2: ତାହେଲେ ଆଉ କାହାର?
1: ଆଚ୍ଛା, ସେ ବିଷୟରେ ମୁଁ କାର୍ଯ୍ୟକ୍ରମରେ ଆଗକୁ ତମକୁ କହିବି, ହେଲେ ଏବେ ଆଉ ଡେରି କରିବାନି, ଚାଲ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ।
2: ହଉ ହଉ ହଉ, ଚାଲ
1: ତେବେ। ହଁ ସାଥୀ, ଚାଲନ୍ତୁ, ଆପଣଙ୍କୁ ନେଇ ଚାଲୁଛୁ ଆଜିର ଏହି କବି କବିତା ଏବଂ ସାହିତ୍ୟର ଯାତ୍ରାରେ ଆଗକୁ ସୃଜନୀ କାର୍ଯ୍ୟକ୍ରମରେ। ତେବେ ଆଜିର ଉପସ୍ଥାପନ ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ସୁଶୀଲ କୁମାର ସାହୁ
2: ଆଉ ମୁଁ ସରୋଜିନୀ ମଣ୍ଡଲ।
3: ନମସ୍କାର।

0: ତେବେ ଚାଲନ୍ତୁ ସାଥୀ କାର୍ଯ୍ୟକ୍ରମରେ ଆଗକୁ ବଢିବା ଏବଂ ଶୁଣିବା ଗୋଟିଏ ସୁନ୍ଦର ବିଚାର।
1: ନିଜକୁ ଖୁସିରେ ରଖିବା ଦାୟିତ୍ୱ ନିଜର ହିଁ ହୋଇଥାଏ। ଅନ୍ୟ ଲୋକଙ୍କ ଠାରୁ ଆଶା ରଖିଲେ ଶେଷରେ ଦୁଃଖ ହିଁ ମିଳିଥାଏ।
0: ତେବେ ହଁ ସାଥୀ, ସବୁବେଳେ ଖୁସିରେ ରହିବା ଉଚିତ, କାରଣ ଅନ୍ୟର ସାହାରା ଖୋଜୁଥିବା ବ୍ୟକ୍ତି ସବୁବେଳେ ଦୁଃଖିତ ହୋଇଥାଏ। ଆଚ୍ଛା ଦିଦି, ତମେ ସାହିତ୍ୟ ମାନେ କଣ ଜାଣିଛ?
1: ସାହିତ୍ୟ ହେଉଛି ସମାଜର ଦର୍ପଣ ବୋଧେ ସୁଶୀଲ।
0: ହଁ, ସାହିତ୍ୟ ହେଉଛି ସମାଜର ଗୋଟିଏ ଅବିଚ୍ଛେଦ୍ୟ ଅଙ୍ଗ। ତେବେ ଚାଲ ଏ ବିଷୟରେ ଅଧିକା କିଛି ଜାଣିବା ଆଜିର ସମ୍ପାଦକୀୟରୁ, ଯାହାର ବିଷୟ ରହିଛି ସାହିତ୍ୟ ବିନା ସମାଜ ଅସମ୍ଭବ।
1: ସାହିତ୍ୟ ହେଉଛି ସମାଜର ଦର୍ପଣ। ଏହା ସମାଜର ଚିନ୍ତାଧାରା, ସଂସ୍କୃତି, ପରମ୍ପରା, ଜୀବନଶୈଳୀ ଏବଂ ମାନବୀୟ ଭାବନାର ପ୍ରତିଫଳନ କରେ। ସମାଜ ଏବଂ ସାହିତ୍ୟ ପରସ୍ପର ପରିପୂରକ। ସମାଜ ବିନା ସାହିତ୍ୟର ସୃଷ୍ଟି ସମ୍ଭବ ନୁହେଁ, ସେହିପରି ସାହିତ୍ୟ ବିନା ଏକ ସୁସ୍ଥ ଓ ସଭ୍ୟ ସମାଜର କଳ୍ପନା ମଧ୍ୟ ଅସମ୍ଭବ। ସେଥିପାଇଁ କୁହାଯାଏ ସାହିତ୍ୟ ବିନା ସମାଜ ଅସମ୍ଭବ।
0: ସାହିତ୍ୟ ମଣିଷର ମନରେ ଜ୍ଞାନ, ବିବେକ, ନୈତିକତା ଏବଂ ମାନବିକତାର ବିକାଶ କରେ। କବିତା, ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ଓ ନାଟକ ମାଧ୍ୟମରେ ଲେଖକମାନେ ସମାଜର ସମସ୍ୟା, ଦୁର୍ନୀତି, ଅନ୍ୟାୟ ଓ କୁସଂସ୍କାରକୁ ଉଜାଗର କରିଥାନ୍ତି। ସେମାନଙ୍କର ଲେଖନୀ ଲୋକଙ୍କୁ ସଚେତନ କରିବା ସହ ସମାଜ ସଂସ୍କାରର ପଥ ଦେଖାଇଥାଏ।
1: ସମାଜର ଇତିହାସ, ସଂସ୍କୃତି ଓ ଐତିହ୍ୟକୁ ସଂରକ୍ଷଣ କରିବାରେ ସାହିତ୍ୟର ଅବଦାନ ଅତୁଳନୀୟ। ମହାନ କବି, ସାହିତ୍ୟିକମାନଙ୍କ ରଚନା ମାଧ୍ୟମରେ ଆମେ ଅତୀତକୁ ଜାଣିପାରୁ ଏବଂ ବର୍ତ୍ତମାନକୁ ବୁଝି ଭବିଷ୍ୟତ ପାଇଁ ଶିକ୍ଷା ଗ୍ରହଣ କରିପାରୁ। ସାହିତ୍ୟ ଜାତୀୟ ଏକତା, ଦେଶପ୍ରେମ, ମାନବ ପ୍ରେମର ଭାବନାକୁ ଶକ୍ତିଶାଳୀ କରେ।
0: ଯଦି ସମାଜରେ ସାହିତ୍ୟ ନଥାଏ, ତେବେ ମଣିଷ କେବଳ ଭୌତିକ ଉନ୍ନତିରେ ସୀମିତ ରହିଯିବ। ତା'ର ନୈତିକ ମୂଲ୍ୟବୋଧ, ସମ୍ବେଦନଶୀଳତା ଏବଂ ସୃଜନଶୀଳତା କ୍ଷୀଣ ହୋଇଯିବ। ସାହିତ୍ୟ ମଣିଷକୁ କେବଳ ଶିକ୍ଷିତ ନୁହେଁ, ବରଂ ସୁଶିକ୍ଷିତ ଏବଂ ଆଦର୍ଶ ନାଗରିକରେ ପରିଣତ କରେ। ଶେଷରେ କୁହାଯାଇପାରେ ଯେ ସାହିତ୍ୟ ଓ ସମାଜ ଏକ ମୁଦ୍ରାର ଦୁଇ ପାର୍ଶ୍ୱ, ଉଭୟ ପରସ୍ପର ଉପରେ ନିର୍ଭରଶୀଳ। ସାହିତ୍ୟ ସମାଜକୁ ଦିଗ୍ଦର୍ଶନ ଦିଏ ଏବଂ ସମାଜ ସାହିତ୍ୟକୁ ଜୀବନ୍ତ ରଖେ। ତେଣୁ ନିଶ୍ଚିତ ଭାବେ କୁହାଯାଇପାରେ ଯେ

0: ସାହିତ୍ୟ ବିନା ସମାଜ ଅସମ୍ଭବ। ଆଚ୍ଛା ଦିଦି, ତମ ପାଇଁ ଆଉ ଗୋଟେ ପ୍ରଶ୍ନ, ତମେ କହିପାରିବ କବି ବା ଲେଖକ କାହାକୁ କୁହାଯାଏ?
1: କାହା କହିବା?
0: ଆରେ, ଯେଉଁମାନେ ସମାଜର ସମସ୍ତ ଜିନିଷକୁ ନିଜ ଲେଖନୀ ମୁନରେ କାଗଜରେ ଓହ୍ଲେଇ ପାରନ୍ତି ତାହାଙ୍କୁ ଲେଖକ ବା କବି କୁହାଯାଏ, ବୁଝିଲ?
1: ଆଚ୍ଛା ଆଚ୍ଛା, ହେଲେ ସୁଶୀଲ ଏବେ ଯାଇ ତ କହିନ ସେ କବିତାଟି କାହାର ଥିଲା।
0: ହଁ, ଆଚ୍ଛା ଠିକ୍ ଅଛି, ସେ ବିଷୟରେ ଆଉ କ'ଣ କହିବି ଯେ, ସିଧା ଚାଲ ତାଙ୍କ ସହିତ କଥାବାର୍ତ୍ତା ହେବା, କାରଣ ସେ ହେଉଛନ୍ତି ଆଜି ଆମ ଗପସପ କାର୍ଯ୍ୟକ୍ରମର ଅତିଥି।
1: ହଁ ହଁ, ଚାଲ ଠିକ୍ ଅଛି, ଚାଲନ୍ତୁ ଶାନ୍ତି, ବର୍ତ୍ତମାନ ଶୁଣିବା ଗୋଟିଏ ସାକ୍ଷାତକାର ଗୋଟିଏ କବୟିତ୍ରୀଙ୍କ ସହିତ।
2: ନମସ୍କାର ମ୍ୟାଡମ୍, ଆପଣଙ୍କୁ ଆମର ଯୁବବାଣୀ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। ପ୍ରଥମେ ଆପଣଙ୍କର ପରିଚୟଟା ଆମର ଶ୍ରୋତା ବନ୍ଧୁମାନଙ୍କ ପାଇଁ ଦେଇଦେବେ।
3: ନମସ୍କାର, ମୁଁ ଶିବାନୀ ବେହେରା, ମୁଁ ବିକାଶ ନଗର ସେକେଣ୍ଡ ଲାଇନ୍ରେ ରହୁଛି, ବର୍ତ୍ତମାନ ପାଠପଢା ସରେଇକି ମୁଁ ଏବେ ଜବ୍ କରୁଛି।
2: ଆଚ୍ଛା ମ୍ୟାଡମ୍, ଆପଣ କବିତା ଲେଖନ୍ତି?
3: ଆଜ୍ଞା, ମୁଁ ଲେଖେ।
2: ତେବେ ଏଇ କବିତା ଲେଖିବା ଆପଣ କେବେଠୁ ଆରମ୍ଭ କଲେ?
3: ମୋତେ ଏମିତିରେ ବି ଛୋଟବେଳେ ହିଁ ଲେଖାଲେଖି ପ୍ରତି ବହୁତ ଆଗ୍ରହ, ତ ମୁଁ ମୋର ଲେଖା ଷ୍ଟାର୍ଟ କରିଥିଲି ପ୍ଲସ୍ ଟୁ ଟାଇମ୍ରେ। ପ୍ଲସ୍ ଟୁ ସରିଲା ପରେ ଯେତେବେଳେ କି ନୂଆ ନୂଆ କରୋନା ଷ୍ଟାର୍ଟ ହେଇଥିଲା, ସେବେଠୁ ହିଁ ମୁଁ ମୋର ଲେଖା ଷ୍ଟାର୍ଟ କରିଥିଲି, ତାପରେ ଏବେ ଯାଏ ଲେଖୁଛି।
2: ତେବେ କବିତା ଲେଖିବା ପାଇଁ ଆପଣ କିପରି ଉତ୍ସାହିତ ହେଲେ?
3: ମୁଁ ଯେତେବେଳେ ଲେଖା ଆରମ୍ଭ କରିଥିଲି ସେତେବେଳେ ମୁଁ ଲେଖିକି ପ୍ରଥମେ ମୋ ଭଉଣୀକୁ ଦେଖାଉଥିଲି, ସେ ଯେତେବେଳେ ମୋତେ ସାବାସ ଦେଉଥିଲା ମୋତେ ବହୁତ ଭଲ ଲାଗୁଥିଲା। ତାପରେ ଯାଇକି ମୁଁ ଭାବିଲି ନାଇଁ, ଲେଖାଟା ମୋ ପାଇଁ ଗୋଟେ ମାଧ୍ୟମ ହବ ମୋର ଅନୁଭବକୁ ବାଣ୍ଟିବା ପାଇଁ।
2: ତେବେ ଆମେ ସମସ୍ତେ ଯେମିତି ଜାଣିଛନ୍ତି ଯେ ସାହିତ୍ୟ କିମ୍ବା କବିତା ହେଉଛି ଆମ ସମାଜର ଦର୍ପଣ, ଯାହା ଆମର ସମାଜରେ ହେଉଥିବା ପ୍ରତିଦିନ ଜିନିଷ ଗୁଡିକୁ ପ୍ରତିଫଳିତ କରେ, ତେବେ ଏହା ବିଷୟରେ ଆପଣ କଣ ଭାବନ୍ତି? ଆପଣଙ୍କ ମତରେ ଏହା ଠିକ୍ ନା ଭୁଲ, ବା ଏହା କେତେ ଦୂର ଠିକ୍?
3: ଆଜ୍ଞା, ମୁଁ ମୋ ମତରେ ହଉଛି ଜଣେ କବି ହଉ କି ସେ ଲେଖକ ହଉ, ସେତେ ପର୍ଯ୍ୟନ୍ତ କବି କି ଲେଖକ ହେଇପାରିବନି ଯେତେ ପର୍ଯ୍ୟନ୍ତ ତା ଭିତରେ ଗୋଟେ ପାଗଳପଣ ନ ଆସିଛି। ଯେତେବେଳେ ବି ମୁଁ ଲେଖିବାକୁ ବସେ ମୁଁ ଭାବେ ମୋ ଭିତରେ କିଛି ଗୋଟେ ଅଦୃଶ୍ୟ ଶକ୍ତି ଗୋଟେ ପଳେଇ ଆସିଛି ମୋ ଭିତରେ ବୋଲି ମୁଁ ଭାବେ। ତ ସେମିତି କହିବାକୁ ଗଲେ ଜଣେ କବି ଜଣେ ଲେଖକ ଯାହା ବି କିଛି ଲେଖେ ସିଏ ତାର ଶବ୍ଦ ଭିତରେ ନିତିଦିନିଆ ଜିନିଷ ସବୁକୁ ପ୍ରତିଫଳିତ କରିଥାଏ।
2: ତେବେ ଏହା ତ ଠିକ କଥା ଯେ ଗୋଟେ କବି ବା ଗୋଟେ ଲେଖକ ସବୁବେଳେ ନିଜର ଚାରିପାର୍ଶ୍ୱରେ ହେଉଥିବା ଜିନିଷ ଗୁଡିକୁ ନିଜର ଲେଖାରେ ପରିପ୍ରକାଶ କରିବାକୁ ଚେଷ୍ଟା କରେ, ତେବେ ଏହା କେତେ ଦୂର ସମ୍ଭବ ହେଇପାରେ ବୋଲି ଆପଣ ଭାବିପାରୁଛନ୍ତି? ଯେ ଆପଣ ଯେତେବେଳେ ଲେଖିବାକୁ ଚାହୁଁଛନ୍ତି ଆପଣ ଏହାକୁ କେତେ ଦୂର ସମ୍ଭବ କରିପାରୁଛନ୍ତି ଯେ ଆପଣଙ୍କର ଚାରିପାର୍ଶ୍ୱରେ ହେଉଥିବା ଜିନିଷକୁ ଆପଣ ନିଜ ଲେଖାରେ ପ୍ରତିଫଳିତ କରିପାରିବେ?
3: ଯେତେବେଳେ ମୁଁ ମୋର ଚତୁର୍ପାର୍ଶ୍ୱରେ ଥିବା ଜିନିଷକୁ ପର୍ଯ୍ୟବେକ୍ଷଣ କରେ ତ ମୁଁ ମୋର ଶବ୍ଦ ମାଧ୍ୟମରେ କବିତାକୁ ସେତିକି ଜୀବନ୍ତ କରିବାକୁ ଚେଷ୍ଟା କରେ, ଏବଂ ଏହିପରି ଭାବେ ମୁଁ ଚେଷ୍ଟା କରେ ମୋର କବିତାକୁ ଯେମିତି ଠିକ୍ ଭାବେ ତାର ଗୋଟେ ପ୍ରତିଫଳିତ ରୂପ ଦେଇପାରିବି।
2: ଯେତେବେଳେ ଆପଣ କବିତା ଲେଖିବା ଆରମ୍ଭ କଲେ ଆପଣ କିଛି କବିଙ୍କୁ ପଢିଥିବେ, ତେବେ ଆପଣଙ୍କର କିଛି ମନପସନ୍ଦର କବିଙ୍କ ନାଁ ବିଷୟରେ କହିବେ କି କବିଙ୍କ ବିଷୟରେ କହିପାରିବେ କି?
3: ମୋର ସେମିତି କିଛି କବି କି ଲେଖକଙ୍କ ପ୍ରତି ଆଗ୍ରହ ଆସିନଥିଲା, କିନ୍ତୁ ମୁଁ ଯେତେବେଳେ ବି ଆମର ସୋସିଆଲ ମିଡିଆ ଦେଖେ କି ମୋର କିଛିଟା ଗପ ବହି ହଉ କି କବିତା ହଉ ମୁଁ ପଢେ, ସେଇ ସମୟରେ ମୁଁ କିଛି ଶବ୍ଦକୁ ସଂଗ୍ରହ କରେ, ତ ତାକୁ ନେଇକି ମୁଁ ମୋର ଲେଖା ହଉ କି କବିତା ହଉ ଆରମ୍ଭ କରିଦିଏ, ଆଉ ତାକୁ ଶେଷ ପର୍ଯ୍ୟନ୍ତ ତାକୁ ଶେଷ କରି ଅନ୍ୟମାନଙ୍କ ପାଖରେ ଯଥାସମ୍ଭବ ଗୋଟେ ଭଲ କବିତା ପହଞ୍ଚେଇବାକୁ ଚେଷ୍ଟା କରେ।
2: ବହୁତ ସୁନ୍ଦର କଥା। ତେବେ ମ୍ୟାଡମ୍, ମୋର ପରବର୍ତ୍ତୀ ପ୍ରଶ୍ନ ରହିବ ଯେ ଆପଣ ନିଜର ଲେଖା ବା କବିତାକୁ ଲୋକମାନଙ୍କ ପାଖରେ କେମିତି ପହଞ୍ଚାନ୍ତି?
3: ଆଜ୍ଞା, ମୁଁ ମୋର ଲେଖାକୁ ମୋର ସେଇ ସୋସିଆଲ ମିଡିଆ ଦ୍ୱାରା ହିଁ ଲୋକମାନଙ୍କ ପାଖରେ ପହଞ୍ଚେଇବାକୁ ଚେଷ୍ଟା କରେ। ମୋର ଆଇଡି ହଉଛି ମାଇ ସାରି ୱାର୍ଲ୍ଡ ଭଏସ୍ ଅଫ୍ ଶିବାନୀ। ଆପଣ ଚାହିଁଲେ, ଶ୍ରୋତା ବନ୍ଧୁ ଚାହିଁଲେ ଦେଖିପାରିବେ ମୋର ଆଇଡିକୁ, ଆଉ ଢେର ସାରା ଭଲ ପାଇବା ବି ଦେଇପାରିବେ, ସେଇଠି ହିଁ ମୁଁ ମୋର ମନର ଭାବକୁ ପ୍ରକାଶ କରେ ଆଉ ମୋର କବିତା ସବୁକୁ ପୋଷ୍ଟ କରେ।
2: ମ୍ୟାଡମ୍, ମୋର ଆପଣଙ୍କୁ ଗୋଟେ ଅନୁରୋଧ ରହିବ, ଯଦି ଆପଣଙ୍କର କିଛି କବିତା ଆମର ଶ୍ରୋତା ବନ୍ଧୁ ମାନଙ୍କୁ ଶୁଣେଇ ପାରିବେ ତେବେ ଗୋଟେ ଶୁଣେଇ ଦିଅନ୍ତୁ।
3: ମୁଁ ମୋର କବିତା ଭିତରୁ ଗୋଟେ କବିତା ଶୁଣେଇବାକୁ ଚାହିଁବି ଶ୍ରୋତା ବନ୍ଧୁ ମାନଙ୍କ ପାଇଁ। ଲେଖିଥିଲି ଗୋଟେ କବିତା ହଉଛି ସୌନ୍ଦର୍ଯ୍ୟ, ଯାହା ହଉଛି ଆକର୍ଷଣର ସାଧ।

0: ଦର୍ଶନ, ନାରୀର ଅଭିମାନ, ଯୌବନର ବର୍ଣ୍ଣନ, ଯାହା ଭିତରେ ଥାଏ ସମ୍ପୂର୍ଣ୍ଣର ପରିକଳ୍ପନ। ଦିନେ ତ୍ରେତୟା ଯୁଗରେ ହୋଇଥିଲା ସୀତାଙ୍କ ହରଣ, ସେଥିପାଇଁ ହିଁ ବାଲ୍ମୀକି ରଚିଲେ ରାମାୟଣ। ଦିନେ ଦ୍ରୌପଦୀଙ୍କର ହୋଇଥିଲା କୁରୁସଭାରେ ଅପମାନ, କୁରୁବଂଶ ବିନାଶର କାରଣ ସାଜି ସେ ରଖିଥିଲେ ନିଜର ମାନ। ଅସମ୍ପୂର୍ଣ୍ଣ ଭିତରେ ବି ନାରୀ ସମ୍ପୂର୍ଣ୍ଣ, କେହି ବି କରିପାରିବନି ତା ସୌନ୍ଦର୍ଯ୍ୟର ଆକଳନ।
1: ବହୁତ ସୁନ୍ଦର ମ୍ୟାଡମ, ବହୁତ ବଢିଆ କବିତାଟିଏ ଥିଲା ଯେଉଁଥିରେ ଆମେ ଆମର ଇତିହାସକୁ ଦେଖିପାରିଲେ ଏବଂ ଆଜିର ସମସାମୟିକ ଅସୁବିଧା ଏବଂ ସମସାମୟିକ ଜୀବନର କିଛି ପ୍ରତିଫଳନ ମଧ୍ୟ ପାଇପାରିଲୁ। ତେବେ ମୋର ପରବର୍ତ୍ତୀ ପ୍ରଶ୍ନ ଆପଣଙ୍କୁ ରହିବ ଯେ ଆପଣ ଏହି ସବୁ କବିତା ଯେତେବେଳେ ଲେଖିବା ଆରମ୍ଭ କଲେ ଆପଣଙ୍କୁ କେମିତି ଲାଗୁଥିଲା ଯେ ମୁଁ ଏହା ଠିକ୍ କରୁଛି କି ମୁଁ ଆହୁରି ଭଲ କରିପାରିବି କି ଆପଣଙ୍କୁ କଣ ଲାଗୁଥିଲା ମ୍ୟାଡମ?
0: ମୁଁ ଯେତେବେଳେ ପ୍ରଥମେ ଲେଖା ଆରମ୍ଭ କରିଥିଲି ତ ମତେ ଲାଗୁଥିଲା ମୁଁ କଣ ସେତିକି ଯାଇକି ଲୋକଙ୍କ ପାଖରେ ପହଞ୍ଚି ପାରିବି, ସେତିକି ପରିମାଣର ଯେତିକି ଜଣେ କବି ଆଉ ଲେଖକ ଗୋଟେ ଶ୍ରୋତାର ହଉ କି ଜଣେ ପାଠକର ହଉ ହୃଦୟରେ ଯାଇକି ପହଞ୍ଚେ, ସେତିକି କଣ ମୁଁ ପହଞ୍ଚି ପାରିବି। ତାପରେ ଭାବିଲି ଆଉ ସେଇଟା ତ ପରର କଥା, ମୁଁ ଲୋକଙ୍କ ପାଖରେ ପହଞ୍ଚି ପାରିବି ନା ନାହିଁ, କିନ୍ତୁ ମୁଁ ମୋର ମନର ଭାବକୁ ଲେଖା ମାଧ୍ୟମରେ ପ୍ରଥମେ ପ୍ରକାଶ କରିବି, ତାପରେ ଦେଖାଯିବ ଲୋକ କେତେ ମତେ ପସନ୍ଦ କରୁଛନ୍ତି, କେତେ ମତେ ଚିହ୍ନୁଛନ୍ତି, କେତେ ମତେ ଜାଣୁଛନ୍ତି।
1: ଏଇଟା ବି ଠିକ କଥା ମ୍ୟାଡମ ଯେ ଗୋଟେ କବି କେବେ ବି ପ୍ରଥମରୁ ଚାହେଁନି ଯେ ମୁଁ ଲୋକଙ୍କ ପାଖରେ କେତେ ପହଞ୍ଚି ପାରିବି, ସେ ବସ୍ ନିଜର ମନର ଭାବନାକୁ ପରିପ୍ରକାଶ କରିବାକୁ ଚେଷ୍ଟା କରେ, ଏହା ବି ଠିକ କଥା। ତେବେ ଯେତେବେଳେ ଆପଣ ଲେଖା ଆରମ୍ଭ କଲେ ଆପଣଙ୍କର ସାଙ୍ଗସାଥି, ଆପଣଙ୍କ ପରିବାର ବର୍ଗ, ଯେଉଁମାନେ ଆପଣଙ୍କ ଲେଖା ଦେଖିଥିବେ ସେମାନେ ଆପଣଙ୍କୁ ସହଯୋଗ କଲେ କି?
0: ତ ମୁଁ ଯେତେବେଳେ ପ୍ରଥମେ ଲେଖା ଆରମ୍ଭ କଲି ତ ବହୁତ ଜଣ ଅଛନ୍ତି ମୋ ସାଙ୍ଗସାଥି ଆଉ ମୋର ପ୍ରିୟ ଜନ ସମସ୍ତେ ମୋତେ ଉତ୍ସାହିତ କଲେ, ଆଉ କେତେଜଣ ବି ସେଥିମଧ୍ୟରୁ ମୋତେ ନାଇଁ ଲେଖେନା, ଭଲ ଲାଗୁନି, ତୁ ପାଇବୁ କି, ତୁ କରିପାରିବୁନି, ସେମିତି ବି ଶବ୍ଦ ଶୁଣିବାକୁ ମିଳିଛି। ଆଉ ମୁଁ ସବୁଠୁ ମୋର କ୍ରେଡିଟ୍ ଯାହାକୁ ଦେବି, ମୋ ଲେଖାର କ୍ରେଡିଟ୍ ଯାହାକୁ ଦେବି ସେଇଟା ହେଉଛି ମୋ ଭଉଣୀ, ତା ଦ୍ଵାରା ହିଁ ମୁଁ ଏତିକି ଆଗକୁ ବଢିପାରିଛି ବୋଲି ମୁଁ ଭାବେ।
1: ବହୁତ ସୁନ୍ଦର କଥା ମ୍ୟାଡମ, ଆପଣ ଆପଣଙ୍କ ଭଉଣୀକୁ ଗୋଟିଏ ନିଜର ଶୁଭଚିନ୍ତକ ବୋଲି ଭାବିଛନ୍ତି। ତେବେ ମୋର ପରବର୍ତ୍ତୀ ପ୍ରଶ୍ନ ରହିବ ଯେ ଆଜିକାଲି ଯେଉଁ ସମୟରେ ପିଲାମାନେ ସାହିତ୍ୟ ପ୍ରତି ଏତେ ଆକର୍ଷିତ ହେଉନାହାନ୍ତି, ଏହି ସମାଜରେ ଆପଣ କିପରି ସାହିତ୍ୟ ପ୍ରତି ଲେଖିବା ପ୍ରତି ଆକର୍ଷିତ ହେଲେ ସେ ବିଷୟରେ କୁହନ୍ତୁ।
0: ସାହିତ୍ୟକୁ ଚିହ୍ନିବାକୁ ହେଲେ ପ୍ରଥମେ ତା ପ୍ରତି ସେତିକି ଆଗ୍ରହ ଜନ୍ମେଇବା ଦରକାର। ଜଣେ ଲେଖକ ଆଉ ଜଣେ କବିକୁ ଯେତେବେଳେ ଆମେ ଦେଖୁ ସେତେବେଳେ ନିଜକୁ ସେଇ ଜାଗାରେ ରଖିବାକୁ ପଡେ, ଯେତେବେଳେ ଆମେ ସେ ଜାଗାରେ ନିଜକୁ ରଖୁ ତ ଆମେ ଜାଣୁ ସେ କେତିକି କଷ୍ଟ କରିକି ତାକୁ ଜୀବନ୍ତ କରିବାକୁ ଚେଷ୍ଟା କରିଛି। ତ ମୋର ପିଲାବେଳୁ ହିଁ ଯେହେତୁ ଗଳ୍ପ ହଉ କବିତା ହଉ ତା ପ୍ରତି ଆଗ୍ରହ ଥିଲା ତ ମୁଁ ତାକୁ ନେଇକି ଧୀରେ ଧୀରେ ଆଗକୁ ବଢିଲି ଆଉ।
1: ଆଚ୍ଛା, ମୋର ପୁଣି ଥରେ ଗୋଟେ ଅନୁରୋଧ ହେବ ଯଦି ଆପଣଙ୍କର ଆଉ ଗୋଟିଏ କବିତା ଆପଣ ଶୁଣେଇ ପାରିବେ ଆମ ଶ୍ରୋତା ବନ୍ଧୁ ମାନଙ୍କ ପାଇଁ।
0: ହଁ, ମୁଁ ଗୋଟେ ଲେଖିଥିଲି ଗୋଟେ କବିତା ଯୋଉଟାକି ସମସ୍ତ ଶ୍ରୋତା ବନ୍ଧୁକୁ ନିହାତି ଭାବେ ଭଲ ଲାଗିବ, ଆକର୍ଷିତ ବି କରିପାରେ। ତାର ଶୀର୍ଷକ ହଉଛି ମନ। ଅମାନିଆ, ଅଝଟିଆ, ଅବିବେକୀ ଏଇ ମନ, ଅସ୍ଥିର, ଅବୁଝା, ଚଞ୍ଚଳ ଆଉ ଅଶାନ୍ତ ଏଇ ମନ, ବେକାବୁ ହେଇ ବହି ଯାଉଥିବା ନଈଟେ ପରି ମନ, ସମୁଦ୍ରର ଲହରୀ ପରି କ୍ଷିପ୍ର ଗତିରେ ନିଜ ରାସ୍ତା ବଦଳାଏ ମନ, ଅକୁହା କଥାକୁ ଚାପି ରଖି ହୃଦୟରେ ଚହଳ ସୃଷ୍ଟି କରେ ମନ, ନିଜ ଇଚ୍ଛା ମୁତାବକ କାମ କରି ବେଳେବେଳେ ମୋତେ ବିପଦରେ ପକାଏ ଏଇ ମନ, ନିଜକୁ ଆୟତରେ ନ ରଖି କାଟି ଚାଲେ ସବୁ ମାୟା ବନ୍ଧନ, ସେ ହେଉଛି ମନ, ସେ ଆଜୀବନ ଦିଏ ହୃଦୟକୁ ଛନ୍ଦି, ଜଣାପଡ଼େ ନାହିଁ କୋଉ ଗଳି କନ୍ଦି, କଳି କରେ ନୀତି ବିବେକ ସହିତ, ଯେମିତି ସେ ତାର ସୌତୁଣୀ ସତ, ବାଳୁତରେ ହୁଏ ଚଞ୍ଚଳ ଏ ମନ, ଯୌବନେ ହୋଇ ଅସ୍ଥିର ଏ ମନ, ନିଜର ମନକୁ କାବୁ ଯେ କରିବ ବାସ୍ତବ ହୋଇବ ଏକା ତାର ସ୍ୱପ୍ନ, ସେ ହେଉଛି ମନ।
1: ବହୁତ ସୁନ୍ଦର କବିତା ମ୍ୟାଡମ, ଶୁଣିକି ବହୁତ ଭଲ ଲାଗିଲା ଏବଂ ଆଶା କରୁଛି ଆମ ଶ୍ରୋତା ବନ୍ଧୁ ମାନଙ୍କୁ ମଧ୍ୟ ବହୁତ ଭଲ ଲାଗିଥିବ। ତେବେ ମୋର ପରବର୍ତ୍ତୀ ପ୍ରଶ୍ନ ଆପଣଙ୍କୁ ରହିବ ଯେ ଯୋଉ ଯୁବ ଶ୍ରୋତାମାନେ ଆଜି ଆମର ଏହି ସାକ୍ଷାତକାରକୁ ଶୁଣୁଛନ୍ତି କିମ୍ବା ଆପଣଙ୍କୁ ଶୁଣୁଛନ୍ତି, ସେମାନେ ଯଦି ଲେଖିବାକୁ ଚାହୁଁଛନ୍ତି କିଛି କିମ୍ବା କିଛି ସାହିତ୍ୟ ପ୍ରତି ତାଙ୍କର ଆଗ୍ରହ ଅଛି, ତେବେ ସେମାନେ କିପରି ନିଜକୁ ଆହୁରି ଭଲ

0: ସମାଜ ଆଗରେ ରଖିପାରିବେ ଏବଂ କିପରି ଭଲ ଭାବେ ଅଧିକା କିଛି ଲେଖିପାରିବେ ସେ ବିଷୟରେ କିଛି କୁହନ୍ତୁ, ସେମାନଙ୍କ ପାଇଁ କିଛି ଉପଦେଶ ଦିଅନ୍ତୁ।
1: ପ୍ରଥମେ ସେମାନଙ୍କୁ ତ ବହି ପଢିବାକୁ ପଡିବ, ସାହିତ୍ୟକୁ ଅତି ନିକଟରୁ ପର୍ଯ୍ୟବେକ୍ଷଣ କରିବାକୁ ପଡିବ। ଆଉ କହିବାକୁ ଗଲେ ଶବ୍ଦ ସହିତ ବନ୍ଧୁତା ସ୍ଥାପନ କରିବାକୁ ପଡିବ। ଯଦି ଶ୍ରୋତା ବନ୍ଧୁ ମାନେ ଏହିପରି ଭାବେ ସାହିତ୍ୟ ସହିତ ନିବିଡ଼ ସମ୍ପର୍କ ସ୍ଥାପନ କରିପାରିବେ, ତାହେଲେ ସେମାନେ ନିଜ ଲେଖା ହଉ କି କବିତାକୁ ହଉ ଅଧିକରୁ ଅଧିକ ମାର୍ଜିତ ଆଉ ଶ୍ରେଷ୍ଠ କରିପାରିବେ।
0: ନିଶ୍ଚିତ ଭାବେ ମ୍ୟାଡମ୍, କିଛି ଲେଖିବା ପୂର୍ବରୁ ବହୁତ କିଛି ପଢିବାକୁ ପଡିଥାଏ ଏବଂ କିଛି ପଢିଲେ ହିଁ ଯେ କିଛି ଲେଖିପାରିବା ତାହା ବି ନିଶ୍ଚିତ ସତ କଥା। ତେବେ ଆଜିର ସମାଜରେ ପିଲାମାନେ ସେ ଯୋଉ ବହି ଠାରୁ ଟିକେ ଦୂରକୁ ଚାଲି ଯାଉଛନ୍ତି, ସେଇଟା ଟିକେ ବୋଧେ ଅସୁବିଧା ହେଇଯାଇଛି, ନୁହେଁ ମ୍ୟାଡମ୍?
1: ଆଜ୍ଞା, ଆପଣଙ୍କ କଥାରେ ମୁଁ ଏକମତ। ଏବେକାର ଯେଉଁ ଜେନ୍ଜି ପିଲା, ସେମାନେ ତ ସୋସିଆଲ ମିଡିଆରୁ ବି ବହି ସଂଗ୍ରହ କରିକି ପଢି ପାରିବେ, ଆଉ କିନ୍ତୁ ସୋସିଆଲ ମିଡିଆ ଆଉ ଡାଇରେକ୍ଟଲି ଯୋଉ ବହି ସହିତ ସମ୍ପର୍କ ସେଇଟା ତିଆରି କରିବାକୁ ହେଲେ ସେମାନଙ୍କୁ ବହିକୁ ହିଁ ଫଲୋ କରିବାକୁ ପଡିବ।
0: ତେବେ ହଁ, ନିଶ୍ଚିତ ଭାବେ ବହି ସହିତ ସମ୍ପର୍କ ନିହାତି ଜରୁରୀ। ଯଦି ଆପଣ ସାହିତ୍ୟ ପ୍ରତି ଆପଣଙ୍କର ଆଗ୍ରହ ଅଛି, ପ୍ରେମ ଅଛି, ତେବେ ବହିଟା ହେଉଛି ସବୁଠାରୁ ବଡ ଉପାୟ ଯାହାଦ୍ୱାରା ଆପଣ ତାହା ପ୍ରତି ଅଧିକ ଆକର୍ଷିତ ହୋଇପାରିବେ। କାରଣ ବହିର ଯୋଉ ସୌନ୍ଦର୍ଯ୍ୟ ଅଛି, ବହିର ଯୋଉ ସୁନ୍ଦରତା ଅଛି, କିମ୍ବା ବହିରୁ ଯୋଉ ଆନନ୍ଦ ମିଳେ, ତାହା କେବେ ବି କୋଉ ମୋବାଇଲ କିମ୍ବା ସୋସିଆଲ ମିଡିଆରୁ ମିଳିବ ନାହିଁ, ଏହା ନିଶ୍ଚିତ ସତ କଥା। ଆଉ ଆପଣଙ୍କୁ ମୋର ଶେଷ ଅନୁରୋଧ ରହିବ, ଯଦି ଆପଣ ଆଉ କିଛି କବିତା ଆପଣଙ୍କର ଗୋଟିଏ ଶୁଣେଇ ଦେବେ ଆମ ଶ୍ରୋତା ବନ୍ଧୁ ମାନଙ୍କ ପାଇଁ, ତେବେ ବହୁତ ଭଲ ହୋଇଥାନ୍ତା।
1: ଶୀର୍ଷକ ଲଜ୍ଜାର ଭୂଷଣ ନା ଚରିତ୍ରର ଆଭୂଷଣ, ଲଜ୍ଜାର ଭୂଷଣ ନା ଚରିତ୍ରର ଆଭୂଷଣ, କଣ କହିପାରିବ ଏ କଳୁଷ ସମାଜ? ଲଜ୍ଜା କେବଳ ନାରୀର ଭୂଷଣ ନୁହେଁ, ଏଇ ପୁରୁଷ ମାନଙ୍କର ଆଭୂଷଣ। କେବଳ ନାରୀ ଚରିତ୍ରରେ କାହିଁକି ଲାଗେ କଳଙ୍କର ଚିହ୍ନ? କଣ ପୁରୁଷ ନୁହନ୍ତି ଲମ୍ପଟ, ଅସଭ୍ୟ ଆଉ ଚରିତ୍ରହୀନ? କାହିଁକି ପ୍ରତିଟି କଳା ଓ ଭାସ୍କର୍ଯ୍ୟରେ କେବଳ ନାରୀର ଲଜ୍ଜାକୁ ନେଇ ହୁଏ ଚିତ୍ର ଅଙ୍କିତ? କଣ ଏଇ ପୁରୁଷମାନେ ଥାନ୍ତି କେବଳ ହେବାକୁ ବୀର ରୂପରେ ସଜ୍ଜିତ? କାହିଁକି ଆଜି ନାରୀର ଆଶା ଆକାଂକ୍ଷା ଆଉ ଅଭିଳାଷ ହୁଏ ସୀମିତ? କଣ ଏଇ ପୁରୁଷ ପ୍ରଧାନ ସମାଜ କରିଦେଇଛି ଏହାକୁ ସଙ୍କୁଚିତ? ଆଜି ପୁରୁଷ କାହିଁକି ଡିଣ୍ଡିମ ପିଟି ବୁଲେ ନାରୀ ଅବଳା ଆଉ ଦୁର୍ବଳା? ତା ଆଖିରେ କଣ ଅନ୍ଧ ପୁଟୁଳି ବନ୍ଧା? ଯେଉଁ ନାରୀ ତାକୁ ଜନ୍ମ ଦେଲା ସେ ହେଉଛି ସହନଶୀଳା? କାହିଁକି ଯୁଗେ ଯୁଗେ ନାରୀମାନଙ୍କୁ ହିଁ ଦେବାକୁ ପଡେ ଅଗ୍ନି ପରୀକ୍ଷା? କଣ ଏଇ ପୁରୁଷମାନେ ପାଇଛନ୍ତି ନିଜ ପରିବାର ଓ ସମାଜରୁ ନିଜ ଚରିତ୍ର ଆଉ ସଂସ୍କାରକୁ ସଜାଡ଼ିବାର ଶିକ୍ଷା? କାହିଁକି ପ୍ରତି ମୁହୂର୍ତ୍ତରେ ସମାଜରେ ନାରୀ ହୁଏ ଧର୍ଷଣର ଶିକାର? କଣ ଏଇ କୁତ୍ସିତ ଭାବନାର ପୁରୁଷ ଚାହେଁ ଶୁଣିବାକୁ ନାରୀର ଗଳାଫଟ ଚିତ୍କାର? ଆଜି ବି ଏ କଳୁଷ ସମାଜେ ନାରୀ ନୁହେଁ ସୁରକ୍ଷିତ, ରକ୍ଷା କରିବାକୁ ଏବେ ନାରୀର ଭୂଷଣ ତୁମେ ପୁରୁଷ ଜାତି ହୁଅରେ ଜାଗ୍ରତ।
0: ବହୁତ ସୁନ୍ଦର କବିତାଟିଏ ମ୍ୟାଡମ୍, ଏହା ଆମର ସମସାମୟିକ ଯୁଗର ଅସୁବିଧା ଏବଂ ନାରୀମାନଙ୍କର ଅସୁବିଧା ବିଷୟରେ ଥିଲା ଏବଂ ନିଶ୍ଚିତ ଭାବେ ଏହି କବିତାଟିରୁ ବହୁତ କିଛି ସନ୍ଦେଶ ଆପଣ ଦେବା ପାଇଁ ଚାହୁଁଛନ୍ତି ଏହା ମଧ୍ୟ ଜଣାପଡ଼ିଲା। ତେବେ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ମ୍ୟାଡମ୍, ଆପଣ ନିଜର କବିତାର ଯାତ୍ରା ସମ୍ପର୍କରେ କହିଲେ ଏବଂ କିପରି ଭାବେ ଆମର ଯୁବ ଶ୍ରୋତାମାନେ କବିତା ଲେଖିବା ପ୍ରତି ଅଧିକା ଆଗ୍ରହୀ ହେଇପାରିବେ କିମ୍ବା କିପରି ତାଙ୍କେ ଅଧିକା ମାର୍ଜିତ କରିପାରିବେ ନିଜ ଲେଖାକୁ, ସେ ସମ୍ପର୍କରେ ମଧ୍ୟ କହିଲେ। ତେଣୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍, ଆପଣଙ୍କର ବହୁମୂଲ୍ୟ ସମୟରୁ ଆମ ପାଇଁ କିଛି ସମୟ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍। ବର୍ତ୍ତମାନ ଆପଣଙ୍କଠୁ ବିଦାୟ ନେଉଛୁ, ରହିଲୁ, ନମସ୍କାର।
1: ନମସ୍କାର।
2: ତେବେ ସାଥୀ, ବର୍ତ୍ତମାନ ତ ଶୁଣୁଥିଲେ ଗୋଟିଏ ସୁନ୍ଦର ସାକ୍ଷାତକାର ଶିବାନୀ ଭଉଣୀଙ୍କ ସହିତ। ଆଶା କରୁଛୁ ଆପଣମାନଙ୍କୁ ନିଶ୍ଚିତ ଭଲ ଲାଗିଥିବ।

0: ବର୍ତ୍ତମାନ ଶୁଣିବା ରାଜ କପୁରଙ୍କ ସମ୍ପର୍କରେ। ରାଜ କପୁର ଭାରତୀୟ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣେ ପ୍ରସିଦ୍ଧ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ। ତାଙ୍କର ଜନ୍ମ 14 ଡିସେମ୍ବର 1924 ପେଶୱାରଠାରେ ହୋଇଥିଲା। ସେ ଭାରତୀୟ ସିନେମାର ପ୍ରସିଦ୍ଧ କପୁର ପରିବାରର ସଦସ୍ୟ ଏବଂ ପୃଥ୍ୱୀରାଜ କପୁରଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ। ସେ 1948 ଆର୍କେ ଫିଲ୍ମସ୍ ସ୍ଥାପନା କରିଥିଲେ ଏବଂ ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ତାଙ୍କ ଅଭିନୀତ ଓ ନିର୍ଦ୍ଦେଶିତ ଆୱାରା, ଶ୍ରୀ 420, ସଂଗ୍ରାମ ଏବଂ ମେରା ନାମ ଜୋକର ପରି ଚଳଚ୍ଚିତ୍ରଗୁଡ଼ିକ ଭାରତ ସହ ବିଦେଶରେ ମଧ୍ୟ ବହୁଳ ଲୋକପ୍ରିୟ ହୋଇଥିଲା।
1: ତାହେଲେ ସେଠି ବର୍ତ୍ତମାନ ଶୁଣିବା ନୂତନଙ୍କ ବିଷୟରେ। ନୂତନ ଭାରତୀୟ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଜଣେ ଶ୍ରେଷ୍ଠ ଏବଂ ପ୍ରତିଭାଶାଳୀ ଅଭିନେତ୍ରୀ ଥିଲେ। ତାଙ୍କର ଜନ୍ମ 4 ଜୁନ୍ 1936 ମହାରାଷ୍ଟ୍ରର ବୁମ୍ବାଇ ସହରରେ ହୋଇଥିଲା। ତାଙ୍କ ପିତା କୁମାର ସେନ ସାମର୍ଥ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଥିଲେ ଏବଂ ତାଙ୍କ ମାତା ଶୋଭାନା ସାମର୍ଥ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ। ଅଭିନୟର ପରିବେଶରେ ବଢି ଉଠିବାରୁ ଛୋଟବେଳୁ ତାଙ୍କର କଳା ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। ନୂତନ କିଶୋରୀ ବୟସରେ ହିଁ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ। ସେ ନିଜର ସରଳ, ସ୍ୱାଭାବିକ ଓ ଭାବପୂର୍ଣ୍ଣ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିତିଥିଲେ।
0: ତେବେ ସାଥୀ, ଶୁଣୁଥିଲେ ତ କିଛି ଜାଣିବା କଥା। ତେବେ ଏଥିସହିତ ଆମେ ଆଜିର କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଆସି ପହଞ୍ଚି ଯାଇଛେ। ବର୍ତ୍ତମାନ ଆପଣମାନଙ୍କଠୁ ବିଦାୟ ନେବା ପୂର୍ବରୁ ଆପଣମାନଙ୍କୁ କହି ରଖୁଛୁ ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଆଗାମୀକାଲି ମଙ୍ଗଳବାର ସନ୍ଧାନ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଗୋଟିଏ ସମ୍ପାଦକୀୟ, ଯାହାର ବିଷୟ ରହିଛି ଭାରତୀୟ କ୍ରିକେଟରେ ଓଡ଼ିଆ କ୍ରିକେଟ ଖେଳାଳି, ଗୋଟିଏ ସାକ୍ଷାତକାର ଯାହାର ବିଷୟ ରହିଛି ଖେଳ ହିଁ ଜୀବନ, ଏବଂ ଶେଷରେ ଶୁଣିବେ ଖେଳ ପରିକ୍ରମା।
0: ତେବେ ସାଥୀ, ଆଗାମୀକାଲିର କାର୍ଯ୍ୟକ୍ରମ ଶୁଣିବାକୁ ଯେପରି ନ ଭୁଲନ୍ତି ଏବଂ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମ କିପରି ଲାଗିଛି ତା ସମ୍ପର୍କରେ ମଧ୍ୟ ମତାମତ ଦେବାକୁ ଯେପରି ନ ଭୁଲନ୍ତି, ଆମ ନିକଟକୁ ମତାମତ ପଠାଇବା ପାଇଁ ଆପଣମାନେ SMS, ଭଏସ୍ SMS ଏବଂ ଇମେଲ ମଧ୍ୟ କରିପାରିବେ। ଆମ ନିକଟକୁ ମେସେଜ ଏବଂ ଭଏସ୍ SMS କରିବା ପାଇଁ ଆମର ଫୋନ୍ ନମ୍ବରଟି ହେଲା
1: 9438268568
0: ଏବଂ ଆମ ନିକଟକୁ ଇମେଲ କରିବା ପାଇଁ ଆମର ଇମେଲ ଆଇଡିଟି ହେଲା
1: AIR@gmail.com।

0: ତେବେ ହଁ ସାଥୀ, ଆଜିର ଏହି କଳା ସାହିତ୍ୟ ସଂସ୍କୃତି ଏବଂ କବି କବିତାର ଯାତ୍ରାରୁ ଏହିଠାରେ ବିଦାୟ ନେଉଛୁ ଆପଣମାନଙ୍କଠାରୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ସୁଶୀଲ କୁମାର ସାହୁ
1: ଆଉ ମୁଁ ସରୋଜିନୀ ମଣ୍ଡଲ।
0: ରହିଲୁ ସାଥୀ,
1: ନମସ୍କାର।
2: ଏଥିଲା ଯୁବ ଶ୍ରୋତାଙ୍କ ପାଇଁ ଆମ କେନ୍ଦ୍ରର ଭେଟି ଆଜିର ଯୁବବାଣୀ ଆକାଶବାଣୀ ଜୟପୁର। ଆରମ୍ଭ କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତିଜହ୍ନ। ଉପସ୍ଥାପନା ମନୀଷା ପ୍ରଧାନୀ ଏବଂ ଜୟନ୍ତ ପଟ୍ଟନାୟକ।
1: ମୋର ରେଡିଓ ଶୁଣତେ ରେବା ସର୍ତ୍ତେ ଭାଇ ବୋଇ ନିମନ କେ ମୁଁ ଚନ୍ଦ୍ରମା ଡୁଲି ଡୁଲି ଜୁଆର କରିଦେଲି।
3: ଆଦେ ଡୁଲି ଦେଲା ଉଠୁ ଉଠୁ ଉଠୁ ଉଠୁ।
1: ନାଇଁ ନାଇଁ ନାଇଁ ନାଇଁ ନାଇଁ ଆଜି ଆରି ଉଠା ଉଠି ନାଇଁ। କେନ୍ତା ବୋଲେ କେନ୍ତା ପାନି ମାରିଲାନି
3: ଦେଖ ଭାଇ ବୋଇ ନିମନ। ମୁଇଁ ପୁଣି ଡମରୁ ସବୁ ଲୋକ ଜୁଆର କରିଲିନି ଆରି ଖାଇ ରକମର ପାନି ଇଟା ମାରିଲାନି ଦେଖା। ଆମର ଚନ୍ଦ୍ରମା ପୁରା ବିଜି ଗଲା ଅଛେ।
1: ମୋକେ ଏବେ ଚା ଲଡା ନାଇଁ ବୋଲେ ମୁଇଁ ଡୁଲି କରିବା କାରେ ବି
3: ଚା ଖାଇବୁ ତ
1: ଆରି ନହେଲେ
3: ଇଏ ଦେ ବର୍ଷା ଦିନେ ଚା ଖାଇଲେ ମିଶା ତପଲା ତପଲା, ଭାତ ଖାଇଲେ ମିଶା ତପଲା ତପଲା, ତୁ ଜନ୍ଟା ଖାଇଲେ ମିଶା ତପଲା ତପଲା ଖାଇବାର ପନେ
1: ସତେ କି। ମୁଇଁ ଆରି କାଲିର ମାଣ୍ଡିଆ ପେଜ ରେ ଲାଇଟାକେ ଡୁକଲି ଆରି କାଲିର ଆମଟ ବାସି ଆମଟ ବଡେ ନିକ ଲାଗିଛି କି ନାଇଁ ଆଇଟା ଜିକାଇଲି ଆରି ଆଇଲିନି ମୁଇଁ।

0: ହେଲେ କାଇଟା ଗୋଟେ ଶୁଣାଇବି ବୋଲତେ
1: କାଇଟାରେ ଶୁଣାଇବି ମାମା, ତୁ ଏବେ ଯେମିତି କହିଲୁ ନାଇକି ବର୍ଷା ଦିନେ କେମିତି ଆମେ ସତର୍କ ରହିବାର ଅଛେ, ସେମିତି ଦେଇ କେମିତି ନିଜକେ ସୁରକ୍ଷା ଦେବାର ହାଇଟା ଗୋଟେ ଆମର ବାବୁକେ ଜିକାଇ ଆଣିଲି ଅଛି ବର୍ଡେ ନିକ ବୁଝାଇଲା ଅଛି ସୁନ୍ଦେଶ
0: ଶୁଣୁ
2: ଆଲେ ଜୁହାର ଲାଗୁ ଆଜ୍ଞା
3: ଜୁହାର ଲାଗୁ
2: ଆଲେ ତମର ପରିଚୟ ଲୋକ ଦେଇଦିଆ
3: ହଁ ମୋ ନାଁ ହଉଛି ଆଲୋକ କୁମାର ପାଣି ମୁଁ ଓଡ୍ରାଫ ଓଡିଆରଏଫ ରେ ମାଷ୍ଟର ଟ୍ରେନର ଥିଲି
2: ଯାଉଥିଲୁ
3: ଲୋକଙ୍କୁ ଟ୍ରେନିଂ ବି ଦଉଥିଲୁ କେମିତି ତମେ ନିଜକୁ ବଞ୍ଚେଇ ପାରିବ
2: ବିପର୍ଯ୍ୟୟ ବୋଲା ଯେ ବିପର୍ଯ୍ୟୟ ଭିତରେ କାଇଟା ବିପର୍ଯ୍ୟୟ ତମର ହିସାବରେ
3: ବିପର୍ଯ୍ୟୟ ମାନେ ବହୁତ କିଛି ଅଛି ଯେମିତି ଆମର ସାଇକ୍ଲୋନ ହଉଛି ତାପରେ ଆର୍ଥକ୍ୱେକ୍ ହଉଛି ବନ୍ୟା ହଉଛି ତାପରେ ବିଜୁଳି ଘଡଘଡି ତାପରେ ଲ୍ୟାଣ୍ଡସ୍ଲାଇଡ୍ ବହୁତ କିଛି
2: ବୋଲେ ତମର ହିସାବେ କାଇଟା ବୋଲବା ଏଇ ଗୁର୍ଣ୍ଣି ବାତ୍ୟା ଗୁର୍ଣ୍ଣି ଜୋର ପାହାଡ଼ ମନ ଧସି ଯାଇଛି ଆଇଟା
3: ଧସି ଯାଇଛି ଆହୁରି ବାତ୍ୟା ବନ୍ୟା ସବୁ ଯାକ
2: ତେବେ ତମେ ଗୋଟେ ଭଲ କଥା ଏ ଭିତରେ କହିଲା ଯେ ଗଡଗଡି ବିଜୁଳି ହେଲେ ମିଶା ସୁରକ୍ଷା ଦେବାଟା ବୋଲି କରି ଆଇଟା ଅଲଗ ଆମକେ

0: ପରେ ଆମକୁ ସବୁ ମିଳିଯିବ।
1: ଆଲେ ଆଲେ ଆଲେ ଏଟା ଗୋଟେ ଭଲ କଥା କହିଲାସ। ଏବେ ଦେଖା ଆଜ୍ଞା, ଆଜିକାଲି ଜନବାର ଦେଖିଲେ ଏଇ ମୋବାଇଲ ଫୋନ ମନ ହେଇଗଲା। ଫୋନ ଆମକେ ଯେତିକି ଭଲ ଆରି ସେତିକି ଖରାପ ମିଶା। ତ ଏଇ ଫୋନ ଖୁଲିଲେ ନେଇ କି ଆମକେ ଦେଖା ଗଲା ନିଜେ କନ୍ତି ପିକନିକ କରିବାକେ ଯାଇକରି, ଏଇ ବର୍ଷା ଦିନେ ଆଇ ଝରଣା ପାନି ମନ କରେ ଯାଇକରି ଖେଳିବୁ ବୋଲିକରି ଯାଇକରି ଭିଡିଓ ମନ ବନାଇଲାନି, କଷି କରି ଅଦ୍ରି କରି ପଡିଗଲାନି, ଆଇ ଝରଣା ପାନି ଭିତରେ ଖେଳିଲା ବେଲେ ପାନି ଉଠି ଆଇଲାନି। ତ ସେମିତି ଲୋକ କେ ତମେ କାଇଟା ବୁଝାଇବା ସଲଭ କହି ଦିଆନି।
0: ସବୁଠୁ ବଡ କଥା ପିକନିକ କରିବାଟା ଭଲ, ମାତ୍ର ସବୁଠୁ ବଡ ଜିନିଷ ହଉଛି ନିଜକୁ ସୁରକ୍ଷିତ ରଖିବାର ଅଛି। ଆମେ ଖୁସି କରିବାକୁ ଯାଇକି ଦୁଃଖ ହବା ଆଗରୁ ଆମେ ଯଦି ସେଫ୍ଟି ନବା, ଯୋଉ ଜାଗାକୁ ଯିବା ପାଇଁ ମନା କରୁଛନ୍ତି ସେ ଜାଗାକୁ ଆମେ ନ ଗଲେ ତ ସବୁଠୁ ବଡ କଥା, ଟିକେ ଦୂରରୁ ଆମେ ସେଫ୍ଟି ନେଇକି କରିପାରିବା। ଆଉ ଯଦି ବି ଯାଉଛନ୍ତି ସେ ଜାଗାକୁ, ସେ ଜାଗାରେ ଦେଖ ଏବେ ରସି ୟୁଜ କରିକି ଏବେ ଅଣ୍ଟାରେ ବାନ୍ଧିକି ଯାଇକି ତମେ ଫଟୋ କାଢ, ଯଦି ଖସି ଗଲେ ମଧ୍ୟ ରସିରେ ତମେ ବଞ୍ଚିଯିବ। ସବୁଠୁ ଫାଷ୍ଟ ହଉଛି ସେଫ୍ଟି। ଆଉ ଯଦି ପାଣିକୁ ଯାଉଛ, ପାଣିକୁ ଗଲେ ଲାଇଫ ଜ୍ୟାକେଟ ଯଦି ନାହିଁ, 5ଟା ବୋତଲ ଯଦି ଖାଲି ବୋତଲକୁ ଆମେ ବାନ୍ଧିକି ରଖିଛୁ ବୋଲେ ଗୋଟେ ମଣିଷକୁ ଭସେଇ ପାରିବ। ଯଦି ଆମେ ପାଣିରେ ଯାଉଛୁ, ଡଙ୍ଗାରେ ବସୁଛୁ ବୋଲେ ଆମେ ଲାଇଫ ଜ୍ୟାକେଟ ପିନ୍ଧିଲେ ସବୁଠୁ ଭଲ। ଆଉ ଯଦି ଆମ ପାଖରେ ଲାଇଫ ଜ୍ୟାକେଟ ନାହିଁ, ପାଣି ପାଖରେ ଆମର କାମ ଅଛି, 5ଟା ବୋତଲ ଖାଲି ବୋତଲ ଯଦି 5ଟା ଲିଟର କିଆ ବୋତଲ 5ଟା ଯଦି ଆମେ ବାନ୍ଧିଦବା, ଗୋଟେ ଲୋକକୁ ସେ ଆରାମସେ ଭସେଇ ପାରିବ। ସବୁଠୁ ବଡ କଥା ପିକନିକ ଯଦି ଯାଉଛନ୍ତି ଛୋଟ ପିଲାକୁ ସବୁବେଳେ ନଜର ରଖିଥିବେ, ଛୋଟ ପିଲା ଫଟକିନା ବୁଡିଯିବ ଜଣା ପଡିବନି, ସେ ଜିନିଷ ଧ୍ୟାନ ଦେବା କଥା।
1: ନାଇଁ ଭଲ ଭଲ କଥା ମାନେ ବୁଝାଇ ଦେଲା ବାବୁ, ତମକେ ବୁତେକ ଲେଖା ଧନ୍ୟବାଦ ଲାଗ।
0: ଧନ୍ୟବାଦ।
1: ଆରି ଗୋଟେ ଦିନ ଭଟ ଘାଟ ହଉଥୁନ ଜୁହାର ଲାଗ।
2: ବଢିଆ ବୁଝାଇ ଦେଲା
3: ଦେଖନି
2: ଢେପ ଢେପ ଲୋକ ନା ଯିବା ଗଡ଼ ଗଡ଼ି ମାରବା ଦେଇ ଫୋନେ ଅଲଫ ଲଇ କରବା ପାନି ଲଗେ ଲୋକ ନା ଯିବାର ଫୋନେ।
3: ମୁଇଁ ଆରି ଗୋଟେ ନୂଆ କଥା ଜାଣିଲି, ଇଟା ନ ଜାଣିଲି
2: କାଇଟା
3: କାଳ ବୈଶାଖୀ ବୋଲେ ପୁଣି କଳା ମେଘ ଗାଇସି, ପୁଣି କଳା ମେଘ ଦେଖିଲେ ପୁଣି ଦାନକେ ନବାର ଗୋଟେ ବୋଲ କଥା ଆମେ ଜାଣିଲୁ କି ନାଇଁ। ଆଲେ ତେବେ ଭାଇ ଆମର ବର୍ଥଡେ ନିକ କଥା ମାନେ କହିଲା କି ନାଇଁ, ତାଙ୍କେ ମିଶା ଆମର ଭାଇ ଭଉଣୀ ମନକେ ମିଶା, ତୁଇ ଗୋଟେ ଗୀତ ବଜାଇ ଦେଶ
2: ଯାଇ ଯାଇ କରି ଶୁଣେଇବି କି
3: ଯାଇ ଯାଇ କରି ଶୁଣାଇବି। ଆଲେ ତେବେ।

0: ଗେଲେ ଇଏ
1: ମାମା
0: ଗୋଟେ ଦିଦି ଗୋଟା ଅଛେ ତାର ସୁଖ ଦୁଃଖ ନ ଲୋକ କଥା ହେଲି
1: କାଇଟା ଜିଉ ନା ଖାଉ
0: ନା ଶୁଣୁ କି
1: ଶୁଣୁ
2: ଆଲେ ଦିଦି ତମର ପରିଚୟ ଲୋକ କୁହା
3: ମୁଇଁ ସୁନିତା ମହାନ୍ତି ଆଜ୍ଞା
2: କାଇ କାମ କରଲାସ୍ନି
3: ମୁଇଁ ଗୋଟେ ସ୍କୁଲ ତାନେ ଅଛେ ଏଇଟା ପୁଣି ସରକାରୀ ନାଇଁ ବେସରକାରୀ ସ୍କୁଲ
2: ପ୍ରାଇଭେଟ ସ୍କୁଲ ନି
3: ପ୍ରାଇଭେଟ ସ୍କୁଲ ତାନେ ଅଛେ
2: ଏଇଟା କେତେ ବରଷ ହେଲାନି ତମେ ଆଚାସ
3: ମୁଇଁ କରଲିନି ଆଜ୍ଞା 2014 ତାନୁ ଅଛେ ହେଇତି ତାରାକ୍ତୁ ରେଲି ଆର ଗୋଟେ ସ୍କୁଲେ 2006-10 ଗୋଟେ ସ୍କୁଲରେ ରେଲି ହାଇ ଏମିତି ପ୍ରାଇଭେଟ ସ୍କୁଲ ଏକା
2: ତମକେ ପ୍ରଥମେ ପ୍ରଥମେ କେତେ ମିଳିଲା ସ୍କୁଲରେ
3: 500-600 ତାନୁ କାମ କରି କରି ଏବେ ଖିଣ୍ଡି ନିକୁ ମିଳିଲାନି
2: ହେଲେ ଯେତିକି ଡାବୁ ତମକେ ମିଳିଲାନି ମାସକେ
3: ଆଜ୍ଞା
2: ଆଉ ପଇସା ଆନେ ତମର ଚଲବାଟା ଇ ତମର ଖର୍ଚ୍ଚା ସବୁ ବାହାରିଲାନି ନି
3: ଖାଇଲୁନି ଆରି ଜିଲୁନି ବୋଲା ପରା ଆରି ଆଜିକାଲି ଯେନ୍ତା ରେଟ କି କାଇଟା ଆଇ ପଇସା ଆଣିଲୁନି ଆରି ଯେତିକି ରେଟ ତାନେ ଏମିତି ଚଲି ଗଲୁନି ଆରି କାଇ
2: ହେଲେ ତମେ ପାଠ କେତେ ପଢିଲା ଆଚ୍ଛା
3: ମୁଇଁ କରିଲିଛି ଆଜ୍ଞା ହିନ୍ଦି ତାନେ ପିଜି କରିଲିଛି ଡିଏଲଏଡ ପଢିଲାଟା କରିଲିଛି
2: ହେଲେ ପାଠ ଛାଟ ତ ପଢିଲା ତମେ ଆରି କଣ ବିଭାଗ ଆନେ କି ଆରି କଣ କାମ କାଇ କାଜେ ପସନ୍ଦ ନା କରି କରି ତମେ ପିଲା ଟୋକେ ପାଠ ପଢାଇବାଟା ଏକା କାଇ କାଜେ ତମେ ବିଡ଼ିଲାସ
3: ମୁଇଁ ବୋଲେ କିନ୍ତି ମୋକେ ସର୍ଦା ସାନ ପିଲା ଟୋକି କେ ପଢାଇବା କାଜେ ହାଇଟା କାଜେ ମୁଇଁ ଇତି ବିଡ଼ି ଦେଲି ଚେରି
2: ସର୍ଦା ବୋଲେ କେନ୍ତା ଏଇଟା
3: ସର୍ଦା ବୋଲେ ଏମିତି ପଢାଇବାଟା ତାଙ୍କ ମାନକେ ଗୀତ ଶୁଣାଇବାଟା ତାଙ୍କ ମାନକେ ଖେଳାଇବାଟା ଆରି ମୋକେ ବଡେ ଖୁସି ଲାଗ୍ସି ତାଙ୍କ ମାନ ସଙ୍ଗେ
2: ବଢିଆ କଥା ବଢିଆ
3: ଖେଳିବା କାଜେ
2: ସାନ ପିଲା ଟୋକେ ଗାଁ ଗାଁରେ ପଣ ମହାପୁରୁ ରେ ଭାଇ
3: ଆଜ୍ଞା ଆଜ୍ଞା
2: ବଢିଆ କାମ ଗୋଟେ କରିଲାସିନି ପିଲା ଟୋକେ ପାଠ ପଢାଇଲାସିନି ହେଲେ ତମର ସ୍କୁଲ ଆନେ ପାଠ ଆଗା ହେଲାନି କି ଆରି ଖେଳବାଟା ନାଚ ଗୀତ ବନେ ହେଲାନି
3: ନାଇଁ ଆଜ୍ଞା ସବୁ ହେଲାନି ପାଠ ପଢାଇଲୁନି ଏକ୍ସଟ୍ରା କାରିକୁଲମ ବୋଲ ପାଇ ଯେ ହାଇଟା ବୋଲେ ସବୁ ପ୍ରକାର ନାଚ ଗୀତ ଥାନେ ଆରି ପେପର କ୍ରାଫ୍ଟ ହେସି ଆହୁରି ବଢିଆ ବଢିଆ ଜିନିଷ ଦେଖାଇଲୁନି ହାଇତି ସୋସିଆଲ ଥାନେ ଯେମିତିକି ଫୋନ ନାଇଁ ଧରା ଆହୁରି ଫୋନ ଧରିଲେ ଆଖି ଖରାପ ହେସି ଆହୁରି ଗପ ସାଙ୍ଗଲୁନି ଗପ ସାଙ୍ଗି କରି ବୁଝାଇଲୁନି ତାଙ୍କ ମାନକେ ଚିତ୍ର ମନ ଦେଖାଇ କରି ଆହୁରି ଗୀତ ହେସି ଆହୁରି ସବୁ ନାଚ ସବୁ ପାର ସଙ୍ଗେ ସବୁ କରବାଇଛେ ଆହୁରି
2: ହେଲେ ତମର ପିଲା ଟୁକେଟା
3: ମୋର ଗୋଟେ କାକା ଆଜ୍ଞା
2: ଗୋଟେ
3: କାକା ଏବେ ହଁ ଦଶ ପଡ଼ିଲାନି
2: ଦଶ ପଢିଲାନି ନି ହେଲେ ତମର ତମର ଗାଁ ମାନେ ସ୍କୁଲ ଆନେ ଏମିତି ପଢାଇବା ଲୋକ ଆରି ରେ ଭାଇନି
3: ହଁ
2: ଏବେ ସରକାରୀ ଆନେ ତ ଚାକିରି କରିଲେ ଜବରଡାବୁ ମିଳିଲାନି ଦରମା ହେଲେ ତମେ ଜନ ପ୍ରାଇଭେଟ ଆନେ ଆଚାସ ଆଇଟି ଉନା ଡାବୁ ମିଳିଲେ ମିଶା କାଇ କାଜେ ଗଲାଇନି ସବୁ ମାଷ୍ଟର ନି ମାନେ ମାଷ୍ଟର ମାନେ
3: ଗୋଟେ ପାଠ ସାଠ ପଢ଼ଲୁଛେ ଆରି ସରକାରୀ ଚାକିରି ନାଇଁ ମିଳୁଛେ ସବକେ କାଇ ମିଳିଛି ଆରି ଆମେ ତ ଜେନେରାଲ ଆଜ୍ଞା କଣ ବାଟେ ଚାକିରି ସବୁକେ ମିଳିଲାନି ତ ହାଇଟା କାଜେ ଆଇ କନି ତାନେ ଘରେ ଖାଲି ତାରେ ବସଲା ବଦଲେ କନ୍ତି ହେଲେ ଯାଇକରି ଦୁଇ ଚାର ନା ଡାବୁ ଆଣିଲେ ହେସି ବୋଲି କରି ସବୁ ବିଡ଼ି ଦେଲାଇଛେ ଆହୁରି ଆହୁରି କିଛି ଆହୁରି ପିଲା ଟୋକିକେ ଗୋଟେ ଶିକ୍ଷା ଦେଲାନି ତାଙ୍କର ମିଶାର ବୁଦ୍ଧି ହେଲାନି
2: ଇ ଜନ ସମାଜ ଭିତରେ କାଇ କାଇ କାମ ମଞ୍ଜନ ଆଛେ କଣ ଡଗରା ଡକରି କେ ଅଲପ ସାହାଯ୍ୟ କରବୁ କି କଣ କାଇ ସେ ସମାଜର ଜନ ସମାଜ ସେବା କାମ ମନ
3: ଆଜ୍ଞା
2: ଆଇ କାମ ମନ ମିଶା କରବା କାଜେ ତମକେ ଶ୍ରଦ୍ଧା ଲାଗଲାନି କି କେବେ କରିଲାସନି କି କାଇଟା ଅଲପ କହିଦିଏ
3: କରିଲିଛି ଆଜ୍ଞା ଏମିତି ଟ୍ୟୁସନ କରବା ଦେଇ ପିଲା ଟୋକି ମାନକେ ଚୁଚାର ଚୁଚାର ପଢାଇଲି ବେଲେ ଫ୍ରି ତାନେ ପିଲା ଟୋକି ମାନ ଗରିବ ଘର ପିଲା ମାନେ ଆହୁରି ଏମିତି ଡକରା ଡକରି ଦେଖିଲେ ତାଙ୍କ ମାନକେ କାଇଟା ଖିଣ୍ଡି ଦେ ପରି ଲାଗ୍ସି ଆହୁରି ଖିଣ୍ଡି ପଟି ଟୁଟି ଆହୁରି ଚପଲ ବପଲ କାଇ କାଇଟା କିନ୍ତି ସାହାଯ୍ୟ ମୋର ଯେତିକି ଇନକମ ଥାନେ ହେଲାନି ଏତିକି କରଲିନି
2: କରଲାସନି ତମକେ ଆରି କାଇ କାଇ କାମ ଶ୍ରଦ୍ଧା ଲାଗ୍ସି ଏମିତି ବାଡି ବଗିଚା ଫୁଲ ଗଛ ପତର ଏଇଟା ମାନେ ଶ୍ରଦ୍ଧା ଲାଗଲାନି କି ଆରି କାଇ କାଇ ଇ ପାଠ ପଢାଇବା ସଙ୍ଗେ ସଙ୍ଗେ ଆରି କାଇ କାଇ ମାନେ ତମକେ ବେଶୀ ଶ୍ରଦ୍ଧା
3: ଗୀତ ମାନେ ମୋକେ ବଡେ ଖୁସି ଲାଗ୍ସି ଆଜ୍ଞା
2: ଗାଇବା
3: ମୋର ଶ୍ରଦ୍ଧା ହଁ ଗୀତ ଗାଇବାଟା ମୋର ଶ୍ରଦ୍ଧା ହି ବେଶୀ ଆରି କେବେ କେବେ ଏମିତି ବାଡି କାମ ପନେ କରଲିନି ମାତ୍ର ଗୀତ ଗାଇବାଟା ମୋକେ ବଡେ ଶ୍ରଦ୍ଧା ଆହୁରି ସାନ ସାନ ପିଲା ଟୋକି

0: ପାଠ ପଢ଼ାଇବାଟା
1: ଏଇ ଗୀତ ଶୁଣବୁ ତମର ତାନୁ, ଏଇ ଆମର ଜନ ଏବେ ଜନ କାଇ ସେ ଭୋଟର ଗଣନା ପରାଟା ଏବେ ଜନ ଚାଲିଲା,
0: ଆଜ୍ଞା।
1: ଆଇ ଭୋଟ ଗଣନା ନେ ତମ ମନ କେ ମିଶା ଡ୍ୟୁଟି ପଡ଼ରେଲା କି ନାଇଁ?
0: ନାଇଁ ଆମର ସ୍କୁଲର ଦିଦି ମନକେ ନାଇଁ ପଢ଼ଲା ଯେ,
1: ନାଇଁ
0: ହଇ
1: କଲା
0: ସରକାରୀ ଆଜ୍ଞା ଦିଦି ମନକେ ଏକା ପଢ଼ଲା ନିକାଏ,
1: ପଡ଼ଲା
0: ଆମକେ
1: ନି
0: ନାଇଁ ଦେଲାଇ। ହଁ
1: ହେଲେ ତମର ହିସାବାନେ ଏଇ ଜନ ଜନଗଣନା ଏବେ ଚାଲିଲା ଅଛେ, ଏଇଟା ଆମର ଭଲ କାଜେ କି କେନ୍ତା, ଏଇଟା ଅଲଗ କହି ଦିଆସ।
0: ନାଇଁ ଏଟା ଭଲ ଏକା ଆଜ୍ଞା ଆମର କାଜେ, ଆରି ଲୋକ ଜାନକେ ହେସି କେତେ ଆଛେ, ଆରି କେତେ ମୋରଲାଇ ନି ଆଇ ମୋରଲାଟା ମନକର ପନେ ନା ଅଛେ, ଆରେ ଏଟା ମନ ସବୁ ଏବେ ଦେଖି କରି କାଟବାଇବେ ଆରି ତ
1: ହେଲେ
0: ନିକୁ ଏକା ଆଇ।
1: ହେଲେ ଆମର ଜନ ଏବେ ସରକାର ଜନ ଯୋଜନା ମାନ ଆସିଲା ଅଛି କି ଆମର କେଜି ଥାନୁ ପିଜି ପତେକ ଫ୍ରି ଆନେ ପାଠ ପଢ଼ବା,
0: ଆଜ୍ଞା
1: ଆରି ସରକାରୀ ସ୍କୁଲ ଆନେ ପିଲା ଟକିର ଏତକି ଯତ୍ନ ସବୁ ନେଲାଇନି, ଆଇ ମନକେ
0: ଆଜ୍ଞା
1: ଖରାବେଲିଆ ଖାଦି ମିଡ୍ ଡେ ମିଲ୍ ବୋଲବାଟା ମିଳିଲାନି, ଏତକି ସବୁ ଯୋଜନା ସରକାର ଆଛେ ସ୍କୁଲ ଆନେ ପିଲା ଟକେ ପାଠ ପଢ଼ାଇବା ଆନେ, ହେଲେ ଇ ଜନ ଯୋଜନା ମନେ ଅଛେ ଇଟା ସବୁ ଯାକ ବଢିଆ ଯୋଜନା କି କେନ୍ତା ବୋଲ କହି ଦିଅ।
0: ସବୁ ଯାକ ବଢିଆ ଯୋଜନା ଆକା ଆଇ, ପିଲା ଟକିର ମନ ଧରି କରି ତ ପଢ଼ାଇବାଟା ଆଇ,
1: ହଁ
0: ପିଲା ଟକି କେ ଡାକି କରି ବସାଇ କରି ପଢ଼ାଇବାଟା ଆଇ, ନ ତ ନାଇଁ ଆସ ଗାଁ ଗହଳି ଥାନେ ପିଲା ଟକି ତ
1: ହଁ
0: ସରକାର କରଲାନି ତାକର କାଜେ ଏକା ଇ ଭଲ ଭଲ ଯୋଜନା ମାନ କରଲାନି, ଖାଇବାକେ ଦେଲାନି ବଢିଆ ବଢିଆ, କାଇ ଲାଡୁ କାଇ ମାଣ୍ଡିଆ ଲାଡୁ କାଇ କାଇଟା ସବୁ ଦେଇ କରି ଆଇ ମାନକେ ଡାକଲାନି, ଆହୁରି କାଇ ଖାଇ କରି ପାଠ ପଢ଼ଲେ ହେଲା।
1: ହେଲେ ଆମର ଜନ ଗାଁ ଗହଳି ଭିତରେ ପିଲା ଟୋକି ଜନ ମାନ ପାଠ ଛାଡି ଦେଲାଇନି,
0: ଆଜ୍ଞା
1: ଆଇ ମନର କାଜେ କାଏ ଗୋଟେ ପଦ ତମେ କହିବାସ ଯେ ପାଠ ଛାଡିଲେ ଭଲ କି ନାଇଁ, କି ସରକାର ଯୋଜନା ଆନେ ଆରି କାଏଟା ବନାଇଲେ ଅଲପ ଆଇ ମନ ପାଠ ଅଧିକ ପଢ଼ତାଏ ସ୍କୁଲରେ ଆସ୍ତାଏ, ହେଲେ ସ୍କୁଲ ଛାଡି କରି କନ କୁଲି ଗଲାନି କନ କନ ବାଟେ ଗଲାନି ଏମିତି ସବୁ ହେଇ ଗଲାନି, ଆଇଟାର କାଜେ ଗୋଟେ ପଦ କାଏଟା ଅଲପ ତମେ କହିଦେବା ସାଲ ବଢିଆ ହେବା।
0: ଆଇଟା ଆଜ୍ଞା ମୁଇଁ ବୋଲେ ଏବେ ମା ବାପାର ପନେ ଭୁଲ ଅଛି ଆଜ୍ଞା, ମା ବାପା ତ ସ୍କୁଲ ପଠାଇବାର କି ନାଇଁ, କୁଲି କଲେ ହାଇ ପିଲା ଟକି ଟାକେ ଖାଇବୁ ବୋଲି ଜାଗିରେ ହେସି କି, ସାନ ସାନ ପିଲା ଟକି କେ ସ୍କୁଲ ନାଇଁ ପଠାଇ କରି କୁଲି ହାଇ ବେଡା ଏଇଟା ବାଟେ ହାଇ ବାଟେ ପଠାଇଲାଇନି। ସରକାର ତ ଏତେ ବଢିଆ ବଢିଆ ଯୋଜନା କରଲା ଯେ ଆହୁରି ତାଙ୍ଗ ମାନକେ କେତେ ଦେଲାନି, ଆରେ ଇଟାକେ ଜାନଲେ ହେସି ତାଙ୍ଗ ମାନେ ପିଲା ଟକି କେ ଇତି ହାଇତି ଇତି ହାଇତି କରଲାଇନି, ନାଇଁ କରି କରି ସ୍କୁଲେ ପଠାଇଲେ ଏକା ଭଲ ହେସି ନିକୁ ହେସି ତାଙ୍କର ପିଲା ଟକି କାଜେ, ତାଙ୍କେ ବଡେ ହେଲେ ପନେ ପାଠ ସାଠ ପଢି ରହିଲେ ଚାକିରି ବାକିରି କାଇଟା କରବାଇ।
1: ଚାକିରି ପନେ ମିଲସି,
0: ହଁ ଆରେ କାଇ
1: ଆଇ ମନର
0: ହଁ
1: ଜ୍ଞାନ ଜ୍ଞାନ ବଢ଼ସି,
0: ଜ୍ଞାନ ବଢ଼ସି ହଁ
1: ଆଇ ମନେ ଯେ ଆଜିକାଲି ଯେ ପାଠ ନା ପଢେ, ପାଠ ନାଇଁ ତ ଜ୍ଞାନ ନାଇଁ, ଆରେ
0: ଜ୍ଞାନ
1: ଜ୍ଞାନ
0: ନାଇଁ
1: ନାଇଁ
0: କାଇ
1: ବୋଲି
0: ନାଇଁ
1: ଯାହାକେ ଜ୍ଞାନ ନାଇଁ ତାକେ ଆଖି ମିଶା ନାଇଁ ଅନ୍ଧ ଲୋକ
0: ଆଖି ପର
1: ମାନେ
0: ଆଉ ତ ଓଇ ଓଇ ସେମିତି ତ ଆରି
1: ବଢିଆ କଥା
0: ସେମିତି ଏକା
1: କହିଲା। ସେଲେ ସରାସରି କେ ଆଲେ ତମେ ତ ବଢିଆ ଗୀତ ଗାଇଲିନି ବୋଲି କହିଲାସ ନି, ହେଲେ ଗୋଟ ପଦ ଗୀତ ଅଲଗ ଗାଇକରି ଶୁଣାଇ ଦିଆସ।
0: ଆଲେ।

0: ਆਪਣੇ ਜੈਪੁਰ ਕੇਂਦਰ ਰੂ। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସୂଚନାଟି। ଚଳିତ ଜୁଲାଇ ମାସର 14 ତାରିଖ ଅର୍ଥାତ୍ ଆସନ୍ତାକାଲି ମଙ୍ଗଳବାର ରାତି 7:30 ଶୁଣିବେ କିଷାନବାଣୀ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ସୁଫଳାର ସିଧା ପ୍ରସାରଣ। ବିଷୟ ରହିଛି ମାଛ ଚାଷରୁ ଅଧିକା ଆଦାୟ ପାଇବା କିପରି। ଏ ସମ୍ପର୍କରେ ଇଚ୍ଛୁକ ଶ୍ରୋତାମାନଙ୍କଠାରୁ ଫୋନ୍ ଯୋଗେ ଆସୁଥିବା ପ୍ରଶ୍ନଗୁଡ଼ିକର ଜିଲ୍ଲାସ୍ତରୀୟ ବିଶେଷଜ୍ଞମାନେ ଆମ କେନ୍ଦ୍ରର ଷ୍ଟୁଡିଓରେ ଉପସ୍ଥିତ ରହି ଉତ୍ତର ଦେବେ। ଏଥିରେ ଅଂଶଗ୍ରହଣ କରିବା ପାଇଁ ଆମର ଫୋନ୍ ନମ୍ବର ହେଲା 0685423069। ପୁଣି ଥରେ କହି ରଖୁଛୁ, ପ୍ରସାରଣ ଦିବସ ଜୁଲାଇ ମାସର 14 ତାରିଖ ମଙ୍ଗଳବାର ରାତି 7:30 ରାତି 8 ମଧ୍ୟରେ। ବିଷୟ ହେଲା ମାଛ ଚାଷରୁ ଅଧିକା ଆଦାୟ ପାଇବା କିପରି। ଯୋଗାଯୋଗ ପାଇଁ ଆମର ଫୋନ୍ ନମ୍ବର ହେଲା 0685423069। ଏହି ସୂଚନାଟି ଏତିକିରେ ଶେଷ ହେଲା। ବର୍ତ୍ତମାନ ଆସନ୍ତୁ ଶୁଣିବା ଆମର ସାନ୍ଧ୍ୟ ଅଧିବେଶନର କେତେକ କାର୍ଯ୍ୟକ୍ରମ ସମ୍ପର୍କରେ। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 କାର୍ଯ୍ୟକ୍ରମ ଯୁବଶକ୍ତି, ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଭକ୍ତିଗୀତ ଶୁଣିବେ ରାତି 7:00, ପୁଣି ଥରେ ରାତି 8:00। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ ମାଣ୍ଡିଆ ଚାଷରୁ ଲାଭ, ଏ ସମ୍ପର୍କରେ ପ୍ରଶାନ୍ତ କୁମାର ପରିଡ଼ାଙ୍କ ସହ ଏକ ସାକ୍ଷାତକାର। ରାତି 8:30 ଶୁଣିବେ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଆରକ୍ଷୀ ଅଧୀକ୍ଷକ ପୁରୀଙ୍କ ସହ ଏକ ସାକ୍ଷାତକାର। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସୂଚନା ଏତିକିରେ ଶେଷ ହେଲା। ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଟ ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସନ୍ଧ୍ୟା 6:00 ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: सर्वोच्च न्यायालय ने कहा है कि नागरिकता निर्धारण या किसी व्यक्ति को विदेशी घोषित करने की प्रक्रिया निष्पक्ष होनी चाहिए और इसके लिए उचित प्रक्रिया का पालन किया जाना चाहिए। न्यायालय ने असम के विदेशी न्यायाधिकरणों से विदेशी घोषित किए गए 27 लोगों की याचिकाओं की सुनवाई करते हुए ये बात कही। न्यायमूर्ति विक्रम नाथ और न्यायमूर्ति संदीप मेहता की पीठ ने 27 मामलों में गुवाहाटी उच्च न्यायालय और विदेशी न्यायाधिकरणों के आदेशों को रद्द कर दिया। सर्वोच्च न्यायालय ने अयोध्या राम मंदिर में दान के कथित गबन मामले में उत्तर प्रदेश सरकार के विशेष जांच दल से जांच संबंधी रिपोर्ट सौंपने को कहा है। न्यायालय ने इस मामले में केंद्रीय अन्वेषण ब्यूरो से जांच की मांग से जुड़ी याचिकाओं पर केंद्र सरकार, उत्तर प्रदेश सरकार और श्रीराम जन्मभूमि तीर्थ क्षेत्र ट्रस्ट को नोटिस जारी किया है। उत्तर प्रदेश सरकार ने 13 जून को इस मामले में 3 सदस्यीय विशेष जांच दल का गठन किया था। वित्त मंत्री निर्मला सीतारामन ने सार्वजनिक क्षेत्र के बैंकों से प्रवासी भारतीयों तक पहुंच बढ़ाने और नए जमा उत्पाद शुरू करने को कहा है। नई दिल्ली में बैंकों और सार्वजनिक वित्तीय संस्थानों के प्रबंध निदेशकों और मुख्य कार्यकारी अधिकारियों के साथ बातचीत में उन्होंने धन जुटाने की गति बनाए रखने पर बल दिया। इस दौरान बैंकों और सार्वजनिक वित्तीय संस्थानों के प्रबंध निदेशकों और

ବର୍ତ୍ତମାନ ଆସନ୍ତୁ ଶୁଣିବା ଆମର ସାନ୍ଧ୍ୟ ଅଧିବେଶନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ। ସନ୍ଧ୍ୟା 6:20 ଶୁଣିବେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତ। ସନ୍ଧ୍ୟା 6:30 ଯୁବଶକ୍ତି। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଭକ୍ତିଗୀତ ଶୁଣିବେ ରାତି 7:00। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ ମାଣ୍ଡିଆ ଚାଷରୁ ଲାଭ ଏ ସମ୍ପର୍କରେ ପ୍ରଶାନ୍ତ କୁମାର ପରିଡ଼ାଙ୍କ ସହ ଏକ ସାକ୍ଷାତକାର। ରାତି 8:00 ଶୁଣିବେ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଆରକ୍ଷୀ ଅଧୀକ୍ଷକ ପୁରୀଙ୍କ ସହ ଏକ ସାକ୍ଷାତକାର। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 MHz ତଥା 1467 kHz ଯୋଗେ ଏବଂ FM ରେ 103.6 MHz ଯୋଗେ। ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ସାହାଯ୍ୟରେ ମଧ୍ୟ ଆମର ପ୍ରସାରଣ ଜାରି ରହିଛି। ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 137 ଭାଗ।

କୃଷି କାର୍ଯ୍ୟରେ ନିଯୁକ୍ତ ହୋଇଥାନ୍ତି ଜଳଭରତ। ଜଣେ ଶୂଦ୍ରପତି ପୁତ୍ର କାମନାରେ ଭଦ୍ରକାଳୀଙ୍କ ପ୍ରୀତି ପାଇଁ ନରବଳୀ ଉଦ୍ଦେଶ୍ୟରେ ତାଙ୍କୁ ଧରି ନେଇଛନ୍ତି। ଭଦ୍ରକାଳୀ ଭକ୍ତଙ୍କ ପ୍ରତି ହିଂସା ଦେଖି କ୍ରୋଧରେ ବୃଷଳପତିକୁ ମାରି ତାଙ୍କୁ ମୁକ୍ତି ଦେଇଛନ୍ତି। ସେ ପୁନରାୟ କୃଷିକ୍ଷେତ୍ରକୁ ଯାଇ ମଞ୍ଚ ଆରୋହଣ କରି ବସିଛନ୍ତି।

0: ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଯୁବଶକ୍ତି, ପରେ ଆଞ୍ଚଳିକ ସମ୍ବାଦ ଏବଂ ଶେଷରେ ଶୁଣନ୍ତୁ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
2: ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

ପାରଦର୍ଶିତା ଲାଭ କରିବେ। ସେମାନେ କେବଳ ଚାକିରି ପଛରେ ଦୌଡ଼ିବେ ନାହିଁ, ବରଂ ନିଜେ ଜଣେ ଉଦ୍ୟୋଗୀ ବା ଚାକିରିଦାତା ଭାବରେ ଉଭା ହେବେ। ସେମାନେ ଷ୍ଟାର୍ଟଅପ୍ ଆରମ୍ଭ କରିବେ, ଅନ୍ୟମାନଙ୍କୁ ରୋଜଗାର ଦେବେ ଏବଂ ଆତ୍ମନିର୍ଭରଶୀଳ ହୋଇ ଦେଶର ଅର୍ଥନୀତିକୁ ମଜବୁତ କରିବେ। ଆମକୁ ମନେ ରଖିବାକୁ ହେବ ଯେ ଶିକ୍ଷା ଆମକୁ ଜ୍ଞାନ ଦିଏ, କିନ୍ତୁ ଦକ୍ଷତା ଆମକୁ ସେହି ଜ୍ଞାନକୁ ବାସ୍ତବ ଜୀବନରେ ପ୍ରୟୋଗ କରିବାର ଶକ୍ତି ଦିଏ। ଆଜି ଶିଳ୍ପ ଜଗତ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ଦୂରତାକୁ କମେଇବାକୁ ହେବ। କଲେଜ ମାନଙ୍କରେ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନ ରହି ଛାତ୍ରଛାତ୍ରୀମାନଙ୍କୁ ଲ୍ୟାବ, ଇଣ୍ଟର୍ଣ୍ଣସିପ୍ ଏବଂ ଲାଇଭ୍ ପ୍ରୋଜେକ୍ଟ ମାଧ୍ୟମରେ ବ୍ୟବହାରିକ ଜ୍ଞାନ ଦେବା ଜରୁରୀ। ଯୁବପିଢ଼ିଙ୍କୁ ନିଜର ସଫ୍ଟ ସ୍କିଲ୍ ଯେପରିକି ଯୋଗାଯୋଗ କଳା, ସମସ୍ୟା ସମାଧାନ ଦକ୍ଷତା ଏବଂ ନେତୃତ୍ୱ ନେବାର ଗୁଣ ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ। ଏହା ହିଁ ସେମାନଙ୍କୁ କର୍ମକ୍ଷେତ୍ରରେ ସଫଳତା କରିବ। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ଅନେକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ରହିଛି, ତାର ସୁଯୋଗ ନିଅନ୍ତୁ। ନିଜ ଭିତରେ ଥିବା ସୃଜନଶୀଳତାକୁ ଚିହ୍ନନ୍ତୁ ଏବଂ ପ୍ରତିଦିନ କିଛି ନା କିଛି ନୂଆ ଶିଖିବାକୁ ନିଜକୁ ଅପସ୍କିଲ୍ କରିବାକୁ ଚେଷ୍ଟା କରନ୍ତୁ। ମନେ ରଖନ୍ତୁ, ଆପଣଙ୍କ ହାତର ହୁନର ହିଁ ଆପଣଙ୍କର ସବୁଠାରୁ ବଡ଼ ପରିଚୟ। ଯେତେବେଳେ ଦେଶର ଯୁବପିଢ଼ି ଦକ୍ଷ ହେବେ, ସେତେବେଳେ ଯାଇ ଭାରତ ବିଶ୍ୱର ମହାଶକ୍ତି ପାଲଟିବ ଏବଂ 2047 ସୁଦ୍ଧା ବିକଶିତ ଭାରତ ସ୍ୱପ୍ନ ସତ ହେବ। ଆପଣଙ୍କର ପ୍ରଗତି ହିଁ ଦେଶର ପ୍ରକୃତ ସଫଳତା। ମୁଁ ବି ଜଣେ ଯୁବକ, ମୁଁ ନିଜେ ଆତ୍ମନିର୍ଭରଶୀଳ ହୋଇଛି। ନିଜ ସରକାରଙ୍କର ଭିଜନ ଅଛି 2047 ବିକଶିତ ଭାରତର, ଆମେ ସେଥିପାଇଁ ସମସ୍ତେ ସଶକ୍ତ ହେବା, ସମସ୍ତେ ଏଥିରେ ଯୋଗଦାନ କରିବା, ଯାହାକି ଆମ ସରକାରଙ୍କର ବିଭିନ୍ନ ଯୋଜନା ରହିଛି ସେସବୁ ଯୋଜନାରେ ନିଜକୁ ଉପଯୋଗୀ କରିବା। ଯେପରିକି ଦେଖନ୍ତୁ ଗାଁ ପଞ୍ଚାୟତ ସ୍ତରରେ ଯେପରିକି ଅଛି, ଆମର ଚାଷ କଲେ ଆମେ ଯେପରିକି ଗୋପାଳନ ହଉ, ଆମର ଛେଳି ଚାଷ ହଉ, ସେଭଳି ଗଭର୍ଣ୍ଣମେଣ୍ଟଙ୍କ ସବୁ ସୁବିଧା ଅଛି, ଯେପରିକି ବହୁତ କମ୍ ପଇସାରେ ସୁଯୋଗ ଦିଅନ୍ତି ଆମକୁ କି ନିଜକୁ ନିର୍ଭରଶୀଳ କରିବା ପାଇଁ, ସେଭଳି ସମସ୍ତେ ସରକାରଙ୍କର ଏହି ଯୋଜନାରେ ଯେପରିକି ଆମ ଦେଶ ଏକ ବିକଶିତ ଭାରତ ହୋଇପାରିବ।

0: ଶୁଣୁଥିଲେ ଆଲୋଚନା ଦେଶର ପ୍ରଗତିରେ ଯୁବ ଦକ୍ଷତା ବିକାଶର ଆବଶ୍ୟକତା ଏ ସମ୍ପର୍କରେ ଆଲୋଚନା କରୁଥିଲେ ଅଖିଳ ତରାଇ। ଆଜିର କାର୍ଯ୍ୟକ୍ରମକୁ ଏଠି ରଖୁଛୁ।
1: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ।

ଘଣ୍ଟଛତା ପଟୁଆରରେ ଶ୍ରୀମନ୍ଦିରକୁ ବିଜେ ହୋଇଥିଲା। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହି ଦିବ୍ୟଖଳି ପ୍ରଲେପ ଲାଗି କରାଯାଇଛି। ଏହାପରେ ପୁନର୍ବାର ଘଣା ଲାଗି କରାଯାଇଥିବା ବେଳେ ବେହରଣ ଦ୍ୱାର ବନ୍ଦ କରାଯାଇ ଜୟ ବିଜୟ ଦ୍ୱାର ଫିଟାଯିବା ସହ ଅନ୍ୟାନ୍ୟ ନୀତିମାନ ଅନୁଷ୍ଠିତ ହେବ। ପରେ ଦତ୍ତ ମହାପାତ୍ରଙ୍କ ଘରୁ ଖଡ଼ି ଆସିବା ସହ ଖଡ଼ି ଲାଗି ନୀତି ଅନୁଷ୍ଠିତ ହେବ। ପରବର୍ତ୍ତୀ ସମୟରେ ଦତ୍ତ ମହାପାତ୍ର ସେବକମାନେ ବନକ ଲାଗି ନୀତି କରାଇବେ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପୂର୍ବରୁ ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ତଥା ବିଭିନ୍ନ ସୁବିଧା ସମ୍ପର୍କିତ ପ୍ରସ୍ତୁତିକୁ ନେଇ ପୁରୀଠାରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର ସମୀକ୍ଷା କରିଛନ୍ତି। ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ

ଦର୍ଶନ କରିବା ପରେ ଶ୍ରୀମନ୍ଦିର ଯାଇ ପଟିଦିଅଙ୍କୁ ଦର୍ଶନ କରିଥିଲେ। ଭୁବନେଶ୍ୱର ଇସ୍କନ ମନ୍ଦିରରେ ଆସନ୍ତା ଗୁରୁବାର ଦିନ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ରଥଯାତ୍ରା ଦିନ ଅପରାହ୍ନ 3ଟାରୁ ଯାତ୍ରା ଶେଷ ପର୍ଯ୍ୟନ୍ତ କଟକଣା ବଳବତ୍ତ ରହିବ। ସେହିପରି ବାହୁଡ଼ା ଯାତ୍ରା ଏବଂ ସୁନାବେଶ ସମୟରେ ମଧ୍ୟ କଟକଣା ଲାଗୁ ରହିବ। ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ପାଇଁ କଟକଣା ଲାଗୁ ହେବ ନାହିଁ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି। ପୁରୀରେ ଆସନ୍ତା 19 ତାରିଖରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଓ ସ୍ନାନ ପୂର୍ଣ୍ଣିମାରେ ଉଲାଗି ଅଳଙ୍କାର ଗଣତି ମଣତି ହେବ। ଗଣତି କାର୍ଯ୍ୟ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ହେବ। ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ଅବଶିଷ୍ଟ ଅଳଙ୍କାରର ଗଣତି ମଣତି ତାରିଖ ପରେ ସ୍ଥିର ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇ ଏବଂ ଦେଶରେ ଆରମ୍ଭ ହୋଇଥିବା ସୁରକ୍ଷିତ ଓ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାର 3 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତାକାଲି ନମସ୍ତେ ଦିବସ ପାଳନ କରାଯିବ। ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ କୋଲକାତାର ରବୀନ୍ଦ୍ର ସଦନରେ ମୁଖ୍ୟ ଉତ୍ସବ ପାଳନ କରାଯିବ। ଉତ୍ସବରେ ବିଭାଗୀୟ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଏବଂ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ମଧ୍ୟ ଆସନ୍ତାକାଲି ନମସ୍ତେ ଦିବସ ପାଳନ କରାଯିବ। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦକୁ ନିର୍ଦ୍ଦେଶ ଜାରି କରାଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ସମସ୍ତ ମହାନଗର ନିଗମର କମିଶନର ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ଥାନୀୟ ସ୍ତରରେ ଜନପ୍ରତିନିଧି ସରକାରୀ ଅଧିକାରୀ ଓ ସ୍ୱେଚ୍ଛାସେବୀ ସଂଗଠନଙ୍କ ସହାୟତାରେ କାର୍ଯ୍ୟକ୍ରମର ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବୃତ୍ତିଗତ ସୁରକ୍ଷା ପ୍ରଶିକ୍ଷଣ, ସରକାରୀ କଲ୍ୟାଣକାରୀ ଯୋଜନାରେ ସଂଯୋଗ ଶିବିର, ଆୟୁଷ୍ମାନ ଭାରତ କାର୍ଡ, ନମସ୍ତେ ପରିଚୟପତ୍ର ବଣ୍ଟନ ଆଦି କାର୍ଯ୍ୟକ୍ରମର ଆୟୋଜନ ହେବ। ଏଥିସହ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ରାଜ୍ୟରେ ଚାଲୁଥିବା ଓଜନ ଉତ୍ସବ ପରିପ୍ରେକ୍ଷୀରେ ଶିଶୁଙ୍କ ପୋଷଣ ସ୍ଥିତି ଯାଞ୍ଚ କରିଛନ୍ତି। ଶ୍ରୀ ମହାଲିଙ୍ଗ ଲୋଇସିଙ୍ଗା ବ୍ଲକର ହୀରାପୁର ଅଙ୍ଗନବାଡ଼ି କେନ୍ଦ୍ର 1 ବୁଲି ଦେଖିବା ସହ ସେଠାରେ ଶିଶୁମାନଙ୍କର ପୋଷଣ ସ୍ଥିତି, ଓଜନ ଓ ଉଚ୍ଚତା ମାପ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ମନ୍ତ୍ରୀ କହିଛନ୍ତି ରାଜ୍ୟର ପ୍ରତ୍ୟେକ ଶିଶୁଙ୍କୁ ସୁପୋଷିତ ଓ ସୁସ୍ଥ କରି ଗଢ଼ି ତୋଳିବା ପାଇଁ ପୋଷଣ ଅଭିଯାନକୁ ଆହୁରି ସୁଦୃଢ଼ ଭାବେ କାର୍ଯ୍ୟକାରୀ କରାଯାଉଛି। ଓଜନ ଉତ୍ସବ ମାଧ୍ୟମରେ ଶିଶୁମାନଙ୍କର ଓଜନ, ଉଚ୍ଚତା ଓ ପୋଷଣ ସ୍ଥିତିର ନିୟମିତ ମୂଲ୍ୟାଙ୍କନ କରାଯାଇ ସେମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଏହି ସମୟରେ ମନ୍ତ୍ରୀ ଶିଶୁମାନଙ୍କର ଉପଯୁକ୍ତ ଯତ୍ନ, ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ଖାଦ୍ୟରେ ପୋଷଣର ମାନ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହା ସହ ଅଙ୍ଗନବାଡ଼ି କର୍ମୀ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ଦିଗରେ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଗତ 1ରୁ ଆରମ୍ଭ ହୋଇଥିବା ଓଜନ ଉତ୍ସବ 25 ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସ୍ୱାସ୍ଥ୍ୟସେବା ବିଭାଗ ପକ୍ଷରୁ ବହୁ ସଂଖ୍ୟାରେ ନୂତନ ବୈଷୟିକ ପଦବୀରେ ନିଯୁକ୍ତି ଦିଆଯିବ। ଔଷଧ ସେବନ ଓ ବିତରଣ ବ୍ୟବସ୍ଥା ପାଇଁ 1108 ନୂତନ ଫାର୍ମାସିଷ୍ଟ ଅଧିକାରୀ ପଦବୀ, ଚକ୍ଷୁ ସ୍ୱାସ୍ଥ୍ୟ ପାଇଁ 238 ଜଣ ଅଧିକାରୀ ଏବଂ ବିଭିନ୍ନ ରୋଗର ଚିହ୍ନଟ ଓ ପରୀକ୍ଷଣ ପାଇଁ 380 ଜଣ ଲ୍ୟାବ୍ ଟେକ୍ନିସିଆନ୍ ପଦବୀରେ ନିଯୁକ୍ତି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଦେଶକୁ ଯକ୍ଷ୍ମାମୁକ୍ତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା 100 ଦିନିଆ ଟିବି ମୁକ୍ତ ଭାରତ ଅଭିଯାନ 2.0 ରାଜ୍ୟରେ ସଫଳତାର ସହ ଶେଷ ହୋଇଛି। ଏହି ଅଭିଯାନ ଅଧୀନରେ ରାଜ୍ୟର ସହରାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ 4,470 ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ 3,44,000 ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଅଭିଯାନରେ ନିକ୍ଷୟ ମିତ୍ର ପଦକ୍ଷେପ ମାଧ୍ୟମରେ 28,348 ଜଣ ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ କିଟ୍ ବଣ୍ଟନ କରାଯାଇଥିଲା। ରାଜ୍ୟରେ ଏହି ଅଭିଯାନ ଗତ ମାର୍ଚ୍ଚ 24 ତାରିଖରୁ ଆରମ୍ଭ ହୋଇ ଚଳିତ ମାସ 5 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାରେ ଦକ୍ଷତା ବିକାଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ବିଭାଗୀୟ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର 7ମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ଆଗାମୀ ଦିନରେ ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ଭବିଷ୍ୟତର ଶିଳ୍ପ ଜଗତ ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ଲାଗି ରାଜ୍ୟ ସରକାର ପରବର୍ତ୍ତୀ ପିଢ଼ି ଦକ୍ଷତା ଉପରେ ଗୁରୁତ୍ୱ ଦେଉଛନ୍ତି। ସୂଚନା ଅନୁସାରେ ଆଜି ବିଶ୍ୱ ଦକ୍ଷତା କେନ୍ଦ୍ରରୁ 506 ଜଣ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 261 ଜଣ ହେଉଛନ୍ତି ମହିଳା। ଶିଳ୍ପଭିତ୍ତିକ ଦକ୍ଷତା ଶିକ୍ଷାରେ ମହିଳାମାନଙ୍କର ବୃଦ୍ଧି ପାଉଥିବା ଆତ୍ମବିଶ୍ୱାସ ଓ ଅଂଶଗ୍ରହଣକୁ ଏହା ଦର୍ଶାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହି ଅବସରରେ ମନ୍ତ୍ରୀ ଦକ୍ଷତା କେନ୍ଦ୍ରରେ ସ୍ୱତନ୍ତ୍ର ଏଆଇ ଲ୍ୟାବ୍ର ଉଦ୍ଘାଟନ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଭିଭି ଜିରାମଜୀ ଯୋଜନା

0: ଯୋଜନାକୁ ପ୍ରଭାବଶାଳୀ ଭାବେ ରୂପାୟନ କରିବା ପାଇଁ ଏକ ଜିଲ୍ଲାସ୍ତରୀୟ ଆନ୍ତଃବିଭାଗୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଜନାର କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା କରିଥିଲେ। ଜିଲ୍ଲାରେ ଉଦ୍ୟାନ କୃଷି, ମହ୍ୟଚାଷ, ଜଳସେଚନ ବ୍ୟବସ୍ଥାର ସମ୍ପ୍ରସାରଣ ଓ ବନୀକରଣ ଆଦି କାର୍ଯ୍ୟ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ସମ୍ଭଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ଇଣ୍ଡୋର ବ୍ୟାଡମିଣ୍ଟନ ହଲ୍ରେ ଦୁଇଦିନିଆ ପୂର୍ବ ମଧ୍ୟକ୍ଷେତ୍ର ଜୋନାଲ ସ୍ତରୀୟ ବ୍ୟାଡମିଣ୍ଟନ ଓ ଟେବୁଲ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଘାଟିତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ପୂର୍ବ ମଧ୍ୟକ୍ଷେତ୍ର, ଓଡ଼ିଶା, ଝାଡ଼ଖଣ୍ଡ ଓ ବିହାରର ମୋଟ 11 ଡିଭିଜନରୁ ପୁରୁଷ ଓ ମହିଳା ବର୍ଗର ଖେଳାଳିମାନେ ଯୋଗ ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ବିବେଚିତ ଖେଳାଳିମାନେ ଆସନ୍ତା ସେପ୍ଟେମ୍ବର ମାସରେ ହାଇଦ୍ରାବାଦଠାରେ ହେବାକୁ ଥିବା ସର୍ବଭାରତୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତା 20 ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 17 ପର୍ଯ୍ୟନ୍ତ ପ୍ରତିକୂଳ ପାଗ ଯୋଗୁଁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି। ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ବର୍ତ୍ତମାନ ଗୋଟିଏ ଅପରବାୟୁ ଗର୍ମୀ ବଳୟ ଯୋଉଟାକି ରହିଛି ଆମର ଉତ୍ତର ବଙ୍ଗୋପସାଗର ଏବଂ ତା ପାଖାପାଖି ଦକ୍ଷିଣ ବାଂଲାଦେଶ, ଯୋଉଟାକି ସମୁଦ୍ର ପତନ ଠାରୁ 4.5 to 5.8 କିଲୋମିଟର ଉଚ୍ଚତାରେ ରହିଛି, ଯାହାଫଳରେ କି ଆଗାମୀ 24 ଘଣ୍ଟା ପାଇଁ ରାଜ୍ୟରେ କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ଗଡ଼ଗଡ଼ି ଏବଂ ଝଟକା ପବନ 30-40 କିଲୋମିଟର ପରାରେ ରହିପାରେ।
0: ହୀରାକୁ ଜଳଭଣ୍ଡାର ଜଳସ୍ତର ଆଜି ସନ୍ଧ୍ୟା 6 ସୁଦ୍ଧା 610.58 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 26,975 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 43,024 ଘନଫୁଟ ଜଳ ନିଷ୍କାସିତ ହେଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ବୌଦ୍ଧ, କୋରାପୁଟ, ନୟାଗଡ଼, ଦେବଗଡ଼, ରାୟଗଡ଼ା, ଭଦ୍ରକ, କେନ୍ଦ୍ରାପଡ଼ା, ମାଲକାନଗିରି, ବରଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ପୁରୀରେ ଆସନ୍ତାକାଲି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଆସନ୍ତା 19 ହେବ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଅଳଙ୍କାରର ଗଣତି ମଣତି। ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇ ଆସନ୍ତାକାଲି ଦେଶବ୍ୟାପୀ ପାଳନ କରାଯିବ ନମସ୍ତେ ଦିବସ। ଓଜନ ଉତ୍ସବରେ ଶିଶୁମାନଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଓ ଖାଦ୍ୟରେ ପୋଷଣମାନ ସୁନିଶ୍ଚିତ କରିବା ଉପରେ ସରକାରଙ୍କ ଗୁରୁତ୍ୱ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 20 ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟ୍ ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍ କୁ କୁହ, ନ ଶୁଣିବେ ତ ମ୍ୟାନେଜରକୁ।
3: କରେକ୍ଟ,
2: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନାମଞ୍ଜୁର। ଯିବା, ନିଆ ଆସିଗଲା ନା କିଟ୍ ବ୍ୟାଗ୍?
4: RBI କହେ
5: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଓମ୍ବୁଡସମ୍ୟାନ।
6: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
7: ଆଜିର ପ୍ରସଙ୍ଗ, ବିଶ୍ୱ ଜାହାଜ ପୁନଃ ନିର୍ମାଣ ଶୀର୍ଷରେ ଭାରତ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବିଶ୍ୱ ସାମୁଦ୍ରିକ ବାଣିଜ୍ୟ ଓ ଜଳପଥ କ୍ଷେତ୍ରରେ ଭାରତ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି। ଜାତିସଂଘର ବ୍ୟାପାର ଓ ବିକାଶ ସମ୍ମିଳନୀର ସଦ୍ୟତମ ରିପୋର୍ଟ ଅନୁଯାୟୀ 2025 ଭାରତ ବିଶ୍ୱର ସର୍ବବୃହତ୍ ଜାହାଜ ପୁନରୁଦ୍ଧାର, ସିପ୍ ରିସାଇକ୍ଲିଂ ରାଷ୍ଟ୍ର ଭାବେ ଉଭା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ କେନ୍ଦ୍ର ସରକାରଙ୍କ ବ୍ୟାପକ ସଂସ୍କାରମୂଳକ ନୀତି ଯୋଗୁଁ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଭାରତ ଏହି ସଫଳତା ହାସଲ କରିଛି। ମାରିଟାଇମ୍ ଇଣ୍ଡିଆ ଭିଜନ 2030 ଏହି ପ୍ରମୁଖ ଲକ୍ଷ୍ୟ ପୂରଣ ହେବା ଦେଶର ନୀଳ ଅର୍ଥନୀତି ବା ସାମୁଦ୍ରିକ ଅର୍ଥନୀତି ପାଇଁ ଏକ ବଡ଼ ସଫଳତା। 2024 ବିଶ୍ୱ ଜାହାଜ ପୁନରୁଦ୍ଧାର ବଜାରରେ ଭାରତର ଅଂଶଧନ 30.1% ଥିବାବେଳେ 2025 ଏହା 35.4% ବୃଦ୍ଧି ପାଇଛି। ଏକ ଆକଳନ ଅନୁଯାୟୀ ଏହି ସମୟସୀମା ମଧ୍ୟରେ ଜାହାଜର ବିଭିନ୍ନ ଅଂଶକୁ ଅଲଗା କରିବା ଏବଂ ପୁନରୁଦ୍ଧାର କାର୍ଯ୍ୟ ପ୍ରାୟ 60% ବୃଦ୍ଧି ପାଇଛି। 2024 ଏହି କ୍ଷେତ୍ର 1.86 ମିଲିୟନ୍ ଟନ୍ ରହିଥିବାବେଳେ 2025 ମୋଟ 2.99 ମିଲିୟନ୍ ଟନ୍ରେ ପହଞ୍ଚିଛି।

0: ଭାରତର ଏହି ସଫଳତା ଶିଳ୍ପ ଜଗତର ନିରନ୍ତର ପ୍ରୟାସ ଏବଂ ଆନ୍ତର୍ଜାତିକ ପରିବେଶ ଓ ସୁରକ୍ଷା ମାନଦଣ୍ଡର ଅନୁପାଳନକୁ ପ୍ରତିପାଦନ କରୁଛି। ଦାୟିତ୍ୱ ସମ୍ପନ୍ନ ତଥା ନିରନ୍ତର ଜାହାଜ ପୁନରୁଦ୍ଧାର କ୍ଷେତ୍ରରେ ଭାରତର ସ୍ଥିତି ଅଧିକ ସଶକ୍ତ ହେଉଛି। ଏହି କ୍ଷେତ୍ରକୁ ଅଧିକ ବ୍ୟବସାୟ ଅନୁକୂଳ ଏବଂ ସୁରକ୍ଷିତ କରିବା ପାଇଁ ବନ୍ଦର ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ପରିବେଶ ଅନୁକୂଳ ଏବଂ ସୁରକ୍ଷିତ ଜାହାଜ ପୁନରୁଦ୍ଧାର ପାଇଁ ଭାରତ 2019 ହଂକଂ ଆନ୍ତର୍ଜାତୀୟ ସମାବେଶର ଅନୁମୋଦନକୁ ପାଳନ କରିବା ସହ ରିସାଇକ୍ଲିଂ ଅଫ୍ ସିପ୍ସ ଆଇନ 2019 କାର୍ଯ୍ୟକାରୀ କରିଛି। ଏହା ଅଧୀନରେ ଦେଶବ୍ୟାପୀ 115 ୟାର୍ଡର ଆଧୁନିକୀକରଣ ପାଇଁ ସରକାର 53,50,00,000 ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ସିପ୍ ବ୍ରେକିଂ କ୍ରେଡିଟ୍ ନୋଟ୍ ଯୋଜନା ଅଧୀନରେ ସରକାର ଜାହାଜ ମାଲିକଙ୍କୁ ସ୍କ୍ରାପ୍ ମୂଲ୍ୟର 40% ସମାନ କ୍ରେଡିଟ୍ ନୋଟ୍ ପ୍ରଦାନ କରୁଛନ୍ତି। ଏହାର ଉପଯୋଗ ମାଧ୍ୟମରେ ଭାରତୀୟ ସିପ୍ ୟାର୍ଡରେ ନୂତନ ଜାହାଜ ନିର୍ମାଣ ପାଇଁ 5% ପର୍ଯ୍ୟନ୍ତ ରିହାତିର ବ୍ୟବସ୍ଥା ରହିଛି। ଏହାଦ୍ୱାରା ଉଭୟ ଜାହାଜ ପୁନରୁଦ୍ଧାର ଏବଂ ଘରୋଇ ଜାହାଜ ନିର୍ମାଣ କ୍ଷେତ୍ରକୁ ପ୍ରୋତ୍ସାହନ ମିଳୁଛି। ଗୁଜରାଟର ପ୍ରସିଦ୍ଧ ଆଲାଙ୍ଗ ୟାର୍ଡର କ୍ଷମତାକୁ ପ୍ରାୟ 2 ଗୁଣ ବୃଦ୍ଧି କରିବାକୁ ରାଜ୍ୟ ସରକାର ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ୟୁରୋପୀୟ ସଂଘ ଜାହାଜ ପୁନରୁଦ୍ଧାର ପରିଷଦର ଅନୁମୋଦିତ ତାଲିକାରେ ଭାରତୀୟ ଜାହାଜ ପୁନରୁଦ୍ଧାର ୟାର୍ଡଗୁଡ଼ିକୁ ସାମିଲ କରିବା ପାଇଁ ସରକାର ସକ୍ରିୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିପାଇଁ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ଜାରି ରହିଛି। ଏହା ସଫଳ ହେଲେ ୟୁରୋପୀୟ ଜାହାଜଗୁଡ଼ିକ ମଧ୍ୟ ଭାରତକୁ ବହୁ ସଂଖ୍ୟାରେ ଆସିବ। ସାମୁଦ୍ରିକ କ୍ଷେତ୍ରରେ ଏବେ ପରିବହନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ର ବ୍ୟାପକ ବୃଦ୍ଧି ପାଉଥିବାରୁ ଭାରତ ଏ କ୍ଷେତ୍ରରେ ନିଜର ସ୍ଥିତିକୁ ଅଧିକ ସୁଦୃଢ଼ କରିପାରିବ। ବଜାର କ୍ଷେତ୍ର ବ୍ୟାପକ ହେବା ସହିତ ନୀଳ ଅର୍ଥନୀତି ତ୍ୱରାନ୍ୱିତ ହେବ। ଘରୋଇ ଏବଂ ନିଯୁକ୍ତି କ୍ଷେତ୍ର ଏହାର ସୁଫଳ ପାଇବେ। ଫଳରେ 2047 ବିକଶିତ ଭାରତ ଲକ୍ଷ୍ୟ ହାସଲରେ ଦେଶର ସାମୁଦ୍ରିକ କ୍ଷେତ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ବାଲ୍ଟିକ୍ ଏବଂ ଆନ୍ତର୍ଜାତିକ ସାମୁଦ୍ରିକ ପରିଷଦର ଆକଳନ ଅନୁଯାୟୀ ଆଗାମୀ 10 ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ 16,000 ଅଧିକ ଜାହାଜର ପୁନରୁଦ୍ଧାର ଆବଶ୍ୟକ ପଡ଼ିବ। ଏଥିରୁ ଭବିଷ୍ୟତ ପାଇଁ ରହିଥିବା ନୂତନ ମାର୍ଗ ବିଷୟରେ ଅନୁମାନ କରାଯାଇପାରୁଛି। ବର୍ତ୍ତମାନର 35.4% ବଜାର ଅଂଶଧନ ଆଧାରରେ ଭାରତ ବାର୍ଷିକ 500-600 ଜାହାଜ ପୁନରୁଦ୍ଧାର କରିବାକୁ ସକ୍ଷମ ହେବ। ସରକାର ଏ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ବହୁବିଧ ପ୍ରୟାସ ଜାରି ରଖିଛନ୍ତି। ସାଗରମାଳା କାର୍ଯ୍ୟକ୍ରମ ଏବଂ ସାମୁଦ୍ରିକ ଅମୃତକାଳ ଭିଜନ 2047 ଭଳି ପଦକ୍ଷେପ ମାଧ୍ୟମରେ ସରକାର ସାମୁଦ୍ରିକ କ୍ଷେତ୍ରରେ ବ୍ୟାପକ ନିବେଶର ଲକ୍ଷ୍ୟ ରଖିଛନ୍ତି। ପରିଚାଳନାଗତ ଖର୍ଚ୍ଚ ହ୍ରାସ କରିବା ସହିତ ଜାହାଜ ନିର୍ମାଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ପ୍ରମୁଖ ଯୋଜନାଗୁଡ଼ିକ ମଧ୍ୟରେ 25,000 କୋଟିର ସାମୁଦ୍ରିକ ବିକାଶ ପାଣ୍ଠି ଅନ୍ତର୍ଭୁକ୍ତ। ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ, ସୁରକ୍ଷା ଏବଂ ଆନ୍ତର୍ଜାତିକ ସାମୁଦ୍ରିକ ପ୍ରଦୂଷଣ ମାର୍ଗଦର୍ଶିକା ସହ ସମନ୍ୱୟ ରକ୍ଷା କରି ଏକ ସ୍ଥାୟୀ ସାମୁଦ୍ରିକ ଇକୋସିଷ୍ଟମ ନିର୍ମାଣରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ସଂକ୍ଷେପରେ କହିବାକୁ ଗଲେ ପରିବେଶ ସୁରକ୍ଷା, ନିୟାମକ ସଂସ୍କାର, ଭିତ୍ତିଭୂମିର ବିକାଶ ଏବଂ ସରକାର ଓ ଉଦ୍ୟୋଗୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଦ୍ୱାରା ଭାରତ ଏହି ସଫଳତା ହାସଲ କରିପାରିଛି। ଭବିଷ୍ୟତରେ ଏ କ୍ଷେତ୍ରରେ ବ୍ୟାପକତା ଭାରତର ସାମୁଦ୍ରିକ ଶକ୍ତିକୁ ବୃଦ୍ଧି କରିବା ସହ ଅର୍ଥନୀତିର ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବିଶ୍ୱ ଜାହାଜ ପୁନଃନିର୍ମାଣ ଶୀର୍ଷରେ ଭାରତ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଏତେବେଳେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗା ହର୍ଜ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆକାଶବାଣୀ ଜୟପୁର ସମୟ ରାତି 7:15 ହେବା ପାଇଁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଶୁଣନ୍ତୁ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରବାସୀ ଭାରତୀୟମାନଙ୍କ ପାଇଁ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବେ ସରକାର। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ରପ୍ତାନୀ ପରିମାଣ 11.37% ବୃଦ୍ଧି। ତାମିଲନାଡୁ ଓ ମହାରାଷ୍ଟ୍ରରେ ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣାରେ 9 ଜଣଙ୍କ ମୃତ୍ୟୁ। ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ ନେଇ ଉଭୟ ଇରାନ୍ ଓ ଆମେରିକାର ଦାବି। ଏବଂ ଲର୍ଡସ୍ଠାରେ ଚାଲିଥିବା ମହିଳା ଆନ୍ତର୍ଜାତିକ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରବାସୀ ଭାରତୀୟମାନଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବା ପାଇଁ ସରକାରୀ କ୍ଷେତ୍ରର ବ୍ୟାଙ୍କ୍ଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ବ୍ୟାଙ୍କ୍ ଓ ସରକାରୀ ଆର୍ଥିକ ଅନୁଷ୍ଠାନଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ବୈଦେଶିକ ମୁଦ୍ରା ଅଣନିବାସୀ ବ୍ୟାଙ୍କ୍ ଜମା ଏବଂ ବୈଦେଶିକ ମୁଦ୍ରା ଋଣ ସ୍ୱାପ୍ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରିବା ଅବସରରେ ଶ୍ରୀମତୀ ସୀତାରମଣ ଏହା କହିଛନ୍ତି। ଜମା ସଂଗ୍ରହ ଗତିକୁ ବଜାୟ ରଖିବା ପାଇଁ ଏନ୍ଆର୍ଆଇମାନଙ୍କ ସହ ଯୋଗାଯୋଗ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହି ଆଲୋଚନା ସମୟରେ ବ୍ୟାଙ୍କ୍ ଏବଂ ସରକାରୀ ଆର୍ଥିକ ଅନୁଷ୍ଠାନଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଆର୍ବିଆଇର ସ୍ୱାପ୍ ସୁବିଧା ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ବୈଦେଶିକ ମୁଦ୍ରା ବିନିମୟ ପ୍ରୋହାହିତ କରିବାରେ ଏହି ସ୍ୱାପ୍ ସୁବିଧାର ପ୍ରଭାବକୁ ବ୍ୟାଙ୍କ୍ ଏବଂ ସରକାରୀ ଆର୍ଥିକ ଅନୁଷ୍ଠାନଗୁଡ଼ିକର ଅଂଶଗ୍ରହଣ ପ୍ରମାଣିତ କରୁଛି। ଭାରତର ସମୁଦାୟ ରପ୍ତାନୀ ପରିମାଣ ଚଳିତ ବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ $232 ବିଲିୟନ୍ ଉର୍ଦ୍ଧ୍ୱ ହୋଇଥିବା ଜଣାପଡ଼ିଛି। ଏହା ଗତବର୍ଷ ଏହି ସମୟ ତୁଳନାରେ 11.37% ଅଧିକ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଚଳିତ ବର୍ଷ ଜୁନ୍ ମାସରେ ମୋଟ ରପ୍ତାନୀ ପରିମାଣ $63.45 ମିଲିୟନ୍ ହୋଇଛି, ଯାହାକି ଗତବର୍ଷ ତୁଳନାରେ 9.48% ଅଧିକ। ଜୁନ୍ ମାସରେ ମୁଖ୍ୟତଃ ରତ୍ନ, ଗହଣା, ଇଞ୍ଜିନିୟରିଂ ସାମଗ୍ରୀ, ଜୈବିକ ଏବଂ ରାସାୟନିକ କେମିକାଲ୍ସ, ଇଲେକ୍ଟ୍ରୋନିକ୍ ସାମଗ୍ରୀ ଏବଂ ଚାଉଳ ବିଦେଶକୁ ରପ୍ତାନୀ କରାଯାଇଛି। ଗତବର୍ଷ ଜୁନ୍ ମାସରେ ରପ୍ତାନୀ ହୋଇଥିବା ଇଲେକ୍ଟ୍ରୋନିକ୍ ସାମଗ୍ରୀ ତୁଳନାରେ ଚଳିତ ବର୍ଷ 19% ଅଧିକ ହୋଇଛି।

ଏହିପରି ଚଳିତ ବର୍ଷ ଜୁନ୍ ମାସରେ ଆମଦାନୀ ପରିମାଣ 88.76 ବିଲିୟନ୍ ଡଲାର ହୋଇଛି, ଯାହାକି ଗତବର୍ଷ ତୁଳନାରେ ଏହା 26% ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନ୍ୟୁଜିଲାଣ୍ଡର ଗ୍ରାମ୍ୟ ବିକାଶ ମନ୍ତ୍ରୀ ମାର୍କ ପ୍ୟାଟରସନ୍ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀ ସଂସଦୀୟ ଭବନରେ ବାଚସ୍କତି ଓମ୍ ବିର୍ଲାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ବିର୍ଲା କହିଛନ୍ତି, ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସମ୍ପର୍କକୁ ଦୃଢ଼ୀଭୂତ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ସଂସଦୀୟ ବିନିମୟ ସୁଦୃଢ଼ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ନ୍ୟୁଜିଲାଣ୍ଡର ପ୍ରତିନିଧି ଦଳକୁ ଭାରତର ଉନ୍ନତ ସଂସଦୀୟ ଗଣତନ୍ତ୍ର, ସମୃଦ୍ଧ ଗଣତାନ୍ତ୍ରିକ ପରମ୍ପରା ଏବଂ ଐତିହ୍ୟ ସମ୍ପର୍କରେ ବିବରଣୀ ପ୍ରଦାନ କରାଯାଇଥିଲା ବୋଲି ଶ୍ରୀ ବିର୍ଲା କହିଛନ୍ତି। ଭାରତ ଏବଂ ଜାପାନ ମୁକ୍ତ ଓ ନିୟମଭିତ୍ତିକ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ପାଇଁ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଛନ୍ତି। ଜାପାନର ଟୋକିଓଠାରେ ଅନୁଷ୍ଠିତ ଅଷ୍ଟମ ପ୍ରତିରକ୍ଷା ନୀତି ଆଲୋଚନା ବୈଠକରେ ଦୁଇ ଦେଶ ଆଞ୍ଚଳିକ ଏବଂ ବୈଷୟିକ ସୁରକ୍ଷା ପରିବେଶ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ। ଉଭୟ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ। ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇଥିବାବେଳେ ଜାପାନ ପକ୍ଷରୁ ଉପପ୍ରତିରକ୍ଷା ମନ୍ତ୍ରୀ କାନୋକୋଜି ନେତୃତ୍ୱ ନେଇଥିଲେ। ଉଭୟ ପୂର୍ବ ପ୍ରତିରକ୍ଷା ନୀତି ଆଲୋଚନା ପରଠାରୁ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ନେଇ ସମୀକ୍ଷା କରିଥିଲେ। ପ୍ରତିରକ୍ଷା ଶିଳ୍ପ ସହଯୋଗ, ପ୍ରଯୁକ୍ତିବିଦ୍ୟା ନବସୃଜନ, ସାଇବର ସୁରକ୍ଷା, ମହାକାଶ ଏବଂ ରଣନୈତିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ କ୍ଷେତ୍ର ଉପରେ ସମନ୍ୱୟ ବ୍ୟାପକ କରିବା ଲାଗି ଆଲୋଚନା କରିଥିଲେ। ଉଭୟ ପକ୍ଷ ପ୍ରତିରକ୍ଷା ସହଯୋଗରେ ସ୍ଥିରତାକୁ ସ୍ୱାଗତ କରିଛନ୍ତି ଏବଂ ନିୟମିତ ଭାବରେ ଉଚ୍ଚସ୍ତରୀୟ ବିନିମୟ ଆଲୋଚନା ପ୍ରକ୍ରିୟାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଶେଷ ଭାଗରେ 2+2 ସମେତ ଆଗାମୀ ମନ୍ତ୍ରୀସ୍ତରୀୟ ଗସ୍ତ ପାଇଁ ସମ୍ଭାବ୍ୟ ଫଳାଫଳ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ସଚିବ ଜାପାନ ପ୍ରତିରକ୍ଷା ସଚିବ ସିନିଜିରୋ କୋଇଜୁମିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ପକ୍ଷ ଭାରତ ଜାପାନ ସ୍ୱତନ୍ତ୍ର ରଣନୀତିକ ଏବଂ ବୈଷୟିକ ଭାଗିଦାରିତା ବୃଦ୍ଧି ପାଉଥିବା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ସଡ଼କ ପରିବହନ ତଥା ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ କାନପୁର ଏକ୍ସପ୍ରେସ୍ ୱେର ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନ କାର୍ଯ୍ୟକ୍ରମ ପୂର୍ବରୁ ସମସ୍ତ ନେତା ଉନ୍ନାଓଠାରେ ଏକ୍ସପ୍ରେସ୍ ୱେ ଅନୁଧ୍ୟାନ କରିଥିଲେ। ଏହି ଏକ୍ସପ୍ରେସ୍ ୱେ ପ୍ରକଳ୍ପ ସମେତ ଲକ୍ଷ୍ନୌ ହରଦୋଇ ରାଜପଥ ଏବଂ ଲକ୍ଷ୍ନୌ ଫ୍ଲାଏଓଭର ଶିଳାନ୍ୟାସ କାର୍ଯ୍ୟକ୍ରମ ପାଇଁ 4,850 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ଅବସରରେ ଶ୍ରୀ ଗଡ଼କରୀ କହିଛନ୍ତି, ଆଗାମୀ 2 ବର୍ଷ ମଧ୍ୟରେ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ଉତ୍ତରପ୍ରଦେଶରେ 5,00,000 କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ତାମିଲନାଡୁର ମଦୁରାଇ ନିକଟବର୍ତ୍ତୀ ମେଲୋରଠାରେ ଆଜି ଏକ ବସ୍ ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ଘଟିଛି। କେଟାମ୍ବଟି ରୋଡ଼ରେ 2ଟି ବସ୍ ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାରେ 7 ଜଣ ଗୁରୁତର ଭାବେ ଆହତ ହେବା ସହ ଅନ୍ୟ 15 ଜଣ ଆହତ ଯାତ୍ରୀଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାକୁ ନେବା ବାଟରେ ମୃତ୍ୟୁ ହୋଇଛି। ପୁଲିସ୍ ପକ୍ଷରୁ ଦୁର୍ଘଟଣାର ତଦନ୍ତ କରାଯାଉଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ୍ ବିଜୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ 3,00,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କ ପାଇଁ 1,00,000 ଟଙ୍କା ଏବଂ ସାମାନ୍ୟ ଆହତଙ୍କ ପାଇଁ 50,000 ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ରାଶି ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ପୁନେ ଜିଲ୍ଲାର ସାସୁର ଜେଜୁରୀ ରୋଡ଼ରେ ସଡ଼କ ଦୁର୍ଘଟଣାରେ 3 ଜଣ ମହିଳା ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ତୀର୍ଥଯାତ୍ରୀଙ୍କର ଏକ ଦଳ ଉପରେ ଟ୍ରକ୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ 5,00,000 ଟଙ୍କା ଲେଖାଏଁ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ ହର୍ମୁଜ୍ ପ୍ରଣାଳୀ ଉପରେ ନିଜର ନିୟନ୍ତ୍ରଣ ଦାବି କରିଛନ୍ତି। ପଶ୍ଚିମ ଏସିଆରେ ଏହାକୁ ନେଇ ପରସ୍କର ମଧ୍ୟରେ ଗତ ସପ୍ତାହ ହେଲା ଆକ୍ରମଣ ଏବଂ ପ୍ରତି ଆକ୍ରମଣ ବୃଦ୍ଧି ପାଇଛି। ଏହାକୁ ନେଇ ସେହି ଅଞ୍ଚଳର ସୁରକ୍ଷା ଏବଂ କୂଟନୈତିକ ସ୍ତରୀୟ ପ୍ରୟାସ ଜାରି ରହିଛି। ଗତକାଲି ଓମାନ ଉପକୂଳରେ ହର୍ମୁଜ୍ ପ୍ରଣାଳୀରେ ଇରାନ ପକ୍ଷରୁ ଏକ ଜାହାଜ ଉପରେ ଆକ୍ରମଣ କରାଯାଇଥିଲା। ସେହି ପରଠାରୁ ହର୍ମୁଜ୍ ପ୍ରଣାଳୀ ଦେଇ କୌଣସି ବାଣିଜ୍ୟିକ ଜାହାଜ ଚଳାଚଳ କରୁନାହିଁ। ତୈଳ ଏବଂ ଗ୍ୟାସ୍ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କୁହାଯାଇଛି, ଆମେରିକା ମଧ୍ୟ ଇରାନର ସାମରିକ ଘାଟି ଉପରକୁ ମଧ୍ୟ ଲକ୍ଷ୍ୟ କରି ଆକ୍ରମଣ କରିଛି।

0: ଇରାନ୍ର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଉପକୂଳ ରାଡାର ସ୍ଥଳୀ କ୍ଷେପଣାସ୍ତ ଏବଂ ଡ୍ରୋନ୍ ଓ କ୍ଷୁଦ୍ର ନୌଜାହାଜ ଉପରେ ଆମେରିକା ଆକ୍ରମଣ କରିଛି। ଇରାନ୍ ଏହାର ଜବାବରେ ଆମେରିକାର ସାମରିକ ଘାଟି ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଜୋର୍ଡାନ୍, ବାହାରିନ୍, କୁଏତ୍ ଏବଂ ଓମାନସ୍ଥିତ ରାଡାର ସ୍ଥଳୀ ଉପରେ ଇରାନ୍ ଆକ୍ରମଣ କରିଥିବା ସୂଚନା ମିଳିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ୍ ସ୍ୱେନ୍ର ପ୍ରଥମ ଉପରାଷ୍ଟ୍ରପତି ତଥା ଅର୍ଥ ଓ ବାଣିଜ୍ୟ ମନ୍ତ୍ରୀ କାର୍ଲୋସ୍ କ୍ୟୁରୋପୋ କାବାଲୋରୋଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ୍ କହିଛନ୍ତି ଉଭୟଙ୍କ ମଧ୍ୟରେ ଆଲୋଚନା ଫଳପ୍ରଦ ହୋଇଛି। ଉଭୟ ନେତା ଭାରତ ସ୍ୱେନ୍ ବାଣିଜ୍ୟ ପୁଞ୍ଜିନିବେଶ ଏବଂ ପ୍ରଯୁକ୍ତିବିଦ୍ୟା ସହଭାଗିତା ଜରିଆରେ ଅର୍ଥନୈତିକ ଭାଗିଦାରିତାକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ସେ କହିଛନ୍ତି ଉଭୟଙ୍କ ମଧ୍ୟରେ ପୁନଃ ନବୀକରଣ ଶକ୍ତି, ସବୁଜ ହାଇଡ୍ରୋଜେନ୍, ଉନ୍ନତ ନିର୍ମାଣ ବ୍ୟବସ୍ଥା, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଭିଭିଭୂମି ଏବଂ ନବସୃଜନ ଉପରେ ଆଲୋଚନା ହୋଇଥିଲା। ଉଭୟ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ବୁଝାମଣା ସମ୍ପର୍କରେ ମତବିନିମୟ କରିଥିଲେ। ଶ୍ରୀ ଗୋଏଲ୍ ଆଜିଠାରୁ ସ୍ୱେନ୍, ବେଲ୍ଜିୟମ୍ ଏବଂ ଫିନ୍ଲାଣ୍ଡକୁ ପାଞ୍ଚଦିନିଆ ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କ ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800117800 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ଦେଇପାରିବେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଣ୍ଡନଠାରେ ଚାଲିଥିବା ମହିଳା ଅନ୍ତର୍ଜାତୀୟ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଭାରତ ଐତିହାସିକ ବିଜୟ ହାସଲ କରିଛି। ଲଣ୍ଡନର ଲର୍ଡ ଷ୍ଟାଡିୟମ୍ଠାରେ ଚାଲିଥିବା ମ୍ୟାଚ୍ରେ ଭାରତ ଇଂଲଣ୍ଡ ବିପକ୍ଷରେ 270 ରନ୍ରେ ବିଜୟୀ ହୋଇଛି। ଧାର୍ଯ୍ୟ 457 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଚତୁର୍ଥ ଦିନରେ 186 ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ପ୍ରବାସୀ ଭାରତୀୟମାନଙ୍କ ପାଇଁ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବେ ସରକାର। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକ ରପ୍ତାନୀ ପରିମାଣ 11.37% ବୃଦ୍ଧି। ତାମିଲନାଡୁ ଓ ମହାରାଷ୍ଟ୍ରରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ 9 ଜଣଙ୍କ ମୃତ୍ୟୁ। ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ ନେଇ ଉଭୟ ଇରାନ୍ ଓ ଆମେରିକାର ଦାବି ଏବଂ ଲର୍ଡସ୍ଠାରେ ଚାଲିଥିବା ମହିଳା ଅନ୍ତର୍ଜାତୀୟ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ଭାଦଦାତା ତପନ ରଞ୍ଜନ ଦାସ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ଠାରେ ମୋଦି ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏକ ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସହ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ସାଂସଦ ମାଳବିକା ଦେବୀ ଏଥିରେ ଯୋଗଦେଇ କେନ୍ଦ୍ରରେ ମୋଦି ସରକାରଙ୍କ ଉପଲବ୍ଧି ଐତିହାସିକ ନିଷ୍ପତ୍ତି ଓ ଯୁଗାନ୍ତକାରୀ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ସମ୍ମିଳନୀରେ ଅବସରପ୍ରାପ୍ତ କର୍ମଚାରୀମାନେ ଯୋଗଦେଇ ଅଞ୍ଚଳ ପାଇଁ ଆବଶ୍ୟକ ଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଏ ସମ୍ପର୍କରେ ସାଂସଦ ମାଳବିକା ଦେବୀ କହିଛନ୍ତି
3: ଆଜି ଲୋକ ଯେ ବୁଦ୍ଧିଜୀବୀ ମାନେ ଅଛନ୍, ଯେ ରିଟାୟର୍ଡ ବି ହେଇଛନ୍, ତାଙ୍କ ସଙ୍ଗେ ଆଲୋଚନା ମାନେ କଲୁ କାନା କାନା ଖରିଆର ଲାଗି ତାଙ୍କେ ଦରକାର ଅଛି, କେନ୍ ହିସାବରେ ଖରିଆର ଡେଭଲପମେଣ୍ଟ ଆଗକେ ବଢ଼ବା, ଲୋକମାନେ ସଙ୍ଗେ ମତାମତ କରିକି ଏକା କାମ କରବାଟା ସବୁଠୁ ଭଲ ଜିନିଷ। ସେ ହିସାବରେ ବୁଦ୍ଧିଜୀବୀ ଚାହୁଁଛନ୍ କି ଆମେ ସବୁ ଲୋକ ସଙ୍ଗେ ମିଶିକି କାମ କରୁ।
2: ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା ଅଭିଯାନ ଅନ୍ତର୍ଗତ ଗାଁ ପରିମଳ ଗାଁ ମୁଣ୍ଡରୁ କାର୍ଯ୍ୟକ୍ରମ ଅଧୀନରେ ନୂଆପଡ଼ା ବ୍ଲକର ମାଗୁରପାଣି ଗ୍ରାମରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଗ୍ରାମ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛ ସୁସ୍ଥ ଏବଂ ପରିବେଶ ଅନୁକୂଳ ଗ୍ରାମ ଗଠନ ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ ଏବଂ ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
4: ଆମେ ଗତ ବର୍ଷ ଏହି ବିଶ୍ୱ ପରିବେଶ ଦିବସରେ ସାହସ ସହିତ ଘୋଷଣା କରିଥିଲୁ ଯେ ଆମ ଜିଲ୍ଲାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଜିଲ୍ଲା ରୂପରେ ପରିଗଣିତ କରିବୁ। ସେ ସାହସ ଆଜି ସଫଳତାରେ ଏହି ପରିବର୍ତ୍ତନ ହୋଇଛି। ବର୍ଷେ ପୁରାଣୀ ଉପଲକ୍ଷେ ଆମେ ଲୋକମାନଙ୍କର ସହଯୋଗିତା ସହଯୋଗିତାରେ ଅଭୂତପୂର୍ବ ସଫଳତା ହାସଲ କରିଛୁ। ଏକକ ବ୍ୟବହୃତ ପ୍ଲାଷ୍ଟିକ୍କୁ ନା କରିବାରେ ଆମେ ଆଶା ପୋଷଣ କରୁ।

0: ଆସନ୍ତା ଦିନ ମାନଙ୍କରେ ଏହା ଲୋକମାନଙ୍କର କାର୍ଯ୍ୟକ୍ରମ ହେବ, ଜିଲ୍ଲା ପ୍ରଶାସନ ହାତକୁ ନେଲେ ବି ଲୋକମାନଙ୍କର ଯେଉଁ ଭଲ ପାଇବା ଅଛି ଏ କାର୍ଯ୍ୟକ୍ରମକୁ, ଯେ ଘରୁ ଏବଂ ଘର ବାହାର ସବୁଆଡ଼େ ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ମନା କରିବାର ଯେଉଁ ମାନସିକତା ପ୍ରତିଫଳିତ ହେଇଛି ସବୁ ଲୋକଙ୍କ ଭିତରେ, ସେଥିପାଇଁ ମୁଁ ଜିଲ୍ଲା ପ୍ରଶାସନ ତରଫରୁ ଏବଂ ସମସ୍ତଙ୍କ ତରଫରୁ ଜିଲ୍ଲା ପ୍ରିୟ ଅଧିବାସୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି।
1: ନୂଆପଡ଼ା ଜିଲ୍ଲା ପରିବାର ନିୟୋଜନ କାର୍ଯ୍ୟକ୍ରମରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କ୍ଷେତ୍ରରେ ନୂଆପଡ଼ା ଅଗ୍ରଣୀ ଭୂମିକା ଗ୍ରହଣ ରାଜ୍ୟସ୍ତରରେ ନିଜର ଶ୍ରେଷ୍ଠତା ପ୍ରମାଣିତ କରିଛି। ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ 2025-26 ବର୍ଷର ପରିବାର ନିୟୋଜନ କାର୍ଯ୍ୟକ୍ରମରେ ସାମଗ୍ରିକ ପ୍ରଦର୍ଶନ ପାଇଁ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଛି। ଏହାସହ ପ୍ରସବ ପରେ ଗର୍ଭାଶୟ ମଧ୍ୟରେ ଲଗାଯାଉଥିବା ଜନ୍ମ ନିୟନ୍ତ୍ରଣ ଉପକରଣ ଗ୍ରହଣରେ ମଧ୍ୟ ନୂଆପଡ଼ା ଜିଲ୍ଲା ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଛି। ଏହି ସଫଳତା ପାଇଁ ଜିଲ୍ଲାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲା ପକ୍ଷରୁ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜେଏସ୍ ମହାନ୍ତି ସମ୍ମାନ ଗ୍ରହଣ କରିଥିଲେ। ସରକାର କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାଦାନ ବ୍ୟବସ୍ଥା ଘୋଷଣା କରିବା ପରେ ଆର୍ଥିକ ସମସ୍ୟା ପାଇଁ ଅଧାରୁ ପାଠ ଛାଡ଼ୁଥିବା ବିଦ୍ୟାର୍ଥୀ ମଧ୍ୟ ଶିକ୍ଷା ପାଇଁ ଆଗେଇ ଆସିଛନ୍ତି। ଜିଲ୍ଲାରେ ଗ୍ରାମାଞ୍ଚଳ, ଆଦିବାସୀ, ଅନୁସୂଚିତ ଜାତି, ଜନଜାତି, ପଛୁଆ ଓ ସାଧାରଣ ବର୍ଗର ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଖଡ଼ିଆଳ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ଦାସ ପ୍ରଭାସ ସାମଲ ସରକାରଙ୍କ ନିଷ୍ପତ୍ତି ଆର୍ଥିକ ଅନଗ୍ରସର ପରିବାରଙ୍କ ପାଇଁ ଏକ ସଞ୍ଜୀବନୀ ବୋଲି କହିଛନ୍ତି। ସେହିପରି ପଲ୍ଲୀ ପ୍ରଗତି ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷ ରୁଦ୍ରରାଜ ବାରିକ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ପଲ୍ଲୀ ପ୍ରଗତି ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷ ରୁଦ୍ର ମାଧବ ବାରିକ କହିଛନ୍ତି,
2: ବାସ୍ତବରେ ଏଇଟା ଗୋଟେ ସରକାରଙ୍କର ସ୍ୱାଗତଯୋଗ୍ୟ ପଦକ୍ଷେପ। ଆମ ଅଞ୍ଚଳଟା ଗରିବ ଅଞ୍ଚଳ, ଆଦିବାସୀ ଏବଂ ହରିଜନ ସମ୍ପ୍ରଦାୟ ବହୁତ ଅଛନ୍ତି। ସେ ପିଲାମାନେ ଆମେ ଦେଖିଛୁ ଅତୀତରେ ସେମାନଙ୍କର ବାର୍ଷିକ ଫିଜ୍ ଦେଲା ବେଳକୁ ଭାରି କଷ୍ଟ ହଉଥିଲା। ସରକାର ଏଇ ଯୋଉ ବ୍ୟବସ୍ଥା କଲେ ଯେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଦେୟମୁକ୍ତ ଶିକ୍ଷା କଲେ ବହୁତ ଭଲ ହେଇଛି। ଆମେ ଆଜି ବି ଦେଖୁଛୁ, ଆଜି ଆମର ଯୋଉମାନେ ସିଲେକ୍ସନ ଲିଷ୍ଟ ଆସିଥିଲେ ଅତି ଉତ୍ସାହିତ ଥିଲେ, ଅଭିଭାବକ ମାନେ ଛାତ୍ରଛାତ୍ରୀ ମାନେ ବହୁତ ଖୁସି ଲାଗୁଥିଲେ ସେମାନେ ଯେ ଆଉ କିଛି ତାଙ୍କୁ ଦେୟ ଦେବାକୁ ପଡୁନାହିଁ। ଆଉ ଏ ବ୍ୟବସ୍ଥା ସରକାର ଯୋଉ କରିଛନ୍ତି, ନିଶ୍ଚିତ ଭାବରେ ମୁଁ ତ କହିବି ଆମ ନୂଆପଡ଼ା ଭଳିଆ ଗୋଟେ ଅନଗ୍ରସର ଜିଲ୍ଲାରେ ଏଟା ଆମେ ତାଙ୍କୁ ସ୍ୱାଗତ କରୁଛୁ ସରକାର ପଦକ୍ଷେପକୁ।
1: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆପଡ଼ାଠାରେ ନିକ୍ଷୟ ପୋଷଣ ଯୋଜନା ଅଧୀନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏମ୍ସିଏଲ୍ର କର୍ପୋରେଟ୍ ସାମାଜିକ ଦାୟିତ୍ୱ, ଏଚ୍ଆଇଭି ଏଡ୍ସ ଗବେଷଣା ଯତ୍ନ କେନ୍ଦ୍ରର ସହଯୋଗରେ ନୂଆପଡ଼ା ବ୍ଲକର 210 ଜଣ ରୋଗୀଙ୍କ ମଧ୍ୟରୁ 60 ଜଣଙ୍କୁ ପୋଷଣ କିଟ୍ ବଣ୍ଟନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ।
3: ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିଲେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ କୃଷି ଓ କୃଷକ।
4: ହରିଆ ଦେଖ ଭାଉଜ ଆସିଲେ।
5: ଆରେ ତମେ କାହିଁକି ଆସିଲ ଜମିକୁ?
6: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
5: ଆ ତମେ କଣ ଭାବିଲ? ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି।
4: ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ତ୍ୱ ଗୁଡିକର ବ୍ୟବହାରର ସଠିକ୍ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
6: ଆରେ ବାଃ, ଇଏ ତ ବହୁତ ଭଲ କଥା।
4: NFSM ର ସାହାଯ୍ୟ ସଚ୍ଚୋଟ ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।
7: ସର୍ବଶ୍ରେଷ୍ଠ କୃଷକ ପୁରସ୍କାର ମିଳିଲା ହରିଆଙ୍କୁ, ସେ ଜଣେଇବେ ନିଜ ସଫଳତାର ରହସ୍ୟ।
8: ମୋର କୃଷକ ଭାଇ ଓ ଭଉଣୀ ମାନେ, ଆପଣମାନେ ମଧ୍ୟ ନିଜ ନିଜର ଜମିରେ ଉନ୍ନତ ଫସଲ ଉତ୍ପାଦନ କରିପାରିବେ।
7: କିପରି?
8: ବାସ୍, ଯଦି ବି କୌଣସି ସମସ୍ୟା ହେଲା ତେବେ ତୁରନ୍ତ ଏଇ ନମ୍ବରରେ ଫୋନ କରନ୍ତୁ 1800180551।
6: ଇଏ ନମ୍ବର କାହାର ଭାଇ?
8: କୃଷକ କଲ୍ ସେଣ୍ଟର, ଯେଉଁଠି ବିଶେଷଜ୍ଞ ଆପଣଙ୍କୁ ଚାଷର ସମସ୍ୟା ଗୁଡିକ ବିଷୟରେ ତୁରନ୍ତ ସମାଧାନ ବତେଇବେ।
7: ଆରେ ଭାଇ, ବିଶେଷଜ୍ଞଙ୍କର ସବୁ ସମୟରେ ସେଠି ଉପସ୍ଥିତ ଥିବେ?
8: ହଁ ଭାଇ, ସବୁ ସମୟରେ ବର୍ଷକ 365 ଦିନ ଉପସ୍ଥିତ ମିଳିବେ, ତା ପୁଣି ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ।
6: କିନ୍ତୁ ଭାଇ, ବେଶୀ ସମୟ ଯାଏ କଥା ହେଲେ ବେଶୀ ପଇସା ତ ଲାଗିବ?
8: କିଛି ପଇସା ଲାଗିବନି, ମୋବାଇଲ ଦ୍ୱାରା କିମ୍ବା ଅନ୍ୟ ଫୋନ ଦ୍ୱାରା କୃଷକ କଲ୍ ସେଣ୍ଟରକୁ ମାଗଣାରେ କଲ୍ କରନ୍ତୁ, ପରାମର୍ଶ ପାଇଁ ମଧ୍ୟ ପଇସା ପଡିବନି।
6: ସତରେ?
8: ହଁ, 16 ଅଣା ସତ। କୃଷକ ଭାଇମାନେ ଚାଷର ସମସ୍ୟା ଗୁଡିକର ତୁରନ୍ତ ସମାଧାନ ନିଜ ଭାଷାରେ ପାଇବା ପାଇଁ ସାରା ଭାରତରେ ଯେକୌଣସି ଫୋନ ଯୋଗେ ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବର 1800180551 ମାଗଣାରେ ଯୋଗାଯୋଗ କରନ୍ତୁ। କୃଷକମାନଙ୍କର ବନ୍ଧୁ କୃଷକ କଲ୍ ସେଣ୍ଟର।
9: ମାନେ ଜୁହାର ଲାଗୁ।
10: ଜୁହାର ଜୁହାର।

0: କେମିତି ସବୁ ଭଲ ତ ତମର ବାଟେ
1: ଆ ଭଲ କାହିଁ ଏବେ ଟିକେ ତ ପାଲା ମାନେ ପକେଇଛି ସମାନ 4 ଇଞ୍ଚିଆ ପୁରା ହେଇଗଲାଣି ବାଟେ କେମିତି ସବୁ ଆରମ୍ଭ କରିଦେଲ କି ନାଇଁ
0: କରୁଛୁ ଟିକେ ଟିକେ କି ନା
1: ଏଥର ଟିକେ ଲେଟ୍ ହେଲା କା ବୋଲ ତ ପାଣି ପୁଡିବାଟା ମାତ୍ର ଆମର ବାଡ଼େ ଏଥର ମୁଇଁ ଅଧା ଏ ପାଲା ପକେଇଲି କରିବି ଆଉ ଅଧା ଧାନ କରିବି ନାଇଁ
0: କେମିତି ଯେ ଆର କିଛି କରିବ ବୋଲୁଛ ନା କେମିତି
1: ବୋଇଲେ ଏଥର ପାଣି ଟିକେ ଲେଟ୍ ହେଲା କି ନାଇଁ
0: ସେଟା ଏକା ମୁଇଁ ମିଶା କହୁଛି ଆମକୁ ମିଶା ବଡ ଚିନ୍ତା ବୋଲୁଛ ଏଥର ପାଣିପାଗ ମିଶା ହରବର କା କଲା ଭଳିଆ ଅଛି
1: ହରବର ନାଇଁ ଆଗରୁ ତ ପାଣିପାଗ ବିଭାଗ ମିଶା ସୂଚନା ଗୋଟେ ଦେଇଥିଲେ ବୋଲ ତ ଏଥର କମ୍ ବର୍ଷା ହବ ପାଣି କମ୍ ମିଳିବ ହେଲେ ଆମେ ତ ଚାଷୀ କୂଳ ଆମେ ତ ଚାଷ ଉପରେ ନିର୍ଭର ଚାଷକୁ ତ ଛାଡି ପାରିବାର ନାହିଁ ହେଲେ ଏଇ ପାଗକୁ ଦେଖିବା କା ଚାଷବାସ କରିବା କଥା ସେଟା ପାଇଁ ଦେଖିଲି ଯେ ଆମର ଗୋଟେ କେନାଲ ସୁବିଧା ଅଛି ବୋଲି ଅଳ୍ପ ପାଣି ଟିକେ ହେଲେ ଧାନ ଟିକେ ଘରକୁ ଖାଇଲା ପରା କରିଦେବାର ହବ
0: ଆହୁରି
1: ବାକିଟାରେ ମୁଇଁ ସେ ମକା ଟିକେ ଲଗେଇ ଦେଇଛି ଆହୁରି ଇଏ ମାଣ୍ଡିଆ ପାଇଁ ଟିକେ ସମାନ ଜମି ରେଡି କରିକିରି ତଳି ମିଶା ପକେଇ ଦେଇଛି ବୋଲେ କାହିଁକି ବୋଇଲେ କମ୍ ପାଣିରେ ହେବା
0: ଜିନିଷ ମାନେ ଲୁଡ଼ା ଟିକେ
1: ଆଜିକାଲି କୁକୁଡ଼ା ଟିକେ ଛେଳି ଟିକେ ଇଟା ମାନେ ପାଖରେ ରଖିକିରି ଛୋଟ ଛୋଟ କିଆରୀ ମାନେ କରିକିରି ପନିପରିବା ଟିକେ ସମାନ ଚାଷ କରିଦେବାର ଅଛି ଧାନ ଘରକୁ ଖାଇଲା ପରା ହେଲେ ଏକା ତମେ ପାରିବ ବାବୁ ଗୋଟେ ଖରାପ ହେଲେ ମିଶା ଗୋଟରୁ ମିଳିବ ନାଇଁ ବୋଲେ ଏ ଧାନ ପଛେ ଦବୁଡ଼ି ଦବୁଡ଼ି ସବୁ ଖାଲି ଖର୍ଚ୍ଚ ହେଇଯିବ ଖାଲି ଚୁଛା ହାତ ବୋଇବା ଛଡ଼ା କିଛି ନାହିଁ
0: ମୁଇଁ କିଛି ଭାବିଛି ଜାଣିଛ ନା ଏ ବର୍ଷ ତ ପାଣିପାଗ ବିଭାଗ କହିଦେଇଛି ବର୍ଷା କମ୍ ହବ ବୋଲିକି ନା ମୁଇଁ କିଛି ଭାବିଛି ଆମର ଦେଶୀ ପ୍ରଣାଳୀରେ ଗୋଟେ ଚାଷ କରିବି ଭଲିକିନା ଭଲ ଜିନିଷ ଗୋଟେ ଚାଷ କରିବି ଯୋଉଟାକି ମତେ ଟିକେ ଶ୍ରଦ୍ଧା ଲାଗିବାର ଅଛି
1: ଶୁଣ ତ ତମେ ଏଇ ଜବର କଥାବାର୍ତ୍ତା ହେଲେ ହବନି ବୈଠକରେ ଶୁଣ ଆମେ ତ ମନର କଥା ମାନେ କହିଦଉଛୁ ବୋଲେ ଆମେ ଚାଷୀ ଭାଇ ମାନେ ମିଶା ତାଙ୍କର ମନର କଥା ମାନେ ଆକା ସମାନ ଏମିତି ଆକା
0: କହିବେ ନା
1: ହେଲେ ଆଜି କି ସବୁ ବୋଲେ ଆମର ବୈଠକରେ ତମର ମନ ଦୁଃଖ ନାହିଁ ମୋର ମନ ଦୁଃଖ ନାହିଁ ଆଜି ଆମର ଏ କାର୍ଯ୍ୟକ୍ରମ ଯୋଉ ରହିଛି ସେଠି ଆମର ପରମ୍ପରା ଯୋଉ ଚାଷ ଥିଲା ବୋଲେ ମାଣ୍ଡିଆ ଚାଷ ଆମେ ମାଣ୍ଡିଆ ଲଗେଇଲେ ଘରକୁ 2 ମାଣ୍ଡିଆ ଯାଉ ନ ଖାଇଲେ ତ ହବ ନାହିଁ
0: ସେଟା ଏକା ମୁଇଁ ମିଶା କହୁଥିଲି ଆମର ଯୋଉ ଆରମ୍ଭରୁ ଚାଲି ଆସିଛି ଆମର ଏଇ କୋରାପୁଟ ଅଞ୍ଚଳରେ ମାଣ୍ଡିଆଟା କାହାକୁ ଆମେ ଖାଉଥିଲୁ ମାଣ୍ଡିଆ ବିଷୟଟା ଆମେ ଭଲିକିନା ଯଦି ଜାଣିବା ବେଲେ ଆଜିକାଲି ତ ମାଣ୍ଡିଆର ମିଶା ବିଭିନ୍ନ ପ୍ରକାର ଜିନିଷ ମାନେ ତିଆରି ହଉଛି ଆହୁରି ଦେଶ ବିଦେଶରେ ମଧ୍ୟ କୋରାପୁଟର ମାଣ୍ଡିଆ ବେଲେ ବଡ ଶ୍ରଦ୍ଧା ପାଣି ହେଲା ଏଇ ଯୋଉ ଅନଲାଇନରେ କିଣା ବିକା ବୋଲୁଛନ୍ତି ତାହିଁରେ ମିଶା ମିଳୁଛି ଏବେ
1: ହେଲେ
0: ସେଟା ପାଇଁ ମୁଇଁ ମାଣ୍ଡିଆ ଚାଷ ଟିକେ କରିବି ବୋଲୁଥିଲି କିଏ ଟିକେ ମତେ ବୁଝେଇ ଦେଇଥା ବୋଲେ ନିକି ବଢିଆ ହେଇଥାନ୍ତା
1: ସେଟା ତ ଆଜିକାଲି ବିଭିନ୍ନ ପ୍ରକାର ଅଛି ଆମର କୂଳରେ ତ ମାଣ୍ଡିଆ ଚାଷ ତ କହିବାକୁ ନାହିଁ କି ଶିଖେବାକୁ ନାହିଁ ମାତ୍ର ଗୋଟେ ବେପାର ବାଟ କରିବାକୁ ହେଲେ ଭଲ କିସମ ଲଗେଇବା ପାଇଁ ହେଲେ ଜାଣିବାର କଥା ହେଲେ ଆଜି ଆମର ଏଇ ଆଲୋଚନାରେ ମାଣ୍ଡିଆ ଚାଷ ସମ୍ପର୍କରେ ଆଜି ଶୁଣିବା ଆମେ ତ ଧାନ ଚାଷ କଲୁ ବିଭିନ୍ନ ପ୍ରକାର ପନିପରିବା ଚାଷ କଲୁ ଏବେ ମାଣ୍ଡିଆ ଚାଷ ଜାଣିଛେ ମାତ୍ର ତାର ନିୟମ ହିସାବରେ ଆମେ ଯଦି କରିବା ବୋଲେ ଏଥିରୁ ମିଶା ଲାଭ ପାଇପାରିବା ଏଇଟା ମୁଇଁ କହିବି ନାହିଁ ଆମର ଜଣେ ବୈଜ୍ଞାନିକ ଆଜ୍ଞା ଅଛନ୍ତି ତାଙ୍କର ବିଭାଗ ତରଫରୁ ଚାଷୀମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଉଛନ୍ତି ହେଲେ ତାଙ୍କ ସହିତ ମୁଇଁ କଥାବାର୍ତ୍ତା ହେବି
2: ମୋ ନାଁ ପ୍ରଶାନ୍ତ କୁମାର ପରିଡ଼ା ମୁଁ ଏମ୍ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନରେ ସାଇଣ୍ଟିଷ୍ଟ ଭାବରେ କାମ କରୁଛି ଏମ୍ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ସବୁବେଳେ ଚେଷ୍ଟା କରିଆସିଛି ଚାଷୀମାନଙ୍କ କେମିତି ଉନ୍ନତି ହେବ ସେମାନେ କେମିତି ଅଧିକ ଲାଭବାନ ହୋଇପାରିବେ ତା ସହିତ ତାଙ୍କର ଖାଦ୍ୟପେୟରେ କେମିତି ଉନ୍ନତି ହେବ ଏଇ 2 କଥାକୁ ଗୁରୁତ୍ୱ ଦେଇଆସିଛି ଆଉ ବିଶେଷ କରି ଆପଣ ଯେମିତି କହିଲେ କୋରାପୁଟ ହେଉଛି ମାଣ୍ଡିଆର ଜନ୍ମସ୍ଥଳୀ କହିଲେ ଚଳେ ଯେଉଁଠିକି ବହୁ ପୁରାତନ ସମୟରୁ ଶହ ଶହ ବର୍ଷ ପୂର୍ବରୁ ଲୋକମାନେ ମାଣ୍ଡିଆ ଚାଷ କରିଆସୁଛନ୍ତି ଏବଂ ତାଙ୍କର ଏଇଟା ମାନେ ଧାନ ପରେ ମାଣ୍ଡିଆ ହେଉଛି ତାଙ୍କର ମୁଖ୍ୟ ଖାଦ୍ୟ ଯେଉଁଥିରେ କି ସେମାନେ ଚାଷ କରିକି ସେଇଟାକୁ ଖାଦ୍ୟ ଭିତରେ ରଖିଥାନ୍ତି ସାମିଲ କରିଥାନ୍ତି ଆମେ ଚେଷ୍ଟା କରିଥିଲୁ ତାର କେମିତି ଟେକ୍ନୋଲୋଜି ଦ୍ୱାରା କେମିତି ସେମାନେ ଅମଳ ବୃଦ୍ଧି କରିବେ ସେଥିରେ ଆମେ ସଫଳ ହେଲୁ ଯେମିତି ଧାନକୁ ବିଭିନ୍ନ ଶିଳ୍ପରେ ବା ଧାଡ଼ିରେ କରାଯାଉଛି ଏବଂ ଲୋକ ଅଧିକ ଅମଳ ପାଉଛନ୍ତି ଠିକ ସେମିତି ଭାବରେ ମାଣ୍ଡିଆକୁ ସେମାନେ ଅଧିକ ଅମଳ କରିବା ପାଇଁ SMI ବା ଶ୍ରୀ ପ୍ରଣାଳୀ ଗୋଟେ ରହିଛି ମାଣ୍ଡିଆର ଆଉ ଧାଡ଼ିରେ ରୋପ କରିବା ତାକୁ ବିଭିନ୍ନ ପ୍ରକାର ଯେମିତି ଆମେ ସାଇକେଲ ୱିଡର ବ୍ୟବହାର କରୁଛୁ ଏଇସବୁ ଟେକ୍ନୋଲୋଜି ଦେଇକି ମାଣ୍ଡିଆର ଅମଳ ବହୁତ ପରିମାଣରେ ବଢିପାରିଛି ଯେମିତିକି ବର୍ତ୍ତମାନ ଆମର କୋରାପୁଟର ଚାଷୀମାନେ ଏକର ପ୍ରତି ଆଭରେଜ 12 କ୍ୱିଣ୍ଟାଲ ଅମଳ କରିପାରୁଛନ୍ତି

0: ଜଣେ ଜଣେ ଚାଷୀ ତ 20 କ୍ୱିଣ୍ଟାଲ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି, ଯୋଉଟା କି ଗୋଟେ ଜାତୀୟ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ତେଣୁ ପରବର୍ତ୍ତୀ ସମୟରେ ଆମେ ଚିନ୍ତା କଲୁ, ଅମଳ ତ ବୃଦ୍ଧି ହେଲା, ସେମାନେ ତ ସବୁ ଖାଇବେନି, କି ତେଣୁ ବାକି ଯୋଉ ରହିଲା ବଳକାକୁ ସେମାନେ କେମିତି ତାକୁ ବ୍ୟବହାର କରିବେ, ସେଥିପାଇଁ ଆମେ ଚିନ୍ତା କଲୁ ଯେ ତାଙ୍କ ପାଇଁ ଦରକାର ଯେ ପ୍ରସେସିଂ ୟୁନିଟ ଦରକାର, ଯୋଉଥିରେ କି ସେମାନେ ଭାଲ୍ୟୁ ଆଡ୍ କରିପାରିବେ ଆଉ ତାକୁ ବିକିକି ସେମାନେ ଅଧିକ ଲାଭବାନ ହେଇପାରିବେ। ସେଥିପାଇଁ ଆମେ କେତେକ ଜାଗାରେ ପ୍ରସେସିଂ ୟୁନିଟ, ମାଣ୍ଡିଆର ପ୍ରସେସିଂ ୟୁନିଟ ସ୍ଥାପନ କଲୁ, ଆଉ କିଛି ଗ୍ରୁପ ମା ମାନଙ୍କୁ ଟ୍ରେନିଂ ଦେଲୁ, ଆଉ ସେମାନେ ତାକୁ ପ୍ରସେସ କରିକି ଭଲ ପ୍ୟାକିଂ କେମିତି କରିବେ ଏଇସବୁ ଜିନିଷ ଶିଖେଇଲୁ, ଆଉ ଓର୍ମାସ ମଧ୍ୟ ଏଥିରେ ସହଯୋଗ କରିଛି ଆମକୁ। ତାପରେ ସେମାନେ ତାକୁ ଭଲ ପ୍ୟାକିଂ କରିକି ଲେବଲ କରିକି ତାଙ୍କର ଯୋଉ ପ୍ରଡ୍ୟୁସର ଗ୍ରୁପ ନାଁରେ ବର୍ତ୍ତମାନ ମାର୍କେଟକୁ ଛାଡୁଛନ୍ତି। ଆପଣ ଯେମିତି କହିଲେ ବର୍ତ୍ତମାନ ଦିଲ୍ଲୀ ଦରବାରରେ ମଧ୍ୟ ପହଞ୍ଚି ପାରିଛି, ଆମାଜନରେ ଏଇଟା ଉପଲବ୍ଧ ହେଉଛି, ଆଉ ସେମାନେ ଭଲ ଦୁଇ ପଇସା ପାଇପାରୁଛନ୍ତି। ତା ସହିତ ଖାଲି ଏଇ ଅଞ୍ଚଳରେ ନୁହଁ, ଭୁବନେଶ୍ୱର କଟକ ଆମର ଓଡ଼ିଶାର କୋଷ୍ଟାଲ ଏରିଆରେ ଯୋଉ ମାଣ୍ଡିଆର ଆବଶ୍ୟକତା ରହିଛି, ଏଥିରୁ ସେମାନେ ପଠେଇ ପାରୁଛନ୍ତି ଓ ସେ ଆବଶ୍ୟକତା ପୂରଣ କରିପାରୁଛନ୍ତି।
1: ବର୍ତ୍ତମାନ ସମୟରେ ଯେଭଳି ମାଣ୍ଡିଆକୁ ନେଇକି ଚାରିଆଡେ ଚର୍ଚ୍ଚା ଏବଂ ଆମାଜନରେ ମଧ୍ୟ ମିଳିବ, କୋରାପୁଟ ଜିଲ୍ଲା ପାଇଁ ଗୋଟେ ପରିଚୟ ସୃଷ୍ଟି କରିଛି, ତେବେ ମାଣ୍ଡିଆଟା ଯେଭଳି ଚାଷ ହଉଥିଲା ଆମ ଅଞ୍ଚଳରେ, ବର୍ତ୍ତମାନ ମାଣ୍ଡିଆର କୌଶଳ ସିନା ବଦଳିଲା, ବିହନରେ କିଭଳି ବଦଳିଛି, ନା ସେ ପୁରୁଣା ମାଣ୍ଡିଆଟା ହିଁ ବର୍ତ୍ତମାନ ସମୟରେ ହିଁ ଚାଲିଛି?
0: ନାଇଁ ନାଇଁ, ଭଲ କଥାଟେ ପଚାରିଲେ। ଆମେ ଚେଷ୍ଟା କଲୁ ସେହି ଚାଷୀମାନଙ୍କୁ ନେଇକି କେମିତି ଭଲ ବିହନ ଉତ୍ପାଦନ କରିପାରିବେ। ଆମେ ବିଭିନ୍ନ ଆଡୁ ଯୋଉ ବ୍ରିଡର ବିହନ ଆଣିଲୁ, ଯୋଉଟାକି ଭଲ ଅମଳ ଦେଇପାରିବ। ଆଣିଲା ପରେ ସେଇ ଚାଷୀମାନଙ୍କୁ ତାଙ୍କର ଦକ୍ଷତା ବୃଦ୍ଧି କରିକି ସେଇଥିରୁ ସେମାନେ ପ୍ରାମାଣିକ ବିହନ ଆଉ ପିଣ୍ଡ ବିହନ ଉତ୍ପାଦନ କଲେ, ଯାହାକି ଭଲ ଅମଳ ଦେଇପାରିଲା, ଏବଂ ଏବେ ସବୁ ଚାଷୀଙ୍କ ପାଖରେ ପ୍ରାମାଣିକ ବିହନ ଉପଲବ୍ଧ। ତେଣୁ ସେମାନେ ସେଇ ବିହନକୁ ଚାଷ କରିକି ଯୋଉ ତାଙ୍କର ଦେଶୀ ବିହନରେ ଯୋଉ ଅମଳ ପାଉଥିଲେ, ଏ ବିହନ ଚାଷ କରିବା ଦ୍ୱାରା ସେମାନେ ପାଖାପାଖି ଅଧିକ 3 ଗୁଣ ଅମଳ ପାଇପାରୁଛନ୍ତି। ତେଣୁ ବିହନର ପରିବର୍ତ୍ତନ ହେଇଛି ଆଉ ଅମଳ ବୃଦ୍ଧି ହେଇଛି, ଆଉ ସେମାନେ ମଧ୍ୟ ସେଲ୍ଫ ସଷ୍ଟେନେବଲ କୁହାହଉଛି, ସେମାନେ ନିଜେ ସୁରକ୍ଷିତ ଚାଷ କରିପାରୁଛନ୍ତି।
1: ତେବେ କୁହାଯାଏ ଯେ ପୂର୍ବ କାଳରୁ ଯୋଉ ଚାଷ ପଦ୍ଧତି ଯେତେବେଳେ ଆରମ୍ଭ ହେଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ, ଯେତେଗୁଡ଼ା ଅଭିଭକ୍ତ କୋରାପୁଟ ଜିଲ୍ଲା ଯଦି ଆମେ କହିବା ବି, ମାଣ୍ଡିଆକୁ ପ୍ରଥମ ଚାଷ ହିସାବରେ ନେଇଥିଲେ ଓ ମାଣ୍ଡିଆ ହିଁ ସେମାନଙ୍କର ପ୍ରଥମ ଖାଦ୍ୟ ଥିଲା, ତେବେ ଏଇ ଚାଷରେ ସେମାନେ ପାହାଡ଼ ସମତଳ ଅସମତଳ ଯେତେ ଜାଗା ଥିଲା ସେଥିରେ ସେମାନେ ଚାଷ କରୁଥିଲେ, ଧୀରେ ଧୀରେ ପରିବର୍ତ୍ତନ ହେଲା ଓ ଅନ୍ୟାନ୍ୟ ଚାଷ ମଧ୍ୟ ଜଡ଼ିତ ହେଲା। ତେବେ ଏଇ ଯୋଉ ମାଣ୍ଡିଆର ଚାଷ କୌଶଳ ଯେଭଳି ଆପଣ କହୁଛନ୍ତି, ଏଥିରେ ନିଶ୍ଚିତ ରୂପରେ ଆଜିର ଦିନରେ ସମସ୍ତେ କହୁଛନ୍ତି ଯେକୌଣସି ଚାଷ କରିବାକୁ ହେଲେ ତାକୁ ସାରର ଆବଶ୍ୟକତା, ତେବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତ ସାର ସେତେଟା ପ୍ରୟୋଗ କରନାହାନ୍ତି ସେମାନଙ୍କ ଚାଷରେ, ତେବେ ମାଣ୍ଡିଆରେ କ'ଣ ସାର ଆପଣଙ୍କ ବିଭାଗ ତରଫରୁ କିଛି କୁହାଯାଉଛି, ନା ସେମାନେ ପାରମ୍ପରିକ ରୀତିରେ ଯେମିତି ଚାଷ କରୁଥିଲେ ସେମିତି ଚାଷ କରୁଛନ୍ତି, ଯୋଉଟାକି ଆଜି ଦିନରେ ଏକ ପରିଚିତ ପାଇଛି?
0: ନାଇଁ, ସାରର ଆବଶ୍ୟକତା ତ ସବୁ ଚାଷରେ ରହିଛି, କିନ୍ତୁ ଆମେ ଚେଷ୍ଟା କରିଛୁ ସେମାନେ ଯେମିତି ଅଧିକ ଖର୍ଚ୍ଚ ନ କରିବେ। ସାଧାରଣତଃ ମାଣ୍ଡିଆକୁ ସେମାନେ ସାର ଦିଅନ୍ତି ନାହିଁ, ଗୋବର ଖତ ଦେଇକି ଚାଷ କରନ୍ତି, କିନ୍ତୁ ଆମେ ଚେଷ୍ଟା କଲୁ ଯେ ଜୈବିକ ଉପାୟରେ ବି ସେମାନେ ଚାଷ କରିପାରିବେ ଆଉ ଭଲ ଅମଳ ପାଇପାରିବେ। ଆମେ କୌଣସି ପ୍ରକାର ଯୋଉ ରାସାୟନିକ ସାର ଔଷଧ କୁ ମଧ୍ୟ ପ୍ରୟୋଗ କରିବା ପାଇଁ ତାଙ୍କୁ ଦଉନ ଉପଦେଶ ଦଉନ, ତାଙ୍କର ମଧ୍ୟ ସେ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରେଇଛୁ ଯେ ଜୈବିକ ଖତ ସାର କେମିତି ପ୍ରସ୍ତୁତ କରିବେ, ଆଉ ନିଜେ ନିଜେ ପ୍ରସ୍ତୁତ କରିବେ, କମ୍ ଖର୍ଚ୍ଚରେ ପ୍ରସ୍ତୁତ କରିପାରିବେ, ଏବଂ ସେଇ ଜୈବିକ ଖତ ସାରକୁ ପ୍ରୟୋଗ କରିକି ଚାଷ କରିବେ। ତାହାଦ୍ୱାରା କ'ଣ ହେଉଛି, ତାଙ୍କର ଯୋଉ ଇନପୁଟ କଷ୍ଟ କୁହାହଉଛି ସେଇଟା କମିଯାଉଛି ଆଉ ଭଲ ଅମଳ ମଧ୍ୟ ପାଇପାରୁଛନ୍ତି, ଏ କ୍ଷେତ୍ରରେ ମଧ୍ୟ ସେମାନେ ସ୍ୱାବଲମ୍ବୀ ହେଇପାରିଛନ୍ତି।
1: କୁହାଯାଏ ଯେ କୋରାପୁଟ ମାଣ୍ଡିଆ ଯେତିକି ସ୍ୱାଦିଷ୍ଟ ଖାଇବାରେ ବା ତା ସେଥିରେ ଯେତିକି ପରିମାଣର ଭିଟାମିନ ପ୍ରୋଟିନ ରହିଛି, ଅନ୍ୟ କୌଣସି ଶସ୍ୟରୁ ସେତିକି ଦେଖିବାକୁ ମିଳେ ନାହିଁ, ଯେହେତୁ ସାର ବ୍ୟବହାର କରାଯାଏ ନାହିଁ। ତା ସହିତ ଜଳବାୟୁ ମଧ୍ୟ, କୋରାପୁଟ ଜଳବାୟୁ ଏହି ମାଣ୍ଡିଆ ଫସଲ ପାଇଁ ଉପଯୁକ୍ତ, ଏହାକୁ ଆପଣ କିଭଳି ଦେଖୁଛନ୍ତି?
0: ବହୁତ ନିଶ୍ଚିତ ଭାବରେ ଆପଣ ଯୋଉ କଥା କହିଲେ ଏକାନ୍ତ ସତ୍ୟ, ଯେ କୋରାପୁଟର ମାଣ୍ଡିଆର ଗୋଟେ ସ୍ୱତନ୍ତ୍ର ସ୍ୱାଦ ରହିଛି, ଆଉ ତାହା ବଜାୟ ରଖିବା ପାଇଁ ଆମେ ଚାଷୀମାନଙ୍କୁ ସବୁବେଳେ ଉପଦେଶ ଦଉଛୁ, ସେମାନେ କୌଣସି ପ୍ରକାର ରାସାୟନିକ ସାର ଔଷଧ ପ୍ରୟୋଗ କରିବେ ନାହିଁ, ତାଙ୍କର ସେହି ମୌଳିକ ସ୍ୱାଦ କେମିତି ବଜାୟ ରହିବ ସେଥିପାଇଁ ତାଙ୍କୁ ଜୈବିକ ଉପାୟରେ ଚାଷ କରିବା ପାଇଁ ପ୍ରବର୍ତ୍ତା ଯାଉଛି, ଶିଖାଯାଉଛି, ଆଉ ସେଇଟାକୁ ସେମାନେ ମଧ୍ୟ

0: ଅନୁସରଣ କରିକି ଅମଳ ବି ବୃଦ୍ଧି କରିପାରିଛନ୍ତି ଆଉ ସ୍ୱାବଲମ୍ବୀ ବି ହେଇପାରିଛନ୍ତି, ତାଙ୍କର ଆର୍ଥିକ ସ୍ୱଚ୍ଛଳତା ମଧ୍ୟ ବଢିପାରୁଛି।
1: ଆମ ଅଞ୍ଚଳରେ କୋଉ କୋଉ କିସମର ମାଣ୍ଡିଆ ବର୍ତ୍ତମାନ ଏବେ ଚାଷ ହେଉଛି ଯାହାକି ଆପଣ ବିଭାଗ ତରଫରୁ ଚାଷୀଙ୍କୁ ଦେଇଛନ୍ତି?
0: ଆମ ଅଞ୍ଚଳରେ ସବୁଠାରୁ ବେଶି ଆଦୃତ ହେଇଛି KMR 204, ଯୋଉଟା ଆମେ କର୍ଣ୍ଣାଟକରୁ ଆଣିଥିଲୁ, ସେଇଟା ବେଶି ଆଦୃତ ହେଇଛି। ତାପରେ ଆମର ଓଡ଼ିଶାରେ ମଧ୍ୟ ୱେଟ୍ ରିଲିଜ ଭେରାଇଟି ଗୋଟେ ରହିଛି ଅର୍ଜୁନ ବୋଲିକି, ଅର୍ଜୁନ ମଧ୍ୟ ଭଲ ଆଦୃତି ଲାଭ କରିଛି। ତା ସହିତ ଆଗରୁ କିଛି ରିଲିଜ ଭେରାଇଟି ରହିଛି ଯୋଉଟାକି ଚାଷୀମାନେ ମଧ୍ୟ କିଛି ପରିମାଣରେ କରୁଛନ୍ତି, ଯେମିତି ଚିଲିକା, GPU, ML 365, ଏସବୁ ଭେରାଇଟି କିଛି କିଛି ପରିମାଣରେ ଆଦୃତି ଲାଭ କରିଛି। ଆଉ ଏଇ ବର୍ଷ ଆମେ ଗୋଟେ ନୂଆ ଭେରାଇଟି ମଧ୍ୟ IIMR ହାଇଦ୍ରାବାଦରୁ ଆଣିକି ଇଣ୍ଟ୍ରୋଡ୍ୟୁସ୍ କରିଛୁ, ସିଏ ବି ଚେଷ୍ଟା କରାହଉଛି କେମିତି ତାର ଅମଳ ଆସିବ ଦେଖିବା, ତାକୁ ମଧ୍ୟ ପ୍ରମୋସନ କରାହବ ଯଦି ଭଲ ଅମଳ ଆସିବ ସେଟା ମଧ୍ୟ ଚେଷ୍ଟା।
1: ତେବେ ବର୍ତ୍ତମାନ ସମୟରେ ଯେତିକି ଚାଷ ହଉଥିଲା ମାଣ୍ଡିଆ ଚାଷ ବା ଆମ ଅଞ୍ଚଳରେ ବର୍ତ୍ତମାନ କେତେ ପରିମାଣରେ ବଢିଛି ଆଉ ଆଗକୁ ଏହାର ଭବିଷ୍ୟତ କ'ଣ ହବ?
0: ମାଣ୍ଡିଆର ଚାଷ ତ ଆ ପୂର୍ବରୁ ମୁଁ ଯଦି କହିବି ବିଗତ 3 ବର୍ଷ 4 ବର୍ଷ ତଳର କଥା କହିବି, ବହୁତ କମ୍ ଚାଷ ହଉଥିଲା, କାହିଁକି ନା ସେମାନେ କେବଳ ତାଙ୍କର ନିଜର ଖାଇବା ଉଦ୍ଦେଶ୍ୟରେ ହିଁ ଚାଷ କରୁଥିଲେ। ତାପରେ ଆମେ ଏଇ ଯୋଉ ଟେକ୍ନୋଲୋଜି ଦେଲା ପରେ, ଅମଳ ବୃଦ୍ଧି ହେଲା ପରେ, ଆଉ ସେମାନେ ବିକ୍ରିବଟା କରିକି ଭଲ ପଇସା ପାଇଲା ପରେ, ସେମାନେ ପ୍ରାୟ ଅଧିକାଂଶ ଜମି ଯୋଉ ପ୍ରାୟ ଏମିତି ଧାନ ବୁଣି ଦଉଥିଲେ, ଯୋଉ ଅପ୍ଲାଣ୍ଟ ଭେରାଇଟି ବୁଣି ଦଉଥିଲେ, ଅଳ୍ପ କିଛି ଅମଳ ହଉଥିଲା ମାଣ୍ଡିଆ ବୁଣି ଦଉଥିଲେ, ଏମିତି କରୁଥିଲେ, ବର୍ତ୍ତମାନ ପ୍ରାୟ ଅଧିକାଂଶ ଅପ୍ଲାଣ୍ଟ ଜମିକୁ ସେମାନେ ମାଣ୍ଡିଆରେ ହିଁ କନଭର୍ଟ କରିପାରିଛନ୍ତି। ବର୍ତ୍ତମାନ ତ ମାଣ୍ଡିଆରୁ ମାନେ କୋରାପୁଟ ଅଞ୍ଚଳରୁ ଦେଖାଯାଉଛି ପାଖାପାଖି 50,000 ହେକ୍ଟର କେବଳ ମାଣ୍ଡିଆ ଚାଷରେ କଭର ହେଇଛି।
1: ଆଗକୁ ଲକ୍ଷ୍ୟ କ'ଣ ରଖିଛନ୍ତି?
0: ହଁ, ଆମର ଆଗକୁ ଲକ୍ଷ୍ୟ ରହିଛି ପ୍ରତ୍ୟେକ ଚାଷୀ ଏଇ ଯୋଉ ଆମ ଟେକ୍ନୋଲୋଜିକୁ ତାଙ୍କ ପାଖରେ ପହଞ୍ଚୁ, ଆଉ ପ୍ରତ୍ୟେକ ଗାଁ ଗାଁରେ ମାଣ୍ଡିଆର ପ୍ରୋସେସିଂ ୟୁନିଟ୍ ଉପସ୍ଥାପନ ହେଉ, କାହିଁକିନା ପ୍ରୋସେସିଂ ୟୁନିଟ୍ ନଥିଲେ ମାଣ୍ଡିଆରୁ ସେମାନେ ଅଧିକ ଲାଭ ପାଇପାରିବେ ନାହିଁ। କାହିଁକିନା ଯଦି ସେମାନେ ଖାଇବା ପାଇଁ ଯେତିକି ଗଲେ ବଳକାଟାକୁ ଯଦି ସେମାନେ ମାର୍କେଟରେ କମ୍ ଦାମରେ ବିକିଦେବେ, ତା ଦ୍ୱାରା ଅଧିକ ଲାଭ ପାଇପାରିବେ ନାହିଁ। ତାପରେ ଗଭର୍ଣ୍ଣମେଣ୍ଟ ଯୋଉ ମଣ୍ଡି ମାଧ୍ୟମରେ କିଣୁଛି ସେ ମଧ୍ୟ ଲିମିଟ୍, ଗତ ବର୍ଷ 72,000 କ୍ୱିଣ୍ଟାଲ ଲିମିଟ୍ ରଖିଲେ, 70,000 କ୍ୱିଣ୍ଟାଲ ପହଞ୍ଚିଲା ବେଳକୁ ବନ୍ଦ କରିଦେଲେ ମଣ୍ଡି ଆଉ ନେଲେ ନାହିଁ। ତେଣୁ ଲୋକଙ୍କ ପାଖରେ ଯୋଉ ବଳକା ସର୍ପ୍ଲସ୍ ରହୁଛି, ସେଇ ଜିନିଷଟାକୁ ସେମାନେ କେମିତି ବିକିବେ, ତା ଦ୍ୱାରା କ'ଣ ଅନ୍ୟ ବ୍ୟବସାୟୀଙ୍କୁ ବିକିଲେ ସେମାନଙ୍କୁ କମ୍ ଦାମରେ ଦେବାକୁ ପଡିବ। ତେଣୁ ଆମର ଉଦ୍ଦେଶ୍ୟ ରହିଛି ସେମାନେ ଭାଲ୍ୟୁ ଆଡ୍ କରନ୍ତୁ, ପ୍ରୋସେସିଂ କରନ୍ତୁ, ଆଉ ତାକୁ ବିକିକି ଅଧିକ ଲାଭବାନ ହୁଅନ୍ତୁ, ଏଇଟା ହେଉଛି ଆମର ଉଦ୍ଦେଶ୍ୟ। ତେଣୁ କୋରାପୁଟ ଜିଲ୍ଲାର ପ୍ରତ୍ୟେକ ଗାଁରେ କେମିତି ଏଇ ପ୍ରୋସେସିଂ ୟୁନିଟ୍ ସ୍ଥାପନ ହେବ, ଚାଷୀମାନେ ଏଇ ଟେକ୍ନୋଲୋଜିକୁ ଆଡପ୍ଟ କରିବେ, ଆଉ ପ୍ରତି ଗ୍ରୁପ ମାଧ୍ୟମରେ ସେମାନେ ଯୋଡ଼ି ହେଇକି ଏଇ ଭାଲ୍ୟୁ ଆଡିସନ୍ କରିକି ଅଧିକ ଲାଭବାନ ହେଇପାରିବେ, ସେଇଟା ହିଁ ଆମର ଆଗାମୀ ଦିନର କାର୍ଯ୍ୟପନ୍ଥା।
2: ଦେଖିଲ ତ
3: ବଢିଆ ପଚାରିଲ ଭାଇନା, ମୁଁ ଯେମିତି ଚାହୁଁଥିଲି ମତେ ସେମିତି ଉତ୍ତର ମାନେ ମିଳିଛି, ମୋ ମନକୁ ପାଇଲା ଭଳିଆ କଥା ମାନେ ତମେ ପଚାରିଲ, ମତେ ଶ୍ରଦ୍ଧା ଭାବରେ ଶ୍ରଦ୍ଧା ଲାଗିଲା।
2: ହେଲେ ବିଭିନ୍ନ ପ୍ରକାର କିସମ ବିହନ ରହିଛି, ତାର ଭିତରୁ ଭଲ ବିହନ ଯୋଉଟା ରହିଛି, କମ୍ ପାଣିରେ ମିଶା କେମିତି ହେଇପାରିବ, ବିନା ରାସାୟନିକ ସାରରେ କେମିତି ଚାଷ ହଉଛି, ତାପରେ ବିକ୍ରି ବଟା ପାଇଁ କଣ ସବୁ ସୁବିଧା ଅଛି, ସବୁ ପ୍ରକାର ଗୋଟେ ଜାଗାରେ ଶୁଣିଲ କି ନାହିଁ?
3: ସେଟା କା ଦରକାର ଭାଇନା, ଏବେ ଅଳ୍ପ ସାର କେମିତି ବ୍ୟବହାର କରିବା, ଦେଶୀ ସାର କେମିତି ଆମେ ଭଲକି ବ୍ୟବହାର କରିବା, ଏଇସବୁ ଜିନିଷ ଜାଣିଲେ କା ନେଇକି ଆମେ ଗୋଟେ ହୃଷ୍ଟପୃଷ୍ଟ ଚାଷ ଆମେ କରିପାରିବା। ଏବେ ଦେଖ, ପୁରୁଣା କାଳର ଲୋକମାନେ ଭଲିକିନା ବଞ୍ଚୁଥିଲେ କି ପାଇଁ କି ତାଙ୍କମାନେ ଦେଶୀ ଖାଦ୍ୟ ଖାଉଥିଲେ ବୋଲି ନା, ଆମକୁ ତ ଦେଶୀ ଖାଦ୍ୟ କିଛି ନାହିଁ, ମୁଁ ଚାହୁଁଛି ଆମକୁ ଟିକେ ଦେଶୀ ଖାଦ୍ୟ ମିଳୁ ବୋଲି
2: ମିଳିଲା।
3: ହେଲେ ଶୁଣ, ମୁଁ କିଛି କହୁଥିଲି, ଗୀତ ଗୋଟେ ଶୁଣିବା ଏବେ
2: ଶୁଣିଦେବା।

0: ହେଲା ହଉ ମନ ଟିକେ ଶ୍ରଦ୍ଧା ହେଇଗଲା ହେଲେ କିସ କରିବ ଆମେ ତ ସୁଖ ଦୁଃଖର ଦୁନିଆ ଏଇଟା ସାଙ୍ଗସାଥୀ କଥା ନହେଲେ ତ ହବ ନାହିଁ ଆମର ବୈଠକରେ ମିଶାସି ସାଙ୍ଗସାଥୀ କଥା ଗୋଟେ ଅଛି ହେଲେ ଭାଇର କଥା ଗୋଟେ ଶୁଣିଦେବା ତମେ ଏକା ପଚାର
1: ହେ ଆଜି ଭାଇ ନାହିଁ ଆଜି ଗୋଟେ ଭଉଣୀ ଅଛନ୍ତି ତମେ ମାଣ୍ଡିଆ କଥା ପଚାରିଲ ମୁଇଁ ନେଇକି ଛତୁ କଥା ପଚାରିଛି ସେ ନାନୀ ନେଇକି ଛତୁ ବଢିଆ ଚାଷ କରୁଛନ୍ତି
0: ଛତୁ ବୋଲେ ଦାମ ତ ସମାନ ଏବେ ତ ସେ ଶ୍ରାବଣ କରପଡାଟା ମାନେ ଟିକେ ଟିକେ ବଜାରକୁ ଆଉଛି ଯେ 3,000 ଟଙ୍କା କେଜି ବୋଲୁଛନ୍ତି ଆଉ ସେ ବଡ଼ା ଛତୁ ପରାଟା ଆଇଛି ଯେ ସେ 1200-1500
1: ତଳେ
0: ଛତୁ ଚାଷ ବୋଲେ ଏକା ଭଲ କଥା ଗୋଟେ କହିଛ ମାତ୍ର ମାତ୍ର ଏଇଟା ପଚାରିଲେ ଆମେ ମିଶା ଚାଷ କରିହେଲେ ଘରକୁ ଟିକେ ଆମେ ଆହୁରି ବଜାରରୁ କିଣିବାଟା ନାହିଁ ନିଜେ ଚାଷ କରି ନିଜେ ଖାଇବାଟା ହବ ବେଗି ବେଗି ପଚାର
1: ମ୍ୟାଡାମ ନମସ୍କାର ମ୍ୟାଡାମ ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦେବେ କି ହେଲେ ଆପଣ କଣ କରନ୍ତି କଣ କଣ ସବୁ କରନ୍ତି
2: ପନିପରିବା ଫୁଲ ଛତୁ ମୁଖ୍ୟ ବାକି ସବୁ
1: ହେଲେ ଆପଣ ବିବାହିତ ଆପଣ ପାଠ ପଢିଛନ୍ତି ଗ୍ରାଜୁଏସନ ସରିଲା ପରେ ଆପଣଙ୍କୁ ଚାଷ କରିବା ପାଇଁ କେମିତି ଇଚ୍ଛା ହେଲା ମାନେ ଚାକିରି ନ କରିକି
2: ଯେହେତୁ ମ୍ୟାରେଜ ହେଇଗଲା ତାପରେ ଘରର ସବୁ ଦାୟିତ୍ୱ ପଡିଲା ସେଥିପାଇଁ କରିପାରିବିନି ଚାକିରି ଆଉ ଚାକିରି କରିବା ପାଇଁ ହେଲେ ବାହାରକୁ ବି ଯିବା ପାଇଁ ପଡିବ ସେଥିପାଇଁ ବାପା ଆମର ଚାଷ କରୁଥିଲେ ତ ମତେ ଆଗରୁ ଚାଷ ଉପରେ ଧାରଣା ଥିଲା ଟିକେ ସେଥିପାଇଁ ମୁଁ ଚାଷ କରିବା ପାଇଁ ଭାବିଲି
1: ବହୁତ ସୁନ୍ଦର କଥାଟେ କହିଲେ ଆଜିକାଲିକା ଶିକ୍ଷିତ ପିଲାମାନଙ୍କୁ ଆପଣଙ୍କର ଏଇ ପଦଟି କଥା ବହୁତ ଇନସ୍ପାୟାର କରିବ ହେଲେ ମ୍ୟାଡାମ ଆପଣ ଯୋଉ କହିଲେ ଛତୁ ଚାଷଟା କରୁଛନ୍ତି ଆପଣ ସେଟା କେମିତି କଣ ଆପଣ ଆରମ୍ଭ କଲେ ଟିକେ କହିବେ
2: ଛତୁ ଚାଷ ପାଇଁ ବ୍ୟାଙ୍କରୁ ଆମେ ଲୋନ୍ ଆଣିଥିଲୁ ଆମର ଆଜ୍ଞା ବି ଟିକେ ସାହାଯ୍ୟ କରନ୍ତି କରିକି ଧୀରେ ଧୀରେ ଲାଭ ଆଣିଲୁ
1: ହେଲେ ଛତୁ ଚାଷ ଯଦି ଜଣେ ଏବେ ନୂଆରେ ଆରମ୍ଭ କରିବ ତ ସେଟା କେମିତି କଣ କରିବେ ଆପଣ ଯେମିତି କହିଲେ ପାଳ ଛତୁ ଆପଣ ଚାଷ କରୁଛନ୍ତି ବୋଲି ତ ତାକୁ କେମିତି ସେ ତାର ବେଡ୍ ପ୍ରସ୍ତୁତ କରିବେ କେମିତି ତାର ମଞ୍ଜି ପକେଇବେ
2: ତାର ମଞ୍ଜି ମିଳୁଛି ମାର୍କେଟରେ ମଞ୍ଜି ଆଉ ନଡା ଏଟା ମୁଖ୍ୟ ଜିନିଷ ହଉଛି ନଡା ଆଣିଲେ ତାକୁ ପ୍ରଥମେ ଆଗରୁ 4-6 ଅଙ୍ଗୁଳି କାଟିକି କାଟିଥିଲା ପରେ ତାକୁ ଗୋଟେ ରାତି ପାଣିରେ ଭିଜେଇକି ରଖିବାକୁ ପଡିବ ରଖି ସାରିଲା ପରେ ସେ ବତୁରି ଯିବ ତାପରେ ତାକୁ କାଢିକି ଏମିତି ବାହାରେ ରଖିଦେବେ ଖରାରେ ଶୁଖେଇବେ ନାହିଁ ବାହାରେ ରଖିଦେବେ ଛାଇରେ ରଖିଲେ

0: ହାତରେ ଏମିତି ଚିପୁଡ଼ିଲେ ଓଦା ଲାଗୁଥିବ, ମୋତେ ପାଣି ବହୁ ଉଠିବ।
1: ଆଚ୍ଛା ଆଚ୍ଛା ହେଲା।
0: ହଁ ସେଇଟା ହେଲେ ଜାଣିବା ପାଇଁ ଯେ ଆପଣଙ୍କର ନଡ଼ା ଯିବ ସେଟା ଛତୁ ଚାଷରେ ବେଳ ପକେଇବା ପାଇଁ ପ୍ରସ୍ତୁତ ହେଇଯାଇଛି ବୋଲି। ତାପରେ ଆପଣ ତାକୁ ସାଇଜରେ ବେଡ୍ ଗୋଟେ ଇଏରେ ପକେଇବେ ଆଉ, ପକେଇ ସାରିଲା ପରେ ତାପରେ ମଞ୍ଜିଟା ଉପରେ ଚାରିପଟରେ ଦେବେ।
1: ମଞ୍ଜି ଉପରେ ମୁଁ ଶୁଣିଥିଲି ମ୍ୟାଡାମ, ଆମର ଯୋଉ ବେସନ ପକେଇବା ପାଇଁ ପଡେ ସେଟା ଆପଣ ବ୍ୟବହାର କରନ୍ତି କି?
0: ହଁ ହଁ, ବେସନ ତା ଉପରେ ଟିକେ ବେସନ ପକେଇବା ପାଇଁ ପଡିବ।
1: ଆଚ୍ଛା, ସେମିତି ଆପଣ କେତେଟା ସ୍ତର ସ୍ତର କରିନା ପକାନ୍ତି?
0: ଆପଣ ପାଞ୍ଚଟା ପକେଇ ପାରିବେ, ସାତଟା ପକେଇ ପାରିବେ।
1: ଆଚ୍ଛା, ହେଲେ ଏଇ ଯୋଉ ବେଡ୍ ଯାକ ଆପଣ ପ୍ରସ୍ତୁତ କରୁଛନ୍ତି ତାକୁ ଛାଇରେ ରଖିବା ପାଇଁ ପଡିବ ନା ଖରାରେ?
0: ନାଇଁ ନାଇଁ, ସେଟା ତାର ପାଇଁ ଜାଗା ବି ଠିକରେ ପ୍ରସ୍ତୁତ କରିବାର ଅଛି, ଚାରିପଟୁ ପବନ ଯିବା ଆସିବା କରୁଥିବ ଠିକରେ, କିନ୍ତୁ ଖରା ହଉନଥିବ।
1: ଆଚ୍ଛା ଆଚ୍ଛା,
0: ଉପରେ ତମ୍ବୁ କି ନହେଲେ ଆଜବେଷ୍ଟ ଏମିତି କିଛି ପକେଇ ଦେଇଥିବେ ଚାରିପଟ ସାଇଡ୍ରେ କରିକିନା, କିନ୍ତୁ କାନ୍ଥ ହେଇନଥିବ ଯେମିତି ସେ ଜାଗାରେ ପବନ ଯିବା ଆସିବା ଭଲରେ କରୁଥିବ, ତାହେଲେ କିଛି ଛତୁ ଭଲ ହବ।
1: ଆଚ୍ଛା, ହେଲେ ଏଇ ଛତୁଟା ଆମେ ମଞ୍ଜି ପକେଇବାର କେତେ ଦିନ ପରେ ବାହାରି ପାରିବ?
0: ସାତ ଦିନ ପରେ ଟିକେ ଟିକେ ଆରମ୍ଭ ହବ ବାହାରିବା, ତାପରେ ଏକୋଇଶ ଦିନରେ
1: ମାନେ ଏକୋଇଶ ଦିନ ବେଳକୁ ଆମେ ବିକ୍ରି ବଟା ପାଇଁ ଆରମ୍ଭ କରିପାରିବା। ହେଲେ ମ୍ୟାଡାମ, ଏ ଯୋଉ ଛତୁକୁ ଆପଣ ଆପଣଙ୍କର ପାଖାପାଖି ହାଟ ବଜାରରେ ବିକନ୍ତି ନା ବାହାରକୁ ବି ପଠାନ୍ତି?
0: ନାଇଁ, ଆମର ପାଖରେ ସେଠି ଥାଏ ଭୁବନେଶ୍ୱର, ପୁରୀ, ଏ ଯୋଉ ସବୁ ହୋଟେଲ ମାନେ ଥାଏ, ତାଙ୍କମାନଙ୍କ ସାଙ୍ଗରେ କଥାବାର୍ତ୍ତା କରିକି ତାଙ୍କ ମାନଙ୍କ ପାଖକୁ ଡାଇରେକ୍ଟ ପଠେଇବି।
1: ଆଚ୍ଛା ଆଚ୍ଛା, ହେଲେ ମ୍ୟାଡାମ ଆପଣ ଯୋଉ ଛତୁଟାକୁ ଚାଷ କରୁଛନ୍ତି, ଆପଣଙ୍କ ପରିବାର ଲୋକ ବି ଆପଣଙ୍କୁ ସାହାଯ୍ୟ କରନ୍ତି? ବହୁତ ବଢିଆ କଥାଟା ଆପଣ କହିଲେ ଯେ ଆପଣ ଶିକ୍ଷିତ ହେଇକି ବିବାହିତ ହେଇକି ମଧ୍ୟ ଆପଣ ଗୋଟେ ଛତୁ ଚାଷ ଆପଣଙ୍କ ଆପଣ ଆରମ୍ଭ କରିନା ସ୍ୱାବଲମ୍ବୀ ହେଇପାରିଛନ୍ତି। ଆପଣ ସତରେ ଆମ ସମାଜ ପାଇଁ, ଆମ ମହିଳା ସମାଜ ପାଇଁ ଖାସ କରିକିନା ଗୋଟେ ଉଦାହରଣ କହିଲେ ଚଳେ। ଆପଣ ଏମିତି ଚାଷ କରୁଥାନ୍ତୁ, ଆଗକୁ ବଢ଼ୁଥାନ୍ତୁ। ଆପଣଙ୍କର ବହୁମୂଲ୍ୟ ସମୟ ଆମକୁ ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
2: ବଢିଆ କଥାମାନେ କହିଛନ୍ତି। ହଉ, ଛତୁ ଚାଷ ପରାଡା, ଏଇ ଏସ୍ଏଚ୍ଜି ଗ୍ରୁପ ପରାଡା ହେଲେ ମିଶା ହବ, ନିଜେ ମିଶା ଚାଷ କଲେ ମିଶା
1: ହବ ହବ, ସେଟା ହଉଛି କଥା। ଏବେ ଦେଖ, ଇନାନୀ ପାଠ ପଢୁଛନ୍ତି, ବିବାହ କଲେ ମାତ୍ରକୁ ଚାଷବାସ କଲେ, ସେଟା ଏକା ସମସ୍ତଙ୍କୁ ମୁଇଁ ମିଶା କହିବାଟା ଯେ ଯୋଉଟା ଯାହା ହେଇଯାଉ ଚାଷବାସକୁ ଆମେ ଛାଡ଼ିବା ନାହିଁ, ଭଲକିନା ଟିକେ ଚାଷବାସ କରିବା, ଦୁଇ ପଇସା ତାହିଁରୁ ପାଇବା, ନିଜେ ଭଲ ପଡ଼ିବା।

0: ଖାଲି ଧାନ ଚାଷ ପଛରେ ଦବଡ଼ିଲେ ହବ ନାହିଁ ଭାଇ, ଆଜିକାଲି ଚାଷରେ ପରିବର୍ତ୍ତନ ହେବାର ଅଛି ଏକା, ଆମେ ମିଶା ପରିବର୍ତ୍ତନ ହେବାର ଅଛି ଏକା। ହେଲେ ଭାଇ କିଛୁ କରିବା, ଆମର ତ ବୈଠକର ଆସୁ ଆସୁ ଭଲ ମନ୍ଦ କଥା କୋଉକୁ ବେଳ ମିଶା ହେଇଯାଉଛି, ବାକି ଥିଲେ ଆହୁରି ଗୋଟେ ବୈଠକରେ କଥା ହେବା ଭାଇ, ଯିବା ହେଲେ ଆମେ
1: ଯିବା ଭାଇ ନା, ଅନ୍ଧାର ମିଶା ହେଲାଣି
0: ଯିବା।
2: ଫରିଆ ଦେଖ ଭାଉଜ ଆସିଲେ।
3: ଆରେ ତମେ କାହିଁକି ଆସିଲ ଜମିକୁ?
4: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
3: ଆ ତମେ କଣ ଭାବିଲ? ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି।
2: ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ଵ ଗୁଡିକର ବ୍ୟବହାରର ସଠିକ୍ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
4: ଆରେ ବାଃ, ଇଏ ତ ବହୁତ ଭଲ କଥା।
2: NFSM ର ସାହାଯ୍ୟ ସଚ୍ଚୋଟ, ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।
5: ପ୍ରାୟୋଜିତ କାର୍ଯ୍ୟକ୍ରମ କୃଷି ଓ କୃଷକ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 8 ହେବା ପାଇଁ ଯାଉଛି। ଆସନ୍ତୁ ଶୁଣିବା ପବିତ୍ର ଘୋଷଯାତ୍ରା ଉପଲକ୍ଷେ ପୁରୀର ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ଏକ ସାକ୍ଷାତକାର। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବ୍ୟବହାର କରାଯାଏନି ଯେହେତୁ ସେଠି ବହୁତ କ୍ରାଉଡିଂ ରହୁଛି, ତାକୁ ଆମେ ତାଳବଣିଆକୁ ସିଫ୍ଟ କରୁଛୁ। ଆଉ ବ୍ରହ୍ମଗିରିରୁ ଯେଉଁ ଗାଡ଼ି ଆସୁଛି ତା ପାଇଁ ଆମର ବ୍ୟବସ୍ଥା ରହୁଛି କି ଗୋଟେ ସମଙ୍ଗ ପାର୍କିଂ ଆମର ତିଆରି କରାଯାଇଛି। ଏହା ସହିତ ଆମର ସି ବିଚ୍ ସାଇଡ୍ରେ କିଛି ପାର୍କିଂ ସୁବିଧା ରହିଛି, ଯେଉଁଥିରେ କି ଗାଡ଼ି ଆମର ଯେଉଁ ଅଛନ୍ତି ଏକ୍ସେସ୍ ଗାଡ଼ି ଯଦି ରହୁଛି କିମ୍ବା ବ୍ରହ୍ମଗିରି ସାଇଡ୍ରୁ ଯେଉଁ ଗାଡ଼ି ଆସୁଛି ସେମାନେ ସେଇ ଜାଗାରେ ଯାଇକି ପାର୍କିଂ କରିପାରିବେ।
1: ତେବେ ଏହି ସମୟରେ ଦେଖାଯାଏ ଯେ ବାହାରୁ ଯେଉଁମାନେ ଆସୁଛନ୍ତି ସେମାନଙ୍କର ତ ମ୍ୟାନେଜମେଣ୍ଟ ପାଇଁ ପୁଲିସ ଟିକେ ଧ୍ୟାନ ଦିଏ, କିନ୍ତୁ ଯେଉଁ ସାହି ଗଳିକନ୍ଦି ପୁରୀର ଆଖପାଖରେ ଲୋକ ଥାନ୍ତି ସେମାନେ ଟିକେ ମଝିରେ ମଝିରେ ଅସୁବିଧା ସମ୍ମୁଖୀନ ହୋଇଥାନ୍ତି, ତେବେ ସେମାନେ ଯେମିତି ସୁରୁଖୁରୁରେ ତାଙ୍କ ମୁଭମେଣ୍ଟ କରିପାରିବେ ସେଥିପାଇଁ କ'ଣ କିଛି ଫ୍ଲେକ୍ସିବଲ୍ ପଲିସି ହେଇଛି କି? ଏଥର
0: ପ୍ରତ୍ୟେକ ବର୍ଷ କିଛି ଆମର ରଥଯାତ୍ରା ସୁନାବେଶ ଓ ବାହୁଡ଼ା ଦିନ ଯେହେତୁ ଭେହିକଲ୍ ମୁଭମେଣ୍ଟ ଉପରେ ରେଷ୍ଟ୍ରିକ୍ସନ୍ ରହୁଛି, ଯେଉଁ ଲୋକାଲ ଆମର ଯେଉଁ ପୁରୀ ବାସିନ୍ଦା ଅଛନ୍ତି ସେମାନଙ୍କର ତରଫରୁ ଆମକୁ ଜାଣିବାକୁ ମିଳେ କି ସେମାନେ କିଛି ଅସୁବିଧା ସମ୍ମୁଖୀନ ହେଉଛନ୍ତି, ଏହାକୁ ଧ୍ୟାନ ରଖିକି ଆମ ତରଫରୁ ଯେତେ ବି ଆମର ମନ୍ଦିର ଚାରିପାର୍ଶ୍ୱରେ ଆଉ ଟାଉନ୍ ଏରିଆରେ ଯେତେ ବି ସାହି ଅଛନ୍ତି ସେଠି ଆମର ପୁଲିସ ଆଉ ସାହି କମିଟିର ପ୍ରସ୍ତୁତି ବୈଠକ ହୋଇଛି, ସେମାନଙ୍କ ତରଫରୁ ସେମାନେ ଆମକୁ ଭଲ ଭଲ ସୁଝାଅ ଦେଇଛନ୍ତି, ଯେମିତିକି ଆମ୍ବୁଲାନ୍ସ ଷ୍ଟେସନାରୀ କରାଯିବା କଥା, ଆଉ କୋଉ ଜାଗାରେ କୋଉ ଗଳିରେ ଆମେ ସେମାନଙ୍କୁ ଏକ୍ସେସ୍ ଦେଇପାରିବା, ଭଲେଣ୍ଟିୟର୍ସ ପାଇଁ ବି ସେମାନେ ଆମକୁ ସଜେସନ୍ ଦେଇଛନ୍ତି, ଭଲେଣ୍ଟିୟର୍ସ ରଖିବା ପାଇଁ ସେମାନଙ୍କ ତରଫରୁ ସଜେସନ୍ ଆସିଛି। ଆମର ବିଶ୍ୱାସ ଅଛି କି ସମନ୍ୱୟ ବନେଇକି ରଖିଲେ ଆମର ବହୁତ ଲୋକଙ୍କୁ ସୁବିଧା ହୋଇପାରିବ।
1: ତେବେ ଆପଣ ଯେମିତି କହିଲେ ଆମ୍ବୁଲାନ୍ସକୁ ଠିକ୍ସେ ମୁଭମେଣ୍ଟ କରିବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ପାଇଁ ଗ୍ରୀନ କରିଡରର ବ୍ୟବସ୍ଥା କରିଛନ୍ତି, ତେବେ ଏହି ସମୟରେ ମଧ୍ୟ ଦେଖାଯାଇଛି କିଛି ଶିଶୁ ବା ବୃଦ୍ଧ ବା କିଛି ରୋଗୀ କିଛି ହଠାତ୍ ଏମିତି କିଛି ହେଲେ ସେମାନେ କିଭଳି କାହା ସହିତ କଣ୍ଟାକ୍ଟ କରିବେ ବା କିଭଳି ଭାବରେ ସେକୁ ମ୍ୟାନେଜମେଣ୍ଟ କରାଯିବ ସେଥିପାଇଁ କ'ଣ ବ୍ୟବସ୍ଥା ହେଇଛି?
0: ଆମର ଜରୁରୀକାଳୀନ ନମ୍ବର ସବୁ ଆକ୍ଟିଭ ରହିବ, ଯେମିତିକି ଆମ୍ବୁଲାନ୍ସ ପାଇଁ 108 ରହୁଛି, ଆମର ଅନ୍ୟ ଜରୁରୀକାଳୀନ ସେବା ପାଇଁ 112 ରହୁଛି, ସେଇ ମୋଷ୍ଟ ରିଲାଏବଲ୍ ସିଷ୍ଟମ୍ ଅଛି, ଆଉ ସେଥିରେ କଣ୍ଟାକ୍ଟ କରିକି ଯଦି ଲୋକ ତାଙ୍କର ଅସୁବିଧା ଆମକୁ ଜଣାଇବେ ଇମିଡିଏଟ୍ଲି ତା ଉପରେ ଆକ୍ଟ କରାଯିବ। ଆଉ ଆମର କଣ୍ଟ୍ରୋଲ ରୁମ୍ ମଧ୍ୟ ଇଷ୍ଟାବ୍ଲିଶ କରାଯାଉଛି, ICCC କଣ୍ଟ୍ରୋଲ ରୁମ୍ ରହିବ, ସେଠି ଆମର କମ୍ୟୁନିକେସନ ଚ୍ୟାନେଲ ସବୁ ପ୍ରକାରର ରହିବେ, ଲୋକାଲ ପୁଲିସ ସାଙ୍ଗରେ ସମସ୍ତଙ୍କର କଣ୍ଟାକ୍ଟ ଥାଏ, ସେଇପାଇଁ ଆମେ ଯେଉଁ ଗାଁରେ ସାହିର ମୁରବୀ ଅଛନ୍ତି ସମସ୍ତଙ୍କ ସାଙ୍ଗରେ ମିଟିଂ କରିକି ସେମାନଙ୍କୁ ସମସ୍ତଙ୍କୁ ସେନ୍ସିଟାଇଜ କରାଯାଇଛି, ଯେକୌଣସି ସାହାଯ୍ୟ ଦରକାର ପଡ଼ିଲେ ସେମାନେ ଆମକୁ କଣ୍ଟାକ୍ଟ କରିପାରିବେ।
1: ଯଦି କୌଣସି ବ୍ୟକ୍ତି ଏଠି ହଜିଯାଆନ୍ତି ସୂଚନା କେନ୍ଦ୍ର ଗୁଡ଼ିକ ଅଛି, ସେଇ ଯେଉଁ ସୂଚନା କେନ୍ଦ୍ର କୋଉ କୋଉ ଜାଗାରେ ସବୁ କେତୋଟି ବ୍ୟବସ୍ଥା କରାଯାଇଛି ଏବଂ ତାକୁ କେମିତି ବ୍ୟବହାର କରିପାରିବେ ଯେଉଁମାନେ ଶ୍ରଦ୍ଧାଳୁ ଆସୁଛନ୍ତି ସେ ସମ୍ପର୍କରେ ଟିକେ ସୂଚନା ଦିଅନ୍ତୁ?
0: ଆମର ଏଡ୍ ପୋଷ୍ଟ ପାଖାପାଖି ଯଦି ସାରା ଜିଲ୍ଲାରେ ଆମେ ଦେଖିବା 90 ଲୋକେସନ୍ରେ ଏଡ୍ ପୋଷ୍ଟ କରାଯାଉଛି, ସେଠି VHF କମ୍ୟୁନିକେସନ୍ ଆମର ଥାଏ, ତ ଯଦି ବି କୌଣସି ଲୋକ ହଜିଯାଉଛି କାହାକୁ କୌଣସି ପ୍ରକାରର ଅସୁବିଧା ହେଉଛି ଇମିଡିଏଟ୍ଲି VHF କମ୍ୟୁନିକେସନ୍ ଚ୍ୟାନେଲ୍ରେ ସାରା ଜିଲ୍ଲାରେ ଇନ୍ଫର୍ମେସନ୍ ସ୍ପ୍ରେଡ୍ କରାଯାଇପାରିବ। ଆଉ ସମସ୍ତ ଯେଉଁ ଅଫିସର ଅଛନ୍ତି ଏଡ୍ ପୋଷ୍ଟରେ ସମସ୍ତଙ୍କର ଏହାକୁ ନେଇକି ପ୍ରପର୍ ବ୍ରିଫିଂ ଆଣ୍ଡ ସେନ୍ସିଟାଇଜେସନ୍ ବି କରାଯାଉଛି।
1: ଏହି ସମୟରେ ବହୁତ ଗୁଡ଼ିଏ ଯେହେତୁ ସମସ୍ତେ ସୋସିଆଲ ମିଡିଆ ବା ଇଣ୍ଟରନେଟ୍ର ବ୍ୟବହାର କରୁଛନ୍ତି ମୋବାଇଲ୍ର, ସାଇବର ଠକମାନେ ଏ ସମୟରେ ମାତିବାର ବହୁତ ସମ୍ଭାବନା ଅଛି, ସେମାନଙ୍କୁ ଟ୍ୟାକେଲ୍ କରିବା ପାଇଁ କ'ଣ ସବୁ ବ୍ୟବସ୍ଥା ସ୍ପେଶାଲି କରାଯାଇଛି?
0: ପୁରୀ ପୁଲିସର ସାଇବର ୱିଙ୍ଗ ସବୁବେଳେ ଆକ୍ଟିଭଲି କାମ କରୁଛି, ଯେହେତୁ ଆମର ବର୍ଷେ ସାରା ପର୍ଯ୍ୟଟକମାନେ ଆସୁଛନ୍ତି, ହୋଟେଲରେ ସେମାନେ ରହୁଛନ୍ତି, ବେଳେବେଳେ ସେମାନେ ଠକାମିର ଶିକାର ହେଉଛନ୍ତି, ତ ଆମର ସାଇବର ସେଲ୍ ଯେଉଁ ଅଛି ଏ ପ୍ରକାରର ସବୁ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସକ୍ଷମ ଅଛି। ଆଉ ଏହା ସହିତ ଆମେ ଷ୍ଟେଟ୍ ପୁଲିସ କ୍ରାଇମ୍ ବ୍ରାଞ୍ଚର ଯେଉଁ ସାଇବର ୱିଙ୍ଗ ଅଛି ସେମାନଙ୍କ ସାଙ୍ଗରେ ମିଶିକି ଗୋଟେ ଡ୍ରାଇଭ ଆମେ କଣ୍ଟିନ୍ୟୁ କରୁଛୁ, ସେଇ ଡ୍ରାଇଭରେ ଏପର୍ଯ୍ୟନ୍ତ ପାଖାପାଖି 100 ୱେବସାଇଟ ଯେଉଁ କି ଫେକ୍ ୱେବସାଇଟ ସେଟାକୁ ଚିହ୍ନଟ କରାହେଇଛି, ତାକୁ ହଟା ହେଇଛି ଇଣ୍ଟରନେଟ୍ରୁ। ଆମର ଗୋଟେ ଡ୍ରିଲ୍ କରାହେଇଥିଲା, ଯେତେ ବି ଇମ୍ପୋର୍ଟାଣ୍ଟ ହୋଟେଲ୍ସ ଅଛନ୍ତି ସେମାନଙ୍କର ଆମେ ଯେଉଁ ଅଥରାଇଜଡ୍ ଆଉ ସେମାନଙ୍କର ଯେଉଁ ରିଏଲ ଇମେଲ ଆଇଡି ଓ ଫୋନ୍ ନମ୍ବର ଆମେ କଲେକ୍ସନ୍ କରିଥିଲୁ, ତାପରେ ଆମେ ଯେତେ ବି ଜାଗାରେ ସେମାନଙ୍କ ନାଁରେ ଆଡଭର୍ଟିଜମେଣ୍ଟ ଆଉ କିଛି ହେଉଛି ସାଇବର ପାଟ୍ରୋଲିଂ କରିକି ଆମେ ସବୁ ଫେକ୍ ଆଡଭର୍ଟିଜମେଣ୍ଟସ୍ ଅଛି ସେଟାକୁ ବାହାର କରିକି ତାକୁ ଡିଆକ୍ଟିଭେଟ୍ କରାହେଇଛି। ସାଇବର ଆମର ଯେଉଁ ଷ୍ଟେଟ୍ ପୁଲିସ କ୍ରାଇମ୍ ବ୍ରାଞ୍ଚ ଆଉ ପୁରୀ ପୁଲିସ ମିଶିକି ଆହୁରି ଅଧିକ ସେନ୍ସିଟାଇଜ କରିବା ପାଇଁ ଗୋଟେ ସାଇବର ରଥର ମଧ୍ୟ ଏ ବର୍ଷ ପ୍ଲାନିଂ କରାହଉଛି, ସେଟା ଏଇ ସମୟରେ ଆକ୍ଟିଭଲି ଆୱେରନେସ୍ କରିବା ପାଇଁ ସେ ବି ସମସ୍ତଙ୍କ ପାଇଁ କାର୍ଯ୍ୟରତ ରହିବ।
1: ତେବେ ଦେଖାଯାଉଛି ଯେତେବେଳେ ପୁରୀକୁ ଏ ସମୟରେ ଭିଡ଼ ପ୍ରବଳ ହେଉଛି, ହୋଟେଲ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଆପଣ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ସାହାଯ୍ୟରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରିବେ।

ସକାଳ 6:45ରେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି, ଏଥିରେ କୃଷ୍ଣ ସବର ଓ ସାଥୀ ପରିବେଷଣ କରିଥିବା ସୌରା ସମ୍ପ୍ରଦାୟର ଗୀତ ଶୁଣିବେ। ସକାଳ 7:25ରେ ବର୍ଣ୍ଣାଳୀରେ ଶୁଣିବେ ମହ୍ଲାର, ଏଥିରେ ଗାଁ କାହାଣୀରେ ରହିଛି ଢାମଣାହାଣ୍ଡି ଗାଁ ସମ୍ପର୍କରେ। ବିଶେଷ ପ୍ରସଙ୍ଗରେ ରହିଛି ବର୍ଷାଦିନେ ବିହନର ବ୍ୟବହାର ସମ୍ପର୍କରେ। ସକାଳ 8:30ରେ ଶୁଣିବେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 9:30ରେ ଶୁଣିବେ ଆମ ଅଞ୍ଚଳର ଲୋକଗୀତ ସଙ୍ଗୀତ ତଥା କଳା ଜଗତର ଲୋକାୟିତ ପ୍ରତିଭାକୁ ନେଇ ଏକ ବିଶେଷ କାର୍ଯ୍ୟକ୍ରମ ବନମଲ୍ଲିକା, ଏଥିରେ ଶୁଣିବେ ଡାକ୍ତର ଏବଂ ଅଭିନେତା ଡକ୍ଟର ରୂପେଶ କୁମାର ବେଉରିଆଙ୍କ ସହ ଏକ ସାକ୍ଷାତକାର ଆକାଶବାଣୀ ଲାଇଭ ପୂର୍ବାହ୍ନ 11:00। ଘର ଘରଣୀ କାର୍ଯ୍ୟକ୍ରମ ଦିନ 1:20ରେ, ଏଥିରେ ଶୁଣିବେ ସାକ୍ଷାତକାର ସ୍ୱାସ୍ଥ୍ୟ ହିଁ ସମ୍ପଦ। ଅପରାହ୍ନ 5:00ରେ ଶୁଣିବେ ଯୁବବାଣୀ, ଏଥିରେ ସନ୍ଧାନ କ୍ରମରେ ଶୁଣିବେ ଭାରତୀୟ କ୍ରିକେଟରେ ଓଡ଼ିଶାର ସ୍ଥାନ। ରାତି 7:30ରେ କିଷାନବାଣୀ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ ସୁଫଳାର ସିଧା ପ୍ରସାରଣ, ବିଷୟ ରହିଛି ମାଛ ଚାଷରୁ ଅଧିକ ଆଦାୟ ପାଇବା କିପରି। ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ପବିତ୍ର ରଥଯାତ୍ରା ଉପଲକ୍ଷେ ପୁରୀ ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲା ଦଣ୍ଡାଧିକାରୀଙ୍କ ସହ ସାକ୍ଷାତକାର ଶୁଣିବେ ରାତି 8:00ରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ରାତି 11:12:25। ଏଇଠି ଶେଷ କରୁଛୁ ଆଜିକାର ସାନ୍ଧ୍ୟ ଅଧିବେଶନ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି ସକାଳ।